ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଆଶ୍ୱିନ ଦୁଇ ଦିନ 2026 ମସିହା ସେପ୍ଟେମ୍ବର ମାସର 15 ତାରିଖ। ଆପଣମାନଙ୍କୁ ଅନେକ ଅନେକ ସଦିଚ୍ଛା ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ପ୍ରାତଃ 5:57 ମିନିଟ୍ 20 ସେକେଣ୍ଡ। ମାଙ୍ଗଳିକ।

ସଂସ୍କୃତରେ ବନ୍ଦନା ଶୁଣିଲେ। ପୁରାତନ ରଚନାରୁ ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ। ଏଥର ଶିଳ୍ପୀ ଭିକାରୀ ଚରଣ ବଳ, କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 139ତମ ଭାଗ।
1: ଏପିସୋଡ୍ ନମ୍ବର 139, 139।

ଶୁଣିଲେ ରାମଚରିତ ମାନସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଭରସା ଗୋଟିଏ ଶବ୍ଦ ତିନୋଟି ଅକ୍ଷର ଏହାର ସମାନାର୍ଥବୋଧକ ଶବ୍ଦ ସବୁ ହେଲା ଆସ୍ଥା ବିଶ୍ୱାସ ନିର୍ଭର ଇତ୍ୟାଦି ଏକ ସାମାଜିକ ପ୍ରାଣୀ ହିସାବରେ ମଣିଷ ବିଭିନ୍ନ ସାମାଜିକ ବନ୍ଧନରେ ବାନ୍ଧି ହୁଏ ନିର୍ଭର କରେ ଅନେକ ଲୋକଙ୍କ ପାଖରେ ସାହାଯ୍ୟ ସହଯୋଗ ବିନା ମଣିଷର ସାମାଜିକ ଜୀବନ କଳ୍ପନା କରାଯାଇନପାରେ ଅନ୍ୟକୁ ବିଶ୍ୱାସ କରିବା ଭରସା କରିବା ବିନା ସାମାଜିକ ଜୀବନ ହେଉଠେ ଦୁର୍ବିସହ ବୃଦ୍ଧ ଦମ୍ପତି ବାହାରେ ରହୁଥିବା ପୁଅ ବୋହୂଙ୍କ ଘରକୁ କିଛିଦିନ ଲାଗି ଯିବାକୁ ଚାହୁଁଥିଲେ ସେମାନେ ରହୁଥିଲେ ତଳ ମହଲାରେ ଉପର ମହଲାରେ ଏକ ଛୋଟ ପରିବାର ଭଡ଼ାରେ ରହୁଥିଲେ ତାଙ୍କୁ ନିଜ ଯିବା ବିଷୟରେ ଯେତେବେଳେ କହିଲେ ସେମାନେ ଘରର ସୁରକ୍ଷା ଫୁଲ ବଗିଚାର ଯତ୍ନ ନେବେ ବୋଲି ଜଣାଇଲେ ଭଡ଼ାଟିଆ ପରିବାରର ଭରସାରେ ହିଁ ବୃଦ୍ଧ ଦମ୍ପତି ଘର ଛାଡ଼ିପାରିଲେ କିଛିଦିନ ଆଉ କିଛିଦିନ ପରେ ସେମାନେ ଫେରି ଦେଖିଲେ ତାଙ୍କ ଘର ଅଛି ସୁରକ୍ଷିତ ଫୁଲ ବଗିଚାର ଯତ୍ନ ନିଆଯାଉଥିବାରୁ ତାହା ହସୁଥିଲା ସବୁ ଦେଖିବା ପରେ ଘର ମାଲିକ ହସି ହସି କହିଲେ ଆପଣଙ୍କ ଉପରେ ଆମର ଭରସା ଥିଲା ପ୍ରତିଦିନ ଶହ ଶହ ଲୋକ ଜଣେ ନିର୍ଦ୍ଦିଷ୍ଟ ଡାକ୍ତରଙ୍କୁ ଦେଖାଇବାକୁ ଭିଡ଼ କରୁଛନ୍ତି କାରଣ ସେହି ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ଉପରେ ରହିଛି ଲୋକଙ୍କ ଆସ୍ଥା ଭରସା ଇଏ ଚିକିତ୍ସା କଲେ ଆମେ ଭଲ ହୋଇଯିବୁ ଏଇ ବିଶ୍ୱାସ ତେବେ ଯେକୌଣସି କ୍ଷେତ୍ରରେ ବି ହେଉ ଭରସାଯୋଗ୍ୟ ହେବା ବିଶ୍ୱାସଯୋଗ୍ୟ ହେବା ଏତେ ସହଜ କଥା ନୁହେଁ ସେଥିପାଇଁ ଲୋଡ଼ା କାର୍ଯ୍ୟଦକ୍ଷତା ସାଧୁତା ପରିଶ୍ରମ ଓ ସମୟ ଗୋଟିଏ ନିର୍ଦ୍ଦିଷ୍ଟ ଜିନିଷ କିଣିବା ପାଇଁ ଆପଣ ବଜାରକୁ ଯାଉଛନ୍ତି ସେହି ଜିନିଷଟି ପାଞ୍ଚଟି କମ୍ପାନୀ ତିଆରି କରୁଛନ୍ତି ମାତ୍ର ଆପଣ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର ଜିନିଷ ହିଁ କିଣୁଛନ୍ତି କାରଣ ତା ଉପରେ ଆପଣଙ୍କ ଭରସା ଅଛି ଏହି କମ୍ପାନୀର ଜିନିଷ ଖରାପ ବାହାରିବ ନାହିଁ ଏହାକୁ ବ୍ରାଣ୍ଡ ଭାଲ୍ୟୁ ବୋଲି ବ୍ୟବସାୟର ଭାଷାରେ କୁହାଯାଏ ବିଭିନ୍ନ କାରଣରୁ ବର୍ତ୍ତମାନ ସମୟରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି ମଣିଷ ମାତ୍ରାଧିକ ଭୋଗବାଦୀ ସ୍ୱାର୍ଥକୈନ୍ଦ୍ରିକ ଅର୍ଥଲିପ୍ସୁ ହେବା ଫଳରେ ଅନ୍ୟର ଆସ୍ଥା ବିଶ୍ୱାସକୁ ଭାଙ୍ଗି ଦେଉଛି ଯେଉଁ ପୁଅ ଝିଅଙ୍କୁ ଭବିଷ୍ୟତର ଭରସା ଭାବି ମା ବାପା ନିଜ ଜୀବନର ସବୁକିଛିକୁ ବାଜି ଲଗାଇ ଦେଉଛନ୍ତି ସେମାନେ ଶେଷରେ ନିରାଶ ହେଉଛନ୍ତି ଏଭଳି ଅନେକ ଖବର ଆମେ ପ୍ରତିଦିନ ସମ୍ବାଦପତ୍ରରେ ପଢ଼ିବାକୁ ପାଉଛୁ ନିଜ ସନ୍ତାନ ଉପରେ ଯଦି ମାତାପିତାଙ୍କ ଭରସା ଭାଙ୍ଗିଯାଏ ତେବେ କାହା ଉପରେ ଆଉ ଭରସା କରିବେ ପୁଣି ଧୂର୍ତ୍ତ ଲୋକମାନେ ଠକମାନେ ପ୍ରଥମେ ସରଳ ବିଶ୍ୱାସୀ ମଣିଷଙ୍କ ଆସ୍ଥା ବିଶ୍ୱାସ ଜିଣିବା ପରେ ହଠାତ୍ ଦିନେ ଭରସା ଭାଙ୍ଗି ଫାଇଦା ଉଠାଇ ଗାୟବ ହୋଇଯିବାର ଖବର ବି ମିଳିଥାଏ ଜମିବାଡ଼ି ପଇସାପତ୍ର ମାମଲାରେ ହିଁ ବିଶ୍ୱାସରେ ବିଷ ଦେଉଥିବା ଲୋକଙ୍କ ସଂଖ୍ୟା ଅଧିକ ଶେଷରେ ଭରସାକୁ ନେଇ ଏକ ଛୋଟ କାହାଣୀ ଆଫ୍ରିକାର କୌଣସି ଏକ ଅଞ୍ଚଳରେ ଦୀର୍ଘ ସମୟ ଧରି ବର୍ଷା ହେଲା ନାହିଁ ଚାଷବାସ ହେଲା ନାହିଁ ଦୁର୍ଭିକ୍ଷ ମାଡ଼ି ଆସିଲା ଗାଁର ଲୋକେ ସ୍ଥିର କଲେ ସେହି ଗାଁର ବିରାଟ ପଡ଼ିଆରେ ସେମାନେ ସାମୂହିକ ପ୍ରାର୍ଥନା କରିବେ ବର୍ଷା ନିଶ୍ଚୟ ହେବ ସମୟ ବାର ସ୍ଥିର ହେଲା ଶହ ଶହ ସଂଖ୍ୟାରେ ଲୋକ ପଡ଼ିଆରେ ଜମା ହେଲେ ସାମୂହିକ ପ୍ରାର୍ଥନା ଆରମ୍ଭ ହେଲା ଦୁଇ ଘଣ୍ଟା ପରେ ଶେଷ ହେଲା ପ୍ରାର୍ଥନା ସମସ୍ତେ ଘରକୁ ଫେରୁଥିଲେ ହଠାତ୍ ଦେଖାଗଲା ଆଠ ଦଶ ବର୍ଷର ପିଲାଟିଏ ଛତା ଖୋଲି ପଡ଼ିଆରେ ନାଚୁଥିଲା ତାର ଅଜା ପଚାରିଲେ କାହିଁକି ଏମିତି ଦୁଷ୍ଟାମି କରୁଛୁ ପିଲାଟି କହିଲା ମୋର ଈଶ୍ୱରଙ୍କ ଉପରେ ଭରସା ଅଛି

ବର୍ଷା ନିଶ୍ଚୟ ହେବ। ହଠାତ୍ ଦେଖାଗଲା ପଶ୍ଚିମ ଆକାଶରେ ଘୋଟି ଆସୁଥିଲା କଳାହାଣ୍ଡିଆ ମେଘ, ପିଲାଟି ନିର୍ଧୁମ ନାଚୁଥିଲା ଛତା ଧରି ସେହି ପଡ଼ିଆରେ।

0: ଶୁଣିଲେ ଆଜିର ଅନୁଚିନ୍ତା ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଚାଷବାସ କଥା। ଏଥିରେ ଆଜି ଶୁଣନ୍ତୁ ପଣସ ଚାଷ ବିଷୟରେ। ଉପସ୍ଥାପନା ଉତ୍ତମ ପାଣିଗ୍ରାହୀ।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ପଣସ ଚାଷ ସମ୍ପର୍କରେ। ପଣସ ବିଭିନ୍ନ ଫଳ ଚାଷ ମଧ୍ୟରୁ ଏକ ଲାଭଦାୟକ ଚାଷ। ପଣସ ଚାଷ କରି ଆମର ଚାଷୀ ଭାଇ ଭଉଣୀମାନେ ଅଧିକ ଟଙ୍କା ରୋଜଗାର କରିପାରିବେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ପଣସ ଚାଷ ହୋଇପାରୁଛି ଆଉ ଆମର ଚାଷୀ ଭାଇ ଭଉଣୀମାନେ ବହୁ ଅଞ୍ଚଳରେ ପଣସ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ପଣସ ଚାଷ ପାଇଁ ବିଶେଷ କରି ଉଷ୍ଣ ଆଉ ଆର୍ଦ୍ର ଜଳବାୟୁ ଅତ୍ୟନ୍ତ ଆବଶ୍ୟକ। ସମୁଦ୍ର ପତନଠାରୁ 1500 ମିଟର ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ପଣସ ଚାଷ କରାଯାଇପାରିବ। ବିଭିନ୍ନ ପ୍ରକାର ମୃତ୍ତିକା ଯେପରି ନିଗିଡ଼ା ମୃତ୍ତିକା, ଗଭୀର, ଉର୍ବର ଏବଂ ଦୋରସା ମାଟିରେ ପଣସ ଚାଷ ବେଶ ଭଲ ଭାବରେ ଅମଳ ହୋଇପାରିବ। ପଣସର ବିଭିନ୍ନ ପ୍ରକାର କିସମ ରହିଛି, ସେଥିମଧ୍ୟରୁ ଆମର ଓଡ଼ିଶାର କେବିକେ ଅଞ୍ଚଳରେ ପ୍ରାୟ ଖଜରା, କାଦୁଆ ଆଉ ସିଙ୍ଗାପୁରୀ ପଣସ ଯଥେଷ୍ଟ ମାତ୍ରାରେ ଚାଷ କରାଯାଏ। ଆମର ଓଡ଼ିଶାର ବିଭିନ୍ନ ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲା, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ଅଧିକ ପରିମାଣରେ ପଣସ ଉତ୍ପାଦନ ହୁଏ। ପଣସ ଚାଷ ପାଇଁ ଚାରା ସଂଗ୍ରହ କରିବା ପୂର୍ବରୁ ସେହି ଚାରାଗୁଡ଼ିକ ଉତ୍କୃଷ୍ଟ ଧରଣର ଚାରା ହୋଇଥିଲେ ପଣସ ଅଧିକ ପରିମାଣରେ ଅମଳ ହୋଇପାରିବ। ଆମ ଅଞ୍ଚଳରେ ପ୍ରାୟ ଲୋକାଲ ଚାରା ଏବଂ କଲମୀ କିସମର ଚାରା ଦେଖିବାକୁ ମିଳେ। ଗାଁ ଗହଳିର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ନିଜ ବାଡ଼ରେ ପଣସ ଗଛ ଲଗାଉଛନ୍ତି, ସେମାନେ ସେମାନଙ୍କର ଯେଉଁ ଲୋକାଲ ପଣସ ରହିଛି, ଲୋକାଲ ପଣସର ମଞ୍ଜିକୁ ବିଶୋଧନ କରି ସେମାନେ ତାଙ୍କ ବାଡ଼ିରେ ପଣସ ଗଛକୁ ଲଗାଇପାରୁଛନ୍ତି। ଏବଂ ଯେଉଁ ଚାଷୀ ଭାଇ ଭଉଣୀମାନେ ନିକଟସ୍ଥ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରୁଛନ୍ତି, ସେମାନେ କଲମୀ ଚାରା ସେମାନଙ୍କ ଜମି ପାଇଁ ପାଇପାରିବେ। ପଣସ ଚାରା ଲଗାଇବାର ସମୟ ହେଲା ଜୁଲାଇ ମାସରୁ ଅଗଷ୍ଟ ମାସ, ବେଶ ଭଲ ସମୟ। ସେହି ସମୟରେ ଯଦି ଆମେ ପଣସ ଗଛ ଲଗାଇବା ତାହେଲେ ନିଶ୍ଚିତ ଭାବରେ ଅଧିକ ଅମଳ ଆମେ ପାଇପାରିବା। ଆମେ ପଣସ ଗଛ ଲଗାଇବା ସମୟରେ ଗଛ ଲଗାଇବାର ଦୂରତା ଗଛକୁ ଗଛ 9-10 ମିଟର। ପଣସ ଗଛ ଲଗାଇବା ପୂର୍ବରୁ ମାଟିରେ 1 ମିଟର ଦୈର୍ଘ୍ୟ, 1 ମିଟର ପ୍ରସ୍ତ ଓ 1 ମିଟର ଗଭୀରର ଖାଲ ପ୍ରସ୍ତୁତି କରିବା। ଖାଲ ପୂରଣ ପାଇଁ 50 କିଲୋଗ୍ରାମ କମ୍ପୋଷ୍ଟ, 2 କିଲୋଗ୍ରାମ ଜୈବିକ ସାର ଆମେ ବ୍ୟବହାର କରିବା ଏବଂ ଗାତ ଖୋଳିଥିବା ତଳମାଟିକୁ ଉପରେ ଏବଂ ଉପର ମାଟିକୁ ତଳେ ବ୍ୟବହାର କରିବା। ଚାରା ରୋପଣ ସମୟରେ ଚାଷୀ ଭାଇ ଭଉଣୀମାନଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଚାରା ରୋପଣ ସମୟରେ ସେମାନେ ବାଡ଼ିଟିଏ ପୋତି ହାଲକା ଭାବରେ ଗଛକୁ ବାନ୍ଧି ସେହି ଖାଲ ମଧ୍ୟରେ ଲଗାଇବେ। ପଣସ ଗଛ ପାଇଁ ଫଳନ୍ତି ଗଛ ପ୍ରତି 50 କିଲୋଗ୍ରାମ କମ୍ପୋଷ୍ଟ, 600 ଗ୍ରାମ ଯବକ୍ଷାରଜାନ, 300 ଗ୍ରାମ ଫସ୍ଫରସ୍ ଏବଂ 240 ଗ୍ରାମ ପଟାସ୍ ସାରକୁ ଆମେ ପ୍ରୟୋଗ କରିବା। ବର୍ଷର ଆରମ୍ଭରେ ଥରେ ଆଉ ବର୍ଷର ଶେଷ ସମୟରେ ଆମେ ଏହି ସାରଗୁଡ଼ିକୁ 2 ଭାଗ କରି ପଣସ ଗଛ ମୂଳରେ ପ୍ରୟୋଗ କରିବା। ଆଉ ପଣସ ଗଛ ମୂଳରେ ଆମେ ଯେତେବେଳେ ଖତ ସାର ପ୍ରୟୋଗ କରୁଛେ, ଗଛଠାରୁ 2 ମିଟର ଦୂରରେ 25 ସେଣ୍ଟିମିଟର ଗଭୀର ଏବଂ 30 ସେଣ୍ଟିମିଟର ଅସାର ଟ୍ରେନ୍ସ ପ୍ରୟୋଗ କରି ଆମେ ସେଥିରେ ସାର ପ୍ରୟୋଗ କରିବା। ଗଛ ଲଗାଇବା ପରେ ମଧ୍ୟ ତା'ର ପରବର୍ତ୍ତୀ ଯତ୍ନ ପାଇଁ ଆମ ଚାଷୀ ଭାଇ ଭଉଣୀମାନେ ସଚେତନ ହେବା ଆବଶ୍ୟକ। ଗଛର ମୂଳକୁ 1 ମିଟର ଯାଏଁ ପରିଷ୍କାର ରଖିବା, ଯେଭଳି ଉଈ କିମ୍ବା ଛେଳି, ଗାଈ କିମ୍ବା ଅନ୍ୟ କୌଣସି ପଶୁଠାରୁ ଯେଭଳି ଗଛଟି ରକ୍ଷା ପାଏ। ଯଦି ଗଛ ଛୋଟ ଅଛି ତାହେଲେ ସେ ଗଛ ଚାରିପଟେ ଆମକୁ ବାଡ଼ ଦେବାକୁ ପଡ଼ିଥାଏ। ଗ୍ରୀଷ୍ମ ଋତୁରେ ପ୍ରତି 15-20 ଦିନ ମଧ୍ୟରେ ଗୋଟିଏ ଥର ଜଳସେଚନ କରାଇଲେ ପଣସ ଗଛ ପାଇଁ

0: ଉପଯୋଗୀ ହୋଇଥାଏ। ଆମ ଚାଷୀ ଭାଇ ଭଉଣୀମାନେ ପଣସ ଚାଷ କରି ଗଛ ପ୍ରତି 15 ବର୍ଷ ପର୍ଯ୍ୟନ୍ତ 250ଟିରୁ ଅଧିକ ଫଳ ପାଇପାରିବେ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ କନ୍ଧ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଆନି ମାଣ୍ଡିକା ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ। ଏହି କନ୍ଧମାନେ ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ସାଧାରଣତଃ ଦେଖାଯାଇଥାନ୍ତି। ଏମାନେ ଜଙ୍ଗଲର ଆଭ୍ୟନ୍ତର ଅଞ୍ଚଳରେ ବସବାସ କରନ୍ତି। ସାଧାରଣତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏମାନେ ନିଜର ଜୀବିକା ନିର୍ବାହ କରିଥାନ୍ତି। ସେମାନେ ଶିକ୍ଷା କିଭଳି ଭାବରେ ପାଇପାରିବେ ସେ ସମ୍ପର୍କରେ ପ୍ରଥମେ ଗୀତଟିଏ ଶୁଣିବା। ଏହି ଗୀତଟିକୁ ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ସାନ ଗତିଗୁଡ଼ା ଗ୍ରାମର ଆନି ମାଣ୍ଡିକା ଏବଂ ସାଥୀମାନେ।

ଆନ୍ନୀ ମାଣ୍ଡିକା ଏବଂ ସାଥୀଙ୍କ କଣ୍ଠରେ ଶୁଣିଲେ କନ୍ଧ ସମ୍ପ୍ରଦାୟର ଗୀତ ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତ

ସକାଳ 17:25ରେ ପ୍ରଚାର କରିବୁ ବର୍ଣ୍ଣାଳୀ। ଏଥିରେ ରହିଛି ସୂଚନା ଏବଂ ମୂର୍ଚ୍ଛନାର ବିଶେଷ କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଶୁଣିବେ, କୋରାପୁଟ ଜିଲ୍ଲା ଅନ୍ତା ଗାଁ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ଶୁଣିବେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ହସ୍ତକଳାର ଆବଶ୍ୟକତା। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30ରେ। 8:35ରେ ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ, ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ସକାଳ 9:30ରେ ଶୁଣିବେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା, ଏଥିରେ ଶୁଣିବେ ନାଟଗୁରୁ ମାନସିଂ ଗୁରୁଙ୍କ ସହ ସାକ୍ଷାତକାର। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ସକାଳ 10:30ରେ ଲାଇଭ୍ ଆକାଶବାଣୀ ପ୍ରଚାର କରିବୁ ଦିନ 11:00ରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 10:05ରେ, ମଧ୍ୟାହ୍ନ 12:00ରେ ଏବଂ ଦିନ 2:15ରେ। ଦିନ 12:50ରେ ପ୍ରଚାର କରିବୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 1:05ରେ, ଶିଳ୍ପୀ ଆୟୁଷ୍ମାନ ଚୌଧୁରୀ, ରାଜମଣି ଏବଂ ସ୍ୱାତି ଶର୍ମା। ଦିନ 1:20ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ, ଏଥିରେ ଶୁଣିବେ ନୂଆଖାଇ ପର୍ବ ବିଷୟରେ। ପରେ ପରେ ସାକ୍ଷାତକାରରେ ରହିଛି ରାଜନୀତିରେ ମହିଳାମାନଙ୍କ ଅଂଶଗ୍ରହଣ କାହିଁକି ଜରୁରୀ, ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଛୋଟ ପରିବାର ସୁଖୀ ପରିବାର। ଅପରାହ୍ନ 5:00ରେ ଯୁବବାଣୀ, ଏଥିରେ ରହିଛି କ୍ୟାରିୟର ଗାଇଡେନ୍ସ। ପରେ ପରେ ଶୁଣିବେ ବିଜ୍ଞାନ ବିଚିତ୍ରା ଏବଂ ନିଯୁକ୍ତି ସୂଚନା। ଚୈତିଜନ ଶୁଣିବେ ଅପରାହ୍ନ 5:30ରେ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସୂଚନା ବିରତି ପରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ନୂଆଦିଲ୍ଲୀର ଯଶଭୂମିଠାରେ ପଞ୍ଚମ ସେମିକନ୍ ଇଣ୍ଡିଆ 2026 ଉଦ୍ଘାଟନ କରିବେ। ଏଥିରେ 40ରୁ ଅଧିକ ରାଷ୍ଟ୍ରର 600ରୁ ଅଧିକ ପ୍ରତିନିଧି, 300 ଅନ୍ତର୍ଜାତୀୟ ସଂସ୍ଥା ଓ ପ୍ରତିଯୋଗୀ ଯୋଗଦେବେ। ସୂଚନା ଅନୁଯାୟୀ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ 2021 ମସିହା ଡିସେମ୍ବର ମାସରେ ହୋଇଥିଲା। ଏଥିପାଇଁ 76,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦେଶରେ 2,000 ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା 2,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ ମଧ୍ୟ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। ୟୁପିଆଇ କାରବାର ନେଇ ଶୁଳ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏହି ବିଜ୍ଞପ୍ତିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଷ୍ଟ ସୂଚନା ପ୍ରଦାନ କରାଯାଇଛି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଅଧିକାର ଆଇନ 2016 ସମ୍ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ନେଇ ୟୁଜିସି ସଚିବ ଶ୍ୟାମା ରଥ ଦେଶର ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। ପ୍ରତ୍ୟେକ ପାଠ୍ୟକ୍ରମରେ ନାମଲେଖା ସମୟରେ ସଂରକ୍ଷଣ ନୀତି ପାଳନ ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ତାଲିକା ଦାଖଲକୁ ବାଧ୍ୟତାମୂଳକ କରାଯାଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆସନ୍ତା 17ରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ନରସେବା ହିଁ ନାରାୟଣ ସେବା ପାଳନ କରାଯିବ। 25 ବର୍ଷର ସୁଶାସନକୁ ସ୍କରଣୀୟ କରିବା ପାଇଁ ଏହି ଅଭିଯାନ ଲୋକଙ୍କ ସେବାରେ ସମର୍ପିତ ହେବ ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ସହରର ସମସ୍ତ ୱାର୍ଡ ଓ ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ 9:40ରୁ 9:54 ମଧ୍ୟରେ ନବାନ୍ନ ଲାଗି କରାଯିବ। ପରେ ନୂଆଧାନରେ ପ୍ରସ୍ତୁତ ଖାଦ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରି ନୂଆ ଖାଇବାର ପରମ୍ପରା ରହିଛି। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିବେ। ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2036 ସମୃଦ୍ଧ ଓଡ଼ିଶା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସମସ୍ତଙ୍କୁ ନିଜର କର୍ତ୍ତବ୍ୟ ପାଳନ ନିମନ୍ତେ ଆହ୍ୱାନ ଦେଇଛନ୍ତି।
1: ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇର ଶୁଭ ଅବସରରେ ସବୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛେ। ଇ ସୁନ୍ଦର ପରମ୍ପରା ଆମର ପରିବାର, ସମାଜ ଆର୍ ଭାଇଚାରାର ବନ୍ଧନକେ ଆହୁରି ମଜବୁତ କରସି। 2036 ତକ ସମୃଦ୍ଧ ଓଡ଼ିଶା ଆଉ 2047 ତକ ବିକଶିତ ଭାରତ ଗଠନ ଲାଗି ସମସ୍ତେ ନିଜର ନିଜର କର୍ତ୍ତବ୍ୟ ପାଳନ କରୁନ୍ ବୋଲି ଛାତ୍ରଛାତ୍ରୀ, ଯୁବକ ଯୁବତୀ, ଶ୍ରମିକ, କିଷାନ, ଯବାନ ସମକୁ ଅନୁରୋଧ କରୁଛେ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଏବଂ ଗଡ଼ରକ୍ଷକ ମା' ରକ୍ତମ୍ବରୀଙ୍କ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଦେବ ନୂଆଖାଇ ପାଳିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତୀ ପ୍ରସ୍ତାବ ଲୀଳାନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ଓ ରତ୍ନ ସିଂହାସନକୁ ବିଜେ କରିବେ। ବିମାନ ବଡ଼ୁ ସେବକମାନେ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇବେ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କର ଅବଦାନ ତଥା ବିଶିଷ୍ଟ ଇଞ୍ଜିନିୟର ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। 1960 ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ ହୋଇଆସୁଛି। ଦୂରଦର୍ଶନ ଆଜି ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ନୂତନ ଯୁଗ ଆରମ୍ଭ ହୋଇଥିଲା। 1975 ମସିହା ପର୍ଯ୍ୟନ୍ତ ଦୂରଦର୍ଶନ ଆକାଶବାଣୀର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ମସିହା ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ଆଜିର ଦିନରେ ଦୂରଦର୍ଶନ ଭାରତର ବୃହତ୍ ପ୍ରସାରଣକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି। କଟକ ସହରରେ ସୁରକ୍ଷିତ ଓ ଶୃଙ୍ଖଳିତ ଦୁର୍ଗାପୂଜା ପାଳନ ପାଇଁ ଆସନ୍ତା 18

0: ତାରିଖରୁ ବାରବାଟୀ ପ୍ୟାଲେସ୍ରେ ଏକକ ବାତାୟନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏକୋଇଶ ତାରିଖ ମଧ୍ୟରେ ପୂଜା କମିଟିଗୁଡ଼ିକ ଆବଶ୍ୟକ ଅନୁମତି ପାଇଁ ଏଥିରେ ଆବେଦନ କରିପାରିବେ। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ସ୍ୱର୍ଶ କରିଛି। ଏହାର ପ୍ରଭାବରେ ମୌସୁମୀ ନିମ୍ନଚାପରେଖା ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଯୋଗୁଁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରୁ ଖୁବ୍ ଶୀଘ୍ର ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ସନ୍ତ ଶୁଣିବା ଆମ ଶରୀରରେ ବର୍ଜ୍ୟବସ୍ତୁ ଦିଏ ସ୍ୱାସ୍ଥ୍ୟର ସୂଚନା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ।
2: ଆମ ପାକ ପ୍ରଣାଳୀ ମୁଖଦ୍ୱାରଠାରୁ ଆରମ୍ଭ ହୋଇ ମଳଦ୍ୱାର ଯାଏଁ ବ୍ୟାପି ଅଛି। ଆମେ ଯାହା ଖାଉ ତାହା ଏହି ପାକ ପ୍ରଣାଳୀ ଦ୍ୱାରା ଚୟାପଚୟନ ହୋଇ ଅଦରକାରୀ ଅଂଶ ମଳ ରୂପରେ ନିଷ୍କାସିତ ବା ବର୍ଜିତ ହୋଇଥାଏ। ତେଣୁ ଯାହା ଶେଷରେ ବର୍ଜିତ ହୁଏ ତାହା ଆମ ସ୍ୱାସ୍ଥ୍ୟର ଭଲ ବା ମନ୍ଦ ଅବସ୍ଥାର ସୂଚନା ଦିଏ। ବେଳେବେଳେ କଠିନ ଓ ଶୁଷ୍କ ମଳ ହୋଇଥାଏ। ଖାଦ୍ୟ ପାକ ପ୍ରଣାଳୀକୁ ଅତିକ୍ରମ କରିବା ପାଇଁ ପ୍ରାୟତଃ 40-45 ଘଣ୍ଟା ସମୟ ନେଇଥାଏ। ତହିଁରୁ ଅଧିକ ସମୟ ଏହା ଶରୀର ମଧ୍ୟରେ ରହିଲେ ତାର ଜଳୀୟ ଅଂଶ ପୁନଃ ଶୋଷିତ ହୋଇଯାଏ, ଫଳରେ ମଳାଂଶ ଟାଣ ଓ ଶୁଷ୍କ ହୋଇଥାଏ। ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ମାନସିକ ଅବସାଦ ପାଇଁ ବ୍ୟବହୃତ ଔଷଧ ଏବଂ ଆଣ୍ଟିହିଷ୍ଟାମିନିକ ଔଷଧ ସବୁ ପାକ ପ୍ରଣାଳୀର ଚଳନକୁ ମନ୍ଥର କରିଦିଏ, ଫଳରେ କୋଷ୍ଠବଦ୍ଧତା ଯୋଗୁଁ ବି ଏପରି ହୋଇଥାଏ। କେତେକ ବ୍ୟକ୍ତିଙ୍କର ଦୁଗ୍ଧଜାତ ଖାଦ୍ୟ ପଦାର୍ଥ ଯୋଗୁଁ ବି କୋଷ୍ଠବଦ୍ଧତା ଓ କଠିନମଳ ହୋଇପାରେ। ଏପରି ସନ୍ଦେହ ହେଉଥିଲେ ଆପଣ ଦୁଗ୍ଧଜାତ ଖାଦ୍ୟ ପଦାର୍ଥ ବନ୍ଦ କରି କୋଷ୍ଠକାଠିନ୍ୟ ଦୂର ହେଉଛି କି ନାହିଁ ଦେଖିପାରନ୍ତି। ଶରୀରରେ ଜଳଶୁଷ୍କତା ଥିଲେ ବି ମଳ କଠିନ ହୋଇଥାଏ, କାରଣ ଦେହର ଜଳୀୟ ଅଂଶ କମ୍ ଥିଲେ ଏହା ପ୍ରତ୍ୟେକ ସ୍ଥାନରୁ ଜଳକୁ ଅବଧାରଣ କରିବାକୁ ଚେଷ୍ଟା କରିଥାଏ। ବେଳେବେଳେ ଛୋଟ ଛୋଟ ଗୁଳା ପରି ମଳତ୍ୟାଗ ହେଉଥିଲେ ସ୍ୱାଭାବିକ ଭାବେ ମଳ ଅଧିକ ପରିମାଣର ତଥା କୋମଳ, ଫସଫସିଆ ଏବଂ ସହଜରେ ନିଷ୍କାସିତ ହୋଇପାରେ। କିନ୍ତୁ କେତେକ ଅସ୍ୱାଭାବିକ କ୍ଷେତ୍ରରେ ଖାଦ୍ୟରେ ତନ୍ତୁ ଅଂଶ ଆବଶ୍ୟକତାଠାରୁ କମ୍ ଥିଲେ ତାହା ଜଳୀୟ ଅଂଶକୁ ଧରି ରଖିପାରେ ନାହିଁ, ତେଣୁ ଖାଦ୍ୟ ଅଧିକ ସମୟ ଅନ୍ତରରେ ରହିଥାଏ। ପରିଶେଷରେ ମଳର ପରିମାଣ ଅପେକ୍ଷାକୃତ କମ୍ ହୁଏ। ଆକାରରେ ଏହା ଛେଳି କିମ୍ବା ମୃଗ ମଳ ପରି ହୋଇଥାଏ। ଏପରି ମଳତ୍ୟାଗ ଅଧିକ ଦିନ ହେଲେ ବ୍ୟକ୍ତି ମଳକଣ୍ଟକ ଓ ଭଗନ୍ଦର ଆଦିର ଶିକାର ହୋଇପାରେ। ଅତ୍ୟଧିକ ପତଳା ଝାଡ଼ା ହେଉଥିଲେ ପ୍ରତିଦିନ ଆମ ଦେହରେ ଲାଳଗ୍ରନ୍ଥି, ପାକସ୍ଥଳୀ ଏବଂ ଅଗ୍ନାଶୟରୁ ପ୍ରାୟ 8 ଲିଟର ତରଳ ପଦାର୍ଥ ନିର୍ଗତ ହୋଇଥାଏ। ଏହା ଖାଦ୍ୟକୁ ବିଭାଜିତ କରିଥାଏ ଏବଂ ପାକ ପ୍ରଣାଳୀରେ ଏହାର ଗତିକୁ ସୁଗମ କରିଥାଏ। ସ୍ୱାଭାବିକ କ୍ଷେତ୍ରର ସେହି ତରଳର ମୁଖ୍ୟ ଅଂଶ ଶରୀର ଶୋଷି ନିଏ, କିନ୍ତୁ ସେହି ତରଳ ପଦାର୍ଥର ସାହାଯ୍ୟରେ ମଳ କୋମଳ ଏବଂ ଫସଫସିଆ ହୋଇଥାଏ। ଖାଦ୍ୟ ଯଦି ଅନ୍ତର ମଧ୍ୟରେ ଖୁବ୍ ବେଗରେ ଗତି କରେ ତେବେ ଏହି ତରଳ ପୁନଃ ଶୋଷିତ ହୋଇପାରେ ନାହିଁ ଏବଂ ଖାଦ୍ୟ ବି ଅତି କୋମଳ ହୋଇ ପଦାକୁ ବାହାରିଯାଏ। ସାଧାରଣତଃ ଜୀବାଣୁ କିମ୍ବା ଭୂତାଣୁ ସଂକ୍ରମିତ ଖାଦ୍ୟ ବା ପାନୀୟ ଯୋଗୁଁ ଏପରି ହୋଇଥାଏ। ଜୀବାଣୁ ଏବଂ ଭୂତାଣୁଗୁଡ଼ିକ ଶରୀରର ଶୀଘ୍ର ବାହାରକୁ ନିଷ୍କାସିତ କରିବାର ଚେଷ୍ଟା କରୁଥିବାରୁ ତା ସହିତ ଅଧିକ ଜଳୀୟ ଅଂଶ ବି ଛାଡ଼ିଥାଏ, ଫଳରେ ପତଳା ଝାଡ଼ା ହୋଇଥାଏ। ପେନ୍ସିଲ୍ ପରି ମଳ ଯଦି ପତଳା ଆକାରରେ ହୋଇଥାଏ ଏହା ପ୍ରାୟତଃ ଏକ ବିପଦ ସଂକେତ। ବୃହଦାନ୍ତ୍ର କିମ୍ବା ମଳାଶୟରେ କର୍କଟ ରୋଗ କିମ୍ବା ଏହାର ପୂର୍ବାଭାସ ଥିଲେ ମଳ ପେନ୍ସିଲ୍ ପରି ହୋଇଥାଏ। ଅବଶ୍ୟ ପଲିପ୍ ଥିଲେ କିମ୍ବା ଅନ୍ୟ କିଛି ଅର୍ବୁଦ ମଳର ଗତିରୋଧ କରୁଥିଲେ ଏପରି ହୋଇପାରେ। ତେବେ ନିଶ୍ଚିତ ଯେ ଯଦି ପେନ୍ସିଲ୍ ପରି ପତଳା ମଳ ହେଉଥାଏ ଏହା ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଖୁବ୍ ଜରୁରୀ। ସ୍ୱାଭାବିକ ମଳର ରଙ୍ଗ ଅନେକ ପ୍ରକାରର ହୋଇପାରେ। ସାଧାରଣତଃ ଆମର ଖାଦ୍ୟ ପଦାର୍ଥ ଅନୁସାରେ ଏହାର ରଙ୍ଗ ପ୍ରଭାବିତ ହୋଇଥାଏ, କିନ୍ତୁ ମଳର ରଙ୍ଗ ଯଦି ଖୁବ୍ ଶ୍ୱେତା କିମ୍ବା ଧୂସର ଦିଶୁଥାଏ ଏହା ନିଶ୍ଚିତ ଭାବେ ପାକ ପ୍ରଣାଳୀରେ କିଛି ଅସ୍ୱାଭାବିକତାର ସଂକେତ ଦେଇଥାଏ। ଯକୃତରୁ ନିଃସୃତ ପିତ୍ତ ଦ୍ୱାରା ତୈଳ ଜାତୀୟ ଖାଦ୍ୟର ଚୟାପଚୟନ ହୋଇଥାଏ। ଯକୃତ କିମ୍ବା ପିତ୍ତକୋଷରେ ରୋଗ ଥିଲେ ପିତ୍ତ ଖାଦ୍ୟରେ ମିଶିପାରେ ନାହିଁ, ତେଣୁ ଶ୍ୱେତା ଦିଶେ। ସେହିପରି ଅଗ୍ନାଶୟରେ ରୋଗ ଥିଲେ ମଳ ଧୂସର ଦିଶିପାରେ। ଏହାଛଡ଼ା ମଳତ୍ୟାଗ ବେଳେ ମଳଦ୍ୱାରରେ କଷ୍ଟ ହେବା, ମଳରେ ଉଜ୍ଜଳ ରକ୍ତ ପଡ଼ିବା, ପୂଜ କିମ୍ବା ଲାଳ ପଡ଼ିବା ଆଦି ଅନେକ ରୋଗର ସୂଚନା ଦେଇଥାଏ। ମଳ ଯଦି କଳା ରଙ୍ଗ ହୁଏ କିମ୍ବା ଆଲକାତରା ପରି ଦେଖାଦାଏ ତାହା ଅନ୍ତରରେ ରକ୍ତକ୍ଷରଣର ସୂଚନା ଦିଏ। ଏହିସବୁ ପରିସ୍ଥିତିରେ ଅବିଳମ୍ବେ ଚିକିତ୍ସକଙ୍କ ପରାମର୍ଶ କଲେ ବ୍ୟକ୍ତି ଅନେକ ମାରାତ୍ମକ ଅସୁସ୍ଥତାରୁ ମୁକ୍ତି ପାଇପାରେ।

0: ଆମର ସ୍ୱାସ୍ଥ୍ୟରେ ଆମ ଶରୀରରେ ବର୍ଜ୍ୟବସ୍ତୁ ଦେଇ ସ୍ୱାସ୍ଥ୍ୟର ସୂଚନା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ନାରାୟଣ ରଥ ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଆସନ୍ତା ଗୁରୁବାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ ପ୍ରଦାନ ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ କୌଣସି ଶୁଳ୍କ ଲାଗୁ କରାଯାଇପାରିବ ନାହିଁ ବୋଲି ସ୍ୱଷ୍ଟ କଲେ ସରକାର ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ଦିନ ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ ଏଥିରେ 40ରୁ ଅଧିକ ଦେଶର 600ରୁ ଅଧିକ ପ୍ରଦର୍ଶକ 300 ଆନ୍ତର୍ଜାତିକ କମ୍ପାନୀ ଏବଂ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ସହ 6ଟି ଦେଶ ଏବଂ 12ଟି ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ସ୍ଥାନିତ ହେବ ଭାରତ ସେମିକଣ୍ଡକ୍ଟର ମିଶନ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ସେମି ଦ୍ୱାରା ମିଳିତ ଭାବେ ଏହି ସମାବେଶର ଆୟୋଜନ କରାଯାଇଛି ସେମିକନ୍ ଇଣ୍ଡିଆ ହେଉଛି ଦେଶର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ ଓ ପ୍ରଦର୍ଶନୀ ଏହି ତିନିଦିନିଆ ସମାବେଶରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ଏବଂ ରଣନୈତିକ ଅଧିବେଶନ ଅନୁଷ୍ଠିତ ହେବ ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା ନିବେଶ ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି ନୂଆଦିଲ୍ଲୀର ଷଷ୍ଠ ରାମଜେଠାମାଲାନୀ ସ୍କାରକୀ ବକ୍ତୃତାରେ ଅଭିଭାଷଣ ପ୍ରଦାନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି ବିଚାରପତିଙ୍କ ବିରୋଧରେ ଅଭିଯୋଗର ସମାଧାନ ପାଇଁ ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟଗୁଡ଼ିକ ଦ୍ୱାରା ବିକଶିତ ମାର୍ଗ ଦୃଢ଼ ପ୍ରତିକ୍ରିୟାଶୀଳ ଏବଂ ସମୟୋଚିତ ବୋଲି ସେ ବର୍ଷ୍ଣନା କରିଛନ୍ତି ସଂସ୍କାରକୁ ଏକ ଆଦର୍ଶ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ଚିରାଚରିତ ଢଙ୍ଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ନିଜ କାର୍ଯ୍ୟ ପାଇଁ ଗର୍ବ କରିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ନ୍ୟାୟପାଳିକା କାର୍ଯ୍ୟରେ ନିରପେକ୍ଷ ସୂଚନା ଆଧାରିତ ଏବଂ ଗଠନମୂଳକ ସମାଲୋଚନା ଏକ ଦୃଢ଼ ସାମ୍ବିଧାନିକ ଗଣତନ୍ତ୍ରର ଭିଭିଭୂମିକୁ ଅଧିକ ସୁଦୃଢ଼ କରିଥାଏ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ନ୍ୟାୟପାଳିକାର ସ୍ୱଚ୍ଛତା ଏହି ନୀତି ଉପରେ ଆଧାରିତ ଆଲୋଚନାଠାରୁ ଉର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାରେ ଅଦାଲତ ସମର୍ଥ ହୋଇପାରିବ ନାହିଁ ଏହା ବଦଳରେ ପ୍ରଶ୍ନ ପଚାରିବା ଏବଂ ଆବଶ୍ୟକସ୍ଥଳେ ସମାଲୋଚନା ପାଇଁ ଉନ୍ମୁକ୍ତ ରହିବାକୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଛନ୍ତି ମାମଲା ହାରିଥିବା ବ୍ୟକ୍ତି ନ୍ୟାୟ ପ୍ରକ୍ରିୟାକୁ ନିରପେକ୍ଷ ବୋଲି ବିଶ୍ୱାସ କଲେ ହିଁ ସାଧାରଣ କ୍ଷେତ୍ରରେ ବିଶ୍ୱାସ ଅଧିକ ସଶକ୍ତ ହୋଇଥାଏ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତର ପୂର୍ବଭାଗ ନୀତି ଭିଜନ ମହାସାଗର ଓ ପ୍ରଶାନ୍ତ ଭାରତୀୟ ମହାସାଗରୀୟ ଅଞ୍ଚଳ ଦୃଷ୍ଟିକୋଣରେ ଭିଏତନାମ ଏକ ପ୍ରମୁଖ ଅଂଶୀଦାର ନୂଆଦିଲ୍ଲୀରେ ଭାରତ ଭିଏତନାମ ମିଳିତ କମିଶନର 19ତମ ଅଧିବେଶନରେ ସହ ଅଧ୍ୟକ୍ଷତା କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି ବାଣିଜ୍ୟ ଅର୍ଥନୈତିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସଶକ୍ତ କରିବା ଲକ୍ଷ୍ୟ ନେଇ ଏହି ଅଧିବେଶନ ଅନୁଷ୍ଠିତ ହୋଇଛି ଅଙ୍ଗୀକାରବଦ୍ଧତାର କାର୍ଯ୍ୟାନ୍ୱୟନ ସମୀକ୍ଷା ଏବଂ ସର୍ବୋଚ୍ଚ ସ୍ତରରେ ରଣନୈତିକ ଗତିଶୀଳତାକୁ ଲୋକକୈନ୍ଦ୍ରିକ ତଥା ଫଳାଫଳ ଆଧାରିତ କରିବା ପାଇଁ ଏହି ଅଧିବେଶନ ଏକ ମଞ୍ଚ ପ୍ରଦାନ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ମିଳିତ କମିଶନ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହୋଇଛି ବୈଠକ ଅବସରରେ ଭିଏତନାମ ବୈଦେଶିକ ମନ୍ତ୍ରୀ ଲେ ହୁଇ ଟ୍ରଙ୍କ୍ଙ୍କ ସହ ଡକ୍ଟର ଜୟଶଙ୍କର ବିଭିନ୍ନ ଦ୍ୱିପାକ୍ଷିକ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବାଣିଜ୍ୟ ନିବେଶ ଯୋଗାଣ ଶୃଙ୍ଖଳରେ ବ୍ୟାପକତା ଭାରତୀୟ ସାମୁଦ୍ରିକ କୃଷି ଉତ୍ପାଦ ଏବଂ ଔଷଧ ପାଇଁ ବଜାର ପ୍ରବେଶ ଜଳପଥ ଓ ଆକାଶପଥ ଯୋଗାଯୋଗ ପରମାଣୁ ଶକ୍ତି ମହାକାଶ କ୍ଷେତ୍ରରେ ସୁଯୋଗ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର 55 ବର୍ଷ ପାଳନ ଅବସରରେ ଆସନ୍ତା ବର୍ଷକୁ ବନ୍ଧୁତ୍ୱ

ବର୍ଷ ଭାବେ ପାଳନ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ 2026 ଆଜିଠାରୁ ଆରମ୍ଭ ହେବ। ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀକୁ ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମିଳିତ ଭାବେ ଉଦ୍ଘାଟନ କରିବେ। ପୁନଃ ସଂଯୋଜିତ ଅର୍ଥନୀତି ଲୋକଙ୍କ ପାଇଁ ପରିବର୍ତ୍ତନ ସମୃଦ୍ଧି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ 65ରୁ ଅଧିକ ଦେଶର 2000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଦକ୍ଷିଣ ଏସିଆରେ ଆର୍ଥିକ ପରିବର୍ତ୍ତନ କ୍ଷେତ୍ରରେ ନିରନ୍ତରତାକୁ ପ୍ରୋହାହିତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପୁନଃ ବ୍ୟବହାର, ପୁନଃ ପ୍ରସ୍ତୁତି ଏବଂ ପୁନଃ ଚକ୍ରଣକୁ ଗୁରୁତ୍ୱ ଦେଇ ବୈଷୟିକ ସ୍ତରରେ ଆର୍ଥିକ ବ୍ୟବସ୍ଥାକୁ ପୁନଃ ସଂଯୋଗୀକରଣ କରିବା ସହ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ଉପଯୋଗ, ସବୁଜ ଶକ୍ତି, ନିରନ୍ତର ଅର୍ଥନୀତି, ଶାସନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭଳି ପ୍ରମୁଖ ପ୍ରସଙ୍ଗ ଆଧାରରେ 4ଟି ପୂର୍ଣ୍ଣାଙ୍ଗ ଏବଂ 16ଟି ବିଷୟବସ୍ତୁ ଆଧାରିତ ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପୁନଃ ସଂଯୋଜିତ ବ୍ୟାବସାୟିକ ରୂପରେଖକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ଏଥିରେ 125ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଫିନିସ୍ ଇନୋଭେସନ୍ ଫଣ୍ଡ ସିତ୍ରା ଏବଂ ଗୁଜରାଟ ସରକାରଙ୍କ ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତାକାଲି ଉଦ୍ଯାପନୀ ଅଧିବେଶନରେ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏବଂ ଫିନ୍ଲାଣ୍ଡ ପରିବେଶ ମନ୍ତ୍ରୀ ସାରି ମୁଲତାଲ୍ଲା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2000 ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। ୟୁପିଆଇ କାରବାର ନେଇ ଶୁଳ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏହି ବିଜ୍ଞପ୍ତିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଷ୍ଟ ସୂଚନା ପ୍ରଦାନ କରାଯାଇଛି। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ପାଇଁ ଉପଭୋକ୍ତାଙ୍କଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ଗତ ମାସରେ ସରକାର ଘୋଷଣା କରିଥିଲେ। ତେବେ ଭବିଷ୍ୟତରେ ବାଣିଜ୍ୟିକ ରିହାତି ହାର ପ୍ରଦାନ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଚିହ୍ନଟ କାରବାର ପର୍ଯ୍ୟନ୍ତ ଏହି ଶୁଳ୍କ ସୀମିତ ରହିବ ବୋଲି ସରକାର କହିଥିଲେ। ବ୍ୟକ୍ତିଗତ ସ୍ତରରେ ୟୁପିଆଇ କାରବାର ନିଃଶୁଳ୍କ ରହିବ ଏବଂ ବ୍ୟାବସାୟିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବାଣିଜ୍ୟିକ ରିହାତି ହାର ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ କାର୍ଯ୍ୟକ୍ଷମ ଥିବା 1033 ହେଲ୍ପଲାଇନ୍ ନମ୍ଘରର ବ୍ୟବହାରକୁ ଅଧିକ ବିକଶିତ କରିଛି। ନାଗରିକଙ୍କୁ ତ୍ୱରିତ ତଥା ଗୁଣବତ୍ତା ସମ୍ପନ୍ନ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ହେଲ୍ପଲାଇନ୍ ମାଧ୍ୟମରେ ଏଣିକି ଫୋନ୍ କରୁଥିବା ବ୍ୟକ୍ତିବିଶେଷଙ୍କର ସଠିକ୍ ସ୍ଥାନ, ବ୍ୟବହାର କରୁଥିବା ଭାଷାକୁ ଆଧାର କରି ଉପଯୁକ୍ତ ସମୟରେ ତ୍ୱରିତ ସେବା ଯୋଗାଇ ଦିଆଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମାନବ ଦ୍ୱାରା ପରିଚାଳିତ ଏହି ଜରୁରୀକାଳୀନ ସେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। 24 ଘଣ୍ଟିଆ 1033 ହେଲ୍ପଲାଇନ୍ ନମ୍ଘର 2018 ପ୍ରଚଳନ କରାଯାଇଛି। ଭାରତ ଓ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆସନ୍ତା ଗୁରୁବାର ଦିନ ସେହି ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଇଟାଲୀର ପୋର୍ପର୍ଟାଠାରେ ଆଇଏସ୍ଏସ୍ଏଫ୍ ଜୁନିୟର ବିଶ୍ୱକପ୍ ସଟ୍ଗନ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 20 ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରୁଛନ୍ତି। ମିଳିତ ଟ୍ରାପ୍ ଇଭେଣ୍ଟ ସହିତ ପୁରୁଷ ଏବଂ ମହିଳା ଟ୍ରାପ୍ ଓ ସ୍କିଟ୍ ବର୍ଗରେ ଭାରତୀୟ ଖେଳାଳି ପ୍ରତିଦ୍ୱନ୍ଦ୍ୱିତା କରିବେ। 30ଟି ସଂଘର ମୋଟ 218 ଜଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। କାଇରୋଠାରେ ଗତ ଏପ୍ରିଲ୍ ମାସରେ ଅନୁଷ୍ଠିତ ଜୁନିୟର ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ବନ୍ଧୁକ ଚାଳକ 5ଟି ସ୍ୱର୍ଣ୍ଣ ପଦକ ସହ 16ଟି ପଦକ ଜିତିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଆସନ୍ତା ଗୁରୁବାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ ପ୍ରଦାନ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଆଜିଠାରୁ

0: ଚନ୍ଦନର ଶୀତଳତା ପରେ ଗାଁର ପ୍ରାକୃତିକ ସୁଷମା ଆମ ମନରେ ଭରି ଦେଇଥାଏ ଶାନ୍ତି ଆଉ ଆନନ୍ଦ।
1: ପ୍ରତ୍ୟେକ ଗାଁରେ ଭରି ରହିଥାଏ ପ୍ରାକୃତିକ ସୌନ୍ଦର୍ଯ୍ୟ।
0: ଗ୍ରାମ୍ୟ ସଂସ୍କୃତିକୁ ନେଇ ଅଭିଭକ୍ତ କୋରାପୁଟ ଜିଲ୍ଲା ସବୁବେଳେ ଚଳଚଞ୍ଚଳ।
1: ପ୍ରତ୍ୟେକ ଗାଁର ପାହାଡ଼, ଝରଣା, ଚାଷ କ୍ଷେତ ଏବଂ ଭାଗବତ ଟୁଙ୍ଗି ସବୁକିଛି ଦେଖି ବେଶ ଖୁସି ଅନୁଭବ କରୁଥାନ୍ତି ଗ୍ରାମବାସୀମାନେ।
0: ଗାଁ ଜୀବନ ସବୁବେଳେ ଅନ୍ତରରୁ ଶାନ୍ତି ଚାହେଁ।
1: ସରଳ ନିରାଡମ୍ବର ଜୀବନ ବିତାଇବାକୁ ସବୁ ଗ୍ରାମବାସୀ ଇଚ୍ଛା ପ୍ରକାଶ କରିଥାନ୍ତି।
0: ତେବେ ଚାଲନ୍ତୁ ନା ଆଜି ଆମେ ସେମିତି ଏକ ଗାଁକୁ ବୁଲିଯିବା ଆଉ ସେହି ଗାଁର ସଭ୍ୟତା, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟ ବିଷୟରେ ଅଧିକ କିଛି ଜାଣିବା।

0: କୋରାପୁଟ ଜିଲ୍ଲାରେ ରହିଛି ଏକ ଆଦର୍ଶ ଗାଁ ଅନ୍ତା।
1: ଏହି ଗାଁଟି ହେଉଛି ଏକ ଶିକ୍ଷିତ ଏବଂ ସଂସ୍କୃତି ଭରା ଗାଁ।
0: ଏହି ଗାଁକୁ ପ୍ରାୟତଃ ସରକାରଙ୍କ ସବୁ ପ୍ରକାର ଯୋଜନା ପହଞ୍ଚିପାରିଛି।
1: ତେବେ ଏହି ଗାଁର ଗ୍ରାମବାସୀମାନେ କିପରି ଜୀବନ ଅତିବାହିତ କରୁଛନ୍ତି ଆସନ୍ତୁ ଜାଣିବା ଗାଁର ଜଣେ ସଚେତନ ନାଗରିକ ରମେଶ ଅଙ୍କା ସାର୍ଙ୍କ ଠାରୁ।
2: ମୋ ନାଁ ରମେଶ ଅଙ୍କା, ମୁଁ ଏ ଗାଁରୁ ଜନ୍ମଠାରୁ ହିଁ ଏଇଠି ମୁଁ ବସିଛି। ଆଜିକୁ 26 ବର୍ଷ ହେଲାଣି ମୁଁ ଏଇ ଗାଁରେ ରହୁଛି। ଅନ୍ତା ଗ୍ରାମଟି ଜୟପୁର ସହର ଠାରୁ ପ୍ରାୟ 3-4 କିଲୋମିଟର ଦୂରରେ ହବ ଏବଂ ଆମ ଗାଁରେ ପ୍ରାୟ 800-900 ଘର ରହିଛି ଏବଂ ଏଠାରୁ ଅଧିକାଂଶ ଲୋକ ଚାଷ କରନ୍ତି। ଅଳ୍ପ କିଛି ଲୋକ କୁଲି ମଜୁରୀ କରି ବଞ୍ଚନ୍ତି ଏବଂ ସେମିତି ରହୁଛନ୍ତି ଆଉ। ଗାଁରେ ପ୍ରାୟତଃ ହରିଜନ ଲୋକ ରହୁଛନ୍ତି ଏବଂ ଆଦିବାସୀ ଲୋକ ବି ରହୁଛନ୍ତି, ଭଣ୍ଡାରୀ ଲୋକ ବି ରହୁଛନ୍ତି, ଗୌଡ଼ ଲୋକ ବି ରହୁଛନ୍ତି, ଏମିତି ପ୍ରାୟ 4-5 ଜାତିର ଲୋକ ରହୁଛନ୍ତି। ସମସ୍ତଙ୍କ ଘରେ ବିଜୁଳି ଯାଇଛି, ବିଜୁଳି ଖମ୍ପରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ପ୍ରାୟ ଲାଗିଛି, ସବୁଆଡ଼େ ଚାରିଆଡ଼େ ଲାଗିଛି ଏବଂ ଯେଉଁ ପିଲାମାନେ ରହିଛନ୍ତି ସେମାନଙ୍କ ପାଇଁ ଆମ ଗାଁରେ ହାଇସ୍କୁଲ ଅଛି, ପ୍ରାଇମେରୀ ସ୍କୁଲ ମଧ୍ୟ ଅଛି। ବର୍ତ୍ତମାନ ଗୋଟେ ତ ଇଂଲିଶ ମିଡିୟମ ସ୍କୁଲ ବି ଖୋଲିଲାଣି, କଲେଜ ବି ଖୋଲିଲାଣି ଗାଁରେ। ମନ୍ଦିର ଅଛି ଆମ ଗାଁର, ଯେଉଁ ଗ୍ରାମଦେବୀ ରହିଛନ୍ତି ମା ଠାକୁରାଣୀ ତାଙ୍କର ମନ୍ଦିର ଅଛି, ଯେଉଁ ଅଲେଖ ବାବା ମାନଙ୍କର ଯେଉଁ ରହିଛି ସେଇ ମନ୍ଦିର ଅଛି। ଗାଁରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମାନେ ବି ରହୁଛନ୍ତି, ସେମାନଙ୍କ ପାଇଁ ବି ଚର୍ଚ୍ଚ ଅଛି। ଏମିତି ରହିଛି ମନ୍ଦିର ଚର୍ଚ୍ଚ ସବୁ ମିଶିକି ରହିଛି ଗାଁରେ।

ଯୋଉ ଚୈତ ପର୍ବ ଗୋଟେ ବହୁତ ଆଡମ୍ବର ସହିତ ପାଳନ ହୁଏ। ଫଲ୍ଗୁଣ ମାସରେ ଯୋଉ ଅଲେଖ ବାବା ମାନେ ଅଛନ୍ତି ସେମାନଙ୍କର ଗୋଟେ ବାର୍ଷିକ ଉତ୍ସବ ପାଳନ ହୁଏ, ଏବଂ ଯୋଉ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମାନେ ରହିଛନ୍ତି ସେମାନଙ୍କର ଯୋଉ ବର୍ଷକୁ ଥର ଯୋଉ ବଡ ଦିନ ରହିଛି ସେମାନେ ବି ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି। ଏମିତି ତିନି ଚାରିଟି ପର୍ବ ବର୍ଷକୁ ପାଳନ ହୁଏ ଆମ ଗାଁରେ। ଭାଇଚାରାର ଏହା କହିବି କି ଧର୍ମ ଭିନ୍ନ ହେଇଥାଇ ପାରେ, କିନ୍ତୁ ମନୁଷ୍ୟ ହେଉଛନ୍ତି ସମସ୍ତେ ସମାନ। ତେଣୁକରି ଆମେ ଆଜି ପର୍ଯ୍ୟନ୍ତ ଏଠି ଯୋଉ ରହିଛେ, ଗାଁରେ ସମସ୍ତେ ବସବାସ କରି ରହିଛେ, ଭାଇଚାରା ଯୋଗୁଁ ରହିଛେ, ପରସ୍ପରକୁ ସହଯୋଗ କରି ରହିଛେ। ତେଣୁକରି ମୁଁ କହିବି କି ଏଇ ଯୋଉ ଧାରା ଯୋଉ ଗାଁରେ ମାନେ ଆଦିମ କାଳରୁ ଆଜି ପର୍ଯ୍ୟନ୍ତ ଚାଲିକି ଆସିଛି, ଏଇଟା ଆଗକୁ ବି ଚାଲିକି ରହୁ। ଏମିତି ଗାଁର ସମସ୍ତେ ମିଳିମିଶିକି ରୁହନ୍ତୁ, ପରସ୍ପର ସୁଖ ଦୁଃଖରେ ସାଙ୍ଗସାଥି ହେଇକି ସହଯୋଗ କରି ଆଗକୁ ବଢ଼ିବେ ବୋଲି ମୁଁ ଏଇ ଆଶା କରୁଛି ଆମ ଗାଁର ଲୋକମାନଙ୍କ ପ୍ରତି। ଚାଷବାସ ମୁଖ୍ୟତଃ ଧାନ ଚାଷ ହୁଏ, ଏବଂ କିଛି ଲୋକ ଅଛନ୍ତି ଯେଉଁମାନେ କି ପନିପରିବା ଚାଷ କରନ୍ତି, ଯେଉଁଥିରେ କି ବାଇଗଣ ଟମାଟୋ କରନ୍ତି, ତାପରେ କିଛି ଜଣ ତରଭୁଜ ବି କରୁଛନ୍ତି ବର୍ତ୍ତମାନ, ଏବଂ କିଛି ଲୋକ ମାଣ୍ଡିଆ ଏବଂ ଏ ଯୋଉ ଝୁଡ଼ଙ୍ଗ ଏସବୁ ରହିଛି ସେସବୁ ବି କରୁଛନ୍ତି। ସରକାରଙ୍କ ତରଫରୁ କେନାଲ ବ୍ୟବସ୍ଥା କରାଯାଇଛି, କେନାଲ ପାଣି ମିଳୁଛି ଚାଷୀମାନଙ୍କୁ, ଏବଂ ଯୋଉ ଗ୍ରାମ ସେବକ ରହିଛନ୍ତି ସେମାନେ ସମୟକୁ ସମୟ ଗାଁରେ ଆସୁଛନ୍ତି, ଚାଷୀମାନଙ୍କୁ ଭାଇଙ୍କୁ ବୁଝାଉଛନ୍ତି କି ଏଇ ପଦ୍ଧତିରେ ଚାଷ କରିବ, ଏଇ ପ୍ରଣାଳୀରେ ଚାଷ କରିବ, ଯାହାଦ୍ୱାରା କି ସେମାନେ ଅଧିକ ମାନେ ଚାଷ କରିପାରିବେ, ଲାଭବାନ ହେଇପାରିବେ। ଆମ ଗାଁରେ ଯୋଉ ଆପଣମାନେ ଜାଣିଛନ୍ତି କି ଯୋଉ ମହାନ ନାଟ୍ୟକାର ଥିଲେ ଆମ କୋରାପୁଟ ଜିଲ୍ଲାର ଚୈତନ୍ୟ ବିଷୟୀ, ସେ ଏଠି ନାଟ୍ୟ ଶିଖାଇଥିଲେ, ତାଙ୍କର ବି ନାଟ୍ୟ କଳା ବର୍ତ୍ତମାନ ବଞ୍ଚିକି ରହିଛି। ତାପରେ ଗାଁରେ ଗୋଟେ ବ୍ୟାଣ୍ଡ ପାର୍ଟି ବି ରହିଛି, ଗୋଟେ ସଂକୀର୍ତ୍ତନ ମଣ୍ଡଳୀ ବି ରହିଛି, ତ ଏମିତି ରହିଛି ଯୋଉ କି ନାଚ ଗୀତ ସମସ୍ତେ କରୁଛନ୍ତି। ଆମ ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ରହିଛି, ପଞ୍ଚାୟତରେ ମୁଖ୍ୟତଃ ଯୋଉ ଆମ ଗାଁର ଏବଂ ପଞ୍ଚାୟତର ଯାହା ସବୁ ମାନେ ବିକାଶମୂଳକ କାର୍ଯ୍ୟ ରହିଛି ସେସବୁ ସେଇ ଯୋଉ କାର୍ଯ୍ୟାଳୟରୁ, ସେଇ ଯୋଉ ଅଫିସରୁ ତାର ଦେଖରେଖ କରାଯାଏ। ଲୋକମାନଙ୍କ ସମସ୍ୟା ହଉ, କାହାର ଘର ହଉ, କୌଣସି ରାସ୍ତା ହଉ, ନାଳ ହଉ, ପାଣି ପାଇଁ ସମସ୍ୟା ହଉ, ତ ଯେକୌଣସି ସମସ୍ୟା ହଉ ସେଥିରେ ଲୋକମାନେ ଯାଆନ୍ତି, ଅଭିଯୋଗ କରନ୍ତି, ଏବଂ ସେମାନଙ୍କର ସମାଧାନ ପାଇଁ ପଦକ୍ଷେପ ନିଆଯାଏ। ଆମ ଗାଁରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି, ସେଥିରେ ଆମର ଯୋଉ ଛୋଟ ପିଲାମାନେ ରହିଛନ୍ତି ସେମାନଙ୍କ ପାଇଁ ଯୋଉ ପୋଷଣ ବ୍ୟବସ୍ଥା କରାଯାଇଛି, ସେମାନଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରାଯାଇଛି, ଖେଳ କୁଦର ମଧ୍ୟ ବ୍ୟବସ୍ଥା କରାଯାଉଛି, ଏବଂ ବର୍ତ୍ତମାନ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଉ ସ୍ୱାସ୍ଥ୍ୟର ବି ଯତ୍ନ ନିଆଯାଉଛି, ସେଠି ପିଲାମାନେ କେମିତି ସୁରକ୍ଷିତ ରହିବେ, ସ୍ୱାସ୍ଥ୍ୟ ରହିବେ, ଆଜିକାଲି ବର୍ଷାର ପାଗ, ତ ଏଇ ଯୋଉ ପାଗରେ ମଧ୍ୟ ସେମାନେ କେମିତି ନିଜର ସ୍ୱଚ୍ଛତାକୁ ବଜାୟ ରଖିବେ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ସେଠି କରାଯାଉଛି। ଆଶା ଦିଦି ଯୋଉ ରହିଛନ୍ତି ସେ ଘରକୁ ଘର ବୁଲନ୍ତି, ଯୋଉମାନେ କି ଗର୍ଭବତୀ ମହିଳା ରହିଛନ୍ତି, ପ୍ରସୂତି ରହିଛନ୍ତି, ସେମାନଙ୍କର ଯତ୍ନ କେମିତି ନେବେ, ସେମାନଙ୍କୁ କେମିତି ଠିକ୍ ଟାଇମ୍ରେ ଇଞ୍ଜେକ୍ସନ୍ ଦିଆହେବ, ଠିକ୍ ଟାଇମ୍ରେ ଯୋଉ ପୋଷଣ ଖାଦ୍ୟ ଦିଆହେବ, ତାର ଦେଖରେଖ କରନ୍ତି ଗାଁରେ। ଗାଁରେ ସ୍ୱଚ୍ଛତା ବହୁତ ଭଲ ଅଛି, ଗାଁର ବର୍ତ୍ତମାନ ଯୋଉ ସରକାର ଯୋଉ ଦେଇଛନ୍ତି କି ବର୍ଜ୍ୟବସ୍ତୁକୁ ମାନେ ଯୋଉ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ ରହିଛି ତାକୁ କେମିତି ଅଲଗା ରଖିବେ, ଏବଂ ଯୋଉ ଜୈବିକ ବର୍ଜ୍ୟବସ୍ତୁ କେମିତି ଅଲଗା ରଖିବେ, ତ ସେ ଦୁଇଟି ଯୋଉ ଡଷ୍ଟବିନ୍ ର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯାଇଛି, ଏବଂ ଗାଁର ଯୋଉ ମୁଣ୍ଡରେ ଗାଁ ଶେଷରେ ଗୋଟେ ବର୍ଜ୍ୟବସ୍ତୁ କେନ୍ଦ୍ର ଟାଇପ୍ର ଗୋଟେ କରାଯାଇଛି, ଯୋଉଠିକି ସମସ୍ତ ବର୍ଜ୍ୟବସ୍ତୁକୁ ସେଠି ମାନେ ଫିଙ୍ଗା ଯାଉଛି, ଏବଂ ତାର ହେଇପାରିବ ଯଦି ତାର ରିସାଇକେଲ ପୁନଃ ବିନିଯୋଗ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଗାଁରେ ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଭଲ ଅଛି। ଗାଁରେ ସରକାରଙ୍କ ତରଫରୁ ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେଠି ପ୍ରତିଦିନ ଡକ୍ଟର ଆସୁଛନ୍ତି, ନର୍ସ ଆସୁଛନ୍ତି, ସେମାନେ ବୁଝୁଛନ୍ତି କି ଲୋକଙ୍କ ସ୍ୱାସ୍ଥ୍ୟ କେମିତି ଅଛି। ଏବଂ ଗୋଟେ ପ୍ରାଇଭେଟ ମେଡିକାଲ ମଧ୍ୟ ଗାଁରେ ରହିଛି, ଯେଉଁଠିକି ଡକ୍ଟର ପ୍ରତିଦିନ ଆସୁଛନ୍ତି, ଟ୍ରିଟମେଣ୍ଟ କରୁଛନ୍ତି। ସେମିତି ସ୍ୱାସ୍ଥ୍ୟ ଅବସ୍ଥା ବି ରହିଛି, ଭଲ ରହିଛି ଗାଁରେ। ଗାଁରେ ଶିକ୍ଷା ବ୍ୟବସ୍ଥା ଯେଉଁ ପୂର୍ବରୁ କହିଲି କି ଗାଁରେ ଆମର ଗୋଟେ ପ୍ରାଇମେରୀ ସ୍କୁଲ ଅଛି, ଗୋଟେ ହାଇସ୍କୁଲ ଅଛି, ଗୋଟେ ଇଂଲିଶ ମିଡିୟମ ସ୍କୁଲ ଅଛି, ଗୋଟେ କଲେଜ ଅଛି। ପିଲାମାନେ ସେଇଠି ପ୍ରତିଦିନ ସ୍କୁଲ ଯାଉଛନ୍ତି। ଯେଉଁ ପିଲାମାନେ ଯାଉନାହାନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆମ ଯେଉଁ ଶିକ୍ଷକମାନେ ରହିଛନ୍ତି ସେମାନେ ଘରକୁ ଘର ବୁଲି ଯେଉଁ ପିଲାମାନେ

ଅପ୍ ନେଇଛନ୍ତି, ସେମାନଙ୍କୁ ପୁଣି ଥରେ କେମିତି ଆମେ ବିଦ୍ୟାଳୟକୁ ଆଣିପାରିବା ତା ପାଇଁ ଲୋକମାନଙ୍କୁ ବୁଝାଉଛନ୍ତି, ବାପା ମାଙ୍କୁ ବୁଝାଉଛନ୍ତି, ଆମ ସରପଞ୍ଚ ହଉ ୱାର୍ଡ ମେମ୍ବର ହଉ ଏମାନଙ୍କ ସାହାଯ୍ୟରେ ସେମାନେ ଘରକୁ ଘର ବୁଲିକି ସେମାନେ ଏଇ ଯୋଉ ପିଲାମାନଙ୍କୁ ପୁଣି ଥରେ ବିଦ୍ୟାଳୟରେ ଆଣିବା ପାଇଁ ସେମାନେ ଯୋଜନା କରୁଛନ୍ତି। ଏବଂ ଗାଁରେ ଅନେକ ଲୋକ ପିଲାମାନେ ଯୋଉମାନେ କି ପାଠ ପଢିକି ଚାକିରି କଲେଣି, କିଛି ପିଲା ଆମର ଯୋଉ BSF ରେ ଅଛନ୍ତି, କିଛି ପିଲା ଆମର ଶିକ୍ଷକ ହେଇଛନ୍ତି, ଏବଂ କିଛି ପିଲା ଆମର ଯୋଉ ରେଲୱେରେ ବର୍ତ୍ତମାନ ଚାକିରି କରୁଛନ୍ତି, ତ ଏମିତି ରହିଛି। ମୁଁ ମୋ ବଡ଼ ଭାଇଙ୍କ ପ୍ରେରଣାରେ ବହୁତ କିଛି ଶିଖିଛି। ମୋ ବଡ଼ ଭାଇ ମୋତେ ସବୁବେଳେ ଗାଇଡ୍ କରିଛନ୍ତି କି ଜୀବନରେ କେମିତି ଭଲ ରାସ୍ତା ଆଡ଼କୁ ଯିବ, ଜୀବନ କେମିତି ଗୋଟେ ଲକ୍ଷ୍ୟ ନେଇକି ଚାଲିବ, ଏବଂ ସେ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସଦାବେଳେ ମାନେ ଚେଷ୍ଟାରତ ରହିବ। ମୁଁ ତାଙ୍କୁ ଧନ୍ୟବାଦ ଦେବି, ଏବଂ ଆମ ଗାଁକୁ ମଧ୍ୟ ମୁଁ ବହୁତ ଧନ୍ୟବାଦ ଦେବି କି ଗାଁର ଲୋକମାନେ ମୋତେ ସୁଖ ଦୁଃଖରେ ସବୁବେଳେ ସାହାଯ୍ୟ କରିଛନ୍ତି, ମୋର ଯୋଉ ଯେପରି ଅନୁକୂଳ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋ ସହିତ ଛିଡ଼ା ହେଇଛନ୍ତି। ତେଣୁକରି ମୁଁ ବହୁତ ଗର୍ବ ଅନୁଭବ କରେ କି ମୁଁ ଏଇ ଗାଁରେ ଜନ୍ମ ହେଇଛି, ଏଇ ଗାଁର ଭାଇଚାରା ସହିତ ମୁଁ ମାନେ ପିଲାବେଳଠୁ ଆଜି ପର୍ଯ୍ୟନ୍ତ ବଢ଼ିକି ଅଛି। ମହିଳାମାନଙ୍କ ପାଇଁ ଯୋଉ SSG ଗ୍ରୁପ ଯୋଉ ସରକାରଙ୍କ ତରଫରୁ ଚାଲିଛି, ସେଇ ଯୋଉ ସାହାଯ୍ୟରେ ସେମାନେ ସ୍ୱାବଲମ୍ବୀ ହେଇପାରିଛନ୍ତି। ସେମାନେ ଆପଣମାନେ ଦେଖନ୍ତୁ, ସେମାନେ ଟିଫିନ୍ ଯୋଉ ଆମର ଖାଦ୍ୟ ରହିଛି ସେଟା ପ୍ରସ୍ତୁତ କରୁଛନ୍ତି। ତାପରେ କିଛି ମହିଳା ଅଛନ୍ତି ଯୋଉମାନେ କି ଧୂପକାଠି ପ୍ରସ୍ତୁତ କରୁଛନ୍ତି, କିଛି ଲୋକ ଯେ ଯୋଉ ଆଜିକାଲି ବାହାରେ ଯୋଉ ମିକ୍ସଚର ଟାଇପ୍ର ମିଳୁଛି ସେଇଟା ପ୍ରସ୍ତୁତ କରୁଛନ୍ତି, ତ ସେମିତି କି ସ୍ୱାବଲମ୍ବୀ ରହିଛନ୍ତି। କିଛି ମହିଳା ଅଛନ୍ତି ଯୋଉମାନେ କି ସହରରେ ରହିକି ସେଇଠି ମାନେ ଚାକିରି କରିକି ମାନେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଗାଁରେ ବ୍ୟବସାୟ ରହିଛି, କିରାନ ଦୋକାନ ଗୁଡାକ ରହିଛି, ଜଳଖିଆ ଦୋକାନ ରହିଛି, ତାପରେ ଏ ଯୋଉ ଆମର ସାଇକେଲ ଯୋଉ ଗ୍ୟାରେଜ ରହିଛି ସେଇଟା ରହିଛି, ଏବଂ ଏ ଯୋଉ ଯୋଉ ଫସଲ ଯୋଉ ଉତ୍ପାଦନ ହଉଛି, ଯୋଉ ପନିପରିବା ଉତ୍ପାଦନ ହଉଛି, ତାର ମଧ୍ୟ ଗାଁରେ ଗୋଟେ ବଜାର ରହିଛି, ସେଥିରେ ପ୍ରତିଦିନ ସନ୍ଧ୍ୟାରେ ସେ ବଜାର ବସେ, ସେଇଠି ବ୍ୟବସାୟ ବହୁତ ଚାଲେ। ସେଇଠି ଆମର କହିଲି ଟମାଟୋ ହଉଛି, ବାଇଗଣ ହଉଛି, ତାପରେ ଆମର ଏଇ ଯୋଉ କରଡ଼ି ବର୍ତ୍ତମାନ ଚାଲିଛି ସେଇଟା ହଉଛି, ଛତୁ ବି ଆଣିକି ବିକୁଛନ୍ତି, ତାପରେ ଆମର ଯୋଉ ଜହ୍ନି ଆଣୁଛନ୍ତି, ଅମୃତଭଣ୍ଡା, ଏବେ ସବୁ ଅନେକ ଜିନିଷ ଆଣୁଛନ୍ତି। ବନ ବିଭାଗର ଲୋକ ଆସୁଛନ୍ତି, ଆମର ଯୋଉ ଜଙ୍ଗଲ ଅଛି ତାର ସୁରକ୍ଷା ପାଇଁ ସେମାନେ କାମ କରୁଛନ୍ତି। ତାପରେ ଯୋଉ ଗଛ ଯୋଉ ଆମର ଯୋଉ ରାସ୍ତା ଯାଇଛି ତାର ଦୁଇ ପାର୍ଶ୍ୱରେ କେମିତି ଗଛ ଗୁଡାକ ଲଗାଉଛନ୍ତି, ସେମାନେ କେମିତି ମାନେ ବିନା ଅସୁବିଧାରେ ସେମାନେ ବଢି ପାରିବେ, ତା ପ୍ରତି ସେମାନେ ଯତ୍ନବାନ ହେଇକି କାର୍ଯ୍ୟ କରୁଛନ୍ତି। ଅନ୍ୟ ଗାଁ ଅପେକ୍ଷା ମୁଁ କହିବି କି ଆମ ଲୋକମାନେ ବହୁତ ସଜାଗ ଅଛନ୍ତି କି କେମିତି ତାଙ୍କ ପିଲାମାନେ ପାଠ ପଢିବେ, ଆଗକୁ ଗୋଟେ ଭଲ ନାଗରିକ ହେବେ, ସୁନାଗରିକ ହେବେ, ସମାଜ ପାଇଁ ଗାଁ ପାଇଁ ସେମାନଙ୍କର ପାଇଁ କେମିତି ଗୋଟେ ଭଲ କାମ କରିବେ, ତା ପାଇଁ ବହୁତ ସଚେତନ ଅଛନ୍ତି। ତାପରେ ପରିବେଶ ପ୍ରତି ମଧ୍ୟ ବହୁତ ସଚେତନ ଅଛନ୍ତି, ଗଛ କାଟିବେ ନାହିଁ, ଗଛ ଲଗା ହବ, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ଫିଙ୍ଗିକି ଠିକ ଜାଗାରେ ଫିଙ୍ଗା ହବ, ଯୋଉଠି କୁହା ହେଇଛି ସେଇଠି ଫିଙ୍ଗା ହବ, ସେଥିପାଇଁ ବହୁତ ସଚେତନ ଅଛନ୍ତି। ଏବଂ କୃଷି କାର୍ଯ୍ୟରେ ବହୁତ ଅଗ୍ରସର ଅଛନ୍ତି, ବ୍ୟବସାୟରେ ମଧ୍ୟ ଅଗ୍ରସର ଅଛନ୍ତି, ଏବଂ ଏମିତି ଅନ୍ୟ ଗାଁ ତୁଳନାରେ ଆମ ଗାଁରେ ଏଇସବୁ କାର୍ଯ୍ୟକଳାପ ମାନେ ବହୁତ ଭଲ ଭାବରେ ରହିଛି।

0: ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଅନ୍ତା ଗ୍ରାମ ବିଷୟରେ ରମେଶ ଅଙ୍କା ସାନଙ୍କଠାରୁ ବହୁତ କିଛି ଶୁଣୁଥିଲେ।
1: ସେଥିପାଇଁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ରମେଶ ଅଙ୍କା ସାରଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।

0: ଏବେ ଆରମ୍ଭ କରିବା ଆଜିର ବିଶେଷ ପ୍ରସଙ୍ଗ।
1: ଆଜିର ବିଶେଷ ପ୍ରସଙ୍ଗରେ ରହିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହିତ ହସ୍ତତନ୍ତ ଭବିଷ୍ୟତ ଗଢ଼ିବାରେ ସହାୟକ।

0: ଜୀବନରେ ହସ ଖୁସି ଆଉ ଆନନ୍ଦ ହିଁ ଦରକାର।
1: ଆଉ ସେହି ଆନନ୍ଦ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସମୟରୁ ହିଁ ବିଦ୍ୟାଳୟ ସ୍ତରରୁ ମିଳିଥାଏ।
0: ଆଗେ ଆମେ ପାଠ ପଢ଼ିବା ପରେ ସମସ୍ତେ ଛୋଟ ବଡ଼ ଚାକିରି କରି ଜୀବନ ଭଲରେ ବିତାଉଥିଲେ,
1: କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ପାଠ ପଢ଼ିବା ପରେ ପରେ ଆମେ କଣ କରିବୁ, ଏକଥା ସବୁ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।
0: ତେଣୁ ବର୍ତ୍ତମାନ ପାଠପଢ଼ା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷା ମଧ୍ୟ ପିଲାମାନଙ୍କୁ ସରକାର ଯୋଗାଇ ଦେଉଛନ୍ତି।
1: ଯେମିତି ବାଉଁଶରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ପ୍ରସ୍ତୁତ, ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ, କାଗଜରେ ପ୍ରସ୍ତୁତ ସାମଗ୍ରୀ, ରୋଷେଇରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ, ଏପରି ଅନେକ କାମ।
0: ଏସବୁ ଭିତରେ ହସ୍ତକଳା ବା ହସ୍ତତନ୍ତ କାର୍ଯ୍ୟ ବା ବାଦ ପଡ଼ନ୍ତା କିପରି?
1: ବର୍ତ୍ତମାନ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ସହିତ ବିଭିନ୍ନ ପ୍ରକାରର ହସ୍ତତନ୍ତ କାର୍ଯ୍ୟ ତାଲିମ ଦିଆଯାଉଛି,
0: ଯେପରି ପିଲାମାନେ ପାଠପଢ଼ା ସହିତ ଏହି କ୍ଷେତ୍ରରେ ରୁଚି ରଖି ନିଜର ଭବିଷ୍ୟତ ଉଜ୍ଜଳ କରିପାରିବେ।
1: ପାଠ ଶେଷ କରିବା ପରେ ସେମାନେ ଯେପରି ଭାଙ୍ଗି ନ ପଡ଼ିବେ,
0: ସେମାନେ ଭାବିବେ ଯେ ବର୍ତ୍ତମାନ ମୋର ପାଠ ଶେଷ ହେଲା, ମୁଁ ଯାହା ବି ବିଦ୍ୟାଳୟରେ ଶିଖିଛି ତାହାକୁ କିପରି କାର୍ଯ୍ୟରେ ପରିଣତ କରି ସ୍ୱାବଲମ୍ବୀ ହୋଇପାରିବି।
1: ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ ଇଚ୍ଛା ଶକ୍ତି ସହିତ କାମ କରିବା ଉଚିତ।
0: ତେବେ ବିଦ୍ୟାଳୟମାନଙ୍କରେ ପାଠପଢ଼ା ସହିତ କିପରି ଏହି ହସ୍ତତନ୍ତ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି, ଏହାର ଉଦ୍ଦେଶ୍ୟ କ'ଣ ଏବଂ ଏହି ଶିକ୍ଷା ପିଲାମାନଙ୍କ ପାଖକୁ କିପରି ପହଞ୍ଚି ପାରୁଛି, ସେସବୁ କଥା ଆଜି ହସ୍ତତନ୍ତ ଗବେଷକ ହିମାଂଶୁ ଶେଖର ପାଣ୍ଡିଆ ସାର୍ଙ୍କ ଠାରୁ ଜାଣିବା।
2: ମୁଁ ହିମାଂଶୁ ଶେଖର ପାଣ୍ଡିଆ, ମାଷ୍ଟର କ୍ରାଫ୍ଟ ପର୍ସନ, ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା, ରାୟଗଡ଼ାରୁ କହୁଛି। ଆଜିକାଲି ଆପଣମାନେ ଜାଣିଥିବେ, ପ୍ରାୟ 25-30 ବର୍ଷ ଆଗେ କେବଳ ଶିକ୍ଷା ଗୋଟିଏ ମାଧ୍ୟମ ଥିଲା। ପ୍ରତ୍ୟେକ ପିଲା ଚାହୁଁଥିଲେ ଶିକ୍ଷା ମାଧ୍ୟମରେ ନିଜର ରୋଜଗାରକ୍ଷମ ବା ନିଜର କ୍ୟାରିୟରକୁ ଗଢ଼ିବା ପାଇଁ, ଆଉ ଅନ୍ୟ କୌଣସି ମାଧ୍ୟମ ଦେଖାଯାଉନଥିଲା। କିନ୍ତୁ ଯୁଗ ପରିବର୍ତ୍ତନ ହେଲା, ବିଭିନ୍ନ ଦିଗରେ ଯାଇ ନିଜକୁ ପିଲାମାନେ ପ୍ରତିଷ୍ଠିତ କେମିତି କରିବେ, ନିଜ କ୍ୟାରିୟରକୁ ଗଢ଼ିବା ପାଇଁ ବିଭିନ୍ନ ବ୍ୟବସ୍ଥା ଗୁଡ଼ିକ ସୃଷ୍ଟି ହେଇପାରେ। ଯେମିତିକି ଦେଖନ୍ତୁ, ଆମେ ଖେଳକୁଦ ବା ବିଭିନ୍ନ ପ୍ରକାର ଆର୍ଟ ଆଣ୍ଡ କ୍ରାଫ୍ଟ ଆର୍ଟିଷ୍ଟ ହେଇକି ବା ଡ୍ୟାନ୍ସିଂ ମାଷ୍ଟର ହେଇକି ବା ଗୀତ ଗାଇକି, ଏହିପରି ବିଭିନ୍ନ ଭଲ ଖାଦ୍ୟ କରିକି କୁକ୍ ହିସାବରେ ବା ଚାଷ କାମ କରିକି ଭଲ ଚାଷୀ ହିସାବରେ ବି ନିଜର କ୍ୟାରିୟର ଆମେ ଆଜିକାଲି ଗଢ଼ିପାରୁଛି। ସେଥିମଧ୍ୟରୁ ମୁଁ ଏଜ୍ ଏ ଆର୍ଟିସାନ୍ ମୁଁ ଫିଲ୍ କରୁଛି ଆମର ଆର୍ଟ ଆଣ୍ଡ କ୍ରାଫ୍ଟ ଦିଗରେ ଅନେକ ଉନ୍ନତି ଆସିଛି, ସରକାରଙ୍କର ସହଯୋଗ ଆସିଛି। ଯେମିତିକି ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ବା ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା ହ୍ୟାଣ୍ଡିକ୍ରାଫ୍ଟ ସେକ୍ଟରର ଡିପାର୍ଟମେଣ୍ଟରୁ ବିଭିନ୍ନ ପ୍ରକାର ସ୍କିମ୍ ଗୁଡାକ ଆରମ୍ଭ ହେଇଛି। ଗୋଟେ ସବୁଠୁ ଭଲ ସ୍କିମ୍ ହେଉଛି ଆମର ବର୍ତ୍ତମାନ ସ୍କୁଲ ଯାଉଥିବା ପିଲାଙ୍କୁ ଆମର ଯୋଉ ଓଡ଼ିଶାର ଟ୍ରେଡିସନାଲ ଟ୍ରାଇବାଲ କ୍ରାଫ୍ଟ ଉପରେ ତାଙ୍କୁ ନଲେଜ ଡେଭଲପ କରିବା, ତାଙ୍କର ଏୱାରନେସ୍ କ୍ରିଏଟ୍ କରିବା, ତାଙ୍କ ସହିତ ଆମର ପୂର୍ବପୁରୁଷଙ୍କର ଯୋଉ କ୍ରାଫ୍ଟ ପ୍ରଚଳିତ କ୍ରାଫ୍ଟ ତାକୁ ଯୋଡ଼ାଯିବା, ଆଉ ସେଥିପ୍ରତି କିପରି ସେମାନେ ନିଜର କ୍ୟାରିୟର ଗଢ଼ିପାରିବେ ବା ସେଥିପ୍ରତି ସେମାନେ ଗୋଟେ ସୁରୁଖୁରୁରେ ନିଜର ଲାଇଫ କେମିତି ଉଜ୍ଜଳ ଭବିଷ୍ୟତ ଆଶା କରିପାରିବେ ତାର ପରିଚାଳନା କରାଯାଉଛି। ଯେମିତିକି ସ୍କୁଲ ଗୁଡାକରେ ଡେମୋନ୍ଷ୍ଟ୍ରେସନ ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ଗୁଡାକ ଏବେ କରାଯାଉଛି, ଆଉ ଭଲ ହସ୍ତଶିଳ୍ପ ଯୋଉମାନେ ମାଷ୍ଟର ହସ୍ତଶିଳ୍ପ ବା ଶିଳ୍ପୀ ତାଙ୍କୁ ଅଣାଯାଇ ଏହି କାର୍ଯ୍ୟକ୍ରମ ଗୁଡିକୁ ଆରମ୍ଭ କରାଯାଇଛି। ଓଡ଼ିଶାର ବିଭିନ୍ନ ଟ୍ରେଡିସନାଲ ଯେମିତି ବିଲୁପ୍ତ ହେଇଯାଉଥିବା ଟ୍ରେଡିସନାଲ ବହୁତ ଗୁଡ଼ିଏ କ୍ରାଫ୍ଟ ଆମର ଓଡ଼ିଶାର ଅଛି, ଆଉ ଓଡ଼ିଶା ଆମର ଆର୍ଟ ଆଉ କ୍ରାଫ୍ଟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ, ଏଇଟା ସମସ୍ତଙ୍କୁ ଜଣା। ସେଇ

କୁ ବଞ୍ଚାଇ ରଖିବାକୁ ହେଲେ ଆମର ଯୋଉ ସ୍କୁଲ ଲେବୁଲରେ ଏଇ କାର୍ଯ୍ୟକ୍ରମକୁ ଆମକୁ ଆୱାରନେସ୍ ବା ପିଲାଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାକୁ ପଡିବ। ସେଥିପାଇଁ ସ୍କୁଲ ଗୁଡ଼ିକରେ ପ୍ରତ୍ୟେକ ସ୍କୁଲ ଗୁଡ଼ାକରେ ବଛା ବଛା ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ଏଥିପ୍ରତି ସଜାଗ ହେବାର ବ୍ୟବସ୍ଥା କରାଯାଇ ସ୍କୁଲ ଯାଉଥିବା ପିଲାମାନଙ୍କର ପରିଚୟ ସୃଷ୍ଟି କରିବା ଏଇ କ୍ରାଫ୍ଟ ପ୍ରତି ଓ ସୃଷ୍ଟି ବା ଏ ବିଷୟରେ ଅବଗତ କରାଇବା ପିଲାଙ୍କ ମଧ୍ୟରେ ଏଥିପ୍ରତି ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିବା ଭବିଷ୍ୟତରେ ସେମାନେ କେମିତି ଆମର ପୂର୍ବ ଗୌରବ ଓଡ଼ିଶାର ଯୋଉ ବିଲୁପ୍ତ ନିଜର କାରିଗରୀ ବା କଳାକୃତିକୁ ବଞ୍ଚେଇ ରଖିପାରିବେ ଆଉ ନିଜର ପ୍ରଶଂସିତ ହେଇପାରିବେ ଉପାର୍ଜନକ୍ଷମ ହେଇପାରିବେ ଓ ପ୍ରତିଷ୍ଠା ଅର୍ଜନ କରିପାରିବେ ସେଥିପ୍ରତି ଏଇ ୱାର୍କସପ୍ ର ଆମେ ଲକ୍ଷ୍ୟ ରଖିକି କରାଯାଉଛି।

ଆମେ ତ ବର୍ତ୍ତମାନ ଯୋଉ ଆମେ ଆରମ୍ଭ କରିଛୁ ସରକାରଙ୍କର ବିଭିନ୍ନ ଯୋଜନାରେ, ତା ଦେହରୁ ଆମେ ରଖିଛୁ ଯେମିତି 6-7 କ୍ଲାସରୁ 9 କ୍ଲାସ ଯାଏ ଆମେ ରଖିଛୁ, ଯେମିତି ତାଙ୍କ ପାଠ ସହିତ ତାଙ୍କ ପାଠ ବି ଗୋଟେ ବେସ୍ରେ ଚାଲିଥିବ। ଆମର ଯୋଉ SEQW ବା ଆମର ଯୋଉ ବିଭିନ୍ନ ଗେମ୍ ବିଭିନ୍ନ ପିରିୟଡ ଗୁଡିକ ଖାଲି ରହୁଛି, ସେଇଥିରେ ସେମାନଙ୍କୁ କେମିତି କଳା ପ୍ରତି ବା ହସ୍ତକଳା ପ୍ରତି କେମିତି ସେମାନଙ୍କର ଧ୍ୟାନ ଆକର୍ଷଣ ହବ, ସେଥିପାଇଁ ଆମେ ଚେଷ୍ଟା କରୁଛୁ ଏଇ ଡେମୋନ୍ଷ୍ଟ୍ରେସନ ବା ଟ୍ରେନିଂ ବା କମ୍ପିଟିସନ ମାଧ୍ୟମରେ। ଦେଖନ୍ତୁ, ଓଡ଼ିଶାର ବହୁତ ଗୁଡ଼ିଏ କ୍ରାଫ୍ଟ ଅଛି, ଟ୍ରାଇବାଲ କ୍ରାଫ୍ଟ ଅଛି, ଯୋଉଗୁଡାକି ବହୁତ ଆମର ୱାର୍ଲଡ ଫେମସ, ଯେମିତିକି ଆମର ସୌରା ପେଣ୍ଟିଂ, ଢୋକରା କାଷ୍ଟିଂ, ତୁମ୍ବା କ୍ରାଫ୍ଟ, ଆମର ଡଙ୍ଗୁରିଆ ଷ୍ଟଲ ଯୋଉ ରାୟଗଡ଼ାର, ପେଡି କ୍ରାଫ୍ଟ, ଲାଖ କାମ, ଯୋଉଟାକି ଅନ୍ୟ କୌଣସି ଜାଗାରେ ଏଗୁଡାକ ଦେଖାଯାଏନି, ପିପିଲି ୱାର୍କ, ଆମର ସବାଇ ଘାସର ଗୋଟେ ଓଡ଼ିଶାର ଗୋଟେ ଘାସର ଗୋଟେ ବହୁତ ସୁନ୍ଦର କ୍ରାଫ୍ଟ ଯୋଉଟାକି ଏବେ ବର୍ତ୍ତମାନ ଛାଇ ରହିଛି। ଏଥିପାଇଁ ଆୱାରନେସ୍ କ୍ରିଏଟ୍ କରିବା ବି ମୁଖ୍ୟ କାମ ହିସାବରେ ଆମେ ଯୋଉ ଏଇ ବର୍ତ୍ତମାନର ଯୋଉ ଟ୍ରେନିଂ ଗୁଡାକ ବା ଡେମୋନ୍ଷ୍ଟ୍ରେସନ ଗୁଡାକ ସରକାରଙ୍କ ତରଫରୁ ଯୋଉ ଆୟୋଜନ କରାଯାଉଛି, ଏଇଟା ବହୁତ ଉପକାର ହେଇପାରୁଛି ପିଲାଙ୍କ ପାଇଁ। ଆପଣ ଜାଣି ଖୁସି ହେବେ, ଏକ୍ଚୁଆଲି ପିଲାମାନଙ୍କର ଯେତିକି ଆଗ୍ରହ ନୁହେଁ, ମୁଁ ଦେଖୁଲି ତାଙ୍କର ଯୋଉ ଅଭିଭାବକ ଅଛନ୍ତି ସେମାନେ ବି ଜାଣିସାରିଲେଣି ଯେ ପିଲା କେବଳ ପାଠ ପଢିକି ଯେ ଆମର ସମ୍ମାନ ରଖିପାରିବେ ସେଟା ନୁହେଁ, ସେମାନେ ଆଜିକାଲି ବିଭିନ୍ନ ଦିଗରେ ଯାଇକି ସୁଦ୍ଧା ନିଜ ପରିବାରର, ନିଜ ସମାଜର ବା ନିଜର ଜନ୍ମମାଟିର ନା ଉପରକୁ ନେଇପାରିବେ। ସେଥିପାଇଁ ସେମାନେ ପୂର୍ଣ୍ଣ ସହଯୋଗ ଦଉଛନ୍ତି। ତାଙ୍କ ପିଲା ଯଦି ଅନ୍ୟ ଦେଖୁଛନ୍ତି ଯେ ତାଙ୍କ ପିଲାଙ୍କର ଭଗବାନ ଦତ୍ତ ଗୁଣ ତାଙ୍କ ପିଲା ପାଖରେ କିଛି ଦେଖିପାରୁଛନ୍ତି, ସେଇ ଦିଗରେ ସେମାନେ କେମିତି ତାଙ୍କୁ ଏନକରେଜ କରିକି ତାଙ୍କର ଡେଭଲପମେଣ୍ଟ ଦିଗରେ କାର୍ଯ୍ୟ କରିକି ଫୁଲ୍ ସପୋର୍ଟ ସେମାନେ ବର୍ତ୍ତମାନ ଦଉଛନ୍ତି। ଦେଖନ୍ତୁ, ଆମ ସମୟରେ ପ୍ରାୟ ଆପଣ ଏଇଟା 25-30 ବର୍ଷ ତଳକୁ ନେଇଯାଉଛି, ସେତେବେଳେ କେବଳ ଥିଲା ଯାହାର ପାଠ ହଉଛି ସିଏ ହିଁ କେରିୟର ଗଢିପାରୁଥିଲା, ଯାହାର ପାଠ ହଉନି ସେ କେରିୟର ଆଶା ରଖୁନଥିଲା। କିନ୍ତୁ ବର୍ତ୍ତମାନ ସେମିତି ନୁହେଁ, ବର୍ତ୍ତମାନ ଯୁଗ ପରିବର୍ତ୍ତନ ହେଇଗଲାଣି। ବର୍ତ୍ତମାନ କେରିୟର ମିନ୍ସ ହଉଛି ଯାହାଦ୍ୱାରା ଯୋଉଟା ହେଇପାରୁଛି ତାକୁ ନେଇକି ଭଲ ରୂପରେ ଯଦି ଆମେ ପ୍ରେଜେଣ୍ଟ କରିପାରୁଛେ ତେବେ ସେଟାକୁ କେରିୟର ହିସାବରେ ଆମେ ନେଇପାରିବା, କେବଳ ପାଠରେ ଆଉ ସୀମିତ ହେଇକି ନାହିଁ। ବର୍ତ୍ତମାନ ପ୍ରୋତ୍ସାହନ ବିଭିନ୍ନ ଦିଗରେ ଦେଇକି ବିଭିନ୍ନ ଦିଗର ଯାହା ଗୁଡାକ ନିଜର କ୍ରିଏସନ ଦ୍ୱାରା, ନିଜର ଗଡ୍ ଗିଫ୍ଟ ଟ୍ୟାଲେଣ୍ଟ ଦ୍ୱାରା ବହୁତ ସୁନ୍ଦର ସୁନ୍ଦର ଦିଗ ଗୁଡିକ ସେମାନେ ନୂଆ ଦିଗ ଗୁଡିକ ଖୋଜିକି ନିଜର ସମାଜ ପ୍ରତି ବା ନିଜର କେରିୟର ଗଢିପାରୁଛନ୍ତି। ଦେଖନ୍ତୁ, ବର୍ତ୍ତମାନ ଯାହା ନେଇଛୁ ଆମେ ତ ଏଞ୍ଜୟ କରୁଛୁ, ତାପରେ ପିଲାମାନଙ୍କର ଯୋଉ ଟ୍ରେଡିସନ ପ୍ରତି ଲିଙ୍କ ନଥିଲା, ଯେମିତିକି ସେମାନେ ବହୁତ ପୂର୍ବରୁ ଆମର ସୃଷ୍ଟି ହେଇ ଆସିଥିବା ବିଭିନ୍ନ କଳାକୃତି ଉପରେ ତାଙ୍କର ଧ୍ୟାନ ନଥିଲା ବା ସେମାନେ ସେଥିପ୍ରତି ସଜାଗ ନଥିଲେ ବା ସେଟା କୋର୍ସ ସିଲାବସରେ ଆଡ୍ ନଥିଲା, ତ ବର୍ତ୍ତମାନ କଣ ହେଇଛି ସେମାନେ ସେଥିପ୍ରତି ସଜାଗ ସୃଷ୍ଟି ହେଲାଣି, ସେମାନେ ଜାଣିସାରିଲେଣି ଯେ ଏଇଟା ଗୋଟେ ନୂଆ ନୂଆ ଆମର ମାନେ ପୂର୍ବପୁରୁଷଙ୍କର ସୃଷ୍ଟିର କଳା, ଏଇଟାକୁ ନେଇକି ବି ଆମେ ଆଗକୁ ଯାହାର ଯାହାର ଅଛି ସେଟା ଦ୍ୱାରା କଣ ହଉଛି ପିଲା ବି ନିଜେ ଜାଣିପାରୁଛନ୍ତି ଏଇ କ୍ୟାମ୍ପ ବିଭିନ୍ନ କ୍ୟାମ୍ପ ଗୁଡାକ ଦ୍ୱାରା ଯେ ତାଙ୍କ ପାଖରେ ଗଡ୍ ଗିଫ୍ଟ ଟ୍ୟାଲେଣ୍ଟ ଅଛି କି ନାହିଁ।

0: ଆମେ ତାଙ୍କୁ ଜଣେଇ ଦଉଛୁ ଯେ ତମେ ବହୁତ ଭଲ କରିଛ, ତମର ଏଇ ହ୍ୟାଣ୍ଡ ଅଛି, ତମେ ଆଗକୁ ଏନ୍ଇଏଫ୍ଟି ବା ଆମର ଯୋଉ ବିଭିନ୍ନ ଏଇ ଟାଇପ୍ର ଆର୍ଟ ଆଉ କ୍ରାଫ୍ଟ ବିଭିନ୍ନ ଡିପାର୍ଟମେଣ୍ଟ ବା ବିଭିନ୍ନ ସ୍କୁଲ କଲେଜ ଅଛି ତାଙ୍କୁ ସହିତ ତାଙ୍କର କିପରି ଲିଙ୍କ ହବ ସେଥିପ୍ରତି ବି ଆମେ ତାଙ୍କୁ ଦୂରଦୃଷ୍ଟି ଦଉଛୁ ବା ତାଙ୍କୁ ତାଙ୍କର ଆଇଡିଆ ପାଇଁ ବା ସେମାନଙ୍କର କୋଶ୍ଚିନ୍ର ବିଭିନ୍ନ ପ୍ରକାର ଉତ୍ତର ଦେଇକି ତାଙ୍କୁ ଆମେ ସଜାଗ କରୁଛୁ। ଆମର ଦୁଇଟି ଦିଗରେ କାର୍ଯ୍ୟ କରୁଛି, ଗୋଟେ ହେଲା ଆମର ଓଡ଼ିଶାର ଟ୍ରାଇବାଲ ଟ୍ରେଡିସନାଲ ଆର୍ଟ ଆଉ କ୍ରାଫ୍ଟ ଯୋଉ କଲଚର ପୂର୍ବରୁ ରହିଆସିଛି ବା ଯେଉଁଥିପାଇଁ ଆମେ ସାରା ବିଶ୍ୱରେ ପ୍ରସିଦ୍ଧ, ସେଇଟାକୁ ବଞ୍ଚେଇ ରଖିବାରେ ଗୋଟେ କାମ କରୁଛି ବା ଆଗକୁ ବଢ଼େଇବାରେ ଗୋଟେ କାମ କରୁଛି। ଆଉ ଗୋଟେ ପିଲାମାନଙ୍କ ମନରେ ଛୋଟ ସମୟରୁ ନିଜର କ୍ୟାରିୟରକୁ ହସ୍ତକଳା ବା ହସ୍ତଶିଳ୍ପ ଉପରେ କିପରି ଗଢ଼ିପାରିବେ ତା ପାଇଁ ଏକ ନୂତନ ରାସ୍ତା ବା ନୂତନ ମାର୍ଗ ସୃଷ୍ଟି କରିପାରୁଛି। ଏଇଟା ଗୋଟେ ଭଲ ପ୍ରୟୋଗ ହେଇଛି ସରକାରଙ୍କ ତରଫରୁ, ଯୋଉଟା ପ୍ରୋଗ୍ରାମ କରାହଉଛି ବର୍ତ୍ତମାନ ତ ସରକାରଙ୍କ ଦ୍ୱାରା ସବୁ ସହଯୋଗ କରାହଉଛି। ବର୍ତ୍ତମାନ ହଉଛି ଏଇଟା ପ୍ରାଇମେରୀ ଷ୍ଟେଜ, ତାଙ୍କୁ ଦେଖାଯାଉଛି ବା ତାଙ୍କୁ ତାଙ୍କ ଭିତରେ କାହାର ଟ୍ୟାଲେଣ୍ଟ ରହିଛି ଭିତରେ ଲୁଚିକି ସେମାନଙ୍କୁ ଜଣେଇ ଦିଆଯାଉଛି ଯେ ଏଇଗୁଡାକ ଯୋଉ ଡେମନଷ୍ଟ୍ରେସନ ବା କଣ୍ଟେଷ୍ଟ ମାଧ୍ୟମରେ ତାଙ୍କୁ ସିଲେକ୍ସନ କରିକି ବା ତାଙ୍କୁ ପ୍ରୟୋଗ କରିକି ତାଙ୍କୁ ଜଣେଇ ଦିଆଯାଉଛି ଯେ ତମ ପାଖରେ ଏଇ ଗୁଣ ଭଗବାନଙ୍କ ଦ୍ୱାରା ଅଛି, ତମେ ଯଦି ଏଥିପ୍ରତି ନିଜର କ୍ୟାରିୟର ଯଦି ଗଢିବା ପାଇଁ ଚାହଁ ଗଢିପାରିବ ବା ଭବିଷ୍ୟତ ଅଛି। ସେଥିପାଇଁ ସେମାନଙ୍କୁ କୌଣସି ବିଶେଷ କିଛି ଖର୍ଚ୍ଚ କରିବାକୁ ପଡୁନି, ସ୍କୁଲ ଆୟୋଜନ କରୁଛି, ସରକାର ବି ଆୟୋଜନ କରୁଛନ୍ତି, ପିଲାମାନେ କେବଳ ଏଞ୍ଜୟ କରୁଛନ୍ତି। ଆଉ ତାଠୁ ଶିଖିକି ଯଦି ତାଙ୍କର ଆଗ୍ରହ ଆଗକୁ ଅଛି କେମିତି ସେମାନେ ଆଗକୁ ଯିବେ ଆମଠୁ ଡିଟେଲ ଇନଫର୍ମେସନ ପାଇପାରୁଛନ୍ତି। ବର୍ତ୍ତମାନ ପ୍ରାୟ ଅଧିକାଂଶ ଜିଲ୍ଲା ଗୁଡାକରେ ଏଇ ପ୍ରୋଗ୍ରାମ ଗୁଡାକ କରାଯାଉଛି, ପର୍ଟିକୁଲାର କରାଯାଉଛି ଯୋଉଗୁଡାକ ଟ୍ରାଇବାଲ ଡିଷ୍ଟ୍ରିକ୍ଟ ଗୁଡିକ, କାହିଁକି ଆମର ବେଶୀ ଧ୍ୟାନ ଦିଆଯାଉଛି ଟ୍ରାଇବାଲ ଆର୍ଟ ଆଣ୍ଡ କ୍ରାଫ୍ଟ କଲଚର ଉପରେ। ଯୋଉ ଟ୍ରାଇବାଲ ଲୋକ ଗୁଡାକ ଯୋଉ ଡିଷ୍ଟ୍ରିକ୍ଟରେ ଅଛନ୍ତି ବା ଯୋଉଟା ବିଲୁପ୍ତ ହେବାରେ ଧୀରେ ଧୀରେ ବହୁତ ଶେଷ ଅଧ୍ୟାୟରେ ପହଞ୍ଚି ସାରିଲାଣି ବା ତା ପ୍ରତି ଲୋକଙ୍କର ଆୱାରନେସ୍ କ୍ରିଏଟ୍ ହେଇନି, ତାକୁ ହିଁ ଉତ୍ସାହିତ ପ୍ରୋତ୍ସାହିତ କରିବା ପାଇଁ ଟ୍ରାଇବାଲ ଡିଷ୍ଟ୍ରିକ୍ଟ ଗୁଡିକରେ ଏଇ ପ୍ରୋଗ୍ରାମଟାକୁ ପ୍ରଥମେ ଆୟୋଜନ କରାଯାଉଛି। ଆମେ ତ ଦେଖନ୍ତୁ ଖୁସି ରହିବୁ, ଆର୍ଟିସନ ହିସାବରେ ଯଦି ଆର୍ଟ ଓ କ୍ରାଫ୍ଟର ଡେଭଲପମେଣ୍ଟ ୱାର୍କ ହଉଛି ଆମେ ଏଞ୍ଜୟ କରୁଛୁ, ତା ସହିତ ଯଦି ଏହାର ଆଗକୁ ଭବିଷ୍ୟତ ଉଜ୍ଜଳ ଦେଖୁଛୁ ନିଶ୍ଚୟ ଆମେ ଲାଗିବ ଯେ ଆମ ପରିବାର ଉତ୍ସାହିତ ପ୍ରୋତ୍ସାହିତ ହେଇକି ପ୍ରସାରଣ ହେଉଛି, ଉଜ୍ଜଳ ଭବିଷ୍ୟତ ଅଛି। ଏହିପରି ବିଭିନ୍ନ ପ୍ରୟୋଗ ଦ୍ୱାରା ଓଡ଼ିଶାର ହସ୍ତକଳା ଓ କୁଟୀର ଶିଳ୍ପର ଉନ୍ନତି ଦୀର୍ଘସ୍ଥାୟୀ ହେବ ବୋଲି ମୋର ଆଶା ଭରସା ଅଛି।
1: ଆଜିର ସମାଜରେ ଶିକ୍ଷା ଅତ୍ୟନ୍ତ ଜରୁରୀ, ଆଉ ଶିକ୍ଷା ସହିତ ଅନ୍ୟ ହସ୍ତକଳା ଶିକ୍ଷା ମଧ୍ୟ ସେତିକି ଜରୁରୀ,
2: ତେଣୁ ପ୍ରଶାସନ ଦ୍ୱାରା ଯେଉଁ ସବୁ ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଛି ସେସବୁକୁ ଭଲ ଭାବରେ ଶିଖିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପ୍ରଥମ କର୍ତ୍ତବ୍ୟ।
1: ଏହି କଥା ଆମକୁ ହସ୍ତତନ୍ତ ଗବେଷକ ହିମାଂଶୁ ପାଣ୍ଡିଆ ସାର୍ ଭଲ ଭାବରେ ବୁଝାଇଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।

0: ଆଜିର ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
1: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।
0: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।

ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର ପ୍ରଯୋଜନାରେ ଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସଂଯୁକ୍ତ ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆମର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30ରେ। ସକାଳ 8:35ରେ ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ, ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ସକାଳ 9:30ରେ ଶୁଣିବେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା, ଏଥିରେ ଶୁଣିବେ ନାଟଗୁରୁ ମାନସିଂ ଗୁରୁଙ୍କ ସହ ସାକ୍ଷାତକାର। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30ରେ। ଆକାଶବାଣୀ ଲାଇଭ ଶୁଣିବେ ଦିନ 11:00ରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ମଧ୍ୟାହ୍ନ 12:00ରେ ଏବଂ ଦିନ 2:15ରେ। ଦିନ 12:50ରେ ପ୍ରଚାର କରିବୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ, ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ସାଥୀ। ଏ କାର୍ଯ୍ୟକ୍ରମଟି ଶୁଣିବେ ଦିନ 12:30ରେ। ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 1:05ରେ, ଶିଳ୍ପୀ ଆୟୁଷ୍ମାନ ଚୌଧୁରୀ, ରାଜମଣି ଏବଂ ସ୍ୱାତି ଶର୍ମା। ଦିନ 1:20ରେ ଶୁଣିବେ ଘର ଓ ଖରଣୀ, ଏଥିରେ ଶୁଣିବେ ନୂଆଖାଇ ପର୍ବ ବିଷୟରେ। ପରେ ପରେ ସାକ୍ଷାତକାରରେ ରହିଛି ରାଜନୀତିରେ ମହିଳାମାନଙ୍କ ଅଂଶଗ୍ରହଣ କାହିଁକି ଜରୁରୀ, ପରେ ରହିଛି ଆଉ ଏକ ସାକ୍ଷାତକାର ଛୋଟ ପରିବାର ସୁଖୀ ପରିବାର। ଶୁଣିଲେ ଆମର ଆଗାମୀ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ, ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମେ ପ୍ରିୟଙ୍କା ଅରୋଡା। मुख्य समाचार। सरकार ने कहा 2,000 रूपए तक के यूपीआई भुगतान पर बैंक कोई शुल्क नहीं लेंगे। विश्व चक्रीय अर्थव्यवस्था मंच 2026 का आज से गुजरात के गांधीनगर में शुभारंभ। भारत और कनाडा के बीच प्रस्तावित व्यापार समझौते पर अगले दौर की बातचीत शुरू। मुख्य न्यायाधीश न्यायमूर्ति

ଆପଣମାନେ ବର୍ତ୍ତମାନ ସ୍ୱରଲହରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ମଧୁମିତା ମହାନ୍ତି, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର।

ଏ ଗୀତଟି ସହ ଶେଷ ହେଲା ସୁରଲହରୀ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ଶୈଳଭାମା ସ୍ୱରୂପ ନାୟକଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ସରୋଜ ନନ୍ଦା।

0: 0.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶିଳ୍ପୀ ନିବେଦିତା ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଏହି ଗୀତଟି ସହ ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ଦିନ 1:20 PM ପ୍ରଚାର କରିବ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଖରଣୀ। ଏଥିରେ ଶୁଣିବେ ନୂଆଖାଇ ପର୍ବ ବିଷୟରେ, ପରେ ସାକ୍ଷାତକାର, ରାଜନୀତିରେ ମହିଳାମାନଙ୍କ ଅଂଶଗ୍ରହଣ କାହିଁକି ଜରୁରୀ, ଶେଷରେ ରହିଛି ଆଉ ଏକ ସାକ୍ଷାତକାର, ଛୋଟ ପରିବାର ସୁଖୀ ପରିବାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ବଦ୍ରିନାଥ କି ଦୁଲହନିଆ। ଏହି କଥାଚିତ୍ରର ଗୀତଟି କଣ୍ଠଦାନ କରିଛନ୍ତି ଅରିଜିତ ସିଂ। କୁମାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅମାଲ ମଲ୍ଲିକ। କଥାଚିତ୍ର ବଦ୍ରିନାଥ କି ଦୁଲହନିଆ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ବର୍ତ୍ତମାନ ଗୀତିଧାରା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ

ଶେଷରେ କଥାଚିତ୍ର ଧଡ଼କନ୍ ଗୀତଟିର କଣ୍ଠଦାନ କରିଛନ୍ତି ଆଲକା ୟାଗ୍ନିକ ଏବଂ ସାଥୀ ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ଅପର୍ଣ୍ଣା ପଟ୍ଟନାୟକ।

0: ଶ୍ରୋତାବନ୍ଧୁ, ମଞ୍ଚରେ ଆଲୋକ ନଥାଏ, ପରଦା ନଥାଏ, ତଥାପି ଯେତେବେଳେ ମାଟି ଉପରେ କାହାଣୀ ଜୀବନ୍ତ ହୁଏ, ଅଭିନୟରେ ଫୁଟିଉଠେ ଲୋକ ଜୀବନର ସୁଖ ଦୁଃଖ, ଆଉ ସେଇଠି ଜନ୍ମ ନିଏ ଲୋକନାଟ୍ୟ। ହଁ, ଏହି ମାଟିର ସୁର, ଲୋକଜୀବନର ରଙ୍ଗ ଓ ଲୋକକଳାର ସ୍ପନ୍ଦନକୁ ନେଇ ଆମ ଆକାଶବାଣୀର ପ୍ରିୟ କାର୍ଯ୍ୟକ୍ରମ ବନମଲ୍ଲିକାର ପରିସରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଶ୍ରୋତାବନ୍ଧୁ, ଆଜି ପାଇଁ ଉପସ୍ଥାପନ ଦାୟିତ୍ୱରେ ଆପଣଙ୍କ ପାଖରେ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।
1: ରବି ନାମ କାହାଣୀ ଅଧା, ତତେ ନ ଦେଖିଲେ ଲାଗେ ବାଧା, ତୋ ପ୍ରେମରେ ମୁଁ ହୋଇଛି ଫିଦା।
0: ଶ୍ରୋତାବନ୍ଧୁ, ଲୋକନାଟ୍ୟର ମଞ୍ଚରେ କାହାଣୀ କେବଳ ଅଭିନୟ ହୁଏ ନାହିଁ, ଜୀବନ୍ତ ହୁଏ ଗୋଟିଏ ସମାଜର ଚିତ୍ର। ଆଉ ସେହି ଚିତ୍ରକୁ ମଞ୍ଚରେ ରୂପ ଦେବା ପଛରେ ଥାଏ ଜଣେ ନିର୍ଦ୍ଦେଶକଙ୍କ ଦୃଷ୍ଟି, ଜଣେ ଗୁରୁଙ୍କ ଅନୁଭବ ଓ ଜଣେ କଳା ସାଧକଙ୍କ ନିଷ୍ଠା। ଆଜି ଆମ ସହ ଅଛନ୍ତି ଲୋକନାଟ୍ୟର ଜଣେ ନିଷ୍ଠାବାନ ସାଧକ, ନିର୍ଦ୍ଦେଶକ ଓ ନାଟଗୁରୁ ମାନସିଂ ଗୁରୁ। ତାଙ୍କ ନିର୍ଦ୍ଦେଶନାରେ ଲୋକନାଟ୍ୟ ପାଇଁ ମଞ୍ଚର ରୂପ ଆଉ ନୂଆ କଳାକାର ପାଇଁ ନିଜ ପ୍ରତିଭାକୁ ମେଲିବାର ଦିଗ। ଆସନ୍ତୁ ଶ୍ରୋତାବନ୍ଧୁ, ତାଙ୍କ କଳା ଯାତ୍ରା ଓ ଲୋକନାଟ୍ୟ ପ୍ରତି ତାଙ୍କର ଅନୁଭବ ଏବଂ ଅବଦାନ ବିଷୟରେ ଶୁଣିବା ତାଙ୍କରି ମୁହଁରୁ।

0: ସାର୍ ନମସ୍କାର।
1: ନମସ୍କାର ଆଜ୍ଞା।
0: ଆମ ବନମାଲିକ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ପ୍ରଥମେ ଆମ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
1: ମୁଁ ମାନସିଂ ବିଷୟ ମାନସିଂ ଗୁରୁ। ମୋ ଗାଁ ହଉଛି ଚନ୍ଦ୍ରଶୁଣ୍ଡିଗୁଡ଼ା, ଆଉ ପୋଷ୍ଟ ହଉଛି ଫୁପୁ ଗାଁ, ବ୍ଲକ କୁନ୍ଦୁରା, ଜିଲ୍ଲା କୋରାପୁଟ।
0: ଆପଣ ମାନସିଂ ବିଷୟରୁ ମାନସିଂ ଗୁରୁ?
1: ଆଜ୍ଞା, ଏମିତି ଆମର ଗାଁରେ ତ ଜଣେ ଗୁରୁ ଆମର କାଳିଆ ଗାଁ ପଞ୍ଚାୟତର ସିରାଗୁଡ଼ା ଗାଁର ଅଭିମନ୍ୟୁ ହରିଜନ ବୋଲି ଗୁରୁ ଅଛନ୍ତି। ତାଙ୍କେ କର୍ଣ୍ଣଗୁରୁ ଶିଷ୍ୟ। ତ ତାଙ୍କେ ଆସିକି ଆମ ଗାଁରେ ଗୋଟେ ଡ୍ରାମା ସିଷ୍ଟମ ନାଟକ ଶିଖେଇଲେ, ସେଥିରେ ମୋତେ ଅଭିନୟ କରିବାକୁ କହିଲେ। ମୁଁ ସେ ନାଟକରେ ଅଭିନୟ କରୁଥିଲି, ଆଉ ସେଇଠୁ କିଛି କିଛି ଏମିତି ଗୀତ ଗାଇବା ଇଣ୍ଟରେଷ୍ଟ ଥିଲା, ଗୀତ ଗାଇକି ଶିଖିଛି।
0: ସେତେବେଳେ ଆପଣଙ୍କୁ କେତେ ବୟସ ହେଇଥିଲା, କୋଉ ମସିହାର କଥା କହୁଛନ୍ତି?
1: ସେଇ ସମୟରେ ମ୍ୟାଡମ ମୋତେ 13-14 ବର୍ଷ ହେଇଥାଏ।
0: ହଁ, 13-14 ବର୍ଷର ପିଲାମାନେ ପାଠ ପଢିବା ବୟସ?
1: ହଁ, ପାଠ ପଢିବା ବୟସ।
0: ଆପଣ ପଢାପଢି କରୁଥିଲେ ସେତେବେଳେ?
1: ହଁ, ସେ ଟାଇମରେ ମୁଁ ପଞ୍ଚମ ପାସ୍ କରି ଷଷ୍ଠ ଜଏନ୍ କରିଥିଲି, ଆଉ ଡ୍ରାମା ଯେତେବେଳେ ଶିଖିଲି ତ ସେଠୁ ଆଉ ସେ ପାଠ ମନ ଗଲାନି, ନାଟକ ମନ ଗଲା।
0: ଘରେ କେହି କିଛି ବିରୋଧ କଲେନି?
1: ଘରେ ନାଇଁ, କିଛି କହିନାହାନ୍ତି ତା ଇଚ୍ଛା ବୋଲି ବାପା ବି କହିଲେ। ଆଉ ଘରେ ବି ପରିସ୍ଥିତି ଟିକେ ଅସୁବିଧା ଥିଲା, ତେଣୁକରି ସ୍କୁଲ ଯାଇପାରିଲିନି। ପଞ୍ଚମ ପାସ୍ କରି ଷଷ୍ଠ ଜଏନ୍ କରିଥିଲି, ଆଉ ସ୍କୁଲ ବନ୍ଦ ହେଇଗଲା, ବନ୍ଦ କରିଦେଲି।
0: ଆପଣଙ୍କ ଗାଁରେ କଣ ବିଦ୍ୟାଳୟ ଥିଲା କି?
1: ପ୍ରାଥମିକ ବିଦ୍ୟାଳୟ।
0: ଷଷ୍ଠ ଶ୍ରେଣୀ ପଢିବାକୁ ଯାଉଥିଲେ ମାନେ ସେଇ ଗାଁରେ ନା ଦୂରକୁ ଯାଉଥିଲେ?
1: ନା ନା, ଆମର ଦିଶାରିଗୁଡ଼ା, ଆମ ଗାଁରୁ 3 କିଲୋମିଟର ହବ।
0: ତ ଘରେ କହିଲେ ଅସୁବିଧା ଥିଲା, ଘରେ ପରିବାରରେ କିଏ କିଏ ରୁହନ୍ତି?
1: ପରିବାର ବାପା ମା, ଭାଇ, 2 ଭାଇ ଆଉ 3 ଭଉଣୀ। ଆମେ ସମସ୍ତେ 6 ଭାଇ ଭଉଣୀ, 3 ଭାଇ 3 ଭଉଣୀ। ତ ସବୁଠୁ ମୁଁ ସାନ।
0: ତ ସାନ ପୁଅ ବୋଲି ଅଧିକ ଗେହ୍ଲା ଥିବେ ନିଜ ବିଷୟରେ ବି ଆଗେଇ ଗଲେ। ଯେତେବେଳେ ପ୍ରଥମ ଅଭିନୟ କରିଲେ କିଛି ମନେ ଅଛି ସେଇଥିରୁ? କଣ କରିଥିଲେ ସେଇଠି?
1: ସେଠି ମତେ ଗୋଟେ ଭିଲିଆନ କ୍ୟାରେକ୍ଟର ଗୋଟେ ଦେଇଥିଲେ।
0: ଏତେ କମ ବୟସରେ ଆପଣ ଭିଲିଆନ ରୋଲ କରିଥିଲେ?
1: ଆଜ୍ଞା।
0: ସେଇଥିରୁ କିଛି ମନେ ଅଛି?
1: ଟିକେ ମନେ ଅଛି।
0: ଆମ କଥା ସେୟାର କରିବେ?
1: ହଁ, ଗୋଟେ ଡାଇଲଗ ଗୁରୁ ଶିଖେଇଥିଲେ ଯୋଉଟା କି ବାରମ୍ବାର କହିବା ଦରକାର, ସେଇ ଡାଇଲଗଟା ମୋର ଏବେ ବି ମନେ ଅଛି।
0: ତାହେଲେ ଆମ ପାଖରେ ଟିକେ କହିଥାନ୍ତୁ
1: ଏ ଡାଇଲଗଟା। ଫାର୍ଷ୍ଟ କହୁଥିଲେ କି ସୁନ୍ଦର, ଅତି ସୁନ୍ଦର ବୋଲି ଏତିକି କହୁଥିଲି, ସେଟା ଟିକେ ମନେ ଅଛି ମୋର।
0: ସତରେ ବହୁତ ସୁନ୍ଦର। ସେଇ ସମୟରେ ଆପଣ ଯେତେବେଳେ ପ୍ରଥମ କରି ଷ୍ଟେଜ ଚଢିଲେ, ଆଉ ପୁଣି ଏମିତି ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକାଟିଏ, ଭିଲିଆନ ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଲେ, କେମିତି ଲାଗିଥିଲା ସେତେବେଳେ? ଆଉ ଆପଣଙ୍କର ପରିବାରରେ କେମିତି ତାକୁ ଗ୍ରହଣ କରିଥିଲେ? ଆପଣଙ୍କ ସାଙ୍ଗସାଥି, ସାହି ପଡ଼ିଶା, ଗାଁ ଗହଳି କେମିତି ତାକୁ ଗ୍ରହଣ କରିଥିଲେ?
1: ସମସ୍ତେ ଭଲ ଅଭିନୟ କରୁଛୁ ଆଉ ଭଲ ଲାଗୁଛି, ଛୋଟ ବୟସରେ ଯଦି ଭିଲିଆନ ରୋଲ କରିପାରୁଛୁ, ଭଲ ସୁନ୍ଦର ଦେଖାଯାଉଛୁ, ଅଭିନୟ ବି ଭଲ ହଉଛି, ସମସ୍ତେ ମତେ ଖୁସି ଦେଇଥିଲେ।
0: ତାପରେ ସାର୍ ଆପଣ ପୁଣି କେମିତି ଆପଣଙ୍କର ସେଇ ଯାତ୍ରାଟିକୁ ବଜାୟ ରଖିଲେ, କେମିତି କଣ ଶିଖିଲେ, କୋଉଠୁ ଶିଖିଲେ ସେ ବିଷୟରେ?
1: ତାପରେ ମତେ ଗୋଟେ ଇଣ୍ଟରେଷ୍ଟ ଏମିତି ଲାଗିଲା ଯେ ମୁଁ କେବେ ନହେଲେ କେବେ ଗୋଟେ ଦେଶିଆ ନାଟକ, ଆମର ଯୋଉ ଆଦିବାସୀ ନାଟକ, ଦେଶିଆ ନାଟକ, ଏ ନାଟକରେ କେତେବେଳେ ହିଁ ମୁଁ ଗୀତ ଗାଇବାକୁ ପ୍ରୟାସ କରିବି ବୋଲି ଚେଷ୍ଟା କଲି। ଆଉ ଗୋଟେ ଛୋଟ ହାରମୋନିୟମଟେ କିଣିଥିଲି 1300 ଟଙ୍କାରେ, ଗୋଟେ ଆଗର ସିଙ୍ଗଲ ହାରମୋନିୟମଟା ଛୋଟଟା କିଣିଥିଲି, ଆଉ ସେଥିରୁ ଶିଖିଲି। ତାପରେ ଶିଖିଲା ପରେ ମୁଁ ନିଜେ ଏମିତି ଗୋଟେ ଗାଁରେ ଶିଖେଇଲି, ନିଜେ ଗୀତ ଗାଇ ଶିଖିଲା ପରେ ଗୋଟେ ଗାଁରେ କୁଡ଼ୁମୁଲଗୁମା ବ୍ଲକ ମଜୁରଲେଣ୍ଡି ଗାଁରେ ଶିଖେଇଥିଲି, ନିଜେ ଲେଖିକି ଆଉ ନିଜେ ଗାଉଥିଲି, ସେଠି ନିଜେ ଲେଖିଥିଲି, ନିଜେ ଶିଖିଥିଲି,
0: ନିଜେ ଲେଖିଥିଲେ।
1: ଆଜ୍ଞା, ମୁଁ ଏମିତିରେ ବି ଆଜିକି 10ଟା ବହି ଲେଖିଛି।
0: କଣ ସବୁ ଲେଖିଛନ୍ତି?
1: ଏବେ 2025ରେ ଗୋଟେ ଲେଖିଥିଲି ଘିବିରି ଗାଁରେ, 2025ରୁ ଟିକେ ମନେ ଅଛି। ଆଗର ନାଟକ ମାନେ ଯେତିକି ଥିଲା ସେଟା ଟିକେ ଟିକେ

0: ମନେ ନାହିଁ, ଗୋଟେ ବାଳିବଧ ଗୋଟେ କରିଥିଲି, ତାପରେ ସାଗରାସୁର ବଧ ଗୋଟେ କରିଥିଲି, ଆଉ ଗୋଟେ କାଳ୍ପନିକ ଗୋଟେ କରିଥିଲି, ତାପରେ କଂସବୋଧ ଗୋଟେ କରିଥିଲି, ଏବେ ଯୋଉ ସାମାଜିକ ମଡେଲ ଚାଲିଛି ଏବେ ଗୋଟେ ପାଞ୍ଚଟା ବହି ଲେଖିଛି 12 ବର୍ଷ ତଳେ, ମାନେ 2013 ମସିହା ଭିତରେ ମୁଁ 3ଟା ବହି ଲେଖିଥିଲି।
1: ପ୍ରଥମେ ଯେତେବେଳେ ବହିଟିଏ ଲେଖିଲେ କୋଉ ବହି ଲେଖିଥିଲେ?
0: ସେଟା ମୋ ଆଖି ଲୁହ ଭାରି ସୁହାଗି ଶଙ୍ଖା ଭାଙ୍ଗିବି କି ସିନ୍ଦୁର ଲାଗି।
1: ଏଇଟା ଯେତେବେଳେ ଆପଣ ଶିଖେଇଲେ କୋଉ ଗାଁରେ ପ୍ରଥମେ ଶିଖେଇଥିଲେ ଆଉ ସେଠି କେମିତି ତାର ପ୍ରଭାବ କେମିତି ଆସିଥିଲା?
0: ସେତେବେଳେ ଆମର କୁଡ଼ମୁଲଗୁମା ବ୍ଲକ ମଜୁରଲାଣ୍ଡି ଗାଁ, ସେଟା ମାଲକାନଗିରି ଡିଷ୍ଟ୍ରିକ୍ଟ, ସେ ଗାଁରେ ଶିଖେଇଥିଲେ ପ୍ରଥମେ। ସେ ଗାଁର ପିଲାମାନେ ବି ଭଲ ଅଭିନୟ କରିଥିଲେ, ତ ନାଟକ ବୁଲିଥିଲୁ ସେତେବେଳକୁ ଆମେ 2 ବର୍ଷ ବୁଲେଇଥିଲି, କିଛି ନହେଲେ ଗୋଟେ 70 ରାତି ଖଣ୍ଡେ ବୁଲେଇଥିବି ସେ ନାଟକ।
1: ଲୋକଙ୍କର ପ୍ରତିକ୍ରିୟା କେମିତି ରହିଥିଲା?
0: ଲୋକ ତ ଯେତେବେଳେ ମତେ ଦେଖିଲେ ନା ଛୋଟ ବୟସର ଗୁରୁଟା ଭଲ ଗାଉଛି, ସବୁ ଭଲ କହିଥିଲେ, ଏବେ ବି ସମସ୍ତେ ମତେ ଭଲ ପାଆନ୍ତି।
1: ଆପଣ ଯେତେବେଳେ ନାଟକ ନିର୍ଦ୍ଦେଶନା ଦିଅନ୍ତି କେଉଁଠିକୁ ଅଧିକ ଗୁରୁତ୍ୱ ଦିଅନ୍ତି?
0: ନାଟକରେ ନିର୍ଦ୍ଦେଶନା ଯୋଉ ଆମେ ଦଉଛୁ, ପ୍ରଥମେ ଆମେ ଅଭିନୟ କରିବା ଲୋକଙ୍କୁ ଯେମିତିକି ସେମ୍ ଟୁ ସେମ୍ ଗୋଟେ ଅଭିନୟ କଲେ ହିଁ ଲୋକ ଦର୍ଶକ ମାନେ ପସନ୍ଦ କରିବେ ବୋଲି ବହୁତ ଆମେ ଗୁରୁତ୍ୱ ଦଉ।
1: ମାନେ ଗୋଟେ ଗାଁରେ ଆପଣଙ୍କୁ ଡାକିଲେ ନାଟକ ଶିଖେଇବା ପାଇଁ ନାଟକ ଗୁରୁ ଭାବରେ, ଆମେ ବହି ବାଛନ୍ତି ନା ଅଭିନେତା ମାନଙ୍କୁ ବାଛନ୍ତି?
0: ପ୍ରଥମେ ବହିଟା ଆମର ବାଛି ନେବୁ ଆମେ, ଏ ଗାଁର ପିଲା କେମିତି ଅଛନ୍ତି, ପ୍ରଥମେ ସେ ଗାଁକୁ ସୁଟ୍ ହେଲା ଭଳିଆ ଆମେ ଗୋଟେ ଷ୍ଟୋରି କରିବୁ, କରିଲା ପରେ ଯୋଉ ଟାଇପ୍ ଆମେ ବହିଟା ଲେଖିଥିବୁ ସେଇ ଅନୁସାରେ ଅଭିନୟ କରିବା ଲୋକଙ୍କୁ ବାଛିକି ଦେବୁ।
1: ଅଭିନୟ ମାନେ ସେଇ ଗ୍ରାମବାସୀ ହିଁ କରନ୍ତି ନା ବାହାରୁ ବି ଆପଣ ଆଣିଥାନ୍ତି ସାଙ୍ଗରେ?
0: ବର୍ତ୍ତମାନ ଚାଲିଛି, ଆଗରେ ଏମିତି ଚାଲି ନଥିଲା, 2013-2015 ଏଇ ଭିତରେ ଚାଲି ନଥିଲା, ବର୍ତ୍ତମାନ 2020ରୁ ଏବେ ବାହାର ପ୍ଲେୟର ଆସୁଛନ୍ତି, ଆମେ ଷ୍ଟାଫରୁ 4-5ଟା ପିଲା ସେ ନାଟକର ଅଭିନୟ କରୁଛନ୍ତି, ଏମିତି ସବୁ ଚାଲିଛି।
1: ଆପଣ ଯେତେବେଳେ ବହି ଲେଖିବା ଆରମ୍ଭ କଲେ,
0: ଆଜ୍ଞା,
1: ବିଭିନ୍ନ ବହି ତ ଲେଖିଛନ୍ତି, କେଉଁ ବହି ଆପଣଙ୍କର ବେଶୀ ଗ୍ରାମାଞ୍ଚଳ ମାନଙ୍କରେ ଆଦୃତ ହେଇଛି?
0: ପୌରାଣିକ ଗୋଟେ ହେଇଥିଲା, ମୋ ନିଜ ଗାଁରେ ଶିଖେଇଥିଲି ଚନ୍ଦ୍ରଶୁଣ୍ଡିଗୁଡ଼ା, ସେ ବହିଟା ବାଳିବଧ ରାମାୟଣ ଷ୍ଟୋରି ପୌରାଣିକ, ଆଉ ସେ ନାଟକଟି ବହୁତ ଜାଗାରେ ଖେଳିଥିଲା ଆଉ ବହୁତ ଲୋକ ପସନ୍ଦ କରିଥିଲେ, ଏବେ ବି ସେ ନାଟକ ସେ ଷ୍ଟୋରି ସେ ଗୀତ ଶିଖେଇଲେ ଭଲ ଚାଲିବ ମୋର ଯେତିକି ଆଶା, ବହୁତ ସୁନ୍ଦର ଥିଲା।
1: ସେଇଥିରୁ ପଦେ ଶୁଣିବା?
0: ଆଜ୍ଞା, ସୀତା ଚୋରି ଯେତେବେଳେ ହୁଏ, ମା ସୀତା ଯେତେବେଳେ କୁଠିର ଥାନ୍ତି ଆଉ ସେତେବେଳେ ରାବଣ ଆସିକି ସୀତା ମାତାଙ୍କୁ ଉଠାଇ ନିଏ, ସେଇ ସମୟରେ ଗୀତ ଗୋଟେ ଲେଖିଥିଲି ଆଉ ଗାଉଥିଲି, ସେ ଗୀତ ମତେ ବହୁତ ପସନ୍ଦ, ସେ ଗୀତଟି ପଦେ ଗାଇବି।
1: ହଁ ନିଶ୍ଚୟ।

0: ବାହ ବାହ ବାହ ବାହ ବହୁତ ସୁନ୍ଦର। ଆପଣଙ୍କର ଭଏସ ବି ବହୁତ ସୁନ୍ଦର ଅଛି, ବହୁତ ସୁଇଟ। ଆପଣ ଏଇ ନାଟକ ଲେଖିଲା ବେଳେ ଗୀତ ମଧ୍ୟ ସେଇଥିରେ ଲେଖନ୍ତି ନା ଗୀତ ଅଲଗା କେହି ଲେଖେ?
1: ନା, ମୁଁ ନିଜେ ଲେଖେ।
0: ଗୋଟେ ନାଟକରେ କମସେ କମ କେତୋଟି ଗୀତ ରଖିଥାନ୍ତି?
1: ସେତେବେଳକୁ 2013 ମସିହାରେ ଯୋଉ ରାମାୟଣ ନାଟକ ଶିଖେଇଥିଲି ଗାଁରେ, ସେ ନାଟକରେ 52 টি 52টা ଗୀତ ଥିଲା। 52টা ଗୀତ ମୁଁ ପ୍ରତ୍ୟେକ ରାତି ଗାଉଥିଲି।
0: ତା ମାନେ ଡାଇଲଗ ଅପେକ୍ଷା ଗୀତ ବେଶୀ ଥାଏ?
1: ହଁ, ଏବେ ଯୋଉ

0: ସାଂସ୍କୃତିକ ମାନେ ଚାଲିଛି, ସେ ସାମାଜିକ ନାଟକରେ ଡାଇଲଗ ବହୁତ ଥାଏ, ଗୀତ କମ୍, ପୌରାଣିକ ନାଟକ ମାନଙ୍କରେ ଗୀତ ବହୁତ ଥାଏ।
1: ଆମର ସାଧାରଣ ଓଡିଆ ନାଟକ ଆଉ ଆଦିବାସୀ ନାଟକ ଭିତରେ ଫରକ କଣ?
0: ଫରକ ଏତିକି ମୁଁ ଜାଣିଛି, ଯେତେବେଳେ ଲୋକ ଚେଞ୍ଜ ହେଇଗଲେଣି ତ ଆଗ ଅପେକ୍ଷା ଏବେ ଆଉ ପୌରାଣିକ ଦେଖୁନାହାନ୍ତି, ଏବେ ଖାଲି ସାମାଜିକକୁ ଲୋକ ପସନ୍ଦ କରୁଛନ୍ତି। ପ୍ରକୃତ ପୌରାଣିକ ହିଁ ଆମେ କରିବା କଥା କି ଦେଖିବା କଥା, କିନ୍ତୁ ଲୋକ ପସନ୍ଦ ନାହିଁ, ଦର୍ଶକ ଯାହା ପସନ୍ଦ କରନ୍ତି ତାହା ଆମେ କରୁ।
1: ସାମାଜିକ ନାଟକ ଲେଖିଲା ବେଳେ ଆପଣ ସମାଜର ସମସ୍ୟା ଗୁଡିକୁ ସ୍ଥାପିତ କରିଥାନ୍ତି କି?
0: ଆଜ୍ଞା, ଏବେ କୋଉଠି ଗୋଟେ ଘଟଣା ହେଇଯାଏ, ସେଇ ଘଟଣାକୁ ନେଇ ଆମେ କରିପାରୁ, ଗୋଟେ ପ୍ରେମ କାହାଣୀ କି ମଧ୍ୟ ନେଇକି ଆମେ ଗୋଟେ ବହି ଲେଖିପାରୁ, କିମ୍ବା ସମାଜରେ ଯାହା ଚାଲିଛି ତାହା ଦେଖି ଆମେ କରିପାରୁ।
1: ପ୍ରେମ କାହାଣୀ କହିଲା ବେଳେ ମନେ ପଡିଗଲା ଆପଣଙ୍କର ଗୋଟେ ସୁନ୍ଦର ନାଟକ ଥିଲା ଢକାବାଲି ମନଚରଣୀ।
0: ଆଜ୍ଞା ଆଜ୍ଞା,
1: ସେ ଉପରେ ଟିକେ କହିବେ କି?
0: ଆଜ୍ଞା, ସେଇଟା ମୋର ଜଣେ ସାଙ୍ଗ, ସେ ସାଙ୍ଗର ଗୋଟେ ଲଭ ଷ୍ଟୋରୀକୁ ନେଇ କରାଇଥିଲା, ସେ ଲଭ ଷ୍ଟୋରୀ ଭିତରେ ମତେ ସେ ଯେତିକି କହିଥିଲା ସେ ଅନୁସାରେ ମୁଁ ସେ ବହିଟା ଲେଖିଥିଲି, ବହୁତ ସୁନ୍ଦର ହେଇଥିଲା। 2 ବର୍ଷରେ 200+ ରାତି ବୁଲିଛି, 2024 ପର୍ଯ୍ୟନ୍ତ,
1: ମାନେ ବହୁତ ଫେମସ ବି ହେଇଛି। ତାହେଲେ
0: ସେ ନାଟକର 4 ଗୀତ ଭାଇରାଲ ହେଇଥିଲା, କିନ୍ତୁ ଗୋଟେ ଗୀତ ବହୁତ ଭାଇରାଲ, ସମ୍ପର୍କ ମନ୍ଦିର ପଡିଲା,
1: ସମ୍ପର୍କ ମନ୍ଦିର ପଡିଲା ସୁନାର ତାଲା।
0: ଆଜ୍ଞା,
1: ସେଇଥିରୁ ଟିକେ ଶୁଣିବା।
0: ଆଜ୍ଞା, କରମ ଲେଖରେ ଲାଗି ନଜର ଲାଗିଗଲା, କାଇ ବୋଲି ଏଟା ଜାଣି ନ ହେଲା, ସୁଆର ଭାଗ୍ୟ ନଇଲା କି ସାରି ତାକେ ଛାଡିଗଲା, ପ୍ରେମ କାହାଣୀ ଅଧୁରା ହେଲା, ଓ ପ୍ରେମ କାହାଣୀ ଅଧୁରା ହେଲା, ହାତେ ହାତ ଦେଇ ମୁଣ୍ଡ ଛୁଆ ଛୁଇଁ ଶପଥ ପ୍ରମାଣ ମିଛ ହୋଇଗଲା, ହୃଦୟ କବାଟ ପଡିଛି ଖୋଲା, ସମ୍ପର୍କ ମନ୍ଦିରେ ପଡିଲା ସୁନାର ତାଲା, ହୃଦୟ କବାଟ ପଡିଛି ଖୋଲା, ସମ୍ପର୍କ ମନ୍ଦିରେ ପଡିଲା ସୁନାର ତାଲା,
2: ସୁଆର ଭାଗ୍ୟ ନଇଲା କି ସାରି ତାକେ ଛାଡିଗଲା, ପ୍ରେମ କାହାଣୀ ଅଧୁରା ହେଲା, ଓ ପ୍ରେମ କାହାଣୀ।

0: ସମ୍ପର୍କ ମନ୍ଦିରେ ପଡିଲା ସୁନାର ତାଲା। ବାବା ବାବା, ବହୁତ ସୁନ୍ଦର। ଆପଣ କେତେଟା ନାଟକ ଲେଖିଛନ୍ତି ଯୋଉଟାକି ଗାଁର ନାମ ବି ରହୁଛି, ଯେମିତି କୁସୁମୀ ଗାଁର ଘେନଲି ବୁଡ଼ା।
1: ଆଜ୍ଞା,
0: ଗାଁକୁ ନେଇକି ସେଠି କେମିତି ଲେଖିବା ପାଇଁ ଆରମ୍ଭ କରନ୍ତି?
1: ଗାଁକୁ ଏବେ ଆମେ ଯୋଉ ଗାଁରେ ଆମେ କରିବା କଥା କଣ ମ୍ୟାଡମ, ଦେଶିଆ ସିନ୍ଟା ଆସିବ ସେଥିରେ, ଯଦି ଆମକୁ ସେ ଗାଁର ଫିଟିଂ ଡାଇଲଗ ଗୁଡାକ ଯଦି ଆସିଛି ଲେଖିଦେବୁ, ସେ ଗାଁକୁ ନେଇ କିମ୍ବା ସେ ଗାଁର ଗୋଟେ ଘଟଣାକୁ ନେଇ ଏମିତି ଯଦି ମନେ ଆସେ ତାହେଲେ ଲେଖିଦେବୁ।
0: କୁସୁମୀ ଗାଁର ଘେନିଲି ବୁଡ଼ା ଗୀତଟି ବି ତ ବହୁତ ଭଲ ଲାଗିଥିଲା।
1: ଆଜ୍ଞା ଆଜ୍ଞା,
0: ସେଇଥିରୁ ପଦେ ଶୁଣିବା।
1: ଏ କୁସୁମୀ ଗାଁର ଘେନିଲି ବୁଡ଼ା, କାଣି ଗାଈ ସଙ୍ଗେ କରିଲି ଜଡ଼ା।

0: ଭଲ ପାଇକି ଗୋଟେ ଭିଲେନ ଘରେ ପଳେଇବ। ସେ ଗଲା ପରେ ସେ ଯିଏକି ଭିଲେନର ପୁଅ ତାକୁ ହାତ ଧରିକି ନେଇଥିବ ଘରେ, ମେନ ଭିଲେନଟା ତାକୁ ଘରେ ରହିବାକୁ ଦବ ନାହିଁ, ମୋ ଘରୁ ବାହାରି ଯା ବୋଲି କହୁଥିବ। ସେତେବେଳେ ସେ ହାତ ଯୋଡ଼ିକି ନେହୁରା ହେଇ କହିବ ସେ ଗୀତଟା।
1: ସେଇ ତ୍ରିପଦୀ ଶୁଣିବା।
0: ଆଜ୍ଞା, ମତେ ନ ମାର ବାପା, ଦିଅ ଏ ଘର ଟିକେ ଜାଗା, ଏ ଘର ଦେଇଛି ମତେ ଶେଷ ଠିକଣା, ମୋ ଘର ମୋ ପାଇଁ ମତେ ହଇଛି ମନା, ମୋ ଘର।

0: ଏଘର ବହୁରାଣୀ ନହେଲେ ନାହିଁ, ଥିବି ତମ ପୁଅ ରକିତା ହୋଇ। ମତେ ନ ମାର ବାପା, ଦିଅ ଏ ଘର ଟିକେ ଜାଗା। ଏ ଘର ଦେଇଛି ମତେ ଶେଷ ଠିକଣା, ମୋ ଘର ମୋ ପାଇଁ ମତେ ହୋଇଛି ମନା।
1: ବାବା ବହୁତ ସୁନ୍ଦର। ଆଉ ଗୋଟେ ଗୀତ ଆପଣଙ୍କର ଅଛି, ମୋ ସୁନ୍ଦରା ମହାରାଜାରେ। ଆପଣ ସାମାଜିକ ଆଉ ପୌରାଣିକ କଥା ତ କହିଲେ, ଏବେ ଟିକେ ପ୍ରେମ କାହାଣୀ ବି ଶୁଣିବେ?
0: ଆଜ୍ଞା।

0: ଆପଣଙ୍କ ଗୀତ ଯେତେ ଶୁଣୁଥିଲେ ଶୁଣିବାକୁ ମନ ହେଉଛି। ଏଇ ନାଟକ ଗୁଡିକ କରିଲା ବେଳେ ଆପଣ ଦିନେ ଦିନେ ଧରିକି ତ ଘର ଠାରୁ ଦୂରରେ ରହୁଥିବେ, ବାହାରେ ରହୁଥିବେ, କେମିତି ଘର ପରିବାର କେମିତି ସେତେବେଳେ ମ୍ୟାନେଜ କରନ୍ତି?
1: ଘରେ ମ୍ୟାନେଜ କରନ୍ତି ମ୍ୟାଡାମ, ଆମେ ତ ସବୁବେଳେ ନାଟକରୁ ଘର ପରିବାରକୁ ଛାଡିକି ରାତି ସମୟରେ ଆମେ ଆମର ନିଜର ଦୁଃଖକୁ ନିଜେ ହୃଦୟରେ ରଖି ଅନ୍ୟମାନଙ୍କୁ ହସାଇବାକୁ ଯାଉ, ଦର୍ଶକମାନଙ୍କୁ ହସାଇବାକୁ ଯାଉ। ଘରର ପରିବାରକୁ ଦୁଃଖରେ ଥିଲେ ବି ଆମେ ଅନ୍ୟମାନଙ୍କୁ ହସାଇବାକୁ ଯାଉ, ଆମର ଲକ୍ଷ୍ୟ। ଯେତେବେଳେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରୁ, ମଣିଷକୁ ସମ୍ପତ୍ତି ମିଳିଯିବ କିନ୍ତୁ ନା ମିଳିବନି। ଯିଏ ଯେତେ ଭଲ କାମ କରିପାରିବ ସେ ସେତିକି ନା କମାଇ ପାରିବ। ତ ସେଇ ଆଶା ନେଇ ଆମେ ଯେତେ କଳାକାର ଆମେ ଗୋଟେ ନା ପାଇଁ ଘରର ଦୁଃଖ ମଧ୍ୟ ଭୁଲି ଯାଉ, ଆମକୁ ଦେଖି ସମସ୍ତେ ହସନ୍ତି।
0: ଏଇ ଯୋଉ ନାଟ କରନ୍ତି ସେଥିରେ କଣ ଆପଣଙ୍କର କିଛି ଆୟ ହୁଏ?
1: ଆଜ୍ଞା,
0: ମାନେ ପରିବାର ପ୍ରତିପୋଷଣ ସବୁ ସମ୍ଭବ ହେଇପାରେ?
1: ପରିବାର ପ୍ରତିପୋଷଣ ପାଇଁ ଆମେ ଶିକ୍ଷା ଦେଲା ବେଳେ ଯିବା ଆସିବା ଖର୍ଚ୍ଚରେ ଆମେ ଚଳି ଯାଇଥାଉ। ତାପରେ ଆମେ ଯେତେବେଳେ ଆମର ନାଟ ବୁଲେ ସେ ସମୟରେ ଆମକୁ ଆମର ଦରମା ମିଳେ।
0: ଗୋଟେ ବହି ଲେଖିବା ଆଉ ତାକୁ ନିର୍ଦ୍ଦେଶନା ଦେବା, ଏଥିରେ ଆପଣ ତ ଅନେକ ପରିଶ୍ରମ କରିଥାନ୍ତି, ସେ ଅନୁଯାୟୀ ଆପଣଙ୍କର ପାରିଶ୍ରମିକ ମୂଲ୍ୟ ମିଳିଲେ ଆପଣ ସବୁ ସନ୍ତୁଷ୍ଟ ହୁଅନ୍ତି?
1: ଆଜ୍ଞା ଆଜ୍ଞା।
0: ସବୁଠୁ ବଡ କଥା ହେଲା ଆପଣଙ୍କ ଭଲ ପାଇବା, ଆପଣଙ୍କୁ ଯୋଉ ସମସ୍ତେ ଭଲ ପାଆନ୍ତି, ଗାଁ ଗାଁରୁ ଭଲ ପାଇବା ଗୋଟେଇବା ସେଇଟା ହିଁ ସବୁଠୁ ବଡ କଥା,
1: ବଡ କଥା।
0: ତ ସାର୍, ଆପଣ ନିଜେ କହୁଥିଲେ ଯେ ଜଣେ ନାଟଗୁରୁଙ୍କ ଠାରୁ ଆପଣ ଶିକ୍ଷା ଲାଭ କରିଥିଲେ, ସେମିତି ଆପଣ ମଧ୍ୟ କାହାକୁ ଶିକ୍ଷା ଦେଉଥିବେ?
1: ଆଜ୍ଞା ଆଜ୍ଞା।
0: ଆପଣଙ୍କର ଶିଷ୍ୟ ଭାବରେ କେତେ ଜଣ ଅଛନ୍ତି?
1: ଶିଷ୍ୟ ଭାବରେ ବର୍ତ୍ତମାନ 4 ଜଣ ଅଛନ୍ତି ମ୍ୟାଡମ।
0: ଏଇ ଶିକ୍ଷା ଦେବା ବେଳେ ମଧ୍ୟ ଆପଣ କଣ ସେମାନଙ୍କ ଠାରୁ ଅର୍ଥ ଆଦାୟ କରନ୍ତି ନା ନାଇଁ? ସେମିତି ଶିକ୍ଷା
1: ମ୍ୟାଡମ

0: ତ ଆଦାୟ କରି ହବନି। ଆମେ ଯୋଉ ଶିକ୍ଷାଟା ଦେଇଥାଉ ଶିଷ୍ୟ ଅନୁସାରେ, ମାନେ କି ସେମାନେ ଶିକ୍ଷା ଭଲକି ଶିଖିଥିଲେ, ଦିନେ ଆମକୁ ନାଁ ଧରିବେ, ଆମକୁ ସେ ଗୁରୁ ଥିଲେ ଶିଖେଇଥିଲେ ବୋଲିକି ନାଁ ଧରିବେ, ଏ ହିଁ ବଡ କଥା ଆମ ପାଇଁ।
1: ଆପଣ ପ୍ରତ୍ୟେକ ଗାଁରେ ବୁଲି ବୁଲିକିରି ନାଟ ଶିଖାନ୍ତି, ଯୋଉ ଅଭିନୟ ସେମାନେ ଗାଁର ପିଲାମାନେ କରିଥାନ୍ତି, ସେଇ ବିଷୟରେ କିଛି ସବୁବେଳେ ଆପଣଙ୍କ ନାଟକରେ ଅଭିନୟ କରିବାକୁ ଆଗେଇ ଆସନ୍ତି ନା ନାଇଁ, ସବୁବେଳେ ନୂଆ ନୂଆ ଅଭିନେତା ଆପଣଙ୍କୁ ଖୋଜିବାକୁ ପଡେ?
0: ସବୁବେଳେ ନୂଆ ନୂଆ ଅଭିନେତା ଖୋଜିବାକୁ ପଡେ ମ୍ୟାଡମ।
1: ନୂଆ ଅଭିନେତାକୁ ଯେତେବେଳେ ଅଭିନୟ ଶିଖାନ୍ତି ସେତେବେଳେ ଆପଣଙ୍କୁ ତ ଅନେକ ସମସ୍ୟା ବି ସମ୍ମୁଖୀନ ହେବାକୁ ପଡୁଥିବ?
0: ହଁ ମ୍ୟାଡମ, ବହୁତ କିଛି ଶିଖେଇବାକୁ ପଡେ। ଆମ ଯେତେବେଳେ ଆମେ ଗୋଟେ ଗାଁକୁ ନାଟ ଶିକ୍ଷା ଦେବାକୁ ଯିବୁ, ସେଇ ସମୟରେ ଛୋଟବେଳେ ଯୋଉ ଅଙ୍ଗନବାଡି ଯିବା ଛୋଟ ଛୁଆକୁ ଯେଉଁ ଭଳିଆ ଶିକ୍ଷକ ଶିକ୍ଷା ଦିଏ, ତାଠୁ ଭୟଙ୍କର ଆମ ଯୋଉ ନାଟକ ଶିକ୍ଷା ଦେବାଟା। ଭାଷା ଆଦିବାସୀ ଲୋକଙ୍କୁ କିମ୍ବା କିଛି ପଢାପଢି ନଥିବା ଲୋକଙ୍କୁ ଶିଖାଇବାକୁ ହୁଏ, ସେ ଲୋକମାନଙ୍କୁ ଶିଖାଇଲେ ବହୁତ କିଛି ଶିଖାଇବାକୁ ପଡେ। ତାକୁ ଚଲାବୁଲାଠୁ ଧରିକି ତାର ଆଖି କାନ ହାତ ଗୋଡ଼
1: ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗର ଚାଳନା ମଧ୍ୟ ଶିଖାଇବାକୁ ପଡେ।
0: ତାପରେ ତା ସତ୍ତ୍ୱେ ଭାଷା ମଧ୍ୟ ଶିଖାଇବାକୁ ପଡେ। ଭାଷା କିଏ କ୍ଲିୟର କହିପାରିବେ ନାହିଁ, ଓଡିଆ କହିପାରିବେ ନାହିଁ, ଦେଶୀୟ ଲୋକଙ୍କୁ ଶିଖାଇବାକୁ ପଡେ।
1: ଆଉ ଯେତେବେଳେ ମାନେ ଅନ୍ତରାଳରୁ ଥାଇ କୌଣସି ସଂଳାପ କହିବାକୁ ହୁଏ ସେଇଟିକୁ ଆପଣ କହିଦିଅନ୍ତି, ଯେତେବେଳେ ଆପଣଙ୍କ ପାଖରେ ଶିଷ୍ୟ ମାନେ ଶିଖନ୍ତି ସେମାନେ କଣ ଆପଣଙ୍କ ପାଖରେ ରୁହନ୍ତି ନା ଯିବା ଆସିବା କରନ୍ତି?
0: ନା, ଯିବା ଆସିବା କରନ୍ତି ମ୍ୟାଡମ। ବର୍ତ୍ତମାନ ଆମେ ଯୋଉଠିକି ଏବେ ନୂଆ ନାଟକ ଶିକ୍ଷା ଦେବା ପାଇଁ ଯାଉ, ସେଇ ସମୟରେ ସାଙ୍ଗରେ ରହୁ, ତ ସେଇଠି ଶିଖନ୍ତି ଶିଷ୍ୟ ମାନେ।
1: ନାଟକ ଏ କାଞ୍ଚନ ବୋଧହୁଏ ଏଇ ବର୍ଷ ହିଁ ବାହାରିଛି?
0: ଆଜ୍ଞା ଆଜ୍ଞା।
1: ସେଇଠି କେମିତି ଆପଣଙ୍କର ବର୍ତ୍ତମାନ ନାମ କରିଛି?
0: ବର୍ତ୍ତମାନ ଭଲ ନାଁ ଚାଲିଛି ମ୍ୟାଡମ, ସେ ବରିଗୁମା ବ୍ଲକ ଖିଆଲଗୁଡା ଗାଁର ବହୁତ ବଢିଆ ନାଁ ଚାଲିଛି।
1: କାହା ଉପରେ ସେଇ ନାଟକଟି ଆଧାରିତ?
0: ପ୍ରେମ କାହାଣୀ।
1: ସେଇଥିରେ ବୋଧେ ଶୁଣିବା କାହାଣୀ ଟିକେ ଶୁଣିବା, ଡାଇଲଗ କିଛି କୁହନ୍ତୁ।
0: ଡାଇଲଗ ବର୍ତ୍ତମାନ ସେଠି ପ୍ରଥମେ ଗୋଟେ ଭିଲେନ ଏଣ୍ଟ୍ରି ହୁଏ, ସେ ଭିଲେନ ର ଡାଇଲଗ ହଉଛି, ଜୟ ମାତା ଦି, ମୁଁ ଦୁର୍ଗା ପ୍ରସାଦ, ହେ ମା କନକ ଦୁର୍ଗା, ଏ ଲୋକମାନଙ୍କୁ ସଦ୍ବୁଦ୍ଧି ଦେ ମା, ସଦ୍ ଜ୍ଞାନ ଦେ, ଏମିତି ସେ ହସ।
1: ବହୁତ ସୁନ୍ଦର ସାର୍, ଆପଣଙ୍କ ସଂଳାପ ପରିବେଷଣ କରିବାର ଷ୍ଟାଇଲ ମଧ୍ୟ ବହୁତ ଭଲ ଲାଗୁଛି। ତ ଏଥିରେ କେତୋଟି ଗୀତ ରଖିଛନ୍ତି?
0: ଏବେ ଯୋଉ କହିଲି ପ୍ରେମରେ ହାରିବି କି ଜିତିବି ଜାଣେନି, ଏଇ ନାଟକରେ ଏବେ ଯୋଉ କାଞ୍ଚନ ଗୀତ କହିଲେ ସେ ନାଟକରେ 19ଟା ଗୀତ ଅଛି।
1: ଏଇ ଯୋଉ ସୁନ୍ଦ୍ରା ମୁହା ରାଜା ସେଇ ଗୀତଟା ବି ସେଇଥିରେ ଅଛି। ଆପଣଙ୍କର ସବୁଠାରୁ ମାନେ ଯେତେ ନାଟକ କରିଛନ୍ତି ସବୁଠାରୁ ଆପଣଙ୍କ ପସନ୍ଦର ନାଟକର ଗୋଟେ ଗୀତ ଆମକୁ ଶୁଣାନ୍ତୁ।
0: ମୋ ପସନ୍ଦର?
1: ଆଜ୍ଞା,
0: ସବୁଠୁ ପସନ୍ଦ ଯୋଉଟା କି କହିଥିଲେ 2024ରେ ବାହାରିଛି ଘିଉରି ଗାଁର, ସେଇ ଧକାବାଲି ମନଚରଣୀ, ସେ ନାଟକର ଗୀତ ମତେ, ସେ ଭାଇ ଭଉଣୀର ଗୀତ ଗୋଟେ ବହୁତ ପସନ୍ଦ। ସେ ଗୀତ ମୁଁ ନିଜେ ଯେତେବେଳେ ଲେଖୁଥିଲି ସେତେବେଳେ ଆଖିରୁ ଲୁହ ଗଡିଗଲା।
1: ତ ସେଇଥିରୁ ପଦେ ଶୁଣିନବା?
0: ଆଜ୍ଞା। କାନ୍ଦେ ନା ରେ ଭାଇ କାନ୍ଦେ ନା, ମୋ ଚିନ୍ତା ତୁ କରନା ଭାଇ।

0: ବହୁତ ଫେମସ୍ ସାର୍। ଆପଣଙ୍କର ଗୀତ ଗୁଡିକା ଶୁଣିଲେ ଆଉ ଗୋଟେ କଥା ମନକୁ ଆସୁଛି, ପ୍ରାୟ ହିନ୍ଦୀ ଗୀତର ସୁର ଆପଣଙ୍କ ଗୀତରେ କୋଉଠି ନା କୋଉଠି ଛପିକି ରହିଥାଉ। ଆପଣ ସେଇ ସୁରକୁ ଲକ୍ଷ୍ୟ କରିକି ଗୀତ ଲେଖନ୍ତି ନା ଗୀତ ଲେଖି ସାରିଲା ପରେ ସୁରକୁ ପକାନ୍ତି?
1: ସୁର ଲକ୍ଷ୍ୟ କରିକି ଗୀତ ଲେଖେ।
0: ସେଇଥିପାଇଁ ବୋଧ ହୁଏ ହିନ୍ଦୀ ସୁରଟି ଆପଣଙ୍କ ଗୀତରେ ଲୁଚି ରହିଛି। ବହୁତ ସୁନ୍ଦର ସାର୍, ବହୁତ ବହୁତ ଧନ୍ୟବାଦ ସାର୍। ଆପଣ ଆମକୁ ସମୟ ଦେଲେ, ଆପଣଙ୍କ ବିଷୟରେ ଅନେକ କଥା ହେଲେ, ଆମ ଶ୍ରୋତା ବନ୍ଧୁଙ୍କ ପାଖରେ ବାଣ୍ଟିଲେ, ସେଥିପାଇଁ ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରହୁଛୁ ସାର୍, ନମସ୍କାର।

ହଁ ଶ୍ରୋତା ବନ୍ଧୁ, ଲୋକନୃତ୍ୟ କେବଳ ଅଭିନୟ ନୁହେଁ, ଏହା ଆମ ମାଟି ଓ ମଣିଷର ଜୀବନ୍ତ କାହାଣୀ। ନାଟଗୁରୁ ମାନସିଂ ଗୁରୁଙ୍କ ସହ କଥାବାର୍ତ୍ତାରୁ ଆମେ ଏହା ସ୍ପଷ୍ଟ ବୁଝିପାରୁଛେ, ସମୟ ବଦଳିଲେ ବି ଏହି କାହାଣୀର ମୂଲ୍ୟ ବଦଳି ନାହିଁ। ନାଟଗୁରୁ ମାନସିଂ ଗୁରୁଙ୍କ ପରି କଳା ସାଧକଙ୍କ ନିଷ୍ଠା ହିଁ ଏହି ପରମ୍ପରାକୁ ଆଗକୁ ନେଇଯାଏ। ଏହି ଆଶା ସହ ବର୍ଣ୍ଣମଲ୍ଲିକାର ଆଜିର ଆସରରୁ ବିଦାୟ ନେଉଛି। ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣ ମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଧୁମ୍ ଥ୍ରୀ ଗୀତଟିରେ କଣ୍ଠଦାନ କରିଛନ୍ତି ସିଦ୍ଧାର୍ଥ ମହାଦେବନ ଏବଂ ଶିଳ୍ପା ରାଓ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରୀତମ।

ଶେଷରେ କଥାଚିତ୍ର ଡ୍ରିମ୍ ଗର୍ଲ ଗୀତଟିରେ କଣ୍ଠଦାନ କରିଛନ୍ତି ମିତ୍ ପ୍ରଦର୍ଶ ଏବଂ ଅମିତ ଗୁପ୍ତା। କୁମାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମିତ୍ ପ୍ରଦର୍ଶ।

ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୋତାବନ୍ଧୁ ନମସ୍କାର, ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ଆପଣଙ୍କ ରେଡିଓ ସାଥୀ ସସ୍ମିତା କହୁଛି। ଏ ଗତକାଲି ଆମେ ସମସ୍ତେ ଶ୍ରଦ୍ଧା, ଆନନ୍ଦ, ଉତ୍ସାହ, ଆଗ୍ରହ ସହକାରେ ପ୍ରଭୁ ଶ୍ରୀ ଶ୍ରୀ ଗଣେଶଙ୍କର ବ୍ରତ ପାଳନ କରିଛେ। ଏହା ଚାଲିବ ଆଗକୁ 10 ଦିନ ବ୍ୟାପୀ, କେହି କେହି 21 ଦିନ, କେହି କେହି ଦୀର୍ଘ ମାସଟେ ପର୍ଯ୍ୟନ୍ତ ମଧ୍ୟ ପାଳିଥାନ୍ତି ଏହି ପୂଜାବ୍ରତ। ସାରା ଦେଶରେ ଗଣପର୍ବ ଭାବରେ ପାଳିତ ହୋଇଥାଏ ଗଣେଶ ଚତୁର୍ଥୀ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଯେହେତୁ ଏ ପର୍ବ ପାଳିତ ହୁଏ, ତେଣୁ ଏହାକୁ ଗଣେଶ ଚତୁର୍ଥୀ ମଧ୍ୟ କୁହାଯାଏ। ଠିକ୍ ତା ପରଦିନ ଅର୍ଥାତ୍ ଆଜି ସାରା ପଶ୍ଚିମ ଓଡ଼ିଶାବାସୀଙ୍କର ଖୁବ୍ ଆନନ୍ଦର ଦିନ। ସେମାନେ ପାଳିଥାନ୍ତି ନୂଆଖାଇ ପର୍ବ। ଭକ୍ତି ନୈବେଦ୍ୟ ଅର୍ପଣ କରି ବିଶ୍ୱସାରା ପାଇଁ ସୁଖ, ଶାନ୍ତି, ସମୃଦ୍ଧି କାମନା କରିବା ପାଇଁ ଆସନ୍ତୁ ସେହି ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ପାଖରେ ପ୍ରଣତି ଢାଳିବା।

ନୂଆଖାଇ ଜୁହାରର ଆଦାନ ପ୍ରଦାନରେ ଘରଠୁ ଆରମ୍ଭ କରି ସହର, ମନରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ଭାଇଚାରାର ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତି ସମସ୍ତେ। ନୂଆଖାଇ ଏମିତି ଏକ ପର୍ବ, ଏହା ମଣିଷକୁ ପ୍ରକୃତି ସହ ଏକାକାର କରିଦିଏ। ପ୍ରକୃତିର ମାଟିରେ ଫଳୁଥିବା ପ୍ରଥମ ଶସ୍ୟ, ପ୍ରକୃତିର ଗଛରୁ ତୋଳା ହୋଇଥିବା ପତ୍ରଦାନରେ ସଜା ହୋଇ ପ୍ରଥମେ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ ହେବା ପରେ ପିତୃଭୋଜନ ହୁଏ। ତାପରେ ବୟୋଜ୍ୟେଷ୍ଠ କ୍ରମରେ କନିଷ୍ଠଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପହଞ୍ଚେ ସେ ଅର୍ଣ୍ଣ। ନୂଆ ଶସ୍ୟରୁ ରନ୍ଧା ହୋଇଥିବାରୁ ତାକୁ କୁହାଯାଏ ନବାର୍ଣ୍ଣ। ନବାର୍ଣ୍ଣ ଗ୍ରହଣ ପୂର୍ବରୁ ଘର ଲିପାପୋଛା ହୋଇସାରିଥାଏ। ପ୍ରଥମରୁ ଘର ଯେମିତି ବ୍ୟବସ୍ଥିତ ହୋଇସାରିଥାଏ, ଘରର ସମସ୍ତ ସଦସ୍ୟ ଯେଉଁମାନେ ସବୁ ବାହାରେ ଥାନ୍ତି ଛୁଟି ନେଇ ଘର ବାହୁଡ଼ା ହୋଇଥାନ୍ତି, ସମସ୍ତଙ୍କ ପାଇଁ ହୋଇଥାଏ ନବବସ୍ତ୍ର। ଗାଁରେ ଯଦି କେହି ଅସହାୟ ଗରିବ ପରିବାର ଥାନ୍ତି, ସେମାନଙ୍କ ଆଡ଼କୁ ବଢ଼ି ଆସେ ସହଯୋଗର ହାତ। ସମସ୍ତଙ୍କ ସହଯୋଗରେ ସେମାନେ ବି ପାଳନ୍ତି ନୂଆଖାଇ ପର୍ବ। ଏହି ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ ସମସ୍ତଙ୍କୁ ଭଲ ପାଇବା ଦେଉଥାଉ, ଭାଇଚାରା ବାଣ୍ଟୁଥାଉ, ଆଉ ସମସ୍ତେ ଆମେ ସମସ୍ତେ ମିଶିକି ନୂଆଖାଇ ପର୍ବକୁ ଏମିତି ପ୍ରତିବର୍ଷ ପାଳନ କରୁଥାଉ।

ଏହି ସୁନ୍ଦର ଗୀତ ଶୁଣିବା ଭିତରେ ନୂଆଖାଇ ପର୍ବ ପାଳନର ଗୁରୁତ୍ୱ ମହତ୍ୱ ବିଷୟରେ ଜାଣି ହୋଇଗଲା ଶ୍ରୋତାବନ୍ଧୁ। ପଶ୍ଚିମ ଓଡ଼ିଶାର ଅନେକ ଶ୍ରୋତା ଆମ ସହ ସବୁବେଳେ ଯୋଡ଼ି ହୋଇଛନ୍ତି ଶ୍ରଦ୍ଧାର ସହ, ଆମ ସୁଖରେ ଆମ ଦୁଃଖରେ। ସମସ୍ତଙ୍କୁ ଆଜିର ଏହି ନୂଆଖାଇ ଅବସରରେ ନୂଆଖାଇ ଜୁହାର। ଶ୍ରୋତାବନ୍ଧୁ, ଆମ ଓଡ଼ିଶା ଗୋଟିଏ ଗ୍ରାମବହୁଳ ରାଜ୍ୟ, ଏକଥା ଆମେ ସମସ୍ତେ ଜାଣିଛେ। କିନ୍ତୁ ଧୀରେ ଧୀରେ ଗାଁ ହଜିଯାଉଛି ସହରୀକରଣର ଲୋଭରେ। ଗାଁ ପାଇଁ ପକ୍କା ରାସ୍ତା, ସମସ୍ତଙ୍କର ପକ୍କା ଘର, ସମସ୍ତଙ୍କ ପାଇଁ ପାଇପ୍ ପାଣି, ସମସ୍ତଙ୍କ ପାଇଁ ସରକାରୀ ଚାକିରି, ଏହି ଭିତରେ ଗଛ କଟୁଛି, ମାଟି କଂକ୍ରିଟ ରାସ୍ତା ତଳେ ଲୁଚି ଯାଉଛି, ଜମି ସବୁ ପଡ଼ିଆ, ମାଟି ସହ ମାଟି ହୋଇ ବିଲରେ କାମ କରିବାକୁ ଲୋକ ନାହାନ୍ତି। କୌଳିକ ବୃତ୍ତି ଶିଖିବାର ଇଚ୍ଛା ଆଉ କାହାର ନାହିଁ କହିଲେ ଚଳେ। ତେଣୁ ପରପିଢ଼ିର କଥା ଭାବିଲା ବେଳକୁ ଚାରିଆଡ଼େ ଖାଲି କୃତ୍ରିମ ରଙ୍ଗ ଗୋଟିଏ ଚିତ୍ରିତ ହିଁ ଦୃଶ୍ୟ ହେଉଛି। ଯେଉଁଠି ଗଛ କଥା କହିଲାବେଳେ ସବୁଜ ରଙ୍ଗ ଦିଆ ଗୋଟିଏ କାନଭାସ ଉପରେ ଅଙ୍କା ଚିତ୍ରିତ ଜଙ୍ଗଲ ହିଁ ଦିଶୁଛି। ଯେଉଁ ଚିତ୍ରର ଗଛ ନା ହଲୁଛି ନା ସେହି ଗଛରୁ ଫୁଲ ଫଳ ତୋଳି ହେଉଛି। ମାଟି ନାହିଁ, ଗଛ ବଞ୍ଚିବ କେମିତି କହିଲେ ଶ୍ରୋତାବନ୍ଧୁ? ସବୁଆଡ଼େ ପକ୍କା ଘର, ପକ୍କା ରାସ୍ତା, ମନ ବି ଯେମିତି ମୋବାଇଲ ମନସ୍କ, କାହା ପାଖରେ ଆଦୌ ସମୟ ନାହିଁ ବାହାରକୁ ବାହାରିବାକୁ, ଦୀପଦ ମିଠା କଥା ହେବାକୁ। ତଥାପି ବି ଜୀବନ ଥିବା ପର୍ଯ୍ୟନ୍ତ, ନିଶ୍ୱାସ ଚାଲୁଥିବା ପର୍ଯ୍ୟନ୍ତ, ସମୟ ସହ ତାଳ ଦେଇ ଚାଲୁଥିବା ଆମେ ସମସ୍ତେ। କ୍ୟାଲେଣ୍ଡରର ପୃଷ୍ଠା ଏମିତି ଓଲଟୁଥିବ, ପର୍ବପର୍ବାଣୀର ତାରିଖ, ବାର, ତିଥି, ନକ୍ଷତ୍ର ଦେଖି ବାର ମାସରେ ତେର ପର୍ବକୁ ଆମେ ମନେ ହିଁ ପକାଉଥିବା କେବଳ। କେବେ ଚିତଉ ପିଠା, କେବେ ମଣ୍ଡା ପିଠା, କେବେ ପୋଡ଼ ପିଠା, ଆରିସା କାକରା, ଆହା କି ମିଠା, ଏହି କଥା ଭାବି ଭାବି କେବଳ ପାଟିରୁ ଲାଳ ହିଁ ଗଡ଼ୁଥିବ। କହିଦେଲି ବୋଲି କଥା ଧରିବେନି ଶ୍ରୋତାବନ୍ଧୁ, ଆସନ୍ତୁ ଗୀତ ଶୁଣିବା।

ସତରେ ଶ୍ରୋତା ବନ୍ଧୁ, ଆମେ ଓଡ଼ିଆ ଭାରି ବଢ଼ିଆ। ଏବେ ଆମ ସମସ୍ତଙ୍କର ଜୀବନଶୈଳୀ ବଦଳିଛି ଶ୍ରୋତା ବନ୍ଧୁ। ଗୋଟିଏ ବଞ୍ଚନ୍ତି ବୋଲି ଭାବନାରେ ହିଁ ଆମେ ବଞ୍ଚିଛେ ସମସ୍ତେ।

ଆପଣଙ୍କ ପିଲାଦିନ କଥା ଟିକେ ମନେ ପକାନ୍ତୁ ତ। ଗଣେଶ ପୂଜା, ସରସ୍ୱତୀ ପୂଜା, ଅଗଷ୍ଟ 15, ଜାନୁଆରୀ 26 ଆସିଗଲେ। ପୂର୍ବ ରାତି ସାରା ନିଦ ହେଉନଥିଲା, କେତେବେଳେ ସକାଳ ହେବ। ପୋଷାକଠୁ ଆରମ୍ଭ କରି ଜୋତା ଚପଲ ପର୍ଯ୍ୟନ୍ତ ସବୁ ଯେମିତି ବ୍ୟବସ୍ଥିତ ହୋଇକି ରହୁଥିଲା ପୂର୍ବଦିନରୁ, ଏବେ କିନ୍ତୁ ପିଲାମାନଙ୍କୁ ଠେଲି ପେଲି ପଠାଇବାକୁ ପଡ଼ୁଛି। ଏଇ ଗୋଟିଏ ଗୋଟିଏ ପର୍ବର ଦିନ ସେମାନଙ୍କୁ ଛୁଟି ଦିନ କାଟିବା ମଜା ପରି ଲାଗୁଛି, ଲାଗିବା ସ୍ୱାଭାବିକ ବି। ଶ୍ରୋତା ବନ୍ଧୁ, ସକାଳୁ ରାତି ପର୍ଯ୍ୟନ୍ତ କେବଳ ପାଠପଢ଼ାର ଦାୟିତ୍ୱ ସେମାନଙ୍କ କାନ୍ଧରେ, ଟ୍ୟୁସନରୁ ସ୍କୁଲ, ସ୍କୁଲରୁ ଟ୍ୟୁସନ, ଏହି ଯାତ୍ରା ଭିତରେ ସେମାନଙ୍କର ସମୟ କଟୁଛି। ଯଦି କେତେବେଳେ ଟିକେ ସମୟ ମିଳିଗଲା ତ ସେମାନଙ୍କ ହାତରେ ମୋବାଇଲ, ନା ସେମାନେ ସମ୍ପର୍କ କ'ଣ ବୁଝିଲେ, ନା ସେମାନେ ଦାୟିତ୍ୱ କର୍ତ୍ତବ୍ୟ ଏସବୁ ବିଷୟରେ କିଛି ଜାଣିପାରିଲେ। ତାଙ୍କର କେବଳ ଗୋଟିଏ ଚିନ୍ତା, କେମିତି ସେମାନେ ପାଠ ପଢ଼ିବେ, ଭଲ ନମ୍ବର ରଖିବେ। ନାହିଁ ଶ୍ରୋତା ବନ୍ଧୁ, ଏମିତି ଯଦି ଜୀବନଶୈଳୀ ଚାଲିଥିବ ତାହେଲେ ସେମାନେ ସମ୍ପର୍କଠାରୁ ଦୂରେଇ ଯିବେ। ପର୍ବ କ'ଣ, ପର୍ବାଣି କ'ଣ, ସମ୍ପର୍କ କ'ଣ, ଭଲ ପାଇବା କ'ଣ, ଏସବୁ ବୋଧେ ସେମାନେ ଜାଣିପାରିବେନି। ତେଣୁ ସେମାନେ ନିଜ ଇଚ୍ଛାରେ ଉଠନ୍ତୁ, ସୁନ୍ଦର ସକାଳକୁ ସେମାନେ ଅନୁଭବ କରନ୍ତୁ। ସେମାନଙ୍କର ଗୋଟିଏ ଇଚ୍ଛା ଅଛି, ସେ ଇଚ୍ଛାକୁ ଆମକୁ ବି ଜାଣିବାକୁ ହେବ। ଆମେ କେବଳ ଆମ ଦାୟିତ୍ୱ ସେମାନଙ୍କ ଉପରେ ଲଦି ଲଦି ଚାଲିଛୁ। ଇଚ୍ଛା ଥିଲେ ବି ସେମାନେ କିଛି କହିପାରୁନାହାନ୍ତି, ସେମାନେ ଭାବୁଛନ୍ତି ଆମେ ଛୋଟ ପିଲା, ଆମର କହିବାର ଅଧିକାର ନାହିଁ। ତେଣୁ ସେମାନେ ଏଇ ଯେଉଁ ପର୍ବର ପାଳନ କରିବାର ଗୁରୁତ୍ୱ, ମହତ୍ୱ, ଏସବୁ ଭିତରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ସେମାନେ ଭାବୁଛନ୍ତି ବୋଧେ ଆମକୁ କେହି ଭଲ ପାଉନାହାନ୍ତି, ଆମର ମନ ବୋଲି କିଛି ନାହିଁ। ନାହିଁ ଶ୍ରୋତା ବନ୍ଧୁ, ଆଜିଠୁ ସେମାନଙ୍କୁ ସେମାନଙ୍କ ଇଚ୍ଛାରେ ବଞ୍ଚିବାକୁ ଦେବା ଆସନ୍ତୁ। ସେମାନଙ୍କ କାମ ସେମାନଙ୍କୁ କରିବାକୁ ଦିଅନ୍ତୁ, ସେମାନେ ଦାୟିତ୍ୱ ଶିଖିବେ, ଆଗକୁ ସେମାନେ ଦେଶର ନାଗରିକ ହେବେ। ତେଣୁ ସୁନ୍ଦର ସକାଳଟିକୁ ଅନୁଭବ କରିବାକୁ ସେମାନଙ୍କୁ ଦିଅନ୍ତୁ।

ଆମେ ଯେତେବେଳେ ସ୍କୁଲ ଯାଉଥିଲେ ଏତେ ମୋଟା ମୋଟା ବହି ଥିଲା ନା ବହି ବସ୍ତାନିର ଓଜନ ଥିଲା। ଗୋଟିଏ ଖୁସିରେ ଖୁସିରେ ସୁନ୍ଦର ପରିବେଶରେ ପାଠପଢ଼ା ଚାଲିଥିଲା। ଛୁଟି ପୂର୍ବରୁ ସ୍ୱତନ୍ତ୍ର ଗୋଟିଏ ଖେଳ ପିରିୟଡ, ବିଦ୍ୟାଳୟରେ ସ୍ୱତନ୍ତ୍ର ଖେଳ ପଡ଼ିଆ, ଖେଳ ଓ ଖେଳାଳିଙ୍କ ପାଇଁ ଜଣେ ଜଣେ ଖେଳ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ରହୁଥିଲେ।

ଛୁଟି ପରେ ଘରକୁ ଫେରିଲା ବେଳକୁ ପେଟରେ ଭୋକ ବି ରହୁଥିଲା। ଏବେ ନା ଅଛି ରୁଚି, ନା ଅଛି ଭୋକ, ନା ଅଛି ସ୍ୱାଦକୁ ଜାଣିବା ପାଇଁ, ପରଖିବା ପାଇଁ ସମୟ। ଟ୍ୟୁସନରୁ ସ୍କୁଲ, ସ୍କୁଲରୁ ପୁଣି ଟ୍ୟୁସନ, ଏହାରି ଭିତରେ ସବୁତକ ସମୟ ନିଅଣ୍ଟ ପଡ଼ୁଛି। ଖାତାରେ ମାର୍ଜିନ ଟାଣିବା ବେଳେ ଟିକିଏ ବଙ୍କା ଟଙ୍କା ହୋଇଗଲେ ସାର୍ଙ୍କଠୁ ଗାଳି ମାଡ଼ ଖାଇବାର ଭୟ ରହୁଥିଲା ଆମମାନଙ୍କର। ଏବେ କିନ୍ତୁ ସୁନ୍ଦର ଜୀବନରେ ଶୃଙ୍ଖଳାର ଗାର ନାହିଁ। ଶୃଙ୍ଖଳାର ଗାର ଟାଣିଲା ବେଳେ ଭୟ ବି ଲାଗୁଛି, କାଳେ ଛୋଟ ପିଲାଟିଏ ଜବାବ ଦେଇଦେବ କି, କିଛି ମୁହଁ ଆଗରେ ବଡ଼ମାନଙ୍କୁ କହିଦେବ କି, ଏହି ଭୟ ଆମ ସମସ୍ତଙ୍କୁ ଘାରୁଛି। ଭଲ ପାଇବା, ପରିବାର, ବନ୍ଧୁତା, ସ୍ନେହ ସମ୍ପର୍କ ସବୁ ଯେମିତି ଲୋକ ଦେଖାଣିଆ ପରି ଲାଗୁଛି, କୃତ୍ରିମ କୃତ୍ରିମ ଲାଗୁଛି। ଭଲ ପାଇବାର ସୁନ୍ଦର ଅନୁଭବକୁ ବୁଝିବା ସହଜ ହେଉନି ଶ୍ରୋତା ବନ୍ଧୁ, କାହାକୁ ଦେଖି ଆତ୍ମୀୟତାର ହାତ ବଢ଼ାଇବାକୁ ଇଚ୍ଛା ହେଉନି। ଯଦି ବି କେବେ ଇଚ୍ଛା ହେଉଛି, ଆତ୍ମୀୟତାର ହାତ ବଢ଼ାଇବା ପୂର୍ବରୁ ହଜାର ବାର ଭାବିବାକୁ ପଡ଼ୁଛି। ଆଉ ଓଠର ହସ ତ ହଜି ହଜି ଆସିଲାଣି। ତ ଏମିତି ଯଦି ସମୟ ରହିବ ଶ୍ରୋତା ବନ୍ଧୁ, ତାହେଲେ ବୋଧେ ଏ ସମ୍ପର୍କ, ଏ ଭଲ ପାଇବା, ଏ ବନ୍ଧୁତା, ଏ ପାରିବାରିକ, ଏ ଯେଉଁ ସୁନ୍ଦର ସମ୍ପର୍କ ଅଛି, ଏହାରି ଉପରୁ ବିଶ୍ୱାସ ତୁଟିଯିବ ବୋଧେ।

ଏମିତି କିଛି ଗୀତ ଅଛି ଶ୍ରୋତାବନ୍ଧୁ, ଯାହା ଶୁଣିଲା ବେଳେ ଭାବପ୍ରବଣ ହୋଇଯାଏ ମନ। ଏମିତି କିଛି କଥା ଅଛି ଯାହା ହୃଦୟରେ ସାଇତି ହୋଇକି ରହିଯାଏ। ଗତକାଲି ଆକାଶବାଣୀ ଲାଇଭ୍ ଶୁଣୁଥିଲା ବେଳେ ଗୋଟିଏ ସୁନ୍ଦର କଥା ମନ ଭିତରେ ସାଇତି ହୋଇକି ରହିଗଲା। ଆମେ ସମସ୍ତେ ମାଟି ମୂର୍ତ୍ତିର ବ୍ୟବହାର କରିବା, ମାଟିର ମଣିଷ ଆମେ ଦିନେ ମାଟିରେ ମିଶିବା। ମାଟି ସହଜରେ ମାଟି ସହ ମିଶିଯାଏ, କିନ୍ତୁ କିଛି ଯଦି କୃତ୍ରିମ ରଙ୍ଗ ସେଥିରେ ମାଖି ଆମେ ତାକୁ ଅତି ସୁନ୍ଦର କରିବାର ପ୍ରୟାସ କରିବା, ତେବେ ସେ କୃତ୍ରିମ ରଙ୍ଗ, କୃତ୍ରିମ ବ୍ୟବସ୍ଥା ମାଟିରେ ସହଜରେ ମିଶିବା ସମ୍ଭବ ହୁଏନି। ମାଟି ବିଷାକ୍ତ ହୁଏ, ଆଉ ସେହି ମୂର୍ତ୍ତିକୁ ଆମେ ଯେତେବେଳେ ନେଇକି ପାଣିରେ ବିସର୍ଜନ କରୁ, ସେ ପାଣି ବି ବିଷାକ୍ତ ହୁଏ। ମାଟି ପାଣିରେ ବଞ୍ଚିକି ରହୁଥିବା ଅନେକ ଜୀବ ଜୀବନ ହରାନ୍ତି। ଯଦି ଜୀବନଟିଏ ଦେବା ସମ୍ଭବ ନୁହେଁ ଶ୍ରୋତାବନ୍ଧୁ, ଜୀବନ ନେବାର ଅଧିକାର ଆମର କେଉଁଠି ଅଛି କହିଲେ? ସେ ମାଛଟିଏ ହେଉ ବା ପକ୍ଷୀଟିଏ, ଛୋଟ ହେଲେ ବି ସେ ଜୀବଟିଏ, ତାର ଜୀବନ ଅଛି। ସେ ଜୀବ ପରମ, ସେହି ଭାବ ଭାବନାକୁ ନେଇ ଆମେ ସମସ୍ତେ ପାଳୁଛେ ବିଭିନ୍ନ ପ୍ରକାର ପର୍ବ। ସେହି ପର୍ବ ଭିତରୁ ଆମେ ଖୁବ୍ ଧୁମ୍ଧାମ୍ର ସହ ଏବେ ପାଳୁଛେ ଗଣେଶ ପୂଜା। ଅଗ୍ରପୂଜ୍ୟ ସେ ସମସ୍ତଙ୍କର ବିଘ୍ନ ହରଣ କରନ୍ତି ବୋଲି ବିଘ୍ନନାଶକ ଶ୍ରୀ ଗଣେଶ ସେ ଆମ ଘରକୁ ଆସନ୍ତୁ ଖୁସିରେ ଖୁସିରେ। ଆମ ଜୀବଜଗତ ଆଉ ଏଇ ଯେଉଁ ସମସ୍ତେ ଆମେ ବଞ୍ଚିଛେ ତାଙ୍କରି ଆଶ୍ରୟରେ ସେ ଆମକୁ ଅମୃତ ଦୃଷ୍ଟିରେ ଚାହିଁଥାନ୍ତୁ। ବାସ୍ ସମସ୍ତଙ୍କର ସେ ମଙ୍ଗଳ କରିକି ଯାଆନ୍ତୁ।

0: ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ୍ ଏକ୍ସପୋଜର୍ ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 ସେପ୍ଟେମ୍ବର 26-27।

0: ଅପ୍ଲିକେସନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 ସେପ୍ଟେମ୍ବର 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
2: ଆପଣ ଅଛନ୍ତି ଆକାଶବାଣୀ ଲାଇଭ ପରିସରରେ, ଆମେ କଥା ହେଉଛେ ଆଉ ଗୀତ ବି ଶୁଣିଛେ ଶ୍ରୋତା ବନ୍ଧୁ। ଆଷାଢ଼, ଶ୍ରାବଣ, ଭାଦ୍ରବ ଆଉ ଆଶ୍ୱିନ, ଏହି ଚାରିମାସ ଋତୁଚକ୍ରରେ ବର୍ଷା ଋତୁ। ଏହି ବର୍ଷା ପାଇଁ ଅପେକ୍ଷା ରହୁଥିଲା ଚଷା ଭାଇର, ଜାତକ ପକ୍ଷୀର, ଆମ ସମସ୍ତଙ୍କର। ଏବେ କିନ୍ତୁ ଋତୁ ପରିବର୍ତ୍ତନର ପରିସ୍ଥିତିରେ କିଛିଟା ପରିବର୍ତ୍ତନ ହୋଇଛି ଶ୍ରୋତା ବନ୍ଧୁ। ଜାଣି ହେଉନି କେତେବେଳେ ବର୍ଷା ଆସିବ, କେତେବେଳେ ହେବ ଖରା, ଅବା କେତେବେଳେ ଶୀତ ପାଇଁ ଗୀତ ଗାଇ ହେବ। ହଠାତ୍ ପାଣିପାଗରେ ପରିବର୍ତ୍ତନ, ହଠାତ୍ ଆସିଯାଉଛି ବନ୍ୟା, ହଠାତ୍ ହଠାତ୍ ଭୂକମ୍ପନ, ପାହାଡ଼ ଉପରୁ ଖସୁଛି ବରଫ, କେତେବେଳେ କ'ଣ ଘଟିବ କିଛି ଜାଣିହୁଏନି। ସେଇଥିପାଇଁ ବ୍ୟବସ୍ଥାକୁ ଆପଣେଇବା ପରିବର୍ତ୍ତେ ଆମେ ସମସ୍ତେ ଅବ୍ୟବସ୍ଥା ଆଡ଼କୁ ଟାଣି ହୋଇଯାଉଛେ ଶ୍ରୋତା ବନ୍ଧୁ। ଏ ଗୋଟିଏ ଉଦାହରଣ ନିଆଯାଉ, ଚାରିଚକିଆ ଯାନ କି ଦୁଇଚକିଆ ଯାନ ଆମେ ଚଢ଼ୁଛୁ, ଅଥଚ ଘରୁ ଗଲାବେଳକୁ ହେଲମେଟ୍ ନେବାକୁ ପାସୁରି ଯାଉଛୁ, ଯଦି ବି ନେଉଛୁ କେବଳ ଫାଇନ୍ ପଡ଼ିବାର ଡରରେ। ସେ ମୁଣ୍ଡରେ ରହୁନି, ସେ ରହୁଛି ଆମ ହାତରେ କିମ୍ବା ଆମ ହ୍ୟାଣ୍ଡେଲରେ। ଏ ତ ଗୋଟିଏ ଉଦାହରଣ ମାତ୍ର ଶ୍ରୋତା ବନ୍ଧୁ, ଏମିତି ଯଦି ଗଣାଯାଏ ତାହେଲେ ଅନେକ ଉଦାହରଣ ବାହାରିବ, ଗୋଟିଏ ସୁନ୍ଦର ତାଲିକା ବି ହୋଇଯିବ। ଯେତେବେଳେ ଆପଣ ପାଖକୁ ଯାଉଛନ୍ତି ତେବେ ଯେତେ ସମ୍ଭବ ଆପଣ ଚାଲିକି ଯାଆନ୍ତୁ, ଚାଲିବା ଗୋଟିଏ ଭଲ ଅଭ୍ୟାସ, ଏହା ଆପଣଙ୍କୁ ସୁସ୍ଥ ରଖିବ। ଆପଣଙ୍କର ଏହି ଟିକିଏ ତ୍ୟାଗ ପରିବେଶକୁ ଦୂଷିତ ହେବାର ରକ୍ଷା କରିବ, ଦେଶର ତେଲ ସଙ୍କଟରୁ ବି ଆମକୁ ଦୂରେଇ ପାରିବ। ତେବେ ଏ ଛୋଟ ଛୋଟ ଅଭ୍ୟାସ ଯଦି ଆମେ ପରିବର୍ତ୍ତନ କରିପାରିଲେ ତାହେଲେ ଖରା, ବର୍ଷା, ଶୀତ ଏସବୁର ମଜା ନେଇପାରିବା। ସତରେ ଶ୍ରୋତା ବନ୍ଧୁ, କେବଳ ଆମର ଅଭ୍ୟାସକୁ ଟିକିଏ ପରିବର୍ତ୍ତନ କରିଦେଇପାରିଲେ ହେଲା।

ମେଘକୁ ଆମେ ଏବେ ଜମାରୁ ମନେ ପକାଇବାନି ଶ୍ରୋତାବନ୍ଧୁ। ଚାରିଆଡ଼େ ମଣ୍ଡପ ସଜା ହୋଇଛି, ଶ୍ରୀ ଗଜାନନଙ୍କର ପୂଜା ଅର୍ଚ୍ଚନା ଚାଲିଛି, ମନରେ ଉତ୍ସାହ, ସମସ୍ତେ ବୁଲିକି ଦେଖିବେ ସାଜସଜ୍ଜା। ଅଗ୍ରପୂଜ୍ୟଙ୍କର ପୂଜା ଶୃଙ୍ଖଳାର ସହ ସମାପନ ହେବାର କାମନା କରିବା ଶ୍ରୋତାବନ୍ଧୁ। ହେଲେ ଏହି ସେପ୍ଟେମ୍ବର ମାସ ଆରମ୍ଭରୁ ଏଯାବତ୍ ଆମେ ଅନେକ ପର୍ବ ପାଳିସାରିଲେଣି। ଗୁରୁଦିବସ, ରକ୍ଷାବନ୍ଧନ, ଗଣେଶ ପୂଜା, ନୂଆଖାଇ, ଜନ୍ମାଷ୍ଟମୀ, ଏସବୁ ପର୍ବର ସ୍ମୃତି ଟିକେ ଟିକେ ମନ ତଳେ ଆମର ଉଙ୍କି ମାରୁଛି ନିଶ୍ଚୟ। ସବୁଠୁ କେଉଁ ପର୍ବକୁ ଆପଣ ବେଶୀ ଖୁସିରେ ମନେଇଥିଲେ ମନେ ପକାନ୍ତୁ ତ। ମୋର କିନ୍ତୁ ମନେ ପଡ଼ୁଛି ଶ୍ରୋତାବନ୍ଧୁ, ସେହି ହଟିଆ ନଟିଆ ନଟବର ସେହି କଳାକୃଷ୍ଣଙ୍କର ଯେଉଁ ଜନ୍ମାଷ୍ଟମୀ ଆମେ ପାଳନ କରିଥିଲେ ସେହି ପର୍ବ ଏବେ ବି ମନ ଭିତରେ ଉଙ୍କି ମାରୁଛି। ଚାଲନ୍ତୁ ସେହି ପର୍ବକୁ ଟିକେ ମନେ ପକାଇବା, ସ୍ମୃତି ସାଉଁଟିବା।

ସବୁ ପର୍ବ ଆମମାନଙ୍କ ପାଇଁ ଏକ ନିଆରା ଅନୁଭବ, ଏକ ନିଆରା ଅନୁଭୂତି ଦେଇଥାଏ। ସବୁ ପର୍ବର ସ୍ୱତନ୍ତ୍ରତା ଆମକୁ ଆଧ୍ୟାତ୍ମିକତା, ଭାଇଚାରା ଆଉ ଶୃଙ୍ଖଳା ଶିଖାଇଥାଏ। ସବୁ ପର୍ବକୁ ଖୁସି ମନରେ ପାଳିବା ଶ୍ରୋତାବନ୍ଧୁ, ପୁଣି ଥରେ ନୂଆଖାଇର ଏ ପବିତ୍ର ଅବସରରେ ସମସ୍ତଙ୍କୁ

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ତୁମ୍ସେ ଆଚ୍ଛା କୌନ୍ ହେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

ତୁମସା ନେହିଁ ଦେଖା ଏ ଲଭ୍ ଷ୍ଟୋରି। ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ଗୀତିକାର ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ନଦିମ ଶ୍ରବଣ। ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ହେନା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡକର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବୀନ୍ଦ୍ର ଜୈନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପରଦେଶୀ ବାବୁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦରାଜ ଆନନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଅରମାନ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅମିତା ଭଟ୍ଟାଚାର୍ଯ୍ୟ, ଉଦିତ ନାରାୟଣ ଏବଂ ସାଥୀ। ଜାଭେଦ ଆକ୍ତରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ଏହସାନ ଲୟ।

ଅରମାନ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ। ଶୁଣିବା କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ।

ఎగారితే పోడాకో

ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ। ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଶୁଣିଲେ ଭକ୍ତିଗୀତ ଆଜି ପାଇଁ ଶିଳ୍ପୀ ଥିଲେ ଅନୁରାଧା ପଡ଼ୱାଲ ଏବଂ ପଣ୍ଡିତ ଯଶରାଜ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ।

ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ସ୍ୱାତି ଶର୍ମା। ଶେଖର ଅସ୍ତିତ୍ୱଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରସନ୍ନ ସୁରେଶ।

0: କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆମେ ଆଲୋଚନା କରିବା ହଳଦୀ ଚାଷ ସମ୍ପର୍କରେ। ହଳଦୀ ଏକ ଲାଭଜନକ ଚାଷ। ଏହା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। 3 ପ୍ରକାର କିସମର ହଳଦୀ ଚାଷ ଆମେ କରିପାରିବା। ସାଧାରଣ ହଳଦୀ, କର୍ପୂର ହଳଦୀ ଏବଂ ବଣ ହଳଦୀ। ଏହାଛଡ଼ା ଦାରୁ ହଳଦୀ ନାମକ ଏକ ପ୍ରକାର ବିହନ ଆମର ବିଭିନ୍ନ ଅଞ୍ଚଳରେ ଚାଷ କରାଯାଏ। ଦାରୁ ହଳଦୀର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାର ଦାମ ବଜାରରେ ବହୁତ ଅଧିକ ରହିଛି। ହଳଦୀ କିଲୋ ପିଛା 70 ଟଙ୍କାରୁ 80 ଟଙ୍କା ପର୍ଯ୍ୟନ୍ତ ବଜାରରେ ବିକ୍ରି କରାଯାଇପାରୁଛି। କେବଳ ମସଲା ପାଇଁ ନୁହେଁ, ବରଂ ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ପାଇଁ ମଧ୍ୟ ହଳଦୀକୁ ବହୁଳ ଭାବରେ ବ୍ୟବହାର କରାଯାଉଛି। ବିଭିନ୍ନ କିସମର ହଳଦୀ ମଧ୍ୟରୁ କଳା ହଳଦୀର ମୂଲ୍ୟ ବଜାରରେ ସର୍ବାଧିକ। ଏହି ହଳଦୀର ଭିତର ରଙ୍ଗ ସାମାନ୍ୟ କଳା ଦେଖାଯାଏ। ବିଭିନ୍ନ ପ୍ରକାର ଔଷଧ ତିଆରିରେ ଏହି କଳା ହଳଦୀକୁ ବହୁ ମାତ୍ରାରେ ବ୍ୟବହାର କରାଯାଉଛି। ସାରୁ ଫଳିଲା ଭଳି ହଳଦୀ ମାଟି ତଳେ ଫଳିଥାଏ। ଓଡ଼ିଶାର ବୌଦ୍ଧ ଜିଲ୍ଲା, କନ୍ଧମାଳ ଏବଂ ଫୁଲବାଣୀ ଜିଲ୍ଲାରେ ଚାଷ କରାଯାଉଥିବା ହଳଦୀର ଗୁଣ ଓ ରଙ୍ଗ ପାଇଁ ସାରା ଭାରତ ପ୍ରସିଦ୍ଧ। ଏହି ହଳଦୀ ଗଛଗୁଡ଼ିକ ମାଟିରୁ 4-5 ଫୁଟ ମଧ୍ୟରେ ବଢ଼ିଥାନ୍ତି। ହଳଦୀ ଗଛର ପତ୍ର 1 ଫୁଟରୁ ଅଧିକ ଦୀର୍ଘ ଏବଂ 4-5 ଇଞ୍ଚ ପ୍ରସ୍ତ ହୋଇଥାଏ। ହଳଦୀ ଗଛରେ କୌଣସି ଫଳ ନଥାଏ, ବରଂ ଏହାର କନ୍ଦରୁ ହିଁ ବଂଶବିସ୍ତାର ହୋଇଥାଏ। ଧଳା ଓ ଆଂଶିକ ହଳଦୀ ରଙ୍ଗର ଫୁଲଗୁଡ଼ିକ ଏହାର ସ୍କନ୍ଦରୁ ବାହାରିଥାଏ। ପୃଥିବୀରେ ହଳଦୀ ଉତ୍ପାଦନରେ ଓଡ଼ିଶାର ମୁଖ୍ୟ ଭୂମିକା ରହିଅଛି। ଭାରତ ହିଁ ହଳଦୀ ଚାଷର ଜନ୍ମଭୂମି। ସାରା ପୃଥିବୀରେ ହଳଦୀ ଚାଷର 90% କେବଳ ଓଡ଼ିଶାରୁ ହିଁ ଚାଷ ହୋଇଥାଏ। ହଳଦୀ ମସଲା ତିଆରି ଏବଂ ଔଷଧ ତିଆରି ପାଇଁ ବହୁଳ ଭାବରେ ବ୍ୟବହାର କରାଯାଏ। ଓଡ଼ିଶା ରାଜ୍ୟର ଜଳବାୟୁ, ଏହାର ମାଟି ହଳଦୀ ଚାଷ ପାଇଁ ବେଶ୍ ଉପଯୁକ୍ତ। ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ହଳଦୀ ଚାଷ କରାଯାଇପାରେ। ମଟାଳ, ଦୋରସା ଏବଂ ନିଗିଡ଼ା ମାଟିରେ ହଳଦୀ ଚାଷ ଭଲ ହୁଏ। ହଳଦୀ ଚାଷ ପାଇଁ ଜମିକୁ 4-5 ଓଡ଼ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିବା। ଏହାପରେ 3 ଫୁଟ ଓସାର ଏବଂ 6 ଇଞ୍ଚ ଉଚ୍ଚତା ସୁବିଧା ଅନୁସାରେ ଲମ୍ବା ରଖି ହଳଦୀ ଚାରା ପାଇଁ ପଟାଳିମାନ ପ୍ରସ୍ତୁତ କରିବା। 2 ପଟାଳି ମଧ୍ୟରେ 1 ଫୁଟ ବ୍ୟବଧାନ ରଖିବା। ହଳଦୀ ଚାଷ ପାଇଁ 1 ହେକ୍ଟର ଜମିରେ 8-10 କ୍ୱିଣ୍ଟାଲ ଖଣ୍ଡ ହଳଦୀ ଦରକାର ହୁଏ। ଏହି ଖଣ୍ଡ ହଳଦୀଗୁଡ଼ିକ ଶତକଡ଼ା 0.25 ସେରେସନ୍ ସେଚିତ ଦ୍ରବଣରେ ବିଶୋଧନ କରାଇ ଭଲ ଭାବରେ ଶୁଖାଇ ଜମିରେ ଲଗାଯାଏ। ବିଭିନ୍ନ କିସମର ହଳଦୀ ମଧ୍ୟରୁ ଓଡ଼ିଶାରେ ରୋମା, ସୁରମା, ରଙ୍ଗ ଓ ରଶ୍ମି ଭଳି କିସମକୁ ଅଧିକ ଅଞ୍ଚଳରେ ଚାଷ କରାଯାଏ। ହଳଦୀ ଚାଷ ପାଇଁ 1 ପିଛା 10 ଗାଡ଼ି ଗୋବର ଖତ ସହ 1 ପିଛା 12 କିଲୋଗ୍ରାମ ଫସ୍ଫରସ୍, 18 କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରାଯାଇପାରିବ। ଆମ୍ବ, ନଡ଼ିଆ, ପଣସ କିମ୍ବା ପିଜୁଳି ଇତ୍ୟାଦି ବଗିଚାରେ ମଝିରେ ଥିବା ଖାଲି ଜାଗାରେ ମଧ୍ୟ ଆମେ ହଳଦୀ ଚାଷ କରିପାରିବା। ହଳଦୀ ଲଗାଇବାର 7-10 ମାସ ମଧ୍ୟରେ ହଳଦୀ ଖଳିବା ପାଇଁ ଉପଯୁକ୍ତ ହୋଇଥାଏ। ହଳଦୀ ଗଛରେ କାଣ୍ଡବିନ୍ଧା ପୋକ ଲାଗିବାର ସମ୍ଭାବନା ଯଥେଷ୍ଟ ରହିଥାଏ। ଏହି ରୋଗ ହେଲେ ଅଳ୍ପ ଦିନ ମଧ୍ୟରେ ହଳଦୀ ଗଛ ନଷ୍ଟ ହୋଇଯାଏ। ହଳଦୀ ଗଛରେ କାଣ୍ଡବିନ୍ଧା ପୋକ ଲାଗିବାର ଅଳ୍ପ ଦିନ ମଧ୍ୟରେ 0.5% ଡାଇମଥଏଟ୍ ସ୍ପ୍ରେ କଲେ ଏହି କାଣ୍ଡବିନ୍ଧା ପୋକକୁ ଦମନ କରାଯାଇପାରିବ। 1 ହେକ୍ଟର ଜମିରୁ ପ୍ରାୟ 80-100 କ୍ୱିଣ୍ଟାଲ କଞ୍ଚା ହଳଦୀ ଅମଳ କରାଯାଇପାରିବ। କଞ୍ଚା ହଳଦୀରୁ 15-30% ଶୁଖିଲା ହଳଦୀ ଆମେ ପାଇପାରିବା।
0: ହଳଦୀ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଉପସ୍ଥାପନା କଲେ ଉତ୍ତମ ପାଣିଗ୍ରାହୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 1:20 ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ।

ସୁଣିଲେ ସୁଗମ ସଙ୍ଗୀତ। ଆଜି ପାଇଁ ଶିଳ୍ପୀ ଥିଲେ ଆୟୁଷ୍ମାନ ଚୌଧୁରୀ, ରାଜମଣି ଏବଂ ସ୍ୱାତି ଶର୍ମା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ନମସ୍କାର ଶ୍ରୋତା ଭଉଣୀ,
1: ମୋର ମଧ୍ୟ ନମସ୍କାର।
0: ପବିତ୍ର ନୂଆଖାଇ ପର୍ବ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଗରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବବିତା ପଣ୍ଡା
1: ଆଉ ମୁଁ ଅଙ୍କିତା ସାହୁ।

0: ଅଙ୍କିତା, ଆଜି ତ ନୂଆଖାଇ ପର୍ବ। ନୂଆଖାଇ ପର୍ବ ଓଡ଼ିଶାର ଏକ ପ୍ରମୁଖ କୃଷିଭିତ୍ତିକ ପର୍ବ। ଏହି ପର୍ବଟି ପଶ୍ଚିମ ଓଡ଼ିଶାରେ ଖୁବ୍ ଧୁମ୍ଧାମ୍ର ସହିତ ପାଳନ କରିଥାନ୍ତି।
1: ହଁ ଶ୍ରୋତା ଭଉଣୀ, ଏହି ପର୍ବ ନୂଆ ଫସଲର ଆଗମନ, କୃଷକଙ୍କ ପରିଶ୍ରମ ଏବଂ ପ୍ରକୃତି ମା ପ୍ରତି ମଣିଷର କୃତଜ୍ଞତାକୁ ପ୍ରତିଫଳିତ କରେ।
0: ନୂଆଖାଇ ଶବ୍ଦର ଅର୍ଥ ହେଉଛି ନୂଆ ଅନ୍ନ ଗ୍ରହଣ କରିବା। ନୂଆ ଧାନରୁ ପ୍ରସ୍ତୁତ ଅନ୍ନକୁ ପ୍ରଥମେ ନିଜ ଇଷ୍ଟଦେବୀକୁ ଅର୍ପଣ କରିବା, ତାପରେ ପରିବାରର ସମସ୍ତେ ମିଶି ସେହି ମା'ଙ୍କ ପ୍ରସାଦକୁ ବାଣ୍ଟି ଖାଇବା। ଆଉ ଗୋଟିଏ ପରମ୍ପରା ବି ଆମ ପରିବାରରେ ରହିଛି ଭଉଣୀ, ଯେ ଆପଣମାନେ ଅନୁମାନ କରୁଥିବେ ନୂଆଖାଇ ପର୍ବରେ ପରିବାରର ଯିଏ ଯେଉଁଠି ବି ଥାଉ ସମସ୍ତେ ଘରକୁ ଆସନ୍ତି, ଆଉ ନୂଆ ବସ୍ତ୍ର ପରିଧାନ କରି ମା'ଙ୍କର ଭୋଗ ପରିବାରର ସମସ୍ତେ ମିଶି ଖାଇଥାନ୍ତି। ଏହାଦ୍ୱାରା ପାରିବାରିକ ସମ୍ପର୍କକୁ ଅଧିକ ମଜବୁତ କରେ।
1: ନୂଆଖାଇର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ନୂଆଖାଇ ଭେଟଘାଟ।
0: ତା ମାନେ ନୂଆଖାଇ ପରେ ବନ୍ଧୁ, ପରିବାର ଓ ସମାଜର ବିଭିନ୍ନ ବର୍ଗର ଲୋକେ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇଥାନ୍ତି ଆଉ ଆନନ୍ଦ ବାଣ୍ଟିଥାନ୍ତି। କହିବାକୁ ଗଲେ ନୂଆଖାଇ କେବଳ ଗୋଟିଏ ପର୍ବ ନୁହେଁ, ଏହା ଓଡ଼ିଶାର କୃଷି, ପ୍ରକୃତି, ପରିବାର, ସାମାଜିକ ସମ୍ପର୍କ ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରତୀକ। ନୂଆ ଫସଲକୁ ସମ୍ମାନ କରିବା, କୃଷକଙ୍କ ପରିଶ୍ରମକୁ ସ୍ୱୀକାର କରିବା ଏବଂ ସମସ୍ତଙ୍କ ସହିତ ଖୁସି ବାଣ୍ଟିବାର ମହାନ ବାର୍ତ୍ତା ନୂଆଖାଇ ଆମକୁ ଦେଇଥାଏ।
2: ପୂଜାପାଠ ରନ୍ଧାବଢ଼ା ତ ସାଇଲା, ଏଥର କି ନୂଆଟା କେନ୍ତା ଖାଇମାଲୁ।

0: ଆମେ ଦେଖୁଛେ ଯେ ରାଜନୀତି କ୍ଷେତ୍ରରେ ନିର୍ବାଚନ ସମୟରେ କେବଳ ଭୋଟରେ ଜିତିବା ନୁହଁ, ବରଂ ଏହା ଲୋକଙ୍କ ସମସ୍ୟା ବୁଝିବା, ସମାଧାନ ଖୋଜିବା ଏବଂ ସମାଜ ପାଇଁ ନିଷ୍ପତ୍ତି ନେବାର ଗୋଟିଏ ମାଧ୍ୟମ। ମହିଳାମାନେ ଯେତେବେଳେ ଏହି ନିଷ୍ପତ୍ତି ନେବାରେ ଆଗକୁ ଆସନ୍ତି, ସେତେବେଳେ କେବଳ ମହିଳାମାନେ ନୁହନ୍ତି, ଶିଶୁ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବନ ଜୀବିକା ଭଳି ଅନେକ ବିଷୟରେ ଆହୁରି ଅଧିକ ଗୁରୁତ୍ୱ ଦିଆଯାଇପାରିବ। ତେବେ ମନରେ ପ୍ରଶ୍ନ ଆସେ, ଆଜି ବି ମହିଳାମାନଙ୍କୁ ରାଜନୀତିରେ ଆସିବା ପାଇଁ କେଉଁ କେଉଁ ବାଧା ସାମ୍ନା କରିବାକୁ ପଡ଼ିବ? ପରିବାର ଓ ସମାଜ ସେମାନଙ୍କୁ କେତେ ସହଯୋଗ କରିଛନ୍ତି ଏବଂ ରାଜନୀତି କ୍ଷେତ୍ରରେ ଅଂଶଗ୍ରହଣ ବଢ଼ିଲେ ଗଣତନ୍ତ୍ର ଆହୁରି କିଭଳି ସୁଦୃଢ଼ ହୋଇପାରିବ? ତେବେ ଶ୍ରୋତାବଣୀ, ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜିର ସାକ୍ଷାତକାର ମାଧ୍ୟମରେ।
1: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ଆପଣଙ୍କ ପରିଚୟ ଟିକେ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
2: ନମସ୍କାର, ମୁଁ ପଲ୍ଲବୀ ନାୟକ, ଆଉ ମୁଁ ରାଜନୀତି ବିଭାଗରେ ଅଧ୍ୟାପିକା ରୂପେ କାମ କରୁଛି ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଜୟପୁରଠାରେ। ଦୀର୍ଘ 10 ବର୍ଷ ହେଇଗଲାଣି ମୁଁ ଏଇ ଅଧ୍ୟାପନା ସହିତ ଜଡିତ ଅଛି।
1: ତ ମ୍ୟାଡମ୍, ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ଜରୁରୀ କି। ଏ ବିଷୟରେ ଯେତେବେଳେ ଆଜି ଆମେ କଥାବାର୍ତ୍ତା କରିବା, ଏଇଠି ମୋର ପ୍ରଶ୍ନ ରହିଛି ମ୍ୟାଡମ୍, ଯେ ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣଟା ଗୁରୁତ୍ୱପୂର୍ଣ୍ଣ କାହିଁକି?
2: ରାଜନୀତିରେ ଦେଖନ୍ତୁ, ମହିଳାମାନଙ୍କ ଅଂଶଗ୍ରହଣ ନିହାତି ଜରୁରୀ ଅଟେ ମୋ ଭାବିବା ଏବଂ ଚିନ୍ତନ ହିସାବରେ। ଏଇଟା ଆମ ମାନଙ୍କୁ ପ୍ରତିନିଧିତ୍ୱ ପାଇଁ ସୁନିଶ୍ଚିତ କରେ। ଆମେ ମାନେ ସମାନ ପ୍ରତିନିଧିତ୍ୱ କଥା କହୁଛନ୍ତି ସମାଜରେ, ଏବଂ ଇକ୍ୱାଲ ରାଇଟ ଯୋଉଟା ଆମର ପୁରାପୁରି ଅଛି ସମାଜ ପ୍ରତିନିଧିତ୍ୱ ଏବଂ ତାହା ସହିତ ସମାନ ଅଧିକାର, ଏ ଜିନିଷ ପାଇଁ ଆମେ ଲଢେଇ କରୁଛନ୍ତି ଯୋଉଟା, ତା ପାଇଁ ଆମକୁ ନିହାତି ପରିମାଣ ସ୍ୱର ମଧ୍ୟ ଦିଏ। ଏବଂ ଯେତିକି ଆଇନ ପୁରାପୁରି ଆମେ ଦେଖୁଛନ୍ତି ମହିଳାମାନଙ୍କ ପାଇଁ ହଉ କିମ୍ବା ପୁରୁଷମାନଙ୍କ ପାଇଁ ହଉ କିମ୍ବା ସମାଜ ପାଇଁ ହଉ, ସେ ସବୁଯାକ ଆଇନ ଏବଂ ନୀତି ନିର୍ମାଣରେ ଆମକୁ ପୁରାପୁରି ସ୍ୱର ଉତ୍ତୋଳନ କରିବାକୁ ନିହାତି ଏଇଟା ଆମକୁ ଭୂମିକା ଦିଏ। ତେଣୁ ମହିଳାମାନଙ୍କର ଯଦି ଅଂଶଗ୍ରହଣ ଯଦି ନ ରହିବ, ତାହେଲେ ସେମାନେ କେବେ ହେଲେ ମଧ୍ୟ ନିଜ ପାଇଁ ଆଇନ ଏବଂ ନୀତି ନିର୍ମାଣ କରିବାରେ କେବେ ହେଲେ ମଧ୍ୟ ପ୍ରବେଶ କରିପାରିବେ ନା। ତେଣୁ ମହିଳାମାନଙ୍କର ଅଂଶଗ୍ରହଣ ରାଜନୀତିରେ ନିହାତି ରହିବା ଦରକାର, ଯୋଉଥିପାଇଁ କି ସେମାନେ ନିଜ ପାଇଁ ଲଢେଇ କରିପାରିବେ ଏବଂ ନିଜ ପାଇଁ ସେମାନେ ନୀତି ଏବଂ ଆଇନ ବିଷୟରେ ମଧ୍ୟ ଜାଣିପାରିବେ। ତେଣୁ ମୋ ମତରେ ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ନିହାତି ଜରୁରୀ ଅଟେ।
1: ତ ମ୍ୟାଡମ୍, ଭାରତୀୟ ରାଜନୀତିରେ ପ୍ରତିନିଧିତ୍ୱ ଉନ୍ନତି କରିଛି କି?
2: ନିହାତି ଆମେ କହିପାରିବା, କାହିଁକିନା ଆଗରେ ଯେତେବେଳେ ଆମେ ସ୍ୱାଧୀନତା ପାଇଥିଲେ, ତ ସେଇ ଟାଇମରେ ଆମ ପାଖରେ ସମାନ ଅଧିକାର କିମ୍ବା ସମାନ ପରିମାଣରେ କିଛି ହେଲେ ମଧ୍ୟ ନଥିଲା। ତ ପୁରୁଷଙ୍କ ସହିତ ମହିଳାଙ୍କ ସହିତ ଯଦି ସମକକ୍ଷ କରିବାର ଆମେ ଦେଖୁଛନ୍ତି ବର୍ତ୍ତମାନ ପିଢ଼ିରେ, ତ ସେଇଟା କେବଳ ସମ୍ଭବପର ହେଇଛି କେବଳ ଆମର ନାରୀ ଆନ୍ଦୋଳନ ଦ୍ୱାରା। ଏବଂ ନାରୀ ଆନ୍ଦୋଳନରେ ଆମର ଦୁଇଟା ହିଁ ଜିନିଷ ଆମର ପୁରାପୁରି ଉଠିଥିଲା, ଗୋଟେ ହଉଛି ଆମର ଅଧିକାର, ଆଉ ଗୋଟେ ହଉଛି ଆମର ନାରୀମାନଙ୍କ ପାଇଁ ସଂରକ୍ଷଣ, ଯୋଉଥିରେ କି ଆମେ ପ୍ରବେଶ କଲେ କି ଭୋଟ ଦେବାର ଅଧିକାରଟା ଆମକୁ ମିଳୁ ବା ଆମେ ସେ ଜିନିଷଟାକୁ ପାଇପାରିଲେ। ଏବଂ ଭାରତରେ ପରବର୍ତ୍ତୀ ପର୍ଯ୍ୟାୟରେ ସେଟା ଆମର ପୁରାପୁରି 33% ପୁରାପୁରି ଆମେ କହିପାରିବା ସଂରକ୍ଷଣ ରଖାହେଲା କେବଳ ମହିଳାମାନଙ୍କ ପାଇଁ, ଯୋଉଥିରେ କି ମହିଳାମାନେ ନିଜର ପ୍ରତିନିଧିତ୍ୱ କରିପାରିଲେ ଏବଂ ତାହା ସହିତ ରାଜନୀତିରେ ମଧ୍ୟ ସେମାନେ ନିଜକୁ ପୁରାପୁରି ଷ୍ଟାଣ୍ଡ କରିପାରିଲେ, ରାଜନୀତିରେ ସେମାନେ ନିଜକୁ ପୁରାପୁରି ଭୁକ୍ତଭୋଗୀ କରିପାରିଲେ, ଯୋଉଥିରେ କି ସେମାନେ ନିଜର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ତେଣୁ ନିହାତି ପରିମାଣରେ ମହିଳା ସଂରକ୍ଷଣ ନୀତି ଆସିବା ଦ୍ୱାରା ରାଜନୀତିରେ ମହିଳାମାନଙ୍କର ପ୍ରବେଶଟା ଅଧିକ ବଢିଲା ଏବଂ ଭାରତରେ ମଧ୍ୟ ପ୍ରତିନିଧିତ୍ୱ ସଂଖ୍ୟା ମୋ ହିସାବରେ ବହୁତ ବଢିଛି। ଗାଁ ଠୁ ଆରମ୍ଭ କରିକି ସହର ଠୁ ଆରମ୍ଭ କରିକି ଅନେକ କ୍ଷେତ୍ରରେ ଆମେ ଦେଖୁଛନ୍ତି, ଯେମିତି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ହଉ ବା ଆମର ଗ୍ରାମ ପଞ୍ଚାୟତ କ୍ଷେତ୍ରରେ ହଉ, ସବୁ ଜିନିଷରେ ମହିଳାମାନଙ୍କର ଉନ୍ନତି ହେଇଛି କେବଳ ଏଇ ନାରୀ ସଂରକ୍ଷଣ ବା ମହିଳା ସଂରକ୍ଷଣ ନୀତି ପାଇଁ। କାହିଁକିନା ସେଇଟା ଯେତେବେଳକୁ ସରକାର ଆମକୁ ପୁରାପୁରି ସଂରକ୍ଷଣ ଯଦି ଦେଇଛନ୍ତି 33% ଏବେ ବର୍ତ୍ତମାନ ଆମର ଚାଲିଛି ଭାରତରେ, କିନ୍ତୁ ଯଦି ଆମେ ଓଡ଼ିଶା କଥା ଯଦି ଆମେ ଆଲୋଚନା କରିବା, ତାହେଲେ ଆମେ ଆହୁରି ଅଧିକା ପାଇଛନ୍ତି। ଇଭେନ୍ ଆମେ କହିପାରିବା କି 10-15 ବର୍ଷ ଭିତରେ

0: ଭାରତ ଯଦି ଗବେଷଣା ହିସାବରେ ଯଦି ଆମେ ଦେଖିବା ତାହେଲେ ଓଡ଼ିଶା ମଧ୍ୟ ପୁରାପୁରି ଆହୁରି ଅନୁନ୍ନତ ହେଇକି ନାହିଁ। ଆମେ ପରେ ପାଖାପାଖି 50% ପୁରାପୁରି ଆମେ ପାଇଛନ୍ତି ସଂରକ୍ଷଣ, କେବଳ ସ୍ୱାୟତ୍ତ ଶାସନ ପୁରାପୁରି ସଂସ୍ଥାରେ। ତେଣୁ ନିହାତି ଲୋକଙ୍କର ପୁରାପୁରି ଯୋଉ ଆଗରୁ ଚିନ୍ତାଟା ଥିଲା ସେଇ ଚିନ୍ତାଟା ଦିନକୁ ଦିନ ପରିବର୍ତ୍ତନ ଘଟିଛି, ଏବଂ ମହିଳାମାନେ ରାଜନୀତିରେ ଧୀରେ ଧୀରେ ପୁରାପୁରି ଆଗ ଅପେକ୍ଷା ବର୍ତ୍ତମାନ ପ୍ରତିନିଧିତ୍ୱ ଅଧିକ କରୁଛନ୍ତି।
1: ଆଉ ଗୋଟେ କଥା ମ୍ୟାଡମ, ରାଜନୈତିକ ନିଷ୍ପତ୍ତି ଗ୍ରହଣରେ ମହିଳାଙ୍କର ଅଂଶଗ୍ରହଣ ବଢାଇବା ପାଇଁ କେଉଁ କେଉଁ ପଦକ୍ଷେପ ସବୁ ନିଆଯାଇପାରେ?
0: ରାଜନୈତିକ କ୍ଷେତ୍ରରେ ଯଦି ଆମେ ଦେଖିବା ତାହେଲେ ମହିଳାମାନଙ୍କୁ ବହୁତ

0: ଅପରଚୁନିଟି ମିଳେ ଏବଂ ସେମାନଙ୍କୁ ଯଦି ଭଲ ଡିସିସନ୍ ମେକିଂ ପାୱାର ଯଦି ସେମାନଙ୍କୁ ଦିଆଯାଏ, ତାହେଲେ ନିହାତି ଆମେ ଦେଖିବା କି ମହିଳାମାନଙ୍କୁ ଅଧିକ ପରିମାଣରେ ପ୍ରତିନିଧିତ୍ୱ ବଢ଼ିପାରିବ।
1: ରାଜନୈତିକ ଦଳମାନେ ମହିଳା ପ୍ରାର୍ଥୀଙ୍କୁ ଅଧିକ ଟିକେଟ୍ ଦେବା ଉଚିତ କି? ଏ ସମ୍ପର୍କରେ ଆପଣଙ୍କର ମତ କ'ଣ?
0: ମହିଳାଙ୍କର ପ୍ରତିନିଧିତ୍ୱ ବଢ଼ିବା ପାଇଁ ନିହାତି ରାଜନୈତିକ ଦଳମାନେ ମହିଳାମାନଙ୍କୁ ଅଧିକ ଟିକେଟ୍ ଦେବା ଜରୁରୀ ମଧ୍ୟ। ଯଦି ଆମେ ସେମାନଙ୍କୁ ଆଗକୁ ବଢ଼ିବାକୁ ଯଦି ଆମେ ଦେବା ନାହିଁ, ତାହେଲେ ସେମାନେ କେବେ ହେଲେ ମଧ୍ୟ ତୃଣମୂଳ ସ୍ତରରୁ କେବେ ବି ସେମାନେ ବଢ଼ିପାରିବେନି।
1: ଆଜ୍ଞା,
0: ନିହାତି ମହିଳାମାନଙ୍କୁ ଯଦି ଆମେ ସଂରକ୍ଷଣ ଯଦି ଆମେ ଦଉଛନ୍ତି, ତାହେଲେ ସେଇ ହିସାବରେ ସେମାନଙ୍କୁ ଅପଲିଫ୍ଟ ମଧ୍ୟ ନିହାତି ଦେବା ଦରକାର, ସେମାନଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ମଧ୍ୟ ଦରକାର। ଯୋଉଥିପାଇଁ କି ରାଜନୈତିକ ଦଳ ହଉଛନ୍ତି ଗୋଟେ ଜରିଆ ଯାହା ମାଧ୍ୟମରେ କି ମହିଳାମାନେ ରାଜନୀତିରେ ନିହାତି ପରିମାଣରେ ପ୍ରବେଶ କରିପାରିବେ। ଯଦି ଟିକେଟ୍ ନ ଦିଆଯାଏ, ତାହେଲେ ସେମାନେ କେବେ ହେଲେ ମଧ୍ୟ ଉତ୍ସାହିତ ହେବେନି। ଯୋଉଥିପାଇଁ କି ଆମକୁ ମହିଳାମାନଙ୍କୁ ନିହାତି ଅଧିକ ଯଦି ଟିକେଟ୍ ମିଳେ, ତାହେଲେ ସେମାନେ ମୁଁ ଭାବୁଛି ଯାହା ସେମାନେ ସାମାଜିକ କ୍ଷେତ୍ରରେ ହଉ କିମ୍ବା ରାଜନୈତିକ କ୍ଷେତ୍ରରେ ହଉ, ସେମାନେ ନିହାତି ଆଗକୁ ବଢ଼ିବେ। ତେଣୁ ଅଧିକ ଯଦି ଟିକେଟ୍ ମିଳେ, ତାହେଲେ ନିହାତି ସେମାନେ ଆଗକୁ ବଢ଼ିବାକୁ ସାହାଯ୍ୟ ପାଇପାରିବେ।
1: ଗୋଟେ କଥା ମ୍ୟାଡମ, ବର୍ତ୍ତମାନ ହଉ କି ଆଗର ସିଚୁଏସନ୍ କୁ ବି ଆମେ ଯଦି ଦେଖିବା, ତାହେଲେ
0: ଆଜ୍ଞା,
1: ମହିଳାମାନେ ରାଜନୀତିରେ ପ୍ରବେଶ କରିବାରେ ବିଭିନ୍ନ ପ୍ରକାର ବାଧା ବିଘ୍ନ ସବୁ ଦେଖାଦେଉଛି, ତ
0: ଆଜ୍ଞା,
1: ଏଇଥିପାଇଁ ଆମକୁ କିଭଳି ସତର୍କତା ଅବଲମ୍ବନ କରିବାକୁ ପଡିବ?
0: ବହୁତ ସାରା ଆମ ପାଖରେ ଚ୍ୟାଲେଞ୍ଜେସ୍ ଅଛି, ବହୁତ ସାରା ଆମ ପାଖରେ ଇସ୍ୟୁଜ୍ ରହୁଛି, ବାଧା ରହୁଛି। ତ ଯେହେତୁ ଆମେ ସମସ୍ତେ ଗୋଟେ ରୂଢ଼ିବାଦୀ ସମାଜରେ ରହୁଛନ୍ତି, ଗୋଟେ ପୁରୁଷ କେନ୍ଦ୍ରିକ ସମାଜରେ ରହୁଛନ୍ତି, ତେଣୁ ନିହାତି ଆମ ମଧ୍ୟରେ ପାର୍ଥକ୍ୟ ସମାଜରୁ ହିଁ ବାହାରୁଛି। ଯଦି ସମାଜରେ ଯଦି ଆମେ ଦେଖିବା, ଯେମିତି ଲିଙ୍ଗଗତ ବିଭେଦ ରହୁଛି, ତା ସହିତ ଆର୍ଥିକ ଅଭାବ ମଧ୍ୟ ରହୁଛି, ଆଉ ସୁରକ୍ଷା ଚିନ୍ତା ମଧ୍ୟ ଆମେ ନେଇପାରିବା। ଯେହେତୁ ମହିଳାମାନେ ନିଜ ପରିବାରକୁ ନେଇକି, ନିଜ ସ୍ୱାସ୍ଥ୍ୟକୁ ନେଇକି, ନିଜ ଶରୀରକୁ ନେଇକି ସେମାନଙ୍କର ମଧ୍ୟ ସୁରକ୍ଷାର ଚିନ୍ତା କରିବା ମଧ୍ୟ ପୂରା ପୂରି ସେମାନଙ୍କ ପାଇଁ ନିହାତି ଜରୁରୀ ଅଟେ। ତେଣୁ ନିହାତି ସେମାନଙ୍କ ମଧ୍ୟ ଗୋଟେ ପୁରା ଭୟର କାରଣ ହେଇଯାଉଛନ୍ତି କି ଯଦି ଆମେ ଘର ଛାଡିକି ବା ପରିବାର ଛାଡିକି ଯଦି ଆମେ ଯିବା ରାଜନୀତିରେ ପ୍ରବେଶ କରିବା, ତାହେଲେ ଆମ ପାଇଁ ଆମ ପରିବାର ପାଇଁ କିଛି ଆଞ୍ଚ ନ ଆସୁ, କିଛି ବିପଦ ନ ଆସୁ, ନିଜ ଫ୍ୟାମିଲି ନିଜ ରିଲେଟିଭର କଥା ବା ଯଦି ଲ୍ୟାକ୍ ଅଫ୍ ସପୋର୍ଟ ଯଦି ହୁଏ, ତାହେଲେ ମଧ୍ୟ ସେମାନଙ୍କର ପ୍ରବେଶ କରିବାର ମଧ୍ୟ ବହୁତ ବାଧା ଉପୁଜୁଛି। ତେଣୁ ସମାଜ ଆଡୁ ଯଦି ଆମେ ଦେଖିବା, ଯେମିତି ଆମେ କଥା କହୁଛନ୍ତି ସାମାଜିକ କ୍ଷେତ୍ରରେ, ଯେମିତିକି ଇକ୍ୱାଲ ରାଇଟ୍ସ, ଇକ୍ୱାଲ ଅପରଚୁନିଟି, ସବୁବେଳେ ସମସ୍ତଙ୍କୁ ଯଦି ସମାନ ପରିମାଣରେ ଯଦି ଗ୍ରହଣ କରିଆସିଛି, ତାହେଲେ ନିହାତି ସବୁ କ୍ଷେତ୍ରରେ ସମାନ ପରିମାଣରେ ମଧ୍ୟ ପ୍ରେରଣା ଦେବା। ଯଦି ଏଇ ଜିନିଷ ଯଦି ହେଇଯାଏ ବା ଯଦି ଲୋକଙ୍କ ମନରୁ ଯଦି ବିଭେଦଟା କଟିଯାଏ ବା ଯଦି ଆର୍ଥିକ ଅଭାବଟା ଯଦି ଆମେ ପୂରଣ କରିପାରିବା, ତାହେଲେ ଅଧିକ ସଂଖ୍ୟାରେ ବୋଧହୁଏ ମହିଳାମାନେ ଯୋଗଦାନ କରିପାରନ୍ତି। ତେଣୁ ବାଧା ନିହାତି ପରିମାଣରେ ସାମାଜିକ ଆଡୁ ହିଁ ଅଧିକ ଆସେ, ଯେମିତିକି ପରିବାରର ଯଦି ସପୋର୍ଟ ନ ମିଳିବ କିମ୍ବା ଯଦି ଲିଙ୍ଗ ଭିତ୍ତିକ ଯଦି ସେମାନଙ୍କୁ ଯଦି ଅଧିକ ଯଦି ଟର୍ଚର୍ ଦେଖାଯାଏ, ନା ତୁ ଝିଅ ପିଲାଟେ, ନାଇ ତୁ ଜଣଙ୍କ ମା, ନାଇ ତୁ ଘରର ବୋହୂ, ତୁ ଘର ଛାଡିକି ତୁ କେମିତି ଯିବୁ, ଏଇ ସବୁ ଯାକ ଯଦି ସେମାନଙ୍କ ପାଇଁ ଯଦି ଲାଇନ ୟୁଜ କରାଯାଉଛି ବା ବ୍ୟବହାର କରାଯାଉଛି, ତାହେଲେ ସେମାନେ ମାନସିକ ସ୍ତରରେ ନିହାତି ପରିମାଣରେ ସେମାନେ ପଛକୁ ଆସିଯିବେ। ତେଣୁ ନିହାତି ପରିମାଣରେ ଏଇ ସବୁ ଯାକ ବାଧା ସେମାନଙ୍କୁ ସବୁ କ୍ଷେତ୍ରରେ ପ୍ରାକ୍ଟିକାଲି ଯଦି ଆମେ ଦେଖିବା, ତାହେଲେ ସମାଜରେ ଏଇ ସବୁ ଯାକ ବାଧା ନିହାତି ସେମାନଙ୍କୁ ଫେସ୍ କରିବାକୁ ପଡୁଛି, ସମ୍ମୁଖୀନ ହେବା ପାଇଁ ପଡୁଛି। ତେଣୁ ସମାଜ କ୍ଷେତ୍ରରେ ଯଦି ସମସ୍ତଙ୍କୁ ସମାନ ପରିମାଣରେ ଯଦି ଟ୍ରିଟ୍ କରାଯାଏ, ପ୍ରେରଣା ଦିଆଯାଏ, ତାହେଲେ ଆଉ ଏଇ ସବୁ ଯାକ ତାଙ୍କୁ ପ୍ରୋବ୍ଲେମ୍ ବା ଇସ୍ୟୁସ୍ ଆଉ ଫେସ୍ କରିବାକୁ ପଡିବ ନାହିଁ।
1: ତ ମ୍ୟାଡମ, ଆଉ ଗୋଟେ ପ୍ରଶ୍ନ ମୋର, ଯେ ରାଜନୀତିରେ ମହିଳାମାନେ ଯଦି ଅଂଶଗ୍ରହଣ କରନ୍ତି, ତେବେ ସେମାନେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ପାରିବେ ବୋଲି ଆପଣ ଭାବୁଛନ୍ତି କି?
0: ନିହାତି ପରିମାଣରେ ଯଦି ରାଜନୈତିକ ସ୍ତରରେ ଯଦି ସେମାନେ ଆସିବେ, ତାହେଲେ ନିହାତି ସେମାନଙ୍କୁ ଯଦି ଆମେ ଉଚିତ ଶିକ୍ଷା ଦେଇପାରିବା, ଉଚିତ ଯଦି ସେମାନଙ୍କୁ ଯଦି ଆମେ ସଚେତନ କରିବା, ଯଦି ଉଚିତ ସେମାନଙ୍କୁ ଯଦି ମାର୍ଗଦର୍ଶନ କରିପାରିବା, ତାହେଲେ ନିହାତି ସେମାନେ ଆଗକୁ ବଢ଼ିପାରିବେ। ଆମେ ଯେତିକି ସେମାନଙ୍କୁ ଉତ୍ସାହିତ କରିବା, ସେମାନଙ୍କୁ ଯେତିକି ଆମେ ପୁରା ପୁରି ଅପଲିଫ୍ଟ କରିବା, ନିହାତି ସେମାନେ ଆଗକୁ ବଢ଼ିବେ। ଗୋଟେ ନାରୀ ହିଁ ଗୋଟେ ନାରୀର ପୁରା ପୁରି ସଫଳର ମଧ୍ୟ କର୍ତ୍ତା ଧର୍ତ୍ତା କହିପାରିବେ, ଏବଂ ଗୋଟେ ନାରୀ ହିଁ ଆଉ ଗୋଟେ ନାରୀର ପ୍ରେରଣାଦାୟୀ ବା ଆପଣ କହିପାରିବେ ସାଥୀ, ନିହାତି ଭାବେ ନାରୀଙ୍କୁ ହିଁ କୁହାଯାଇପାରିବ।
1: ଶେଷରେ ଯୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଭଉଣୀମାନେ, ସେମାନଙ୍କୁ ଆପଣଙ୍କର ବାର୍ତ୍ତା କ'ଣ?
0: ବାର୍ତ୍ତା କହିଲେ ନିହାତି ମୁଁ କହିବି, ଯେମିତି କି ସ୍ୱାମୀ ବିବେକାନନ୍ଦଙ୍କର ଗୋଟେ ପ୍ରସିଦ୍ଧ ବାଣୀ ରହିଛି, ଆମେ ସମସ୍ତେ ମଧ୍ୟ ଜାଣିଛନ୍ତି, ଉଠ ଜାଗ ଏବଂ ଲକ୍ଷ୍ୟ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଥମିବ ନାହିଁ। ଏଇ ଯୋଉ ବାଣୀଟା ମୁଁ ସବୁବେଳେ ଭାବେ, ଏଇଟା ଯୁବ ସମାଜ ପାଇଁ ସବୁବେଳେ ପୁରାପୁରି ବିବେକ

0: ଆନନ୍ଦ କହିଛନ୍ତି। ଏବଂ ଯୁବ ସମାଜ କହିଲେ ଏଟା ପୁରୁଷ ଏବଂ ନାରୀ ଦି ଜଣ
1: ଆଜ୍ଞା
0: ଯାକ ଏଟା ପୁରାପୁରି ବୁଝାଏ। କାରଣ ନିହାତି ପରିମାଣରେ ଯଦି ନାରୀମାନେ ଜାଗ୍ରତ ହେବେ, ନିଜକୁ ପୁରାପୁରି ଆଗକୁ ବଢ଼େଇବାକୁ ଯଦି ଆସିବେ, ତାହା ସହିତ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ଯଦି ପହଞ୍ଚିବାକୁ ଯଦି ପୁରାପୁରି ସେମାନଙ୍କୁ ଇଚ୍ଛା ଅଛି, ଇଚ୍ଛା ଶକ୍ତି ଅଛି, ତାହେଲେ ନିହାତି ସେମାନେ ଆଗକୁ ନିହାତି ବଢ଼ିବା ଦରକାର, ଯୋଉ ପର୍ଯ୍ୟନ୍ତ ସେମାନଙ୍କ ଲକ୍ଷ୍ୟରେ ନ ପହଞ୍ଚିଛନ୍ତି। ଆଉ ଯଦି ଆମେ ଦେଖିବା ଆମ ଦେଶ କଥା, ତାହେଲେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଛନ୍ତି, ଏବଂ ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଅଛନ୍ତି ପ୍ରତିଭା ସିଂ ଭାଇ ପଟେଲ ଅଛନ୍ତି, ଏବଂ ବର୍ତ୍ତମାନର ରାଷ୍ଟ୍ରପତି ମଧ୍ୟ ଆମର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଅଛନ୍ତି, ଯିଏକି ପୁରାପୁରି ଆମେ ମହିଳାମାନଙ୍କର ପ୍ରତିନିଧିତ୍ୱ କରୁଛନ୍ତି।
1: ଆଜ୍ଞା
0: ତେଣୁ ଯଦି ସେମାନେ ଯଦି ଦେଶକୁ ଚଲେଇ ପାରୁଛନ୍ତି, ଯଦି ଜଣେ ଜଣେ ମହିଳା ହେଇକି, ଏବଂ ଇନ୍ଦିରା ଗାନ୍ଧୀଙ୍କ କଥା ତ ଆମ ଦେଶ ନୁହେଁ, ପୁରାପୁରି ଜଗତ ସାରା ସେ ପୁରାପୁରି ସୁଖ୍ୟାତି ଅର୍ଜନ କରିଥିଲେ, ନିହାତି କହିବି କି ଯଦି ସେମାନେ ଆମମାନଙ୍କ ମଧ୍ୟରୁ ଯଦି ଜଣେ, ତାହେଲେ ଆମେ କାହିଁକି ନ ହେଇପାରିବା, ଆମେ କାହିଁକି ନ ଗୋଟେ ଗାଁ ଚଲେଇ ନ ପାରିବା, ବା ଆମେ କାହିଁକି ଗୋଟେ ଡିଷ୍ଟ୍ରିକ୍ଟ ନ ଚଲେଇ ପାରିବା, ବା ଆମେ କାହିଁକି ଗୋଟେ ଦେଶକୁ କାହିଁକି ନ ଚଲେଇ ପାରିବା। ନିହାତି ପରିମାଣରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ହେଲେ ଉଚିତ ଶିକ୍ଷା ଗ୍ରହଣ କରିବାକୁ ପଡିବ, ସଚେତନ ହେବାକୁ ପଡିବ, ଏବଂ ନିଜର ପୁରାପୁରି ନିଜର ଜୀବନରେ ନିଜର ପୁରାପୁରି ଯାହା ବି ଲକ୍ଷ୍ୟ ସେମାନେ ରଖୁଛନ୍ତି ରାଜନୀତିକୁ ନେଇକି, କିମ୍ବା ଯଦି କିଛି ପ୍ରତିନିଧିତ୍ୱ କରିବାକୁ ବା କିଛି ଇଲେକ୍ସନରେ କଣ୍ଟେଷ୍ଟ କରିବା ପାଇଁ, ନିହାତି ସେମାନଙ୍କୁ ଆଗକୁ ବଢିବାକୁ ପଡିବ, ଏବଂ ସେମାନେ ମଧ୍ୟ ବହୁତ ପଦପଦବୀରେ ନିହାତି ପରିମାଣରେ ରହିପାରିବେ, ଦେଶ ପାଇଁ ଲଢେଇ କରିପାରିବେ, ରାଷ୍ଟ୍ରକୁ ପୁରାପୁରି ବଞ୍ଚେଇ ପାରିବେ, ନିଜର ପରିବାର ନିଜ ସମାଜ ପାଇଁ ମଧ୍ୟ ନିଜର ନାଁକୁ ମଧ୍ୟ ପୁରାପୁରି ଆଗକୁ ନେଇପାରିବେ। ତେଣୁ ମୁଁ ନିହାତି ଏ ବାର୍ତ୍ତା ନିହାତି ଦେବି କି ଭଲ ଶିକ୍ଷା ଗ୍ରହଣ କରନ୍ତୁ, ଏବଂ ତାହା ସହିତ ସଚେତନ ହୁଅନ୍ତୁ, ଏବଂ ସମାଜ ସହିତ ସାଥୀ ହେଇକି ମହିଳାମାନେ ମଧ୍ୟ ଦ୍ୱିପାଦ ଆଗକୁ ବଢିକି ଆସନ୍ତୁ।
1: ଯା ହଉ, ଆଜି ଆମ କାର୍ଯ୍ୟକ୍ରମରେ ସମୟ ଦେଲେ, ଆଉ ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ଜରୁରୀ କି, ଏ ସମ୍ପର୍କରେ ଆପଣଙ୍କର ମତ ଖୁବ୍ ସୁନ୍ଦର ଭାବରେ ଦେଇଛନ୍ତି, ସେଥିପାଇଁ ଆଜି ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ପରିବାର ହେଉଛି ଭଗବାନଙ୍କ ବରଦାନ, ଯେଉଁଠି ଥାଏ ସ୍ନେହ ଶ୍ରଦ୍ଧା ଆଉ ମମତା। ପରିବାରର ଜଣେ ଅନ୍ୟ ଜଣଙ୍କ ବିନା ଅଧୁରା କହିଲେ ଭୁଲ ହେବନି।
1: କିନ୍ତୁ ବେଳେବେଳେ ପରିବାରରେ ବିଭିନ୍ନ ସମସ୍ୟାମାନ ଦେଖାଦେଇଥାଏ, ଯଦ୍ୱାରା କି ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଧରିନିଅନ୍ତୁ, ଯଦି ବଡ଼ ପରିବାର ହୋଇଥାଏ, ପରିବାରରେ 4-5 ଛୁଆ ଥିଲେ, ସେମାନଙ୍କୁ ପାଠ ପଢ଼ାଇବା, ଉତ୍ତମ ପୁଷ୍ଟିକର ଖାଦ୍ୟ ଦେବା, ଏମିତିକି ଆହୁରି ଅନେକ ସୁବିଧାରୁ ପିଲାମାନେ ବଞ୍ଚିତ ହୋଇଥାନ୍ତି। କେତୋଟି ପରିବାରରେ ଦେଖାଦେଇଥାଏ ଝିଅ 2 ହୋଇଗଲେ ପୁଅ ହେବ, ବଂଶ ରକ୍ଷା କରିବ, ଏହି ଭାବନାରେ 4-5 ଝିଅ ମଧ୍ୟ ମା'ମାନେ ଜନ୍ମ କରିଦିଅନ୍ତି, ଯାହାଫଳରେ ସେମାନେ ଶିକ୍ଷା ସ୍ୱାସ୍ଥ୍ୟରୁ ବଞ୍ଚିତ ହୋଇଥାନ୍ତି। ତେଣୁକରି ପରିବାରକୁ ଆମେ ସୀମିତ ରଖିବା, ଗୋଟିଏ କିମ୍ବା 2 ଛୁଆ ଜନ୍ମ କରି ସେମାନଙ୍କୁ ମଣିଷ ପରି ମଣିଷଟିଏ କରି ଗଢ଼ି ତୋଳିବା। ତ ଛୋଟ ପରିବାର ସୁଖୀ ପରିବାର, ଏ ସମ୍ପର୍କରେ ସାକ୍ଷାତକାରଟିଏ ଶୁଣିବା।
2: ମ୍ୟାଡାମ ନମସ୍କାର, ଆଜି ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୋ ନାମ ହଉଛି ରାଜଶ୍ରୀ ସାହୁ, ମୁଁ ମୋ ସ୍ୱାମୀ ଏବଂ ମୋ 2 ଛୁଆଙ୍କ ସାଙ୍ଗରେ ଶ୍ରୀରାମନଗରରେ ରହେ।
2: ଆଜି ଆମର ଆଲୋଚ୍ୟ ବିଷୟବସ୍ତୁ ରହିଛି ଛୋଟ ପରିବାର ସୁଖୀ ପରିବାର। ବର୍ତ୍ତମାନର ଆଧୁନିକ ଯୁଗରେ ଏହି କଥାଟି କେତେ ଦୂର ପ୍ରାସଙ୍ଗିକ ଆପଣଙ୍କ ମତରେ କଣ ରହିବ?
3: ଦେଖନ୍ତୁ, ଛୋଟ ପରିବାର ମାନେ କେବଳ ସଂଖ୍ୟା କମ୍ ନାହିଁ, ସୀମିତ ସଦସ୍ୟ ମାନଙ୍କ ମଧ୍ୟରେ ସଠିକ ଭାବେ ବୁଝାମଣା, କିଛି ଭଲ ପାଇବା, ସମ୍ମାନ ଏବଂ ଜୀବନଯାପନ କିଛି ଉନ୍ନତ ଶୈଳୀରେ କରିବାକୁ କୁହାଯାଏ ଛୋଟ ପରିବାର। ଏହାଦ୍ୱାରା ନା ସେମାନଙ୍କର ସମସ୍ତ ଆବଶ୍ୟକତା ରହିବ, ଶିକ୍ଷା, ସ୍ୱାସ୍ଥ୍ୟ, ଭବିଷ୍ୟତକୁ ଭଲ ପାଇବା ଯୋଜନା, ଏସବୁ କେବଳ ଛୋଟ ପରିବାର ଦ୍ୱାରା ହିଁ ହୋଇପାରିବ, ଯାହାଫଳରେ ଏସବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।
2: ଆଜିକାଲିର ଜୀବନଶୈଳୀରେ ଛୋଟ ପରିବାର ଗୁରୁତ୍ୱ କାହିଁକି ବଢିବାରେ ଲାଗିଛି?
3: ଛୋଟ ପରିବାର କେବଳ ଏବେଠୁ ଆରମ୍ଭ ହେଇଛି କହିଲେ ଚଳେ, କାରଣ ଆମର ଯେତିକି ମଧ୍ୟ ମା ବାପା, ଅଜା ଆଈ ଏମାନେ ରହିଛନ୍ତି, ସେମାନେ ସବୁ ଯୌଥ ପରିବାରରେ ରହିଛନ୍ତି। ତ ଆମକୁ ଗୋଟେ ବେନିଫିଟ କହିପାରିବା ମିଳୁଛି ଛୋଟ ପରିବାର, ଯାହିଁରେ ଆମର ଗୋପନୀୟତା ରହିଥାଏ, ଯେଉଁ ସବୁ ଆମର ସମସ୍ୟା ରହୁ କି ଆର୍ଥିକ ସମସ୍ୟା ରହୁ ଯାହା ମଧ୍ୟ ସ୍ୱାମୀ ସ୍ତ୍ରୀ ଏବଂ ଛୁଆମାନଙ୍କ ମଧ୍ୟରେ ହିଁ ସୀମିତ ରହେ, ଅନ୍ୟ କୌଣସି ଲୋକ

0: ଙ୍କର ସେଥିରେ ହସ୍ତକ୍ଷେପ ରହିନଥାଏ। ଏଠାରେ ବ୍ୟକ୍ତିଗତର ସ୍ୱାଧୀନତା ମିଳିଥାଏ। ସେମାନେ ନିଜର କିଛି ବି ସମସ୍ୟାର ହଉ ନିଜେ ନିଷ୍ପତ୍ତି ନେବା ପାଇଁ ସ୍ୱାଧୀନ ଅଛନ୍ତି। ସେମାନେ ନିଜ ସମୟ, ନିଜର ସ୍ଥାନ, କେଉଁଠାରେ କଣ କରିବେ ସେ ସବୁ ନିଷ୍ପତ୍ତି ନେବାର ସ୍ୱାଧୀନତା ରହୁଛି। ସନ୍ତାନ ପ୍ରତି ଧ୍ୟାନ ଦେଇପାରିବେ। ପିଲାଙ୍କର ଶିକ୍ଷା ଉପରେ କେଉଁ ଶିକ୍ଷା, କେଉଁ ଜିନିଷରେ ସେମାନେ ଅଧିକ ଭଲ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ କଣ ଅଛି, ସ୍କୁଲରେ ହେଉ କିମ୍ବା କଲେଜରେ ହେଉ, କୋଉ ସାଙ୍ଗ ରହୁଛନ୍ତି, କଣ ପଢା ହୁଏ, ଏସବୁ ଉପରେ ଭଲ ଭାବେ ସେମାନେ ଧ୍ୟାନ ଦେଇପାରନ୍ତି। ଏହା ଛଡା ସେମାନଙ୍କର ଆର୍ଥିକ ଯେଉଁ ପରିଚାଳନା ରହେ ତାହା ଉତ୍ତମ ଭାବେ ରହିପାରେ। କେଉଁଠାରେ ଖର୍ଚ୍ଚ କରିବାର ଦରକାର, କେଉଁଠାରେ ସଞ୍ଚୟ କରିବାର ଦରକାର, ସେମାନେ ସବୁ ଜାଣିପାରନ୍ତି ଏବଂ ଯାହାଦ୍ୱାରା ପରିଚାଳନା କରିବା ପାଇଁ ସହଜ ରହିଥାଏ। ଏଠାରେ ସୀମିତ ସଦସ୍ୟ ରୁହନ୍ତି ଯାହାଦ୍ୱାରା ସବୁ କିଛି ଫେସିଲିଟି ସେମାନଙ୍କର ଅଫୋର୍ଡେବଲ ରହିପାରେ ଏବଂ ସେମାନେ ସହଜରେ ପ୍ରାପ୍ତ କରିପାରନ୍ତି। ଯେତେବେଳେ ସଦସ୍ୟ ସଂଖ୍ୟା କମ ରହିଯାଏ ସେମାନଙ୍କର ଅବଶ୍ୟ ବୁଝାମଣା ମଧ୍ୟ ଅଧିକ ବଢିଥାଏ। ପରସ୍ପର ବୁଝାମଣା କରିବା ସଙ୍ଗେ ସେମାନେ ସମୟର ପରିଚାଳନା ମଧ୍ୟ ଠିକ ଭାବରେ କରିପାରନ୍ତି। ଭଲ ଜୀବନଯାପନ କରିବା ପାଇଁ ସେମାନେ ଅଧିକ ଧ୍ୟାନ ଦିଅନ୍ତି। ପିଲାମାନେ ନିଜର ଭବିଷ୍ୟତ ପାଇଁ ଅଧିକ ଅଗ୍ରସର ହୁଅନ୍ତି, ଅଧିକ ଚିନ୍ତାଶୀଳ ହୁଅନ୍ତି। ଏହି ସବୁରୁ ସେମାନେ ସୁଖୀ ଏବଂ ଶାନ୍ତିରେ ନିଜ ମଧ୍ୟରେ ସମ୍ମାନ, ଭଲ ପାଇବା, ସହଯୋଗ ଭାବରେ ରହିପାରନ୍ତି। ତ ମୋ ମତରେ ଛୋଟ ପରିବାର ହିଁ ଏମାନଙ୍କ ପାଇଁ ସୁଖୀ ପରିବାର ଅଟେ।
1: ଆପଣ ଯେମିତି କହିଲେ ଏକକ ପରିବାର ରୁହନ୍ତି, ତ ଏହି ପରିବାରକୁ ନେଇ କିଛି ଲୋକ ମନେ କରନ୍ତି ଯେ ଛୋଟ ପରିବାର ଏକାକୀପଣ ବୃଦ୍ଧି ପାଏ, ଏହାକୁ ଆପଣ କିପରି ଦେଖନ୍ତି?
0: ଠିକ କହିଲେ, ଯଦି ଛୋଟ ପରିବାର ରହୁଛି ତ ସେ ମଧ୍ୟରେ ଯେତିକି ସୁବିଧା ରହୁଛି ସେତିକି ଅସୁବିଧା ରହୁଛି। ଏ ମଧ୍ୟରେ ଏକାକୀପଣ ଗୋଟିଏ ସମ୍ଭବ ଅସୁବିଧା ହୋଇପାରେ, କାରଣ ପରିବାରରେ ନା ସଦସ୍ୟ ସଂଖ୍ୟା ଯେତେ କମ ହୋଇଯାଆନ୍ତି ଦୈନନ୍ଦିନ ଜୀବନରେ ସେତିକି ଅଧିକ ଲୋକର ସାଙ୍ଗ ଏବଂ ସେମାନଙ୍କ ସାଙ୍ଗେ କଥାବାର୍ତ୍ତା ହେବା ବି କମିଯାଏ। ବିଶେଷ କରି ଯେତେବେଳେ ସ୍ୱାମୀ ବାହାରକୁ ଯାଆନ୍ତି କିଛି କାମ କରିବା ପାଇଁ, ପିଲାମାନେ ଯାଆନ୍ତି ସ୍କୁଲ, ଯେତେବେଳେ ମୁଁ ଘରେ ଏକା ରହିଥାଏ କଥା ହେବା ପାଇଁ ବା କିଛି ନିଜର ସମସ୍ୟା ବା ନିଜର କିଛି ଆନ୍ତରିକ କଥା ଜଣଙ୍କ ସାଙ୍ଗରେ କିଛି ସେୟାର କରିବା ପାଇଁ ମଧ୍ୟ କିଏ ନଥାନ୍ତି ଏବଂ ଯାହାଦ୍ୱାରା କଣ ହୁଏ କିଛି ମଧ୍ୟ କଥା ନିଜ ମନରେ ହିଁ ରହିଯାଏ। ଏହାଦ୍ୱାରା ହଁ କିଛି ଏକାକୀପଣ ଆରମ୍ଭ ହୁଏ ଏବଂ ଏହା ନିଜ ନିଜ ଭିତରେ ହିଁ ରହିଯାଏ। କିନ୍ତୁ ଏହାର ଗୋଟିଏ ଭଲ ପ୍ରଭାବ ଏହା ହେଉଛି, ଏକା ରହିବା ଦ୍ୱାରା ଆମେ ନିଜକୁ ଜାଣିପାରୁ, ନିଜର କଣ ଇଚ୍ଛା ଅନିଚ୍ଛା ଯାହା ଆମେ କେବେ ଗୁରୁତ୍ୱ ଦେଇନଥାଉ ସେ ବିଷୟରେ ଆମେ ଜାଣିପାରୁ ଯେ ଆମ ପାଇଁ କଣ ଭଲ, ଆମକୁ କଣ ଇଚ୍ଛା, ଯାହା ଆମେ ଗୋଟେ ଟାଇମରେ ଭାବୁଥିଲୁ ଏଇଟା ନେସେସରି ନାହିଁ, ଏବେ କିନ୍ତୁ ନିଜ ସାଙ୍ଗେ ରହିବା ଗୋଟେ ନେସେସରି ହୋଇଗଲାଣି।
1: ଏ ଯୋଉ ଛୋଟ ପରିବାର ଅଛି, ଏହା ଦେଶର ବିକାଶ ଓ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଛୋଟ ପରିବାର ଭୂମିକା କିଛି ରହିଥାଏ କି?
0: ଯେତେବେଳେ ଛୋଟ ପରିବାରରେ ଦୁଇ ବା ଜଣେ ଛୁଆ ରୁହନ୍ତି ସେମାନଙ୍କର ପୁରା ପାଠପଢା, ପୁରା କଣ ଶିକ୍ଷା ଆରମ୍ଭ କରିବେ, କଣ ଜବ୍ ନେବେ, କଣ ପରୀକ୍ଷା ଦେବେ, ଏହିସବୁ ଉପରେ ବାପା ମା ଧ୍ୟାନ ଦିଅନ୍ତି। ଏହାଦ୍ୱାରା ସେମାନଙ୍କୁ ଉଚ୍ଚକୋଟୀର ଶିକ୍ଷା ଏବଂ ଉଚ୍ଚକୋଟୀର ଜବ୍ ମିଳିବା ସ୍ୱାଭାବିକ ଅଟେ। ଯେତେବେଳେ କିଛି ଛୁଆଙ୍କୁ ଉଚ୍ଚକୋଟୀର ଶିକ୍ଷା ମିଳିବ ସେମାନଙ୍କ ମଧ୍ୟରେ ସ୍ୱାକ୍ଷରତା ବଢିବ ନା କି ନିରକ୍ଷରତା। ନିରକ୍ଷରତା ବଢିବା ଦ୍ୱାରା କଣ ହୁଏ, ଦେଶ ଅନ୍ଧକାର ଆଡକୁ ଗତି କରେ, କିନ୍ତୁ ଆମ ଛୁଆମାନେ ଅଧିକ ପାଠ ପଢନ୍ତି, ଅଧିକ କିଛି ଜାଣନ୍ତି, ସବୁର ଅନ୍ୟ ଅନ୍ୟ ଖେଳ ଏବଂ ଆଜିକାଲି ତ ହେଉଛି ଏଆଇ ର ଯୁଗ, ସେମାନେ ସେସବୁ ମଧ୍ୟ ଶିକ୍ଷା କରନ୍ତି ଯାହାଦ୍ୱାରା ଗୋଟେ ଦେଶର ଅର୍ଥନୀତି ବଢେ। ଯଦି ଅଧିକ ଲୋକ ରୁହନ୍ତି କିନ୍ତୁ ସେମାନେ ଉଚ୍ଚକୋଟୀର ଶିକ୍ଷା ଠୁ ଆରମ୍ଭ କରି ଖାଦ୍ୟପାନ ପରିବେଶ ପ୍ରାପ୍ତ କରିବେ ନାହିଁ ତ ଆମର ଦେଶ ବଢିବ କିପରି? ତ ଏହି ଦୃଷ୍ଟିରୁ ଛୋଟ ପରିବାର ହେଉଛି ଅର୍ଥନୀତିର ଏବଂ ଦେଶର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯାହାକି ଆମର ସରକାର ବହୁତ ବର୍ଷରୁ ପ୍ରୟାସ କରୁଛି ଯେ କିଛି ମଧ୍ୟ ହେଉ ଯୌଥ ପରିବାର କମି ସମସ୍ତେ ଛୋଟ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଦିଅନ୍ତୁ।
1: ଠିକ କହିଲେ ଭଉଣୀ, ଯେମିତିକି ପ୍ରତ୍ୟେକ ନାଗରିକକୁ ଏହି ସଚେତନତା ଜରୁରୀ ମିଳିବା ଦରକାର, ଏହି ବିଷୟରେ କିଛି କହିବେ କି?
0: ସଚେତନତା କେବଳ କହିଲେ ଆସିବ ନାହିଁ, ନିଜ ମନରୁ ଆସିବାର ଅଛି ଯେ ହଁ ଏହା ସଚେତନ ଦରକାର। ଯେଉଁ ପର୍ଯ୍ୟନ୍ତ ମଣିଷକୁ କିଏ କହିଛି ଏହା କର ଏହା କର ନାହିଁ ତ ସେ କେବେ ମଧ୍ୟ କରେ ନାହିଁ। ଯେଉଁ ସମୟରେ ତାଙ୍କ ଅନ୍ତରିକତାରୁ ଆସେ ଏହା ଠିକ ଏହା ଭୁଲ, ସେମାନେ ହିଁ ସେହାକୁ କରନ୍ତି। ସ୍ତ୍ରୀ ଲୋକ ହେଉ ବା ଯେଉଁ ଛୁଆ ଯୌଥ ପରିବାର ରହିଛି ସେ ଯୌଥ ପରିବାରକୁ ଦେଖିଛି ଏବଂ ତାହାପରେ ସେ ଗୋଟିଏ ଛୋଟ ପରିବାର ଚାହେଁ ଯେଉଁଠାରେ କି

0: ନିଜର ବ୍ୟକ୍ତିଗତ ସ୍ୱାଧୀନତା ନେଇପାରିବ, ନିଜ ଇଚ୍ଛାର ରହିପାରିବ, ନିଜ ଗୋପନୀୟତା ରଖିପାରିବ। ତ ସମସ୍ତଙ୍କୁ ଆମେ ପ୍ରୋତ୍ସାହିତ କରିବା ଗୋଟିଏ ଛୋଟ ପରିବାର ରଖିବା ପାଇଁ, ଯଦ୍ୱାରା ସେମାନେ ନିଜର ଛୁଆ ହେଅନ୍ତୁ ବା ନିଜକୁ ଗୋଟିଏ ଭଲ ଏବଂ ସୁସ୍ଥ ଲାଇଫଷ୍ଟାଇଲ ଦେଇପାରିବେ।
1: ତ ଭଉଣୀ, ଶେଷରେ ଆମ ଶ୍ରୋତା ଭଉଣୀଙ୍କୁ କଣ କହିବେ?
0: ମୁଁ ଏହା କହିବାକୁ ଯିବି ଯେ ପରିବାର ଯେତେ ଛୋଟ ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ଆମର ସମ୍ପର୍କ କେବେ ଛୋଟ ହେବା ଦରକାର ନାହିଁ। ଛୋଟ ହେବାର ହିଁ ଅଛି ବୋଲି କିଛି ମାନ୍ୟତା ନାହିଁ। ଯେତେ ପରିବାରର ଛୋଟ ରହିବ ସେମାନଙ୍କ ମଧ୍ୟରେ ଆମର ଭଲ ପାଇବା, ସମ୍ମାନ ଏସବୁ ବୃଦ୍ଧି ହେବା ସହ ଆମେ ସେମାନଙ୍କ ସାଙ୍ଗେ ଭଲ ସମୟ ଅତିବାହିତ କରିପାରିବା। ଏବଂ ବୃଦ୍ଧ ବାପା ମା ହୁଅନ୍ତୁ କି ଯେଉଁମାନଙ୍କ ସାଙ୍ଗେ ଆମର ଆତ୍ମୀୟର ସମ୍ପର୍କ ରହିଛି ସେମାନଙ୍କ ସାଙ୍ଗେ ଆମେ ଯୋଗାଯୋଗ ମଧ୍ୟ କରିପାରିବା। ଏବଂ ଯାହା ବି ଦାୟିତ୍ୱ ରହୁଛି ସ୍ୱାମୀ ସ୍ତ୍ରୀ ହେଉ କିମ୍ବା ଛୋଟ ଛୁଆ ସେମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ। ମୁଁ ଶେଷରେ ଏତିକି କହିବି ଯେ ପରିବାର ଛୋଟ ହୋଇପାରେ କିନ୍ତୁ ଭଲ ପାଇବା, ସମ୍ମାନ ଓ ଦାୟିତ୍ୱ କେବେ ଛୋଟ ହେବା ଉଚିତ ନୁହେଁ।
1: ଧନ୍ୟବାଦ ଭଉଣୀ, ଆମ ଆକାଶବାଣୀ କେନ୍ଦ୍ରକୁ ଆପଣଙ୍କ ବହୁମୂଲ୍ୟ ସମୟ ଦେଇଥିବାରୁ।

0: ତ ଅପା, ଗୀତ ଶୁଣୁ ଶୁଣୁ ଆଉ କଥା ହେଉ ହେଉ ସମୟ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
1: ତାହେଲେ ଶ୍ରୋତା ଭଉଣୀ, ଆଜି ତ ସମୟ ସରି ଆସିଲାଣି। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ନିଶ୍ଚିତ ଭାବରେ ଆମ ପାଖକୁ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇପାରିବେ। ଆପଣମାନେ ଆମ ପାଖକୁ ମତାମତ ଜଣାଇବାର ନମ୍ଘରଟି ହେଉଛି 9438268568।
0: ପୁଣି ଥରେ ନମ୍ଘରଟି କହି ରଖୁଛୁ 9438268568। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।
1: ନମସ୍କାର।

ଶୁଣିଲେ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନାରେ ଥିଲେ ବବିତା ପଣ୍ଡା ଏବଂ ଅଙ୍କିତା ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ସମସାମୟିକ ନୀତିରେ ଆଧୁନିକୀକରଣ କରିଛି କହିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ। ଦୂରଦର୍ଶନ ଆଜି ତା'ର ସଫଳ ପ୍ରସାରଣ ଜୟଯାତ୍ରାର 67ତମ ବର୍ଷ କଲା ପୂରଣ। ଇଞ୍ଜିନିୟର୍ସ ଦିବସ ଅବସରରେ ଭାରତରତ୍ନ ଏମ୍ ବିଶ୍ୱେଶ୍ୱରୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ 2026କୁ ଆଜି ଆରମ୍ଭ ହୋଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଉଦ୍ଘାଟିତ ଏହି ଦୁଇଦିନିଆ ସମ୍ମିଳନୀରେ ଭାରତରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଛି। ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ନିରନ୍ତର ବିକାଶ ଢାଞ୍ଚାରେ ପୁନଃ ସଂଯୋଜିତ ଅର୍ଥବ୍ୟବସ୍ଥା ନୀତିଗୁଡ଼ିକୁ ସାମିଲ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପୁନଃ ବ୍ୟବହାର, ମରାମତି ଏବଂ ସଂରକ୍ଷଣ ମୂଲ୍ୟବୋଧ ଭଳି ଏହାର ପ୍ରାଚୀନ ସାଂସ୍କୃତିକ ଅଭ୍ୟାସକୁ ସମସାମୟିକ ନୀତିରେ ଆଧୁନିକୀକରଣ କରିଛି। ବର୍ଦ୍ଧିତ ଉତ୍ପାଦକ ଦାୟିତ୍ୱ, ଇପିଆର୍ ନିୟମାବଳୀ ଏବଂ ଜୀବିକା ମିଶନ ଭଳି ପଦକ୍ଷେପଗୁଡ଼ିକ ଏହି ସଂଯୋଜିତ ଅର୍ଥନୈତିକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି। ପୁନଃ ସଂଯୋଜିତ ଅର୍ଥନୀତି, ଲୋକଙ୍କ ପାଇଁ ପରିବର୍ତ୍ତନ ଓ ସମୃଦ୍ଧି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ 65ରୁ ଅଧିକ ଦେଶର 2000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ଏସିଆରେ ଆର୍ଥିକ ପରିବର୍ତ୍ତନ କ୍ଷେତ୍ରରେ ନିରନ୍ତରତାକୁ ପ୍ରୋତ୍ସାହିତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି। ପୁନଃ ବ୍ୟବହାର, ପୁନଃ ପ୍ରସ୍ତୁତି ଏବଂ ପୁନଃ ଚକ୍ରଣକୁ ଗୁରୁତ୍ୱ ଦେଇ ବୈଶ୍ୱିକ ସ୍ତରରେ ଆର୍ଥିକ ବ୍ୟବସ୍ଥାକୁ ପୁନଃ ସଂଯୋଗୀକରଣ ସହ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ଉପଯୋଗ, ସବୁଜ ଶକ୍ତି, ନିରନ୍ତର ଅର୍ଥନୀତି, ଶାସନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭଳି ପ୍ରମୁଖ ପ୍ରସଙ୍ଗ ଆଧାରରେ 4ଟି ପୂର୍ଣ୍ଣାଙ୍ଗ ଓ 16ଟି ବିଷୟବସ୍ତୁ ଆଧାରିତ ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପୁନଃ ସଂଯୋଜିତ ବ୍ୟବସାୟିକ ରୂପରେଖକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଏକ ପ୍ରଦର୍ଶନୀ ଆୟୋଜନ କରାଯିବ। ଏଥିରେ 125ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ପ୍ରତିଷ୍ଠିତ ଜାତୀୟ ଅନୁଷ୍ଠାନ ଭାରତୀୟ ବିଶ୍ୱ ବ୍ୟାପାର ପରିଷଦ ICWA ତା'ର ରୌପ୍ୟ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ସାମ୍ପ୍ରତିକ ବିବାଦ ଓ ଯୁଦ୍ଧସ୍ଥିତି ମଧ୍ୟରେ ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ ବାସ୍ତବରେ ଉଲ୍ଲେଖନୀୟ। ନୂଆଦିଲ୍ଲୀ ଘୋଷଣାନାମାକୁ ଏକ ପ୍ରମୁଖ ସଫଳତା ଭାବେ ପ୍ରଶଂସା କରି ଉପରାଷ୍ଟ୍ରପତି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କ୍ଷେତ୍ରରେ ICWA ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନୁଷ୍ଠାନର ଐତିହ୍ୟ, ସଂସ୍ଥାଗତ ଢାଞ୍ଚା ଏବଂ ବୌଦ୍ଧିକ ପରମ୍ପରା ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସମାରୋହରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଥିଲେ ଭାରତ ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ନିଜର ଦୃଷ୍ଟିକୋଣକୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଉପସ୍ଥାପନ କରୁଛି। ଦେଶର ସ୍ୱାର୍ଥ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ହେବାରେ ଲାଗିଛି। ଜୀବଜଗତ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଦାୟିତ୍ୱ ବୃଦ୍ଧି ପାଇଛି। ବର୍ତ୍ତମାନର ଉଦୀୟମାନ ଭାରତ ଅଧିକରୁ ଅଧିକ ଏହାର ନିଜସ୍ୱ ଇତିହାସ, ଅଭିଜ୍ଞତା, ଆଗ୍ରହ, ଧାରଣା ଏବଂ ପରିଭାଷାକୁ ବିଶ୍ୱର ଦୃଷ୍ଟିକୋଣକୁ ଆଣିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ଆଜିର ଦିନରେ ଦୂରଦର୍ଶନ ଭାରତର ବୃହତ୍ ପ୍ରସାରଣକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏଚ୍ ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚପାରିଛି। ଏକସଙ୍ଗେ ଟେଲିଭିଜନ, ଅନ୍ଲାଇନ୍, ମୋବାଇଲ୍ ସେବାରେ ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ଅନ୍ତର୍ଜାତୀୟ ସ୍ତରରେ ଦୂରଦର୍ଶନର ପ୍ରସାରଣ ଉପଲବ୍ଧ ହେଉଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଏବଂ ଉଦ୍ୟୋଗ ମଧ୍ୟରେ ଭାଗିଦାରିତା ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ୍ରେ ପରିଣତ କରିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀରେ ବିମର୍ଶ 2026 DRDO ଶିଳ୍ପ ସମନ୍ୱୟ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ବିଗତ ବର୍ଷଗୁଡ଼ିକରେ DRDO କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ରାଡାର୍, ଯୁଦ୍ଧ ବିମାନ, ବୁଡ଼ାଜାହାଜ, ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ପ୍ରଣାଳୀ, କୃତ୍ରିମ ବୁଦ୍ଧିମତ୍ତା

ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣିବା ହ୍ୱାଇଟ୍ ଇଟ୍ ଇଣ୍ଡିଆ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଜୁବିନ୍ ନୌଟିଆଲ, ଗୀତିକାର କୁନାଲ ବର୍ମା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ୟାରିଆଁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅରିଜିତ ସିଂ, ଇରଶାଦ କାବିଲଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣିବା ସନମରେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଫଲକ ସବୀର, ମନୋଜ ମୁନ୍ତାସିରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅମୁଲ ମଲ୍ଲିକ।

0: ସନମରେ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ଧାର୍ଯ୍ୟ ସମୟରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ଏବଂ ରାଜ୍ୟର 16 ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40 9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା'ଙ୍କର ଆଶୀର୍ବାଦ ଲାଭ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆଖାଇବା ସହ ପରସ୍ପରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ନୂଆଖାଇ କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ପଙ୍କ୍ତି ଭୋଜନ ଏବଂ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ଏକ ନିଚ୍ଛକ ପ୍ରତୀକ। ଏହା କେବଳ ନବାନ୍ନ ଖାଇବାର ପରମ୍ପରା ନୁହେଁ, ମାଟିମାଆକୁ ପ୍ରଣାମ, ଚାଷୀର ଶ୍ରମକୁ ସମ୍ମାନ ଏବଂ ପରିବାର ଓ ସମାଜକୁ ଏକସୂତ୍ରରେ ବାନ୍ଧିବାର ଅବସର। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିଛନ୍ତି। ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ନୂଆଖାଇକୁ ସାମାଜିକ ତଥା ପାରିବାରିକ ଆତ୍ମୀୟତାର ପ୍ରତୀକ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ସଂସ୍କୃତି, ଚାଲିଚଳନ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ। ଏହି ପର୍ବ ସମସ୍ତଙ୍କ ମନରୁ ଭେଦଭାବ ଦୂର କରି ଏକତା ସୂତ୍ରରେ ବାନ୍ଧିଦେଉ ବୋଲି ଶ୍ରୀ ମାଝି କାମନା କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ପୁରପଲ୍ଲୀରେ ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ରାଜପରିବାର ଏକାଠି ନୂଆ ଖାଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଖାଇର ଶୁଭେଚ୍ଛା ଜଣାଇ କହିଛନ୍ତି,
2: ସମସ୍ତଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ମୁଁ ସମଗ୍ର ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ମା' ପାଟଣେଶ୍ୱରୀ, ମା' ସମଲେଶ୍ୱରୀ, ମା' ଦଶମତୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ମୋର କୃତଜ୍ଞତା ଜ୍ଞାପନ କରିବା ପାଇଁ ଚାହେଁ। ନୂଆ ଅନ୍ନ ଖାଇବା ଯୋଉ ପରମ୍ପରା ଆମର ରହିଛି, ଆମ ଦେବାଦେବୀଙ୍କୁ ସେ ଭୋଗ ଲଗାଇଲା ପରେ ସମସ୍ତ ପଶ୍ଚିମ ଓଡ଼ିଶାବାସୀ ସେ ଅନ୍ନକୁ ସେବନ କରନ୍ତି ଏବଂ ତାପରେ ପରିବାରର ସମସ୍ତେ ଭେଟଘାଟ ନିଜ ନିଜ ଭିତରେ ହୁଅନ୍ତି।
1: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପର୍ବ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ପାହୁର ଭୋଗ ଲାଗି ହେବା ପରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଲଗାଇ ପରିବାର ସହ ନୂଆ ଖାଇଛନ୍ତି। ଜିଲ୍ଲାର ଅନେକ ସ୍ଥାନରେ ନୂଆଖାଇ ଜୁହାର ଭେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ସୁବର୍ଣ୍ଣପୁରର ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡ୍ୟା କହିଛନ୍ତି,
3: ସମଗ୍ର ପଶ୍ଚିମ ଓଡ଼ିଶାରେ ବର୍ଷର ଶ୍ରେଷ୍ଠ ପର୍ବ ଭାବରେ ନୂଆଖାଇ ଏଠାରେ ବହୁତ ଲୋକପ୍ରିୟ। ଏହା ଏକ କୃଷିଭିତ୍ତିକ ପର୍ବ ଏବଂ ଏହି ପର୍ବ ମଣିଷକୁ ବଞ୍ଚିବାର ସଂକେତ। ପ୍ରକୃତି ତଥା ମନୁଷ୍ୟ ସହୋଦର ଭାବକୁ ପ୍ରକଟିତ, ପ୍ରକୃତି ପ୍ରତି ମଣିଷର ସମ୍ମାନ ଏବଂ ବସମ୍ବଦ।

0: ଉତ୍ସବ ଦ୍ୱାରା ପ୍ରପଟିତ ହୋଇଥାଏ। ନବାନ୍ନ ଭକ୍ଷଣ ଏକାଧାରରେ ଆର୍ଯ୍ୟ ଆଦିବାସୀ ସଂସ୍କୃତିର ମିଳନର ସେତୁ।
1: ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠରେ ଧାର୍ଯ୍ୟ ସମୟରେ ନବାନ୍ନ ଲାଗି କରାଯାଇଛି। ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ନିଆଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଦଧିବାମନ ମନ୍ଦିରରେ ନବାନ୍ନ ଲାଗି ହେବା ପରେ ଲୋକେ ନିଜ ନିଜର ଗ୍ରାମ ଦେବାଦେବୀଙ୍କ ନବାନ୍ନ ଲାଗି କରିବା ସହ ଘରେ ଘରେ ନବାନ୍ନ ଭକ୍ଷଣ କରିଥିଲେ। ମାଟିର ଏହି ମହାପର୍ବ ପରମ୍ପରା ସଂସ୍କୃତି ନୂତନ ସମ୍ଭାବନା ଆଣିଦେଉ। ସମସ୍ତଙ୍କୁ ନୂଆଖାଇ ଜୁହାର। ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରିଣୀ।
2: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ସୁରକ୍ଷିତ ଓ ବିକଶିତ ଓଡ଼ିଶା ଆଜିଠାରୁ ଆରମ୍ଭ ହୋଇଛି। ଅଭିଯାନ ଅଧୀନରେ ବିଭିନ୍ନ ମଲ୍, ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, ହସ୍କିଟାଲ ଆଦିରେ ଅଗ୍ନି ନିର୍ବାପକ ଓ ଅନ୍ୟାନ୍ୟ ଅଗ୍ନି ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରାଯାଉଛି। ଚଳିତ ବର୍ଷ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବା ତଥା ନିୟମ ଉଲ୍ଲଙ୍ଘନ କରି ଚାଲୁଥିବା ପ୍ରାୟ 800ରୁ ଉର୍ଦ୍ଧ୍ୱ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯାଇଛି। ଏହି ଅଭିଯାନ ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ବିକଶିତ ଓଡ଼ିଶା ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ଅଭିଯାନ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କର ଅବଦାନ ତଥା ବିଶିଷ୍ଟ ଇଞ୍ଜିନିୟର ସାର୍ ଏମ୍ ବିଶ୍ୱେଶ୍ୱର ରାୟଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। 1960 ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ ହୋଇଆସୁଛି। ନିର୍ମାଣ କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯନ୍ତ୍ରୀଙ୍କର ଭୂମିକାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଉତ୍ତମ ଭବିଷ୍ୟତ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ରଖୁଥିବା ଦେଶର ଇଞ୍ଜିନିୟରମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି, ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଦୂରଦୃଷ୍ଟି ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପଣ ଭାରତର ପ୍ରଗତିରେ ଏକ ସ୍ଥାୟୀ ଅବଦାନ ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଞ୍ଜିନିୟରିଂ କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କ ଅବଦାନକୁ ପ୍ରଶଂସା କରି କହିଛନ୍ତି, ଓଡ଼ିଶା ତଥା ଭାରତକୁ ସୁଦୃଢ଼, ସମୃଦ୍ଧ ଓ ଆତ୍ମନିର୍ଭର କରିବାରେ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରର ମୂଲ୍ୟବୋଧ, ମାନବ ଅଧିକାର ଓ ନାଗରିକଙ୍କ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଗଣତନ୍ତ୍ର ହେଉଛି ଏକ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ରର ମୂଳଦୁଆ। ଏହାର ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାର, ସମାନତା, ନ୍ୟାୟ ଓ କଲ୍ୟାଣକୁ ସୁନିଶ୍ଚିତ କରି ଏକ ବିକଶିତ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ନାଗରିକମାନେ ନିଜର ଯୋଗଦାନ ରଖିବା ଆବଶ୍ୟକ। ଆଜିର ଦିନ ସମସ୍ତଙ୍କୁ ସ୍କରଣ କରାଇଥାଏ, ଗଣତନ୍ତ୍ରର ସୁରକ୍ଷା କେବଳ ସରକାର କିମ୍ବା ରାଜନୈତିକ ବ୍ୟବସ୍ଥାର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଓ ଦାୟିତ୍ୱଶୀଳ ଅଂଶଗ୍ରହଣ ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଥାଏ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଗଣତନ୍ତ୍ର ହେଉଛି ପ୍ରତ୍ୟେକ ନାଗରିକଙ୍କ ସ୍ୱର। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ରହିଛି। ବିବିଧତାର ଏକତା ସହିତ ପ୍ରତ୍ୟେକ ଭୋଟ୍ ଶକ୍ତି ଭାରତର ଗଣତନ୍ତ୍ରର ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ହେଉଛି ଜନସାଧାରଣଙ୍କ ସ୍ୱର ଓ ଅଧିକାର। ଜନତାଙ୍କ ଦ୍ୱାରା ଜନତାଙ୍କ ପାଇଁ ଓ ଜନତାଙ୍କ ଶାସନ ହିଁ ପ୍ରକୃତ ଗଣତନ୍ତ୍ର। ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ୍ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏସ୍ ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚପାରିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତୀ ପ୍ରସ୍ତାବ ଲୀଳା ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ। ବିମାନବଡ଼ୁ ସେବକମାନେ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇବେ। ସେଠାରେ ଅନ୍ଧହସ୍ତୀ ଲୀଳା ପ୍ରସ୍ତାବ ନୀତି ସମ୍ପନ୍ନ ହେବା ପରେ ଶୀତଳ ଭୋଗମଣ ହିଁ କରାଯିବ।

ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ମୌସୁମୀ ନିମ୍ନ ଚାପରେଖା ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଯୋଗୁଁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ସମେତ 14ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ଧାର୍ଯ୍ୟ ସମୟରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ଏବଂ ରାଜ୍ୟରେ 16ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେଲେ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ଆମ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି କ୍ୟାରିୟର ଗାଇଡେନ୍ସ, ପରେ ରହିଛି ବିଜ୍ଞାନ ବିଚିତ୍ର ଏବଂ ନିଯୁକ୍ତି ସୂଚନା। ହ୍ୟାଲୋ ଚୈତିଚାନ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ଉଦୟ ଭାରତ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ଜାଣିବେ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ଏଥିରେ ଶୁଣିବେ ସ୍ୱଚ୍ଛ ବିଦ୍ୟାଳୟ ସୁସ୍ଥ ଛାତ୍ରଛାତ୍ରୀ ଏ ସମ୍ପର୍କରେ ଏମ୍ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସହ ସାକ୍ଷାତକାର। ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ରାତି 9:30। ଏଥିରେ ସମ୍ପାଦକୀୟରେ ରହିଛି ଓଡ଼ିଆ ସାହିତ୍ୟରେ ପୁରାଣ ତତ୍ତ୍ୱ, ଗାଳ୍ପିକ ଭାଗିରଥି ବେହେରାଙ୍କ କ୍ଷୁଦ୍ରଗଳ୍ପ ପାଖଲୋକ, ଡକ୍ଟର ବେବିରାଣୀ ନନ୍ଦଙ୍କ ସହ ଆଳାପ ଏବଂ ତାଙ୍କର କେତୋଟି କବିତା, ଚିତ୍ରକର କାରୁଣ୍ୟ ସଙ୍ଗୀତ ଏବଂ ବେଗବତୀ ନଈଟି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10। ରାତି 10:30 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜିର ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47:30। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣିଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀ ପ୍ରସାରଣ ସେବାର କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସୁସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ବିପ୍ରେ 204.5 meter ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ର 103.6 MHz। ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ସାନ୍ଧ୍ୟ ଅଧିବେଶନର ପ୍ରାରମ୍ଭରେ ଶୁଣିବା ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ଯେବେ ଜଣେ ମଣିଷ ନିଜର ମତ କହିବାର ଅଧିକାର ପାଏ, ଯେବେ ତାର ସ୍ୱରକୁ ସମ୍ମାନ ଦିଆଯାଏ, ଯେବେ ଦେଶର ଭବିଷ୍ୟତ ଗଢ଼ିବାରେ ପ୍ରତ୍ୟେକ ନାଗରିକ ମତରେ ମୂଲ୍ୟ ଥାଏ, ସେତେବେଳେ ଜନ୍ମ ନିଏ ଗଣତନ୍ତ୍ର।
1: ହଁ ସାଥୀ, ଗଣତନ୍ତ୍ର କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ସେହି ବିଶ୍ୱାସ ଯେଉଁଠି ରାଜା ନୁହେଁ ଜନତା ହେଉଛନ୍ତି ଗଣତନ୍ତ୍ରର ପ୍ରକୃତି ଶକ୍ତି।
0: କେତେ ସୁନ୍ଦର କଥା, କିନ୍ତୁ ତୁମେ କେବେ ଭାବିଛ ଗୋଟିଏ ଛୋଟ ଭୋଟ କେମିତି ଗୋଟିଏ ବଡ଼ ପରିବର୍ତ୍ତନର କାରଣ ହୋଇପାରେ?
1: ନିଶ୍ଚୟ, କାରଣ ହେଉଛି ଗୋଟିଏ ସ୍ୱର ବୋଧେ ଏକୁଟିଆ, କିନ୍ତୁ କୋଟି ସ୍ୱର ଯେତେବେଳେ ଏକାଠି ହୁଏ ସେହି ସ୍ୱର ହୋଇଯାଏ ଦେଶର ଦିଶା। ତେବେ ସାଥୀ, ଏହି ସୁନ୍ଦର କଥାରୁ ଚାଲନ୍ତୁ ଆରମ୍ଭ କରିବା ଆଜିର ସନ୍ଧାନ କାର୍ଯ୍ୟକ୍ରମକୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ କେ ସାଇ ଶ୍ରୁତି ଆଚାରୀ,
0: ଆଉ ମୁଁ ସୋନାଲି ପଣ୍ଡା।
1: ନମସ୍କାର।

0: ତେବେ ସାଥୀ, ଆମ ଭାରତ ଏକ ବିଶାଳ ଗଣତାନ୍ତ୍ରିକ ଦେଶ। ଭାରତର ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେଉଛି। ଆମ ଦେଶରେ ଲୋକମାନେ ନିଜ ପସନ୍ଦର ପ୍ରତିନିଧିଙ୍କୁ ଭୋଟ ଦେଇ ଚୟନ କରନ୍ତି। ଏହା ଆମ ଗଣତନ୍ତ୍ରର ଏକ ବଡ଼ ଶକ୍ତି। ଗଣତନ୍ତ୍ରର ଅର୍ଥ ହେଉଛି ଲୋକଙ୍କ ଶାସନ। ନିର୍ବାଚିତ ପ୍ରତିନିଧିମାନେ ଦେଶର ଲୋକଙ୍କ ହିତ ପାଇଁ କାମ କରନ୍ତି। ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କ ମତର ମୂଲ୍ୟ ରହିଥାଏ। ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ଦିବସ ଗଣତନ୍ତ୍ରର ମହତ୍ତ୍ୱ, ମାନବ ଅଧିକାର ଏବଂ ଲୋକଙ୍କ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଏ।
1: ହଁ ସାଥୀ, ଜାତିସଂଘ ଦ୍ୱାରା 2007 ମସିହାରେ ସେପ୍ଟେମ୍ବର 15 ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଭାବେ ଘୋଷଣା କରାଯାଇଥିଲା। ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଆମକୁ ମନେ ପକାଇ ଦିଏ ଯେ ଗଣତନ୍ତ୍ରକୁ ସଫଳ କରିବା କେବଳ ସରକାରର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ। ଆମେ ପରସ୍ପରଙ୍କ ମତକୁ ସମ୍ମାନ କରି, ଭେଦଭାବ ଦୂର କରି ଏବଂ ଦେଶର ଉନ୍ନତିରେ ନିଜର ଯୋଗଦାନ ଦେବା ଉଚିତ। ସଚେତନ ନାଗରିକ ହିଁ ଏକ ଶକ୍ତିଶାଳୀ ଗଣତନ୍ତ୍ରର ମୂଳ ଆଧାର।
0: ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ପ୍ରତ୍ୟେକ ସକାଳ ଆମକୁ ଏକ ନୂଆ ସୁଯୋଗ ଦେଇଥାଏ। ଗତକାଲିର ଭୁଲ କିମ୍ବା ବିଫଳତାକୁ ନେଇ ନିରାଶ ହୋଇ ରହିବା ଉଚିତ ନୁହେଁ। ଆଜି ଆମେ ନିଜକୁ ଆହୁରି ଭଲ କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇପାରିବା। ଆଜିର ଛୋଟ ପରିବର୍ତ୍ତନ ମଧ୍ୟ ଭବିଷ୍ୟତରେ ବଡ଼ ପରିବର୍ତ୍ତନ ଆଣିପାରେ।
0: ହଁ ସାଥୀ, ଏହା ସହିତ ନିଜ ଉପରେ ବିଶ୍ୱାସ ରଖିବା ମଧ୍ୟ ଉଚିତ, କାରଣ ନିଜ ଉପରେ ବିଶ୍ୱାସ ଥିଲେ କଷ୍ଟକର ପଥ ମଧ୍ୟ ସହଜ ହୋଇଯାଏ। ନିଜର କ୍ଷମତା ଉପରେ ବିଶ୍ୱାସ ରଖି ପରିଶ୍ରମ କରିବା ଆମ ହାତରେ ଅଛି। ତେଣୁକରି ଆତ୍ମବିଶ୍ୱାସ ଓ ପରିଶ୍ରମ ସହିତ ଆଗକୁ ବଢ଼ିଲେ ଅସମ୍ଭବ ଲାଗୁଥିବା କାମ ମଧ୍ୟ ସମ୍ଭବ ହୋଇଯାଏ।
1: ଆରେ ସୋନାଲି, ମୋ ମନରେ ଗୋଟିଏ ଚିନ୍ତା ଆସିଛି।
0: କଣ ଚିନ୍ତା ଆସିଛି?
1: ପ୍ଲସ୍ ଟୁ ପରେ କଣ କରିବା, ଏହି ଗୋଟିଏ ପ୍ରଶ୍ନ ଆଜି ଅନେକ ଛାତ୍ରଛାତ୍ରୀଙ୍କ ମନରେ ଘୁରି ବୁଲୁଛି। ହଁ ନା, କେହି କହୁଛନ୍ତି ଇଞ୍ଜିନିୟରିଂ କର, କେହି କହୁଛନ୍ତି ମେଡିକାଲକୁ ଯାଅ, ଆଉ କେହି କହୁଛନ୍ତି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ କର। କିନ୍ତୁ ସବୁବେଳେ ଗୋଟିଏ ପ୍ରଶ୍ନ ରହିଯାଏ କି ସେ ଛାତ୍ର ବା ଛାତ୍ରୀ କଣ କରିବା ପାଇଁ ଚାହୁଁଛନ୍ତି।
0: ଠିକ୍ କଥା କହିଲ ଶ୍ରୁତି। କେବେ କେବେ ଅନ୍ୟମାନଙ୍କ ସ୍ୱପ୍ନକୁ ନିଜର ସ୍ୱପ୍ନ ଭାବି ନେଇ ଆମେ କ୍ୟାରିୟର ଚୁଜ୍ କରିଦେଇଥାଉ, କିନ୍ତୁ କ୍ୟାରିୟର କେବଳ ଏକ ଡିଗ୍ରୀ ବା ଚାକିରି ନୁହେଁ। କ୍ୟାରିୟର ହେଉଛି ସେହି ରାସ୍ତା ଯେଉଁ ରାସ୍ତାରେ ଆମେ ନିଜର ପେସନ୍, ଟ୍ୟାଲେଣ୍ଟକୁ ଚିହ୍ନି ପାରିବା। ଆଉ ସବୁଠୁ ବଡ଼ କଥା, କ୍ୟାରିୟର ଚୁଜ୍ କରିବା ସମୟରେ କନଫ୍ୟୁଜନ୍ ହେବା ସ୍ୱାଭାବିକ, କାରଣ ଆଜିର ଦୁନିଆରେ କେବଳ ଡକ୍ଟର, ଇଞ୍ଜିନିୟର, ଟିଚର ବା ଗଭର୍ଣ୍ଣମେଣ୍ଟ ଅଫିସର ନୁହେଁ, ଆହୁରି ମଧ୍ୟ ବହୁତ କିଛି ଜିନିଷ ଅଛି। ତାହେଲେ ଚାଲ ଆଜି ଏ କନଫ୍ୟୁଜନ୍କୁ ଦୂର କରିବା ଏବଂ ଗୋଟେ ସାକ୍ଷାତକାର ଶୁଣିବା ଜଣେ ଶିକ୍ଷାବିତ୍ ମିସେସ୍ ପଲ୍ଲବୀ ପାଢ଼ୀଙ୍କଠୁ।
2: ମ୍ୟାଡାମ ନମସ୍କାର।
3: ନମସ୍କାର।
2: ଆପଣଙ୍କୁ ଆକାଶବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ କରୁଛି।
3: ଧନ୍ୟବାଦ ମ୍ୟାଡାମ।
2: ମ୍ୟାଡାମ ଆପଣଙ୍କ ପରିଚୟ ଦେବେ?
3: ମୁଁ ହେଉଛି ପଲ୍ଲବୀ ପାଢ଼ୀ, ବରହମପୁର ଅଞ୍ଚଳର ବାସିନ୍ଦା, ବର୍ତ୍ତମାନ ମୁଁ ରହୁଛି ପୁନେରେ।
2: ତାହେଲେ ମ୍ୟାଡାମ, ଆଜିର ଆମର ଶୀର୍ଷକ ରହିଛି କ୍ୟାରିୟର ଗାଇଡେନ୍ସ। ତ ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନଟି ହେଉଛି କି ଆମେ ଦ୍ୱାଦଶ ଶ୍ରେଣୀ ପରେ ଜଣେ ଛାତ୍ର କିମ୍ବା ଛାତ୍ରୀ କିପରି ନିଜ ପାଇଁ ସଠିକ୍

0: ଜିନିଷ ନୋ କମ୍ପାରିଜନ କାହାକୁ ସହିତ ମୋର କମ୍ପେୟାର ନାହିଁ, ଆଇ ଆମ୍ ୟୁନିକ୍, ମୁଁ ଯାହା କରିବି ମୋ ପାଇଁ କରିବି ନିଶ୍ଚୟ ଭଲ କରିବି, ନିଜର ଦୃଢ ବିଶ୍ୱାସ, ଡିଭୋସନ, ଡିଟର୍ମିନେସନ ଆଣ୍ଡ କନ୍ସିଷ୍ଟାନ୍ସି ସେଟା ନିହାତି ଇମ୍ପୋର୍ଟାଣ୍ଟ। ଆଉ ରହିଲା କେତେ ବି ରିଜେକ୍ସନ ମିଳୁ, ନିଜ ପୋଟେନ୍ସିଆଲ କୁ ବଢି, ସ୍କିଲ ବଢି, ନିଜେ ଠିକ ଡାଇରେକ୍ସନରେ ଯିବା ପାଇଁ ଚେଷ୍ଟା କରି ନିଜ ଆମ୍ବିସନ କୁ ଏଚିଭ କରିବା ଦରକାର। ସେଥିପାଇଁ ମୁଁ ଖାଲି ଏତିକି ଖାଲି କହିବାକୁ ଚାହୁଁଛି, ଇଣ୍ଟରେଷ୍ଟ, ଷ୍ଟ୍ରେଙ୍ଗଥ ଆଉ ଲଙ୍ଗ ଟର୍ମ ଗୋଲ କୁ ପ୍ରାୟୋରିଟି ଦେଇ ଆଗକୁ ବଢିବା କଥା। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ସ୍କିଲ ଡେଭଲପମେଣ୍ଟ ଲାଇଫ ଲଙ୍ଗ କରିବା ଦରକାର କନ୍ସିଷ୍ଟାଣ୍ଟଲି। ତ ଫର୍ଷ୍ଟ ଅଫ୍ ଅଲ୍ ବିଲିଭ ଇନ୍ ୟୋର ସେଲ୍ଫ ଆଣ୍ଡ ଡିଟର୍ମିନେସନ ଆଣ୍ଡ ଡିଭୋସନ ଆର୍ ଦ ଫର୍ଷ୍ଟ ପ୍ରାୟୋରିଟି।
1: ଆଜ୍ଞା ମ୍ୟାଡ଼ାମ, ବହୁତ ସୁନ୍ଦର। ଯେମିତି ମ୍ୟାଡ଼ାମ କହିଛନ୍ତି, କ୍ୟାରିୟର ଗାଇଡେନ୍ସ କେବଳ ଏକ ବୃତ୍ତି ବାଛିବାର ମାର୍ଗ ନୁହେଁ, ଏହା ଆମ ସ୍ୱପ୍ନକୁ ସଫଳତା ଦିଗରେ ନେଇଯିବାର ଏକ ଶକ୍ତିଶାଳୀ ମାଧ୍ୟମ। ନିଜର ରୁଚି ଓ ପ୍ରତିଭାକୁ ଚିହ୍ନଟ କରି ସଠିକ ଲକ୍ଷ୍ୟ ଧାର୍ଯ୍ୟ କରି ନିରନ୍ତର ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ। ଆମ ସ୍ୱପ୍ନ ଯେତେ ବଡ଼ ହେଉ, ସଠିକ ଦିଗ ଓ ଦୃଢ଼ ଆତ୍ମବିଶ୍ୱାସ ଥିଲେ ତାହାକୁ ସାକାର କରିବା ସମ୍ଭବ। ତେବେ ସାଥୀ, ଆଜିର ଶୀର୍ଷକ କ୍ୟାରିୟର ଗାଇଡେନ୍ସ ଆମ ସହିତ ଆଲୋଚନାରେ ଥିଲେ ଶ୍ରୀମତୀ ପଲ୍ଲବୀ ପାଢ଼ୀ। ସେ ନିଜର ଅତି ମୂଲ୍ୟବାନ ସମୟ ଦେଇ ଆଜି ଯୁବପିଢ଼ିଙ୍କୁ କିପରି ସେମାନେ ନିଜ କ୍ୟାରିୟରକୁ ବାଛିବେ ସେ ବିଷୟରେ ଅତି ସୁନ୍ଦର ଭାବରେ ଆଲୋଚନା କରିଥିବା ଯୋଗୁଁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛି। ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
0: ନମସ୍କାର ମ୍ୟାଡ଼ାମ, ଆପଣ ମୋତେ ଏଇ ପ୍ରୋଗ୍ରାମ ପାଇଁ ଇନଭାଇଟ୍ କରିବା ଲାଗି ଆଉ ମୋତେ ସୁଯୋଗ ଦବା ଲାଗି କି ମୁଁ ମୋର ସ୍ୱଚ୍ଛ ବିଚାର କିଛି ଆପଣଙ୍କ ସାମ୍ନାରେ ପ୍ରସ୍ତୁତି କରିପାରିବି। କୋଉ ନା କୋଉ କୋଣରେ କୋଉ ବି ଛାତ୍ର ଥିବ ତାକୁ ଯଦି କିଛି ବି ବେନିଫିଟ ମିଳିବ ତ ମୁଁ କୃତଜ୍ଞ ହେବି। ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
0: ନମସ୍କାର।
2: ତେବେ ସାଥୀ, ଶୁଣିଥିଲେ ତ ଗୋଟେ ସୁନ୍ଦର ସାକ୍ଷାତକାର, ଏବଂ ଆମେ ଜାଣିଲେ କି ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନକୁ ସଫଳତାରେ ପରିଣତ କରିବା ପାଇଁ ସଠିକ୍ ଦିଗ ଆବଶ୍ୟକ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନରେ ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଓ ଆଶା ରହିଥାଏ। ନିଜର ରୁଚି, ପ୍ରତିଭା ଓ ଦକ୍ଷତାକୁ ଚିହ୍ନଟ କରି ସଠିକ୍ କ୍ୟାରିୟର ବାଛିବାରେ କ୍ୟାରିୟର ଗାଇଡେନ୍ସ ଏକ ଦିଗଦର୍ଶକ ଭାବେ କାମ କରେ। ତାହେଲେ ଏବେ ତୁ ବୁଝିପାରିଲୁ ନା ଶ୍ରୁତି?
3: ହଁ, ମ୍ୟାଡାମଙ୍କର କଥା ଶୁଣି ମୋ ମନରେ ଯେଉଁ ଚିନ୍ତା ଥିଲା ତାହା ଦୂରେଇ ପଡ଼ିଲା।
2: ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଆଉ ଶୁଣିବା କିଛି ଜାଣିବା କଥା।
3: ପ୍ରଥମେ ରହିଛି ଦୂରଦର୍ଶନ ଦିବସ ସମ୍ପର୍କରେ। ପ୍ରତିବର୍ଷ ସେପ୍ଟେମ୍ବର ମାସର 15 ତାରିଖରେ ଦୂରଦର୍ଶନ ଦିବସ ପାଳନ କରାଯାଏ। 1959 ସେପ୍ଟେମ୍ବର ମାସର 15 ତାରିଖରେ ଦିଲ୍ଲୀରୁ ଦୂରଦର୍ଶନର ପରୀକ୍ଷାମୂଳକ ପ୍ରସାରଣ ଆରମ୍ଭ ହୋଇଥିଲା। ଏହା ଭାରତର ପ୍ରଥମ ଟେଲିଭିଜନ ପ୍ରସାରଣ ଭାବେ ପରିଚିତ। ଆରମ୍ଭରେ ଦୂରଦର୍ଶନର ପ୍ରସାରଣ ସୀମିତ ଥିଲା, କିନ୍ତୁ ପରେ ଏହା ଧୀରେ ଧୀରେ ସାରା ଦେଶରେ ପହଞ୍ଚିଥିଲା। ଦୂରଦର୍ଶନ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଶିକ୍ଷା, ସୂଚନା ଓ ସଚେତନାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହା ମାଧ୍ୟମରେ ଦେଶର ଖବର, କୃଷି ସମ୍ବନ୍ଧୀୟ ସୂଚନା, ଶିକ୍ଷାମୂଳକ କାର୍ଯ୍ୟକ୍ରମ, କ୍ରୀଡ଼ା, ସଂସ୍କୃତି ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚିଥାଏ।
2: ହଁ ସାଥୀ, ଭାରତୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଲୋକମାନଙ୍କ ମଧ୍ୟରେ ପହଞ୍ଚାଇବାରେ ମଧ୍ୟ ଦୂରଦର୍ଶନର ଅବଦାନ ରହିଛି। ଆଜିର ଇଣ୍ଟରନେଟ୍ ଓ ଡିଜିଟାଲ ମିଡିଆର ଯୁଗ ହେଲେ ମଧ୍ୟ ଦୂରଦର୍ଶନ ନିଜର ଗୁରୁତ୍ୱ ବଞ୍ଚାଇ ରଖିଛି। ଭାରତୀୟ ପ୍ରସାରଣ ଇତିହାସରେ ଦୂରଦର୍ଶନର ଅବଦାନ ସଦା ସ୍ମରଣୀୟ ରହିବ। ତେବେ ଚାଲନ୍ତୁ ସାଥୀ, ଏବେ ଶୁଣିବା ଏମ୍ ବିଶ୍ୱେଶ୍ୱରାୟଙ୍କ ବିଷୟରେ।
3: ସାଥୀ, ଆଜି ସେପ୍ଟେମ୍ବର ମାସର 15 ତାରିଖ ମୋକ୍ଷ ଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଜନ୍ମ ଜୟନ୍ତୀ। ଏହି ଦିନଟି ଭାରତରେ ଜାତୀୟ ଇଞ୍ଜିନିୟର ଦିବସ ଭାବେ ମଧ୍ୟ ପାଳନ ହୁଏ। ସାର୍ ଏମ୍ ବିଶ୍ୱେଶ୍ୱରାୟ 1861 ମସିହାରେ କର୍ଣ୍ଣାଟକର ମୁଦ୍ଦିନହାଲିଠାରେ ଜନ୍ମ

0: ଜନ୍ମଗ୍ରହଣ କରିଥିଲେ। ସେ ଜଣେ ମହାନ ଇଞ୍ଜିନିୟର, ଦକ୍ଷ ପ୍ରଶାସକ ଓ ଦେଶର ବିକାଶ ପାଇଁ ସମର୍ପିତ ବ୍ୟକ୍ତି ଥିଲେ। ଜଳସେଚନ, ବନ୍ୟା ନିୟନ୍ତ୍ରଣ ଓ ଜଳ ପରିଚାଳନା କ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ।
1: ହଁ ସାଥୀ, ମୈସୁର ରାଜ୍ୟର ଦିୱାନ ଭାବେ ସେ ଶିକ୍ଷା, ଶିଳ୍ପ, ଅର୍ଥନୀତି ଓ ଭିତ୍ତିଭୂମିର ବିକାଶ ପାଇଁ ଅନେକ କାମ କରିଥିଲେ। ତାଙ୍କର ନିଷ୍ଠା, ଶୃଙ୍ଖଳା ଓ ପରିଶ୍ରମ ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା। ଦେଶର ଉନ୍ନତିରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ 1955 ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା। ତାଙ୍କ ଜନ୍ମ ଜୟନ୍ତୀ ଆମକୁ ଜ୍ଞାନ, ପରିଶ୍ରମ ଓ ଦେଶସେବାର ପଥରେ ଆଗେଇବାକୁ ପ୍ରେରଣା ଦିଏ।
0: ତେବେ ଚାଲନ୍ତୁ ସାଥୀ ଶୁଣିବା ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ସମ୍ପର୍କରେ।
1: ତାହେଲେ ସାଥୀ, ଆଜି ହେଉଛି ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମଧ୍ୟ ଜନ୍ମ ଜୟନ୍ତୀ। ସେ ଭାରତର ଜଣେ ପ୍ରସିଦ୍ଧ ଉପନ୍ୟାସିକ ଓ କଥା ସାହିତ୍ୟିକ। ସେ 15 ସେପ୍ଟେମ୍ବର 1876 ପଶ୍ଚିମବଙ୍ଗର ଦେବାନନ୍ଦପୁରରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ସରଳ ଭାଷା, ହୃଦୟସ୍ପର୍ଶୀ କାହାଣୀ ଓ ଜୀବନ୍ତ ଚରିତ୍ର ପାଇଁ ବଙ୍ଗୀୟ ସାହିତ୍ୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ରଚନାରେ ସାଧାରଣ ଲୋକଙ୍କ ଜୀବନ, ଦୁଃଖ, ସଂଘର୍ଷ, ପ୍ରେମ ଓ ସାମାଜିକ ସମସ୍ୟାର ଚିତ୍ରଣ ଦେଖିବାକୁ ମିଳେ।
0: ହଁ ସାଥୀ, ତାଙ୍କର ପ୍ରସିଦ୍ଧ ରଚନା ମଧ୍ୟରେ ଦେବଦାସ, ଶ୍ରୀକାନ୍ତ, ଚରିତ୍ରହୀନ, ପଥରେ ଦାବି ଓ ପରିଣୀତା ଅନ୍ୟତମ। ତାଙ୍କ ଲେଖାରେ ବିଶେଷ କରି ନାରୀମାନଙ୍କ ଜୀବନ, ସମାଜରେ ସେମାନଙ୍କ ସ୍ଥିତି ଓ ସେମାନଙ୍କ ସଂଘର୍ଷକୁ ଗଭୀର ଭାବରେ ପ୍ରକାଶ କରାଯାଇଛି। ଶରତ ଚନ୍ଦ୍ରଙ୍କ ସାହିତ୍ୟ କେବଳ ବଙ୍ଗଳା ଭାଷାରେ ସୀମିତ ନୁହେଁ, ତାଙ୍କ ଅନେକ ରଚନା ବିଭିନ୍ନ ଭାଷାରେ ଅନୁବାଦ ହୋଇଛି। ଆଜି ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ଆମେ ଏହି ମହାନ ସାହିତ୍ୟିକଙ୍କୁ ସ୍ମରଣ କରିବା ସହିତ ତାଙ୍କର ଅମର ସାହିତ୍ୟ କୃତି ପ୍ରତି ସମ୍ମାନ ଜଣାଇଥାଉ।

0: ସାଥୀ, ଏଇଟା ଥିଲା ଆଜିର ସନ୍ଧାନ କାର୍ଯ୍ୟକ୍ରମ। ସମୟ ଆସିଯାଇଛି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସୁନ୍ଦର ସାକ୍ଷାତକାର, ଯାହାର ବିଷୟଟି ରହିଛି ଆମ ସମୟର ଯୁବବାଣୀ ଏବଂ କିଛି ଜାଣିବା କଥା। ତେବେ ଏ ତ ଥିଲା ସାଥୀ ଆଜିର ସନ୍ଧାନ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ତେବେ ସାଥୀ, ଆପଣମାନେ ଆପଣମାନଙ୍କ ମତାମତ ଆମକୁ ମେସେଜ, ଭଏସ୍ ମେସେଜ ଏବଂ ଇମେଲ ଦ୍ୱାରା ପଠାଇ ପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ SMS ପଠାଇବା ପାଇଁ ଆମ ନମ୍ବରଟି ହେଉଛି
0: 9438268568
1: ଏବଂ ଇମେଲ ID ହେଉଛି
0: AIRJoypur@gmail.com।
1: ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ। ମୁଁ ସୋନାଲି ପଣ୍ଡା,
0: ଆଉ ମୁଁ କେ ସାଇ ଶ୍ରୁତି ଆଚାର୍ଯ୍ୟ।
1: ରହିଲୁ ସାଥୀ,
2: ନମସ୍କାର।
3: ଶୁଣିଲି ଯୁବବାଣୀ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ହ୍ୟାଲୋ ଚୈତିଜାନ। ଉପସ୍ଥାପନା କରୁଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ସୁଜାତା ପଟ୍ଟନାୟକ।

0: ଆଲେ ଆଜି ଚୈତି ଜନ ବୈଠକ ଥାନୁ ମା ସମଲେଶ୍ୱରୀ ଚରଣ ତଲେ କୋଟି କୋଟି ପ୍ରଣାମ ଜଣାଇ କରି ଆରି ଆମର ଗଣେଶ ମହାପ୍ରୁ କେମିଶା କୋଟି କୋଟି ପ୍ରଣାମ ଜଣାଇ କରି ଚୈତି ଜନ କାର୍ଯ୍ୟକ୍ରମ ଠାନୁ ସର୍ତ୍ତେ ଭାଇ ଭଉଣୀ ମନକେ ନୂଆଖାଇ ଜୁଆର କଲୁନି
1: ଆଲେ ମୁଇଁ ମିଶା ଆମର ସର୍ତ୍ତେ ଭାଇ ଭଉଣୀ ମନକେ ଆରି ସେ ମା କେ ଆରି ଆମର ଗଣେଶ ମହାପ୍ରୁ କେ ଢୁଲି ଢୁଲି ଜୁଆର କରିଦେଲିନି
0: ଏଲେ ଖାଇଲେ ଖାମଲା ଆଜି ନୂଆ ଖାଇକି ନାଇଁ ଜବର ସାରଦା ଲାଗଲାନି
1: ସେଟା ତ ବାପା ନୂଆ ଖାଇ ଆରି ଗଣେଶ ପୂଜା ଅଛେ ଆହୁରି ଏବେ ମୁଇଁ ତୋର ସଙ୍ଗେ ଭିଡ଼ିଲିଛି ସେଟା ପାଇଁ ମତେ ଆରି ଶିକାଇ ସେ କହିବାଇ ନେଇକି ଇଂଲିଶ ଲଗେ ଡବଲ ସାରଦା ଲାଗଲାନି
0: କାଇ କାଜ ବୋଲେ ଆଜି କି ନୂଆ ଖାଇ କାଇ କାଜ ବୋଲେ ଆମର ଆଦିବାସୀ ଲୋକ ଆରି ଆମର ଓଡ଼ିଶା ଯାକର ଆମର ପଶ୍ଚିମ ଓଡ଼ିଶାରେ ଆମର ଜନ ଠାକୁରାନୀ ମା ଅଛେ ସମଲେଶ୍ୱରୀ ମା ତାର ଲଗେ ଆଜି ଆମର ଶସ୍ୟ ସବୁ ପୂଜା ପାଇସି ସବୁ ନୂଆ ଲୁଗା ପଟା ମନ ପିନ୍ତେରେ ଭାଇ ଆମର ଭାଇ ଭଉଣୀ ମନ
1: ଖାଇବା
0: ପିଠା ପନା କରି କରି ନୂଆ ଲୁଗା ପଟା ସାରଦା କରତେରେ ଭାଇ କି ଏବେ ଆରି ନାଇଁ ମକେ ମିଶା ସେ ସେମାନେ ଲଗେ ଉଠି ଯିବା କେ ସର୍ଦ୍ଦା କଲାନି
1: ସେଠି ତ ଯାଇକିରି ଡଗେଇବାକେ ମନ କରଲାନି ଆରି
0: ହେଲେ ଏମିତି ସେ ସତେ ସର୍ଦ୍ଦାର ହେଲେ ଆଜି କାଇଟା ବୋଲେ ଆଜି ଆଲୋ ଚୈତି ଜନ କି ନାଇଁ ହେଲେ ଭାଇ ଭଉଣୀ ମନ କାତା ଭାଇ କେମିତି ସେମାନେ ନୂଆ ଖାଇ ପାଳନ କରଲାନି ମିଶା ଆମକେ ଖଣ୍ଡେ ଖୁଆଇବା ଆରେ ଆମକେ ମିଶା ସାରଦା ଲାଗି ଯାଇଛି କି ନାଇଁ
1: ହେଲେ ମନ ସାରଦା ଲାଗଲା ପରେ ଆଗତୁର ଗୋଟେ ଗୀତ ଗୁଟେ ଶୁଣିଦଉ କି ଆପା
0: ଆମକେ ତ ମନ ସାରଦା ହେଇସି ଆରି କାଇଟା ବୋଲେ ଆମର ଭାଇ ଭଉଣୀ ମନ ଆଜି ନୂଆ ଖାଇ ମନାଇଲାନି ଏ ଗୀତ ଶୁଣି କରି ସେମାନେ ମିଶା ସର୍ଦ୍ଦା ହେ ଭାଇ
1: ସର୍ଦ୍ଦା ଭାଇ ଆମ ଦୁଇ ଲୋକ ମିଶା ଖଣ୍ଡେ ଡଗାଉ ଖାଇ
0: ଡଗାଉନି ଆରି ଭାଇ ଭଉଣୀ କାଜେ ଡଗାଉ ଆରି କାଇଟା ବୋଲେ ପିଠା ପନା ମନ ସବୁ ଜବର କରେ ଭାଇ
1: ପୂଜା ପିନ୍ଧିକି ସେମାନେ ଡଗାଇବା ଆମେ ମିଶା ଇତି ଖଣ୍ଡେ ଡଗାଇ ଦବୁ ବାପା
0: ଆଲେ ଆଲେ

0: ಎಲ್ಲ ಕಾಯ್ತಾ ಬಲ್ಲೆ ಪೊರ್ತು ಮಾರ ಬೆಲ್ ನೈನಿ ಫೋನ್ ಊಟಾಯ್ದು
1: ಆಲೆ ಅಲ್ಲೇ ಊಟಾಯ್ದು.
0: ಹಲೋ ಚೈತಿ ಜಾನ್. ಜ್ವಾರ್ ಜ್ವಾರ್ ಕೇ ಕೊಯ್ಲಾಸ್ನಿ
2: ನವೀನ ಕೊಯ್ಲಿ ನವೀನ ಕುಂಬಾರ್ ಜೈಪುರ್ ಕುಂಬಾರ್ ಅಂತಾನು.
0: ಆಲೆ ಜ್ವಾರ್ ಲಾಗ ನವೀನ್ ಬಾಬು.
2: ಜ್ವಾರ್ ಅಪ್ಪ
0: ನಿಕೋ ಆಚಾಸ್.
2: ಹ್ಞೂ ನಿಕೋ ಆಚೆ ಅಪ್ಪ.
0: ಹ್ಮ್ ಎಲ್ಲ ನೂಆಖಾಯಿ ಟಾ ಕೆಂತಿ ಮನಾಯಲಾಸ್ನಿ ಕೆಂತಿ ಕರೆ ಕರ್ಲಾಸ್ನಿ ನೂಆಖಾಯಿ ನವೀನ್ ಬಾಬು.
2: ನೂಆಖಾಯಿ ಹೇಸಿ ಅಪ್ಪ ಆಮರ ಕೇವ ಪೊಂದೋ ಟೈರೆಂಚೆ ಮುಗಳವಾಸಿಗೆ ಕಲ್ಲಿಗೆ ತೋ ಗಣೇಶ ಪೂಜಾ ಕಲ್ಲಿಗೆ ಗಣೇಶ ಪೂಜಾ ಬಾಸಿ ದಿನ ನೂಆಖಾಯಿ ಸಿ ಪಿಟಾ ಐಸಿ ಅರೆ ರಂದಾ ಬಡಾ ಭಾತ ಚಾ ದಾಲಿ ತರಕಾರಿ ಸಬ ಐಸಿ ಅಪ್ಪ ಅರೆ ଘରେ ପୂଜା ପାଠ ହେଇଛି ପରେ ଯେନ୍ତା କି ଚାଉଲ ନାଇଁ କି ଆମ ନୂଆ ଚାଉଲ ନୂଆ ଧାନର ଚାଉଲ ଖଣ୍ଡେ କ୍ଷୀରି ହେଇଛି ଏମିତି ଯାକ ହେଇଛି ପୂଜା ପାଠ ହେଇଛି ଘରେ ଆରେ
0: ପିଲାଟ କି ସବୁ ନୂଆ ଲୁଗା ମନ ପିନ୍ଧିବା.
2: ହଁ ପିଲା ଟିକେ ନୂଆ ଲୁଗା ପିନ୍ଧିବା ଆଉ ଗୋଟେ ଦିନ ପରବ ବୋଲି ଘରେ ସର୍ଦ୍ଦାରେ ମନାଇବା କଥା.
1: ନବୀନ ବାବୁ ଜୁହାର ଲାଗ ମୁଇଁ ମିଶା ବସିଲିଛି କମଲା ଆପା.
2: ହଁ ଜୁହାର ଆପା ଜୁହାର ହନିକ ଅଛି ଆପା.
1: ଆରେ ଆମର ଏଠି କାର୍ଯ୍ୟକ୍ରମ ମନ ଶୁଣିଲା ସିନି କେମିତି ଲାଗିଲାନି?
2: ହଁ ଶୁଣିଲିନି
1: ନାଟକ ମିଶା ବଜାର ହେଲା ଗୀତ ବଜାର ହେଲା ଶୁଣିଲାସ କି?
2: ହଁ ଶୁଣିଲି ନାଟକ ଶୁଣିଲି ଭଲ ଲାଗିଲା. ଇ ଆମର ଯୋଉ ଦାଦନ ଶ୍ରମିକ ମାନେ ଯେନ୍ ବାହାରେ କୁଲିଭୂତି ଗଲା ଏଠି ଉପରେ ଲେଖା ହେଲା ଭଲ ଲାଗିଲା.
1: ଆରେ
2: ଏବେ କାଲିର କାର୍ଯ୍ୟକ୍ରମ କରିବ ବଢିଆ ଲାଗିଲା ଭଲ ଲାଗିଲା ସବୁ କାର୍ଯ୍ୟକ୍ରମ ଭଲ ଲାଗିଲାନି ବାପା.
1: ହେଲେ ତମକୁ ନୂଆଖାଇ ପାଇଁ ବୁତେ ବୁତେ ଆମେ ଶୁଭେଚ୍ଛା ଚଲାଇ ନେଲି ଆରେ ଏମିତି ସେ ଆମକେ ଫୋନ କରତେ ରୁଆ ରହିଲୁନି ତେବେ

0: ଜୁହାର ଲାଗ।
1: ହଁ ଜୁହାର ଆପା।
2: ଜୁହାର ଲାଗ। ହ୍ୟାଲୋ ଚୈତି ଜାନ।
1: ହ୍ୟାଲୋ ଚୈତି ଜାନ। ପ୍ରଥମେ ନୂଆଖାଇ ଜୁହାର।
0: ହଁ ତମକେ ମିଶା ବୁତେକ ବୁତେକ ଜୁହାର ଲାଗ। ନୂଆଖାଇ ପାଇଁ ନା ଖଣ୍ଡେ ସାଙ୍ଗେ ଦିଆସ କାଏ
1: ଆମ ଅଞ୍ଚଳ କହୁଛି ବଲାଙ୍ଗୀର ର। ଆଜି ତ ମଙ୍ଗଳବାର, ଆଜି ତ ଧୁମଧାମ ରେ ନୂଆଖାଇ ପାଳନ ହଉଛି ଏକ ନମ୍ବର ଭାବରେ। ତାପରେ ଗଣେଶ କାତରେ ଚାଲି ଯାଇଛି, ବହୁତ ଖୁସି ଲାଗୁଛି। ଅନେକ ବର୍ତ୍ତମାନ କଣ କହନ୍ତି ବୈଠକ ହେଇଥିଲା, ଗଣେଶ ପୂଜା ଉପଲକ୍ଷେ ପାରାୟଣ ହେଇଥିଲା, ଦଣ୍ଡ ନାଟ୍ୟ ହେଇଥିଲା, ଅନେକ ଜିନିଷ କଳା ସଂସ୍କୃତି ପରମ୍ପରା ଯେନ୍ତା କରିଥିଲେ ଲୋପ ପାଇଗଲାନ ବୋଲି, କିନ୍ତୁ ଆମ ପଟେ ଧୁମଧାମରେ ପାଳନ ହଉଛି। ତାପରେ ଛୋଟ ଛୋଟ ପିଲାମାନଙ୍କ ଲାଗି ବି ପ୍ରତିଯୋଗିତା ମାନ କରା ହେଇଥିଲା, ଯେମିତି ସେ ପୁଚି ଖେଳ ହଉ କି ଆମର ମାଟିଆ ଫିଟା ହଉ କି ଅନେକ ଏନ୍ତା ଏଇଟା ହଉଛେ କାର୍ଯ୍ୟକ୍ରମ ହାତକୁ ଆଣିକିରି କରା ହେଇଥିଲା।
0: ବଢିଆ ନିକସେ ଆରି
1: ମାମା କାଇଁ ଗଲେ
0: ମାମା ନାଇ କାଇ ଆଜି ଦୁଇଟା ଆପା ମନ ବିଳୁଛୁ।
2: ଜୁହାର ଲାଗ ନୀଳାଞ୍ଚଲ ବାବୁ।
1: ଜୁହାର ଜୁହାର
2: ନୂଆଖାଇ ଜୁହାର। ହେଲେ ନୂଆଖାଇ କେ ତମେ ଏବେ କହିଲା କାଇ କାଇ ସବୁ ପ୍ରତିଯୋଗିତା ମାନେ ହେଲା ବୋଲି, ହେଲେ ଘରେ ନେଇକି ନୂଆଖାଇ ପୂଜା କାଇଟା କରଲାସନି ଆର ଖାଇ କାଇ ରନ୍ଧା ମନ କରଲାସନି, କେମିତି ପାଳନ କରଲାସନି ଘରେ ସେଇଟା ଅଲପ କହି ଦିଆ କାଇ।
1: ଦେଖନ୍ତୁ ନୂଆଖାଇ ତ ବିଶେଷ କରି ଆମଟା କହି ରଖୁଛି, ଆମ ଏପଟରେ କଣ ହୁଏ ଯାର ଯେତେ ଇଷ୍ଟ ଦେବୀ ଦେବତା ଅଛି ପ୍ରାୟତଃ, ପ୍ରଥମେ ତ ମା ସମଲେଙ୍କ ପାଖ ନିହାତି ଲାଗିବ, ତା ତ ପରମ୍ପରା ଅଛି। ଆସନ୍ତାକାଲି ଏଇ ରାକ୍ଷଣ ବର୍ତ୍ତମାନ ସମାଜ ନ ଆଶ୍ରା ହଉଛି ଲାଗିଲା। ତାପରେ ଦ୍ୱିତୀୟତଃ ହଉଛି ଯେ ଲୋକଙ୍କର ଯେତେ ବି ତାଙ୍କର ଯେନ ଅଛି 33 କୋଟି ଦେବ ଦେବତା, 33 କୋଟିରୁ ଯାହାର ଯେକୌଣସି ଦେବୀ ହଉ କି ଯେକୌଣସି ଦେବତା ହଉ କି ତା ପାଖରେ ଆଗ ପ୍ରଥମେ ଭୋଗ ଲାଗିବ, ତା ପାଖରେ ନୂଆ ଚୁଆ କୁଆଟି ଲାଗିବ, ତାପରେ ଘରେ ମା ମହଲାକୁ ହଉ କି ଘରେ ଯେମାନେ ଯୋଉ ପୂଜା ପୂଜି କରୁଥିବେ ଦେବତା ପାଜି କରୁଥିବେ ସେଠାରେ ବି ପ୍ରାୟ କଣ କରୁଥିବେ ପୂଜା ପୂଜି ଲାଗିବ। ତାପରେ ପ୍ରାୟ ଯଦି ଯାହାର ଯଦି କନ୍ଦନ ବୁଢ଼ୀ ଥିବ, କନ୍ଦନ ବୁଢ଼ୀ ବି ମା କନ୍ଦନ ବୁଢ଼ୀକେ ସମସ୍ତେ ଦେବେ, ଏମିତିକି ନିଆ ସମସ୍ତେ ଏମିତି ପୂଜା ପୂଜି କରିକି ଇତ୍ୟାଦି ଇତ୍ୟାଦି କରିକିରି, ତାପରେ ଯେତେଟା ଯେମିତି ଡାଲ ହଉ ତରକାରୀ ହଉ ଖଟା ହଉ ଏମିତି ଅନେକ ଜିନିଷ ସମସ୍ତେ ଧୁମଧାମରେ ନୂଆଖାଇ ହେବେ। ନୂଆଖାଇ ସମସ୍ତେ ନୂଆଖାଇର ଫେର ଫାଟ ହେବେ, ଜୁହାର ଭେଟ ହେବେ, ସମସ୍ତେ ୟା କଣ କହନ୍ତି ସାନ ମାନେ ସମସ୍ତେ ବଡ ମାନଙ୍କୁ ଜୁହାର ଭେଟ କରିବେ, ସମସ୍ତେ ଆଶୀର୍ବାଦ ଦେବେ, ବହୁତ ଖୁସିର କଥା। ଆର ଗୋଟେ ଉତ୍ସବ ଲାଗ୍ସି ଛାଡ଼ଖାଇ, ଛାଡ଼ଖାଇ ଯେନ୍ତା ହଉଛେ ସେଟା ବୁଧବାର ଦିନ ପଡ଼ବା, ଆରାମରେ ମଟନ ଚିକେନ ଇତ୍ୟାଦି ସମସ୍ତେ ଭୋଜି ଭୁଜା କରିକି ମଜା ମଜଲିସ କରିକି ସେ ଦିନଟି ପୁରା, ତାପରେ ସେ ଛାଡ଼ଖାଇ ଦିନ କଣ ଆସି ଗଣେଶ ପୂଜା ଉଡା ସେ ଗଣେଶ ମହାପୁରୁକୁ ବୋଲି ଆସନ, ସେଟା ବି ସମସ୍ତେ ପୁରା ଧୁମଧାମରେ ନାଚି ଦେଖିକିରି ପୁରା ଏକଦମ ପୁରା ମୋଟାମୋଟି କହିବାକୁ ଗଲେ ପରିବେଶ ଟି ପୁରା ସେଦିନ ବହୁତ ଖୁସି ଲାଗେ।
2: ଭଲ କଥା, ଆମେ ସାହେବୁ ବୁଧବାର ଦିନ କେଲେ
0: କଥା ଶୁଣିକିରି ଆରେ ମନ ନା ରହିଲାନି, ସିତିଆଗା ଯିବାକେ ମନ କରଲାନି।
1: ହଁ ପଲେ ଆସନ୍ତୁ, ପଶ୍ଚିମ ଓଡ଼ିଶାକୁ ପଲେ ଆସନ୍ତୁ। ଦେଖନ୍ତୁ ନୂଆଖାଇ ତ ଯେତେ ଗୋଟେ ପାଠକରେ ନୂଆଖାଇ ଅଛି, ଯେହେତୁ ଆମେ ପଞ୍ଚମ କ୍ଲାସ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିରେ କି ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ବୋଲି ମୋର ଟିକେ ସଠିକ ମନେ ପଡ଼ୁନାହିଁ, କିନ୍ତୁ ଆମେ ଆମର ସାରା ଓଡ଼ିଶାରେ ଯେମିତି 30 ଜିଲ୍ଲା ଯେମିତି ନୂଆଖାଇ ପାଠ ପଢୁଛୁ, ସମସ୍ତେ ଚୁଲି ନୂଆ ଖାଇବା ଖାଉଛି, ଆମେ କଣ ପାଠ ପଢିଦେଲେ ନୁହେଁ, ତା ସହିତ ଫାଟ ଟିକେ ହେବା ନିହାତି ଜରୁରୀ ସମସ୍ତଙ୍କ ପାଇଁ।
2: ମା ସମଲେଶ୍ୱରୀ ଠାକୁରାଣୀକେ କୋଟି କୋଟି ଜୁହାର ଲାଗ। ଆରି
1: ତାପରେ ଆଉ ଗୋଟେ କଥା ବି, ଆଜି ଦେଖନ୍ତୁ ଇଏ ହଉଛି ନୂଆଖାଇ ଦିନ ଦୁଇ ଦୁଇଟା ନାନୀ କାର୍ଯ୍ୟକ୍ରମ କରୁଛନ୍, ବହୁତ ଖୁସି ଲାଗୁଛି। ଅନ୍ୟ ଦିନ ମାମା ଗୋଟେ ନାନୀ ଗୋଟେ କାର୍ଯ୍ୟକ୍ରମ କରୁଛନ୍। ହଁ ଆଜି ମା ସମଲେ ସେମିତି କରିଛି ପୁରା, ଦୁଇ ଦିନ ନାନୀ କାର୍ଯ୍ୟକ୍ରମ କରୁଛନ୍, ବହୁତ ଖୁସି ଲାଗୁଛି ପୁରା। ଆଉ ଆପଣ ସେପଟେ ବର୍ଷା କେମିତି ହଉଛି କୁହନ୍ତୁ ଟିକେ, ବର୍ଷା କେମିତି ହଉଛି?
2: ବର୍ଷା ବୋଲେ ଏବେ ତ ଲଘୁଚାପ ବର୍ଷା ମନ ହେଲାନି, ଆକା ଖଣ୍ଡେ ଖରା ଚେକଲାନି ଖଣ୍ଡେ ବର୍ଷା। ଆମର ଇ ବାଟେ ମିଶା କାଇଟା ବୋଲେ ଗଣେଶ ପୂଜା କାଜେ ନୂଆଖାଇ କାଜେ ସବୁ ବାଟେ ଚଳଚଞ୍ଚଳ ହେଲା, ଯେ ସବୁ ଘରେ ସର୍ଦା ପିଲା ଟକି ମାନେ ସ୍କୁଲରେ ଲଗେ ଗଣେଶ ପୂଜା କରଲାନି, ଘରେ ମିଶା ଆମେ ପୂଜା କଲୁନି। ଆରି ଗଣେଶ ପୂଜା ବାସୀ ଦିନ ଇ ବାଟେ ମିଶା ଆମର ସବୁ ଆଦିବାସୀ ଲୋକ ନୂଆଖାଇ ପାଳନ କରଲାନି ତ
1: ଦେଖନ୍ତୁ ପଶ୍ଚିମ ଓଡ଼ିଶାରେ ଯେମିତି ପାଳନ ଅଛି ଆପଣ ସେପଟେ
0: ଏମିତି ମାତ୍ର ଏମିତି ଏକା ଲୁଗା ପୋଛା ପିନ୍ଧିବା, ଆରି ଜମି ବାଡି ଲଗେ ଖଣ୍ଡେ ଚୋରୁ ନେଇକିରି ଆମର ଇଷ୍ଟ ଦେବୀ କେ ମିଶାରୁ ଇତି ମିଶାରୁ ସେମିତି ସେ ପୂଜା କରବା,
2: ନୂଆ ଚାଉଲ ବାହାରସି ମାଣ୍ଡିଆ ବାହାରସି ସବୁ ଜନ ଜନଟା ନୂଆ ବାହାରଛି ସବୁ ଯାକ ଆମର ଇଷ୍ଟ ଦେବୀ କେ ପୂଜା ହେଇସି। ଆରି ତମର ପରା ଏକା ଆମେ ମିଶା ନୂଆ ଲୁଗା ପିନ୍ଧିବୁ ଆରି ପିଟା ପତର କରିକି ଶାରଦା ସେ ଏକା କରବୁ
0: କରବୁ ଡାକାଇବୁ ଖଣ୍ଡେ ଆମ ମିଶା ଗୀତ ବୁତା ବଜାଇକିରି ଗୁଟାଇ।
1: ହଁ ସେଟା ତ ହଉଛି ସମସ୍ତଙ୍କ ପରମ୍ପରା ଲାଗିଛି। ଆଜି ପାଇକି କିଏ ନାନୀ ଅଛନ୍ତି ସନ୍ଧି ପାଣି, ଗୋଟେ ଗୋଟେ ଧମେତି ନାନୀ ଅଛନ୍ତି, ଆଉ ଗୋଟେ କମଳା ନାନୀ ବୋଧେ ଅଛନ୍ତି।
0: ହଁ ମୁଁ କମଳା କହିଲିନି କାଇ,
1: ଆଉ ଗୋଟେ ଧମେତି ନାନୀ ଅଛନ୍ତି ବୋଧେ
2: କାର୍ଯ୍ୟକ୍ରମ ବିଷୟ ମିଶା ଅଲପ କହି ଦିଆ ସବୁ କାର୍ଯ୍ୟକ୍ରମ କେମିତି ଲାଗଲାନି।
1: ହଁ କାର୍ଯ୍ୟକ୍ରମ ମାନେ ସବୁ ତ କାର୍ଯ୍ୟକ୍ରମ ସବୁ ତ ନିମାନ ଲାଗୁଛି, ଆଉ ମାତ୍ର କେତେ ରହିଲା, ମାତ୍ର ଏକ ମାସ ରହିଲା ଅକ୍ଟୋବର ମାସ, ତ ଆପଣଙ୍କ ଚେତିଜନ କାର୍ଯ୍ୟକ୍ରମ ନୂଆ ନୂଆ କାର୍ଯ୍ୟକ୍ରମ ଟିକେ ଦେବୁ ଆଶା ବିଶ୍ୱାସ କରୁଛି, କାରଣ ଗୋଟେ କାର୍ଯ୍ୟକ୍ରମ 6 ମାସ ଚାଲେ, 6 ମାସ ପରେ ନିହାତି ନୂଆ କାର୍ଯ୍ୟକ୍ରମ ଶ୍ରେଣୀ ଲାଗୁ କରାଯାଏ, ସେଥିପାଇଁ ମୁଁ ଅନୁରୋଧ କରୁଛି ଆପଣଙ୍କ ସମସ୍ତ ଉପସ୍ଥିତ।

0: ଉପସ୍ଥାପିକା ମାନଙ୍କୁ ଯାହା ହାତରେ ମାତ୍ର ଆଉ କେତେ ଦିନ, ମାତ୍ର ଆଉ 20-22 ଦିନ ଅଛି, ଅକ୍ଟୋବର ମାସ ଆସିଯାଉଛି, ଅକ୍ଟୋବର ମାସରେ ଯେମିତି ଗୋଟେ ନୂଆ କାର୍ଯ୍ୟକ୍ରମ ଶୁଣିବାକୁ ମିଳନ୍ତା, ତାହେଲେ ଖୁସି ଲାଗିବ।
1: ହଇ ନୂଆ କାର୍ଯ୍ୟକ୍ରମ କହିଲା ଯେ ଖାଇ ନୂଆ କାର୍ଯ୍ୟକ୍ରମ ସେଟା ମିଶା ତମେ ଅଲପ ଭାବି ଚିନ୍ତି କରି କୁହା ଆମକେ କୋନ ରକମର
0: ଯେମିତି ଦେଖନ୍ତୁ ନୂଆ କାର୍ଯ୍ୟକ୍ରମ ଯେମିତି ରୂପକ ହେଲା କି ନାଟକ ହେଲା କି ଗୀତିନାଟ୍ୟ ହେଲା କି ଅନେକ ଆମର ଯୋଉ କଣ କହନ୍ତି ନ ଅନେକ ପର୍ବପର୍ବାଣି ଆକୁ ଏନ୍ତା ରଖିକରି ଯେକୌଣସି ଏମିତି ଗୋଟେ କାର୍ଯ୍ୟକ୍ରମ ହେଲା ଏମିତି ଆଗ ମାନେ ଗୋଟେ କାର୍ଯ୍ୟକ୍ରମ ମାନେ କରୁଛେ ଯାହା ଟିକେ ଚଟି ଜଣ କାର୍ଯ୍ୟକ୍ରମ ଶୁଣିବାକୁ ଟିକେ ବହୁତ ଖୁସି ହବ। ଯେମିତି ଆପଣ ଏସିଆ ନାଟ ବୋଲୁଛନ୍ତି ଯେମିତି ଖୁସି ଲାଗୁଛି, ସେମିତି ଯେକୌଣସି ମୁଁ ଆପଣଙ୍କୁ ଯୋଉ ଯୋଉ କାର୍ଯ୍ୟକ୍ରମ ମାନେ କହିଲି ଏ କାର୍ଯ୍ୟକ୍ରମ ମାନେ ଟିକେ କରନ୍ତୁ, ତା ନିହାତି ଭାବେ ଟିକେ ଖୁସି ଲାଗିବ।
1: ତମର ଅନୁରୋଧ ପାଇଁ ଧନ୍ୟବାଦ,
0: କିନ୍ତୁ କାର୍ଯ୍ୟକ୍ରମ କରିବା ପାଇଁ ଆପଣ ଆଉ ନାହାନ୍ତି, କିନ୍ତୁ ଆପଣ ଶୁଣି ଦଉଛନ୍ତି, କିନ୍ତୁ କାର୍ଯ୍ୟକ୍ରମ କଲେ ଟିକେ ମଜା ଲାଗନ୍ତା।
2: ନାଇଁ ନାଇଁ ଆମେ ଆମର ବଡ଼ ବାବୁକେ ଏଇଟା ମାନେ କହିବୁ କାଇ ଜଣାଇ ଦେବୁ, ଏବେ ତମର କହିବା ଲାଗି ଆମେ ଏବେ ନୂଆ ନୂଆ ନାଟକ ମାନ ମିଶା କରଲୁନି, ଏବେ ଚେଷ୍ଟା କଲୁନି,
1: ତମେ ଶୁଣିଲା ସିନି କି ନାଇଁ
2: ମାସକେ ଗୋଟେ ଗୋଟେ ଶୁଣେ ବଜାଇଲୁନି।
0: ନାଇଁ ନାଇଁ ସାର୍ ତ ମାସ ଗୋଟେ ନାଟକ ଶୁଣୁଛେ, ବହୁତ ଖୁସି ଲାଗୁଛି।
2: ସେମିତି ଆକା ଏବେ ତମର କହିବାଟା ମାନେ ଆମେ ବଡ ବାବୁକେ ଶୁଣେଇକିରି ଆମେ ମିଶା ଖଣ୍ଡେ ଚେଷ୍ଟା କରବୁ ସେଟା କରବାକେ।
0: ଓକେ ଓକେ ଓକେ
1: ଆଲେ ରହିଲୁନି ତେବେ ଧନ୍ୟବାଦ ଲାଗ,
0: ଜୁହାର ଜୁହାର ନୂଆଖାଇ ଜୁହାର।
2: ହ୍ୟାଲୋ ଚୈତି ଜନ,
3: ମଙ୍ଗଳ ଆଳତି ମଙ୍ଗଳ ପ୍ରଭାତେ ମଙ୍ଗଳ ବୈଶିଖା ସମସ୍ତେ ସମସ୍ତେ ଜୟ ମା ମଙ୍ଗଳା, ନମସ୍କାର ଗୋପକୁ ନମସ୍କାର ଗୋପକୁ
2: ଆଲେ ସେ ମା କେ ଆହୁରି ତମକେ ବୁତେକ ବୁତେକ ଜୁହାର ଲାଗ, କିଏ କହିଲା ସିନେ ଖଣ୍ଡେ ନା ସାଙ୍ଗେ ଦିଆସ
3: ନୂଆଖାଇ
1: ପାଳନ କରଲାସ ନେଇ?
3: ଆମର ତ ଏପଟେ ନୂଆଖାଇ ପାଳନ ହୁଏ ନା, ବେସିକାଲି ଆପଣଙ୍କ ସେପଟେ ସମ୍ବଲପୁର ବରଗଡ ଆଉ ଆପଣଙ୍କ ସେପଟେ ପଶ୍ଚିମା ଓଡିଶାରେ ପ୍ରାୟ ପାଳନ କରନ୍ତି।
1: ଆଲେ କାର୍ଯ୍ୟକ୍ରମ ବିଷୟ ଅଲପ କହି ଦିଆ କା, କେମିତି ଲାଗିଲା ନି ଶୁଣିଲା ସିନି କାର୍ଯ୍ୟକ୍ରମ ମାନେ ସବୁ?
3: କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି, ଜବରଦସ୍ତ ଲାଗୁଛି, ବଢିଆ ଲାଗୁଛି, ଗୀତ ବି ପଚାଶ କରୁଛନ୍ତି
2: ଆଦିବାସୀ
3: ନୃତ୍ୟ ପରିବେଷଣ କରୁଛନ୍ତି ସେମାନଙ୍କୁ ଗୋଟେ ଗୋଟେ ସାକ୍ଷାତକାର ନିଅନ୍ତେ ଆଉ ପଚାରି କରନ୍ତେ କେମିତି କଣ ଏଇ ନୃତ୍ୟ ପରିବେଷଣ କରୁଛନ୍ତି, ଏସବୁ ବିଷୟରେ ଯଦି ତାଙ୍କର ପରିବାର କଣ ସବୁ କେମିତି କଣ ଏଇଟା ଆଗକୁ ଯାଇପାରିବ
2: ତାଙ୍କର ଯଦି ହେଲା ବୋଲେ ଆମେ ସେମିତି କରବାକେ ଚେଷ୍ଟା କରବୁ। ରହିଲୁନି ହେଲେ ଜୁହାର ଲାଗୁ,
3: ନମସ୍କାର।
1: ହ୍ୟାଲୋ ଚୈତି ଚନ୍,
4: ନମସ୍କାର ଆଜ୍ଞା,
1: ଜୁହାର ଜୁହାର, କେ କହିଲା ସିନି?
4: ଜୟପୁର ଶାଶ୍ୱତ କହୁଛି ଆଜ୍ଞା।
1: କେନ୍ତା ଶାଶ୍ୱତ ବାବୁ ନିକ ଚାଷ? ଘରେ କାଇ ପୂଜା ମାନ ଚାଲିଲା ଚେ?
2: ଶାଶ୍ୱତ ବାବୁ ମୁଇଁ ମିଶା ବସଲିଛି କମଲା ଆପା, କେମିତି ନିକ ଚାଷ କି ବୁତେକ ଦିନ କେ ଫୋନ କଲାସ କାଇକି? ତମର ଘରେ କାଇ କାଇ ପୂଜା କରଲାସ ନି ବୋଲାସ, ବାଲି ତୃତୀୟା କାଇଟା କରଲାସ ନି?
4: ବାଲି ତୃତୀୟା ପୂଜା ଆଜ୍ଞା ଶିବଙ୍କର ପୂଜା ଆଜ୍ଞା ଏଇଟା।
2: ଆରେ କାଇ କାଇ ଟା ପିଠା ପଣା କରଲାସ ନେ କି କେନ୍ତା?
4: ନାଇଁ ପିଠା ପଣା ଆଜ୍ଞା ସବୁ ଖୋଳ ମୂଳ ସବୁ ପୂଜା ହବ ଆଜ୍ଞା ସନ୍ଧ୍ୟା ବେଳକୁ।
2: ଆଲେ ଆଲେ ଆଲେ ଆରେ ଏବେ ଗଣେଶ ପୂଜା କେ କେମିତି ସବୁ ଲାଗଲା? ଗଣେଶ ପୂଜା ଅଛେ, ନୂଆଖାଇ ଅଛେ ଆଗକେ?
4: ହଁ ଆଜ୍ଞା, ନୂଆଖାଇ ର ସମସ୍ତଙ୍କୁ ନେଇକି ଅଭିନନ୍ଦନ ଜଣଉଛି ଆଜ୍ଞା, ପଶ୍ଚିମ ଓଡିଶାରେ ଶୁଣୁଥିବେ ଶ୍ରୋତା ମାନେ ଜଣେଇ ଦେବେ ଆଜ୍ଞା।
2: ଆଲେ ଆଲେ
1: ନିକ କଥା କହିଲା ଶାଶ୍ୱତ ବାବୁ, ଏବେ ଜନ ଆମର ପଶ୍ଚିମ ଓଡିଶା ଲାଗେ ଜନ ଆମର ଶ୍ରୋତା ଭାଇ ଭଉଣୀ ବନ ଆଚତ ସବୁ ଏବେ ଶାଶ୍ୱତ ଭାଇ ସେମାନଙ୍କେ ଶୁଭକାମନା ଜଣାଇଲେନି, ଆମେ ଜଣାଇଲୁନି ରେଡିଓ ମାଧ୍ୟମରେ ସବୁକେ ଶୁଭେଚ୍ଛା।
4: ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି ଆଜ୍ଞା ଆପଣଙ୍କର,
2: ଧନ୍ୟବାଦ ଲାଗ,
4: ନମସ୍କାର ଆଜ୍ଞା।
1: ରହିଲୁନି ତେବେ ଜୁହାର,
4: ନମସ୍କାର ଆଜ୍ଞା।
2: ହ୍ୟାଲୋ ଚୈତି ଜନ,
5: ହ୍ୟାଲୋ ପା, ଜୁହାର ଲାଗ,
2: ଜୁହାର ଜୁହାର, କିଏ କହିଲାସ ନି ନାଉ ଖଣ୍ଡ ସାଙ୍ଗେ ଦିଆସ?
5: କଣ କହିଲେ ନି ଗାଡ଼ି ଗୁଣ୍ଡା ଖରାପ? ହଁ ନାଇଁ ତେବେ।

0: ଆଲେ ଜଲକଣ୍ଠ ବାବୁ କେନ୍ତା ରେ ଚାଷ
1: ବେଟ ଗାଟେ ଗଲା ଚତକାଇ କି ଜଲକଣ୍ଠ ବାବୁ ସେଟା କାଜେ ଆଜି ବିଡ଼ ଦେଲୁ ଆମ ଦୁଇ ଲୋକାରି
2: ବୈଠକେ
0: ଉଠି ଆଇଲୁ ଆରି ଆରି ପିଲା ମନ ଭଲ ଅଛତ କି ତମର
1: ବାବୁ ମନ ଯେ କପ ପାରା ହେଇ ଯାଇ ରହିଲା ତ ଆରି ଡାକ୍ତର ନେଲୁ କାଜେ ରସ ମନ ଦେଲା ଏବେ କାଣ୍ଡେ
0: ଆଜିକାଲି ପାନୀର ଦିନ ତ ଖଣ୍ଡେ ଜାଗ୍ରତ କରବାର ଅଛେ ପିଲା ଟକି ମନ କେ ଆରି
1: ଜାଗ୍ରତ କଲୁ ହେଲାନି
2: ସମ୍ବଲବାଟା ଟିକେ କଷ୍ଟ ଆକାରି ପିଲା ମନ କେ ଏମିତି ବୈସେ ଆରି କାଇଟା
1: ଗରମ ପାଣି ପିଲାନି ଆଉ କି ବୋଲେ ହାତ ଗୋଡ ଧୋଇବାଟା ଗାଧା ପିଇଦେବେ ସେ ଗରମ ପାଣି ଆକାରେ କାଇ କାମ ନାହିଁ ହେଲେ ଥଣ୍ଡା ଧରଲାନି ଆକାରି ଗୁଡାଏ କରି ବାବୁ ମନକେ ରଖଲୁନି ଭିତରେ ଆକା ରଖଲୁନି ପବନ ମିଶା ନ ପାଉ ବୋଲି ଜାଗ୍ରତ କଲୁନି ମିଶା ମାନେ ଧରଲାନି ଆକାରି
2: ସିପାନୀ ଦିନ କି ନାଇଁ ଜଲକଣ୍ଠ ବାବୁ
0: ସାନ ପିଲା ଟକି ମାନେ ଖଣ୍ଡେ ବେଗି ଧରସି ଆଲେ କେମିତି ନୂଆଖାଇ ପାଇଁ କେମିତି କାଇଟା କରଲାସନି ଖଣ୍ଡେ କହି ଦିଅସ କାଏ
1: ନୂଆଖାଇ ବୋଲେ ଏବେ ତ କାଇଟା ନୂଆ ଏକୁମଡା ଡାଲମନ ତେତଲି କାଏ ନୂଆ ଖାଇବା ଏବେ ଆରି
2: ଏଲେ କାର୍ଯ୍ୟକ୍ରମ ଇ ଆଟଟା ସବୁ ଶୁଣିଲା କେମିତି ଲାଗଲା
1: ସରଲା ଭିତରେ ଲଗାଇଲି ଯେ ପଛେ ତମର ସେ ବଢିଆ କଥା କହିଲା ଟା ମନ ଆଉ ଗୀତ ମନ ବଢିଆ ବଢିଆ ସେଟ୍ କଲା ମନ ବଢିଆ ଲାଗଲା
0: ଏମିତି ସେ ଆମର କାର୍ଯ୍ୟକ୍ରମ ମନ ଶୁଣତେ ରୁହା ଆରେ ଆମକେ ଏମିତି ଫୋନ କରିକି ମତାମତ ଜଣାଇତେ ରୁହା ଜଲକଣ୍ଠ ବାବୁ ରହିଲୁନି ତେବେ ଜୁହାର ଲାଗ
2: ଜୁହାର ଲାଗ
0: ହ୍ୟାଲୋ ଚୈତି ଜାନ ଜୁହାର ଜୁହାର କିଏ କହିଲାସନି ନାଁ ଖଣ୍ଡ ସାଙ୍ଗେ ଦିଆସ
3: ମୁଁ ସଞ୍ଜୀବ କୁମାର ରାଉତ ଦିଲ୍ଲୀ ଗୁଡଖାନ କହିଲି
0: ଆଲେ କେମିତି ନିକୁଆ ଚାଷ କି
3: ହଁ ପା ନିକୁଆ ଚାଷ ଲକ୍ଷ୍ମୀ
2: ନୂଆ ଖାଇ ଜୁହାର ସଞ୍ଜୀବ ବାବୁ
3: ନୂଆ ଖାଇ ଜୁହାର ଜୁହାର ଆଜି ଗୋଟେ ଲକ୍ଷ୍ମୀ
0: ନାଇଁ ନାଇଁ ଆଜି ନୂଆ ଖାଇ ବୋଲି ଦୁଇଟା ଆପା ବିଡ ଦେଲୁଛୁ
2: ମାମା ମନ ସବୁ ନୂଆ ଖାଇ ବେଟ ଗାଟେ ଗଲା ଚତ ଖାଇ କି
3: ଆମର ଏଠି ଦଶହରାସୀ
2: ମିଶା ଆମର ଆଦିବାସୀ ଲୋକ ନୂଆ ଖାଇବା କେତେ ଲୋକ ସଞ୍ଜୀବ ବାବୁ
3: କେତେ ଲୋକ ଖାଇବା କେତେ ଲୋକ ଦଶହରା
2: ବୋଲେ ଆମର ଗୋଡିଆ ଲୋକ ମନ ସବୁ କେତେ ଲୋକ ଖାଇବା ଏଇ ଦଶହରା କେ ମାତ୍ର ଆମର ଆଦିବାସୀ ଲୋକ ମନ ତ ନୂଆ ଖାଇ ସେ ନୂଆ ଖାଇ ଦିନ ସେ ଖାଇବା
3: କେତେ ଲୋକ ବି ଖାଇଦେଲା ଏବେ ରାକ୍ଷୀ ପୂର୍ଣ୍ଣିମା କେ ଏମିତି
2: ପଶ୍ଚିମ ଓଡିଶା ଲୋକ ଖାଇଲେନି ଆଜି ନାଇଁ କି
3: ମାମା ନାଇଁ ହେଲେ ଆଜି ଦୁଇଟା ଆପା କାର୍ଯ୍ୟକ୍ରମ ବୈଠକ ହେଲେ ତ ହେଲା
0: ସେଟା ଆମର କାର୍ଯ୍ୟକ୍ରମ ମାନେ କେମିତି ଲାଗଲାନି ଖଣ୍ଡେ କହି ଦିଅସ କାଇ
3: କାର୍ଯ୍ୟକ୍ରମ ତ ବହୁତ ବଢିଆ ଲାଗଲାନି ହ୍ୟାଲୋ ସର୍ବ ଲଗା ହଜି ହ୍ୟାଲୋ ଚୈତିଜନ ପଚାରୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗଲାନି ଆପା
0: ଭେଟଘାଟ ମାନେ ଶୁଣିଲାସନି କି ନାଇଁ
3: ଶୁଣୁଥିଲି ଆପା
0: ନାଟକ ମନ ମିଶା କଲୁ
3: ନାଟକ ସପ୍ତାହେ ଗୋଟେ ଦିନ ହେଲେ ତ ହେଲା
0: ସେଟା ଏକା ନିକ ଲାଗଲାନି ହେଲେ
3: ଆଲେ
0: ଆରେ ଏମିତି ସେ ଆମକେ ଫୋନ କରତେ ରୁହା ଆରେ ଆମକେ ଏମିତି ଭଲ ମତ କହିତେ ରୁହା ସଞ୍ଜୀବ
2: ହ୍ୟାଲୋ ଚୈତି ଜନ କାର୍ଯ୍ୟକ୍ରମ ମନ ସବୁ ଶୁଣବା ସାରି ହେଲେ ତମର ବାଟେ କେମିତି ନୂଆ ଖାଇ ହେଲାନି ପଙ୍କଜ ବାବୁ
4: ନୂଆଖାଇ ବୋଲେ ଏମିତି ପାଇବା ନେଇ ଆପଣ ଏଇ ମହାପ୍ରଭୁ ଏଇଟା ମନ କରୁଛନ୍ତି

0: ଆଜି ଆମର ଜନ ପଶ୍ଚିମ ଓଡିଶାର ଭାଇ ଭଉଣୀ ମନ ଆଚ, ତମର ଶ୍ରୋତା ମନ ଆଚ, ସେମାନେ ସମସ୍ତଙ୍କର ଆଜି ନୂଆଖାଇ ଧନ୍ୟବାଦ ଲାଗ ଆରି ସେମାନେ ମିଶା ତ ଶୁଣିଲାଇନି କାର୍ଯ୍ୟକ୍ରମ ତମର ନେବା ଆରି ହେଲେ କାର୍ଯ୍ୟକ୍ରମ ମନ ସବୁ କେମିତି ଲାଗିଲା ନି ହେଲେ ଏ ଆଠଟା ଶୁଣିଲାସ କି ନାଇଁ ହେଲେ
1: ଧନ୍ୟବାଦ ଲାଗ ଆର ଏମିତି ସେ ଆମକେ ସବୁ କହିତେରୁଆ ଭଲ ମନ୍ଦ କହିତେରୁଆ ଆରେ ଆମକେ ଏମିତି ଭଲ ପାଇବା ଦେଇତେରୁଆ ରହିଲୁ ତେବେ ପଙ୍କଜ ବାବୁ ଜୁହାର ଲାଗ ହ୍ୟାଲୋ ଚୈତି ଜନ
2: ଜୁହାର ମାଉସୀ
1: ହାଲେ ଜୁହାର ଜୁହାର କେମିତି ଆଚାସ
2: ଏଟା ନୂଆଖାଇ ଜୁହାର ମାଉସୀ
1: ହଁ ତମକେ ବି ସବୁ ଉତେ ଉତେ ନୂଆଖାଇ ଜୁହାର ହାଲେ ନୂଆଖାଇ ଜୁହାର କରିଦେଲା ଯେ ନୂଆଖାଇ କେମିତି କଲୁନି ସେଟା କହି ଦିଆସ କାଇ ଆମର ଭାଇ ଭଉଣୀ ମାନେ ଶୁଣବାଇ
2: ହଁ ମାଉସୀ ନୂଆଖାଇ ଲାଗି ତ ମାଉସୀ ନାତି ନାତି ସମସ୍ତଙ୍କ ଲାଗି ବୁଢା ପିଲା ଲୋକ ସବକେ ଇନେ ଡ୍ରେସ କିଣା ଦେଇଛୁ ମାଉସୀ ହଁ ନାନୀ ଆର ଘର ଘୋରା ସବୁ ପୁରା ସଫା ସଫେଇ କରି ତ ନାନୀ ପୁରା କଲର କଲର ମାରି କରି ଏଟା ଚାଲିଛେ ନାନୀ ପ୍ରସ୍ତୁତି ନାନୀ ଆରୁ ନୂଆ ପୁରା ଚୁଡି ଟିକେ ହେବା ନାନୀ
1: ଲୁଗା ପଚା କରବା ସବୁ ପୂଜା କାଇ କାଇଟା କରବା କି ପନା କାଇଟା କରବା କି କେ କାଇଟା
2: ହଁ ମାଉସୀ ହିସି ନାନୀ କ୍ଷୀରି ହିସି ନାନୀ ପିଠା ହେବା ନାନୀ ନୂଆ ଚୁଡା ହେବା ନୂଆ ପୁଣା ବି ହେବା ନାନୀ ଏଇଟା ପକା ହେସି ନାନୀ ଆରୁ ବର ଦେବୀ ଦେବତା କେ ଶାନ୍ତି କରବାଟା ନାନୀ
1: ସେମାନେ ଖୁସି ରେଲେ ତ ଆମକେ ମିଶା ଦେଖବା କି ନାଇଁ
2: ହଏ ମାଉସୀ
1: ହଏ ହଏ
2: ଏ ଲୋକ ଛତର
1: କାର୍ଯ୍ୟକ୍ରମ ମାନେ ସବୁ ଶୁଣିଲାସ ନି
2: ହଁ ମାଉସୀ କାର୍ଯ୍ୟକ୍ରମ ତ ନାନୀ ଭଲ ଲାଗୁଛେ ନାନୀ
1: ଆଲେ ଆଲେ ହେ ଦେ ଆରି ଗୋଟେ ଆପା ମିଶା ବସଲା ଅଛେ ମକେ ନା ପଚାର ତ ବୋଲାନି ଆଜି ଦୁଇଟା ଆପା ମିଶିଲୁଛୁ କାଇ
2: ମାଉସୀ ଜୁହାର
0: ନୂଆଖାଇ ଜୁହାର ଲାଗ
2: ଜୁହାର ମାଉସୀ
0: ହେଲେ ଆମକେ ନା ଡାକାସ କି ତମର ଘରେ ନୂଆଖାଇ କାଜେ ଭଲ କରି ପାଳନ କରା ତମର ପିଲା ଟକି ମନ ନାତି ନାତନୀ ଘର ସବୁ ସାଙ୍ଗେ ସବୁକେ ମିଶା ଆମର ନୂଆଖାଇ ଶୁଭେଚ୍ଛା ଜଣାଇ ଦିଆ ଆରି ଭଲ କରି ମନା ଆରି ନୂଆଖାଇ ଆରି
2: ଧନ୍ୟବାଦ ମାଉସୀ
0: ମାପ୍ରୁ ଗଣେଶ ମିଶା ସବୁ ପିଲା ମନ ଟକି ମନ
2: ବୁଦ୍ଧି ଦେଉସୀ ଆମର ଗାଁ ତ ମେଲୁଡ଼ି ବି ହେବା ଗଣେଶ ମାପ୍ରୁ ଏନେ ନୂଆ ଖାଇ ନାଇଁ କହ ନା ନାନୀ
1: ହେଲେ ଭଲ ଡଗେଇବା ସେ ବୁଲା
0: ହେଲେ ଏମିତି ସେ ଫୋନ କରତେ ରୁହେ ରହିଲୁନି ଜୁହାର ଲାଗ
2: ଜୁହାର ଲାଗ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ
0: ଅର୍ଥାତ୍ ଆଚାର ପ୍ରସ୍ତୁତି ସିଲେଇ ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗଗୁଡ଼ିକ ପାଇଁ କଣ ଏକ ବଡ଼ ସୁଯୋଗ
1: ନିଶ୍ଚୟ ଓଡ଼ିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି ଉନ୍ନତ ପ୍ୟାକେଜିଂ ବ୍ରାଣ୍ଡିଂ ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ
0: ଆଚ୍ଛା ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ
1: ନା ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗଗୁଡ଼ିକର ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ
0: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ
0: ଯଦି GST FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ ଏହା ସହ ବ୍ୟବସାୟ ପରାମର୍ଶ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ
0: ତେବେ ଉଦ୍ୟୋଗଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ
1: ଉଦ୍ୟୋଗଗୁଡ଼ିକୁ 100 ମାର୍କରୁ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି
0: ତେବେ ଆବେଦନ କିପରି କରାଯିବ
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026
0: ପୁଣି ଥରେ ମନେ ରଖନ୍ତୁ 21 ସେପ୍ଟେମ୍ବର 2026
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ
0: କୌଶଳ ତାଙ୍କର ଉଦ୍ୟମ ତାଙ୍କର ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର
3: ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶା
4: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍
5: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ର 103.6 megahertzରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ସନ୍ଧ୍ୟା 6:30 ରହିଛି ଉଦୟ ଭାରତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ଆଞ୍ଚଳିକ ସମ୍ବାଦ ଭେଟିଦେବୁ ସନ୍ଧ୍ୟା 6:45। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ, ଏଥିରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀଭାଇଙ୍କ ଆପଣାର କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ ରାତି 7:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛମ ଭାରତ କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ରାତି 9:30। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 10:00 ଏବଂ ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଧନଞ୍ଜୟ ଶତପଥୀ, ବିଜୟଲକ୍ଷ୍ମୀ ରଥ, ଶଶାଙ୍କ ଶେଖର ମହାପାତ୍ର ଏବଂ କଳ୍ପନା ଅଗସ୍ତି। ଶ୍ରୀରାମଚରିତ ମାନସର 140ତମ ଭାଗ ଶୁଣିବେ 6:25। 6:45 ପ୍ରଚାର କରିବୁ ରିଞ୍ଜୁଡ଼ି କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଗଦବା ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ବଡ଼ବିର୍ସା ସିସା ଏବଂ ସାଥୀ। 7:25 ବର୍ଣ୍ଣାଳୀରେ ଶୁଣିବେ ବିବିଧା କାର୍ଯ୍ୟକ୍ରମ, ଏଥିରେ ସ୍ଥାନ ପାଇଛି ସନ୍ତୋଷ ଟ୍ରଫିରେ ଖେଳିଥିବା ଫୁଟବଲ ଖେଳାଳି ଜିତୁ ମୁଦୁଲିଙ୍କ ସହିତ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 8:30 ଏବଂ ସନ୍ଧ୍ୟା 6:00। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ଲହରୀ ଶୁଣିବେ 8:35। ଶିଳ୍ପୀମାନେ ହେଲେ ମଦନମୋହନ କିଲାଡ଼ି ଏବଂ କସ୍ତୁରୀ ରଥ। 8:45 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 9:00, ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଶୁଣିବେ 9:30 ଏବଂ ରାତି 7:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଲୋକଗୀତର କାର୍ଯ୍ୟକ୍ରମରେ ଶୁଣିବେ ପାଲା ଦିନ 11:00। ବିଷୟ ରହିଛି ଭକ୍ତ ଅମ୍ବାରିକା, ପରିବେଷଣ କରିବେ ସୁଦର୍ଶନ ମହାପାତ୍ର ଏବଂ ସାଥୀ। ଦିନ 11:00 ଶୁଣିବେ ଦାସକାଠିଆ, ବିଷୟ ରହିଛି ମହାଦାନୀ କର୍ଣ୍ଣ, ପରିବେଷଣ କରିବେ ରାମହରି ପାଢ଼ୀ ଏବଂ ରବିନାରାୟଣ ଶତପଥୀ। ସୌରାଭାଷାର କାର୍ଯ୍ୟକ୍ରମ ତାର୍ଭା ପ୍ରଚାର କରିବୁ ଦିନ 12:30। କେତୋଟି ଭକ୍ତିଗୀତ ଶୁଣିବେ ଦିନ 1:50। ଶିଳ୍ପୀମାନେ ହେଲେ ରୀନାରାଣୀ ପ୍ରଧାନ ଏବଂ ଗୋପୀନାଥ ମହାପାତ୍ର। ହିନ୍ଦୀ ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 1:05। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ସ୍ଥାନ ପାଇଛି ମାସିକ ସାହିତ୍ୟ ପତ୍ରିକା ଆଲେଖିକାରେ ସମ୍ପାଦକୀୟ ନାରୀର ନିରବତାରୁ ନୂଆ ସ୍ୱର ପର୍ଯ୍ୟନ୍ତ। ପଲ୍ଲବୀ ନାୟକ ଏବଂ ଜୟନ୍ତୀ ଭୂୟାଙ୍କର କବିତା ଶୁଣିବେ ଏବଂ ଶୁଣିବେ ଇତିଶ୍ରୀ ମଲ୍ଲିକଙ୍କ ଗଳ୍ପ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆମ ସମୟର ଯୁବବାଣୀରେ ସୃଷ୍ଟି ସର୍ଜନା ତ୍ରିପାଠୀଙ୍କ ସହିତ ସାକ୍ଷାତକାର ଏବଂ କେତୋଟି ଜାଣିବା କଥା। ହ୍ୟାଲୋ ସାରଦା ଲାଗ୍ବା ଗୀତ ଶୁଣିବେ ଅପରାହ୍ନ

5:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ 6:20। ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 6:30। ରାତି 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଗୃହପାଳିତ ପଶୁପକ୍ଷୀଙ୍କର ଯତ୍ନ, ଚାଷ କାମରେ କୃଷି ଯନ୍ତ୍ରପାତିର ଭୂମିକା ସମ୍ପର୍କରେ ଯୁଧିଷ୍ଠିର ପଣ୍ଡାଙ୍କ ସହିତ କଥାବାର୍ତ୍ତା ଏବଂ ଆଜିର ଚାଷୀ କ୍ରମରେ ଶୁଭମ୍ ଭଟ୍ଟଙ୍କ ସହିତ ସାକ୍ଷାତକାର ଶୁଣିବେ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ 8:15। ଶିଳ୍ପୀମାନେ ହେଲେ ସନାତନ ପୁରୋହିତାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। 9:30ରେ ଶୁଣିବେ ଖେଳ ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। 10:00ରେ ଶୁଣିବେ କେତୋଟି ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଅଞ୍ଚଳର ଗୀତ, ଝୁମର ଗୀତ ଏବଂ କଳାହାଣ୍ଡି ଅଞ୍ଚଳର ଗୀତ। 10:30ରେ ଶୁଣିବେ ଏକକ କଣ୍ଠଶିଳ୍ପୀ ସୋନୁ ନିଗମ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

କଥାଚିତ୍ର ବାଗୱାନ୍ କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆଦି ଶ୍ରୀବାସ୍ତବ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 197ତମ ଭାଗ।

ପିତାଙ୍କ ପ୍ରଶ୍ନ ଶୁଣି ପ୍ରହ୍ଲାଦ କହିଲେ, ସଂସାର ସାଗର ପରି ଏହା ମଣିଷ ମନରେ ଉଦ୍ବେଗ ସୃଷ୍ଟି କରେ। ଗୃହ ସଂସାର ହେଉଛି ଅନ୍ଧକୂପ ପରି, ଏଥିରେ ଆତ୍ମାର ଅଧୋଗତି ହୁଏ। ଏହା ତ୍ୟାଗ କରି ଭଗବାନ ଶ୍ରୀକୃଷ୍ଣଙ୍କର ଆଶ୍ରୟ ନିଅ। ଶତ୍ରୁର ନାମ ଶୁଣି ହିରଣ୍ୟ ପୁତ୍ରକୁ କୋଳରୁ ଓହ୍ଲାଇ ଦେଇ ସେବକମାନଙ୍କୁ ଡାକି କହିଲା, ଗୁରୁଙ୍କ ନିକଟରେ କୁହ ଯେପରି ଏ ବାଳକ ବିଷ୍ଣୁ ନାମ ଉଚ୍ଚାରଣ ନ କରେ। ପ୍ରହ୍ଲାଦର ବିଷ୍ଣୁ ଭକ୍ତିରେ ଗୁରୁ କ୍ରୁଦ୍ଧ ହୋଇ ଭର୍ତ୍ସନା କଲେ।

0: ପ୍ରଚାର କଲୁ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 197ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଉଦୟ ଭାରତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:40 କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ। ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଉଦୟ ଭାରତ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।
2: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: ଆମ ଓଡ଼ିଶାର ସଂସ୍କୃତି ଐତିହ୍ୟ ପରମ୍ପରା ଯେତେ ପ୍ରସିଦ୍ଧ, ଏହାର ନିଖୁଣ କଳା ଓ ଅନନ୍ୟ ସ୍ଥାପତ୍ୟ ସେତେ ବିଶ୍ୱବିଦିତ। ଓଡ଼ିଶାର ଅନେକ ପାରମ୍ପରିକ କଳା ଦେଶ ବିଦେଶରେ ବେଶ ଆଦୃତ ଲାଭ କରିଛି। ତାଠୁ ବେଶି ପ୍ରସିଦ୍ଧି ଲାଭ କରିଛି ଓଡ଼ିଶୀ ନୃତ୍ୟ। ଓଡ଼ିଶାର ହସ୍ତତନ୍ତ ସାମଗ୍ରୀ ଏବେ ବିଶ୍ୱ ଦରବାରରେ ଆଦର ଲାଭ କରିଛି। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର ଲୋକାଲ ଆହ୍ୱାନକୁ ସାକାର କରିବା ପାଇଁ ଏବେ ଯୁବବର୍ଗ ଆଗେଇ ଆସୁଛନ୍ତି। ବାଲୁକା କଳାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଛନ୍ତି। କଳା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକ ଯୁବତୀଙ୍କୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି, ଯାହାଦ୍ୱାରା ଯୁବବର୍ଗ ନିଜ କଳା ମାଧ୍ୟମରେ ବିଶ୍ୱ ଦରବାରରେ ଭାରତ ତଥା ଓଡ଼ିଶାର ନାଁକୁ ଉଜ୍ଜଳ କରୁଛନ୍ତି। ଯେକୌଣସି କଳା କୌଶଳ ଜଣେ ବ୍ୟକ୍ତିର ଅନ୍ତର୍ନିହିତ ପ୍ରତିଭା, ଆଉ ଏହି ପ୍ରତିଭାକୁ ପ୍ରୋତ୍ସାହିତ କରିବା ଆମମାନଙ୍କର ଦାୟିତ୍ୱ। ଏହି ଅବସରରେ ଆଜି ରହିଛି ବିଷୟ ବିଶ୍ୱବିଦିତ ଓଡ଼ିଶାର କଳା ସ୍ଥାପତ୍ୟ। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ପ୍ରଦୀପ୍ତ କୁମାର କର।
1: କଳାରେ ଉତ୍କର୍ଷ ସ୍ଥାନ ଲାଭ କରିଥିବାରୁ ଆମ ରାଜ୍ୟର ନାମ ଉତ୍କଳ ହୋଇଛି। ଓଡ଼ିଶାରେ କଳା ଓ ସ୍ଥାପତ୍ୟ ଆଦିରେ ଏତେ ଉଚ୍ଚକୁ ଉଠିଯାଇଛି ଯେ ତାହା ଅନେକ ଆଗରୁ ବିଶ୍ୱବିଦିତ ହୋଇ ରହିଛି। ଆମ ରାଜ୍ୟର ଓଡ଼ିଶୀ ନୃତ୍ୟକୁ କିଏ ବା ନ ଜାଣେ। ବିଦେଶରୁ ଅନେକ ପୁଅ ଝିଅ

ଏଇ ନୃତ୍ୟ ଶିକ୍ଷା କରିବାକୁ ଆସି ଓଡ଼ିଶାର ନୃତ୍ୟ ଗୁରୁଙ୍କ ମାନଙ୍କ ଠାରୁ ଶିକ୍ଷା ଲାଭ କରୁଛନ୍ତି। ଓଡ଼ିଶାର ଛଉ, ପୁରୀର ସାଇଯାତ୍ରା, ଦକ୍ଷିଣ ଓଡ଼ିଶାର ଦଣ୍ଡଯାତ୍ରା ସମସ୍ତ ମନ ବୋହିନିଏ। କୋଣାର୍କର ସୂର୍ଯ୍ୟ ମନ୍ଦିର ବିଜ୍ଞାନର ଏକ ସୁନ୍ଦର ନିଦର୍ଶନ, କାରଣ ସୂର୍ଯ୍ୟ ମନ୍ଦିରର ତିଆରି ଶୈଳୀ ଏପରି ଭାବେ ନିର୍ମିତ ଯେ ମୁଖ୍ୟ ମନ୍ଦିରରେ ଥିବା ସୂର୍ଯ୍ୟଦେବଙ୍କ ମୂର୍ତ୍ତି ଉପରେ ପ୍ରଥମ ସୂର୍ଯ୍ୟକିରଣ ପରିବା ପରେ ହିଁ ପୂଜା ଆରମ୍ଭ ହୁଏ। କାରଣ କହିବା ତାତ୍ପର୍ଯ୍ୟ ଯେ ଏଇଭଳି ଢଙ୍ଗରେ ସୂର୍ଯ୍ୟ ମନ୍ଦିରଟି ତିଆରି ହୋଇଥିଲା। ତାର ପ୍ରତ୍ୟେକ ଚକ ଗୋଟିଏ ଗୋଟିଏ ସୂର୍ଯ୍ୟ ଘଡ଼ିର ପ୍ରମାଣ ଦିଏ। ମନ୍ଦିରର ନିହାଣ ମୁନରେ ଖୋଦିତ ଅନେକ ସୁନ୍ଦର ଚିତ୍ର କେବଳ ଚିତ୍ର ନୁହେଁ,

କୁହନ୍ତି, ସେମାନଙ୍କ ତନ୍ତ ଦ୍ୱାରା ବୁଣାଯାଉଥିବା ବିଭିନ୍ନ ପ୍ରକାର ଡିଜାଇନ ଶାଢୀ ସହିତ ପାରମ୍ପରିକ କଳାକୁ ଶାଢୀ ଉପରେ ଏତେ ସୁନ୍ଦର ଭାବରେ ବୁଣନ୍ତି ଯେ ତାହା ନ ଦେଖିଲା ଲୋକ କେତେ ଲୋଭନୀୟ ବିଶ୍ୱାସ କରିପାରିବେ ନାହିଁ। କଟକର ତାରକସି କାମ ବିଶ୍ୱର ଲୋକମାନେ ପାଗଳ। ଏହାର ଚମତ୍କାରିତା ପ୍ରଦର୍ଶନ ଏତେ ଆକର୍ଷଣ ଯେ ଗୋଟିଏ ଦେଖିଲେ ଆଉ ଗୋଟିଏ କିଣିବାକୁ ଇଚ୍ଛା ହୁଏ। ଏବେ କିଛି ଯୁବଗୋଷ୍ଠୀ ଆମ ରାଜ୍ୟର ନୃତ୍ୟ, ବାନ୍ଧକଳା, ପ୍ରସ୍ତରକଳା, ତାରକସି କାମ ଇତ୍ୟାଦିକୁ ନେଇ ବିଶ୍ୱ ଦରବାରରେ ଆହୁରି ପ୍ରସିଦ୍ଧି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେହି କାର୍ଯ୍ୟରେ ସଫଳତା ପାଉଛନ୍ତି ମଧ୍ୟ। ଯଦି ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶା ସରକାର ଆଉ ଦୁଇ ପାଦ ଆଗକୁ ଯାଇ ଏହି ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରାଇ କିପରି ଏମାନେ ଆମ ରାଜ୍ୟର ସମସ୍ତ ପ୍ରକାରର କଳା ଓ ସ୍ଥାପତ୍ୟ କଳାର ବିକାଶ ବିଦେଶରେ ଆଗ୍ରହ ସୃଷ୍ଟି କରାଇ ପାରିବେ, ତେବେ ଆମ ରାଜ୍ୟ ସହିତ ଏ ଯୁବଗୋଷ୍ଠୀ ମାନେ ମଧ୍ୟ ଲାଭାନ୍ୱିତ ହୋଇପାରିବେ, ଏଥିରେ ଦ୍ୱିମତ ନାହିଁ। ଆମ ଦେଶର ପ୍ରଧାନମନ୍ତ୍ରୀ ଓଡ଼ିଶାର କୋଣାର୍କ ମନ୍ଦିରର ଚକ ଏକ ନମୁନା ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଦର୍ଶନ କରାଇ ବେଶ ପ୍ରଶଂସା ଲାଭ କରାଇଥିଲେ। ସେହିପରି ଅନୁସୂଚିତ ଜନଜାତିମାନଙ୍କ ଦ୍ୱାରା ଅଙ୍କିତ ସେମାନଙ୍କ ପାରମ୍ପରିକ ଝୋଟି ଚିତା ମଧ୍ୟ ବିଦେଶର ପର୍ଯ୍ୟଟକମାନଙ୍କ ଦ୍ୱାରା ଖୁବ୍ ପ୍ରଶଂସିତ। ଆମ ରାଜ୍ୟର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଅନେକ ବାଲୁକା ଶିଳ୍ପୀ ବାହାରିଗଲେଣି ଓ ଦେଶରେ ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରଶଂସିତ ହେଉଛନ୍ତି। ଅନ୍ତରାଷ୍ଟ୍ରୀୟ କଳା ଦିବସରେ ଆମ ରାଜ୍ୟର ଲୁକାୟିତ ଭାବରେ ଥିବା ଅନେକ କୁଟୀର ଶିଳ୍ପ ଗୁଡ଼ିକ ଯେପରି ବାଉଁଶର ବିଭିନ୍ନ ପ୍ରକାର ଘରୋଇ ଉପକରଣ, ଘର ସଜାଇବା ଉପକରଣ, ଗୋବର କଣ୍ଢେଇ, ଛିଣ୍ଡା କାଗଜ ନିର୍ମିତ ଅନେକ କଣ୍ଢେଇ ଇତ୍ୟାଦିକୁ ପ୍ରୋତ୍ସାହନ ଦିଆଯିବା ଉଚିତ। ଏହା କରିବା ଫଳରେ ଆମ ରାଜ୍ୟର କଳାକାରମାନେ ଯେଉଁମାନେ ଲୁକାୟିତ ଅବସ୍ଥା ରହିଆସିଛନ୍ତି ସେମାନେ ମଧ୍ୟ ଦୁଇ ପଇସା କମେଇ ପାରିବେ। ଆଜିକାଲି ଅନେକ ଲୋକ କଂସା, ପିତ୍ତଳ ମୂର୍ତ୍ତି ଓ ଗୃହ ଉପକରଣକୁ ଭୁଲି ଯାଉଛନ୍ତି, କିନ୍ତୁ ଦିନ ଥିଲା ଏଗୁଡ଼ିକ ଆମ ପରିବାରରେ ବ୍ୟବହାର ହେଉଥିଲା ଓ ଭୁବନେଶ୍ୱର ପାଖ ପ୍ରସିଦ୍ଧ ଉତ୍ତରା ଏଥିପାଇଁ ଖୁବ୍ ପ୍ରଶଂସା ଲାଭ କରିଥିଲା। ଏଗୁଡ଼ିକ ଧୀରେ ଧୀରେ ଲୋପ ପାଇଯାଉଛି। ଏଗୁଡ଼ିକ ଯେ ନଷ୍ଟ ହୋଇ ବସିଲେଣି ଏଗୁଡ଼ିକ ସମସ୍ତେ ଜାଣିଲେଣି ଏବଂ ସମସ୍ତେ ବୁଝୁଛନ୍ତି, କିନ୍ତୁ କଳାକାରମାନଙ୍କୁ ଉତ୍ସାହିତ କରିବା ସବୁ ଲୋକଙ୍କର ଯେତିକି ଅଧିକାର ଅଛି ସରକାରଙ୍କର ସେତିକି ମଧ୍ୟ କର୍ତ୍ତବ୍ୟ ରହିଛି। ତେଣୁକରି ଆମମାନଙ୍କୁ ଏହି ଲୋକମାନଙ୍କୁ ଉତ୍ସାହିତ କରିବା ଦରକାର। ଏହି ଦିଗରେ ଆମ ଯୁବଗୋଷ୍ଠୀ ମାନଙ୍କର ଅନେକ କର୍ତ୍ତବ୍ୟ ରହିଛି। ଏବେ ଯେଉଁଗୁଡ଼ିକ ଲୁକାୟିତ ଅବସ୍ଥାରେ ଅଛି ଏମାନେ ଯଦି ସରକାରଙ୍କ ଠାରୁ ପ୍ରୋତ୍ସାହନ ଗ୍ରହଣ କରି ସରକାର ମଧ୍ୟ ପ୍ରୋତ୍ସାହନ ଦେବା ପାଇଁ ରେଡି ଅଛନ୍ତି ଏବଂ ଏଇମାନେ ଏଇ ଦିଗରେ ଯଦି କିଛି କାର୍ଯ୍ୟ କରନ୍ତେ ଯୁବଗୋଷ୍ଠୀ ମାନେ, ତେବେ ସେମାନେ ନିଶ୍ଚିତ ଭାବରେ ଆମର କଳାକୁ ଉଚ୍ଚ ସ୍ଥାନକୁ ନେଇପାରିବେ। ଯେମିତିକି ଦେଖନ୍ତୁ ଆମର କୌଣସି ପ୍ରକାର ପଥର ଶିଳ୍ପୀ, ଯେମିତି ଆମର ସୁଦର୍ଶନ ସାହୁ ବୋଲି ଜଣେ ଅଛନ୍ତି, ସେ ଆମ ଯୁବକମାନଙ୍କୁ ନେଇକିରି ପଥର ଖୋଦି ଉପରେ ତାଙ୍କର କ୍ଲାସ କରୁଛନ୍ତି ଏବଂ ସେମାନଙ୍କ ଦ୍ୱାରା ମୂର୍ତ୍ତି ଗଢେଇ ବିକ୍ରି କରୁଛନ୍ତି, ବିକ୍ରି କରିବା ତାର ସେମାନେ ଫାଇଦା ତାଙ୍କୁ ଦେଉଛନ୍ତି। ସେମିତି ଓଡ଼ିଶୀ ନୃତ୍ୟ ପାଇଁ ଆମର ପଦ୍ମଶ୍ରୀ ଅରୁଣା ମହାନ୍ତି ମଧ୍ୟ ପିଲାମାନଙ୍କୁ ନାଚ ଶିଖେଇ ଗୋଟିଏ ପୁଅ ନାଚ ଯୋଉଟାକି ଆମର ଲୋପ ପାଇଯାଉଥିଲା ସେ ଗୋଟିଏ ପୁଅ ନାଚକୁ ପିଲାଙ୍କୁ ନେଇ ତାଙ୍କ ପାଖରେ ରଖେଇ ତାଙ୍କୁ ନାଚ ଶିଖଉଛନ୍ତି ଏବଂ ଅନେକ ଯୁବକ ଯୁବତୀ ମାନେ ଏଥିପାଇଁ ଆକର୍ଷିତ ହୋଇ ଆସୁଛନ୍ତି। ଏହି କଥା ଗୁଡିକ ଯଦି ଅନେକ ଭାବରେ କରାଯାଆନ୍ତା ଏବଂ ଯୁବପିଢି ମାନେ ଖୁବ୍ ସୁନ୍ଦର ଭାବରେ ଆଗେଇ ଆସନ୍ତେ, ତାହେଲେ ଆମର ଲୋକକଳା ଗୁଡିକ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ପାରନ୍ତା ଏବଂ ଏହା ଫଳରେ ସମସ୍ତେ କିଛି ପଇସା ବି ପାଆନ୍ତେ ଏବଂ ଆମେ ନିଜକୁ ପ୍ରଶଂସିତ ବିଶ୍ୱ ଦରବାରରେ କରିପାରନ୍ତେ। ମୁଁ ଜଣେ ବରିଷ୍ଠ ଆମ ଦେଶ ନାଗରିକ ହିସାବରେ ମୋର ଯୁବପିଢି ମାନଙ୍କୁ ଏଇ ଉପଦେଶ ଦେଉଛି ଯେ ସେମାନେ ବିଦେଶୀ କଥାରେ ଭୁଲି ନଯାଇ ଆମ ନିଜର ପାଖରେ ବହୁତ ଜିନିଷ ଅଛି, ସେମାନେ ଚେଷ୍ଟା କଲେ ସେମାନେ ସେଗୁଡିକ ଆଦରି ପାରିବେ ଏବଂ ତାକୁ ଆଦରି କରି ସେମାନେ ନିଜେ ପ୍ରଶଂସିତ ହୋଇପାରିବେ, ତାଙ୍କର ଉପାର୍ଜନ କ୍ଷମତା ବଢିପାରିବ ଏବଂ ଆମେ ମଧ୍ୟ ସ୍ୱ ଉପାର୍ଜନଶୀତ ହେଇକିରି ଆମେ ସାରା ବିଶ୍ୱରେ ଆମ ନିଜ କଳାକୁ ପ୍ରଦର୍ଶନ କରିପାରିବା ଏବଂ ତାଫଳେ ଆମେ ଉଚ୍ଚ ପ୍ରଶଂସିତ ହୋଇପାରିବା। ମୋର ଅନୁଭବ ଅଛି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସେ କହୁଛନ୍ତି ସ୍ୱଦେଶୀ ଉପରେ ଉଦାହରଣ ଦେଉଛନ୍ତି, ସ୍ୱଦେଶୀ ବଢିବା ପାଇଁ କହୁଛନ୍ତି, ସେଇଟାକୁ ସମସ୍ତେ ଅନୁଭବ କରିବା ଦରକାର ଏବଂ ଭୋକାଲ ଫର ଲୋକାଲ ଗୋଟେ କହିଛନ୍ତି, ଏହା ଅତ୍ୟନ୍ତ ଗ୍ରହଣୀୟ ଜିନିଷ ଏବଂ ଏହାକୁ ସମସ୍ତେ ଗ୍ରହଣ କରିବା ଉଚିତ। କାରଣ ଲୋକାଲ ଜିନିଷଟା ଯଦି ପ୍ରଡକ୍ସନ ହୁଏ ତାହେଲେ ସେ ଅଞ୍ଚଳର ଉନ୍ନତି ହେବ ଏବଂ ସେ ଅଞ୍ଚଳର ବିକ୍ରେତା ମାନଙ୍କର, ସେ ଅଞ୍ଚଳର ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କର ମଧ୍ୟ ଉନ୍ନତି ହେବ। ଏ ଜିନିଷଟାକୁ ବିଶ୍ୱ ଦରବାରରେ ଆମେ ସମସ୍ତେ ଅନୁପ୍ରାଣିତ ହେବା ଦରକାର। ଏହାର ଫଳରେ କଣ ହବ, ଆମ ଅଞ୍ଚଳରେ କିଛି ଗୋଟେ ଜିନିଷଟା ଯୋଉଟା ରହିଯାଇଛି ସେ ଜିନିଷଟା ଉପରକୁ ଆସିବ, ସବୁ ଲୋକ ଜାଣିପାରିବେ ଏବଂ ଆମେମାନେ ସମସ୍ତେ ପ୍ରଶଂସିତ ହୋଇପାରିବା।

0: ଶୁଣୁଥିଲେ ଆଲୋଚନା ବିଶ୍ୱବିଦିତ ଓଡ଼ିଶାର କଳା ସ୍ଥାପତ୍ୟ। ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ପ୍ରଦୀପ୍ତ କୁମାର କର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
1: ଶୁଣିଲେ ଉଦୟ ଭାରତ, ପ୍ରଯୋଜନାରେ ଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରି ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଇଡ୍କୋ ଇନ୍ଫୋଭ୍ୟାଲି ଟୁରେ ନିର୍ମାଣ ହେବ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ, ଏଥିରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର, ଏବଂ ରାଜ୍ୟରୁ ଆସନ୍ତା ଚାରିଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। ୟୁନିଟ୍ ଅନୁମୋଦନ କମିଟି ୟୁଏସିର 217ତମ ବୈଠକରେ ଭୁବନେଶ୍ୱରସ୍ଥିତ ଇଡ୍କୋ ଇନ୍ଫୋଭ୍ୟାଲି ଟୁରେ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଅନୁମୋଦନ ମିଳିଛି। ପ୍ରସ୍ତାବିତ 21 ଏକରରୁ ଉର୍ଦ୍ଧ୍ୱ ପରିମିତ ଜମିରେ ଉନ୍ନତ ସେମିକଣ୍ଡକ୍ଟର ଉତ୍ପାଦନ ହେବା ସହ ଏହି ପ୍ରକଳ୍ପରେ 3,406 କୋଟି ଟଙ୍କା ନିବେଶ ହେବାର ପ୍ରସ୍ତାବ ରହିଛି। ଏହାଦ୍ୱାରା ପ୍ରାୟ 1,270 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପ୍ରକଳ୍ପ ମାଧ୍ୟମରେ ଆଗାମୀ 5 ବର୍ଷ ମଧ୍ୟରେ 7,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରପ୍ତାନୀ କାରବାର ସୃଷ୍ଟି କରିବାର ଆଶା କରାଯାଉଛି। ଏ ସମୟ ମଧ୍ୟରେ ପ୍ରକଳ୍ପ ଦ୍ୱାରା ପ୍ରାୟ 4,523 କୋଟି ଟଙ୍କାର ବୈଦେଶିକ ମୁଦ୍ରା ହାସଲ କରିବ ବୋଲି ଆକଳନ କରାଯାଇଛି। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ଅଧୀନରେ ଭୁବନେଶ୍ୱର ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ବାରାଣସୀ ଗସ୍ତ କରିବେ। ରାଜ୍ୟର ବିଭିନ୍ନ ଜିଲ୍ଲାର ଯୁବଶକ୍ତିମାନେ ଏହି 25 ଦିନିଆ କାର୍ଯ୍ୟକ୍ରମରେ ବାଡ଼ନଗର ଅଭିମୁଖେ ଯାତ୍ରା କରିବେ। ବିକଶିତ ଭାରତର ସଂକଳ୍ପ, ନୂତନ ଆଶା, ଉଦ୍ଦୀପନାର ମୁକସାକ୍ଷୀ ଯୁବବର୍ଗ ବୋଲି ଏହି ସେବା ସଂକଳ୍ପ ଯାତ୍ରାକୁ ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,
1: ସେବା ସଂକଳ୍ପ ଅଭିଯାନ 1 ମାସ ବ୍ୟାପୀ ହେବ। ଭୁବନେଶ୍ୱରରୁ ବାହାରିଛନ୍ତି, ବନାରସରେ ପହଞ୍ଚିବେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଏ ଯୁବ ଭାରତ ବା ଯୁବଶକ୍ତିମାନେ 1 25 ଦିନିଆ ପ୍ରଶିକ୍ଷଣ ହିସାବରେ, କଲଚରାଲ ଏକ୍ସଚେଞ୍ଜ ହିସାବରେ ଡେଭଲପମେଣ୍ଟର ମୁକସାକ୍ଷୀ ଦେଖିବା ପାଇଁ ସେମାନେ ଯିବେ କି କେମିତି ମୋଦି ଯୁଗରେ, ମୋଦି ଆସିବା ପରେ 25 ବର୍ଷ ଭିତରେ କେମିତି ଟ୍ରାନ୍ସଫର୍ମେସନ ହୋଇଛି ଲୋକଙ୍କ ଲାଇଫ, ଏବଂ ଯୁବକମାନେ କେମିତି ଆତ୍ମନିର୍ଭର ହୋଇଛନ୍ତି।
0: ଏହି ଯାତ୍ରାରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯାଇଛି। ସେବା ସଂକଳ୍ପ ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସେବା ସଂକଳ୍ପ ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲାରେ ଏହାକୁ ଜନସେବା ଓ ଜନଭାଗିଦାରୀ ମାଧ୍ୟମରେ ସାମାଜିକ ଦାୟିତ୍ୱ ଭାବେ ପାଳନ କରାଯିବ। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯିବା ନେଇ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପରିସରରେ କେରଳମ୍, ରାଜସ୍ଥାନ ଏବଂ ପଞ୍ଜାବରୁ ଆସିଥିବା ସମ୍ଭାଦ ପ୍ରତିନିଧିଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିନିଧିମାନେ ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସିବିସିର ଅଧିକାରୀମାନଙ୍କ ସହ ଆଧୁନିକ ଗଣମାଧ୍ୟମ ପରିବେଶ ଏବଂ ସାମ୍ବାଦିକତାରେ ବଦଳୁଥିବା ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ପିଆଇବି ଏବଂ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ ଡିଜିଟାଲ୍ ଯୁଗରେ ସାମ୍ବାଦିକତା କ୍ଷେତ୍ରରେ ହେଉଥିବା ଦ୍ରୁତ ପରିବର୍ତ୍ତନ ଏବଂ ଏହାର ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ଭଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40ରୁ 9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା'ଙ୍କର ଆଶୀର୍ବାଦ ଲାଭ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆ ଖାଇବା ସହ ପରସ୍କରକୁ ନୂଆଖାଇ ଜୁହାର ଭେଟ୍ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ନୂଆଖାଇ ଅବସରରେ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରିବା ସହ ଦେଶର ସମୃଦ୍ଧି

0: କାମନା କରିଛନ୍ତି। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମଠାରେ ବୃହତ ଦଣ୍ଡସେନା ପରିବାରର 1000+ ସଦସ୍ୟ ଏକତ୍ର ନବାନ୍ନଖାଇ ପର୍ବ ପାଳନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚିତ୍ରକୋଟଠାରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ସବରେ ଯୋଗଦେଇ ସମସ୍ତଙ୍କର ସୁଖ ଶାନ୍ତି ଓ ସୁସ୍ଥ ଜୀବନ କାମନା କରିଛନ୍ତି। କଟକସ୍ଥିତ ସାରଳା ଭବନ ପରିସରରେ ନୂଆଖାଇ ଭେଟ୍ଘାଟ୍ ପାଳିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ରୀତିରେ ନବାନ୍ନ ଲାଗି କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗ୍ରାମୀଣ ବିକାଶ ବିଭାଗ, ଡିଓଆର୍ଡି ଓ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ପିଏଫ୍ଆର୍ଡିଏ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ମନ୍ତ୍ରଣାଳୟ କହିଛି। ଏହି ଭାଗିଦାରୀ ଦ୍ୱାରା ଦୀନଦୟାଲ ଅନ୍ତୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନର ଗୋଷ୍ଠୀ ବ୍ୟବସ୍ଥାଗତ ନେଟ୍ୱର୍କର ସୁବିଧା ଉପଯୋଗ କରି ସଖୀ ଏବଂ ଅନ୍ୟ ତାଲିମପ୍ରାପ୍ତ ଗୋଷ୍ଠୀ ସହାୟକ ବ୍ୟକ୍ତିବିଶେଷ ପେନ୍ସନ୍ ସମ୍ବନ୍ଧୀୟ ସହାୟତା ଓ ପଞ୍ଜିକରଣ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ। ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ୍ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏଚ୍ ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚପାରିଛି। ଗଣତନ୍ତ୍ରର ମୂଲ୍ୟବୋଧ, ମାନବ ଅଧିକାର ଓ ନାଗରିକଙ୍କ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଗଣତନ୍ତ୍ର ହେଉଛି ଏକ ସମୃଦ୍ଧ ସଶକ୍ତ ରାଷ୍ଟ୍ରର ମୂଳଦୁଆ। ଏହାର ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାର, ସମାନତା, ନ୍ୟାୟ ଓ କଲ୍ୟାଣକୁ ସୁନିଶ୍ଚିତ କରି ଏକ ବିକଶିତ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ନାଗରିକମାନେ ନିଜର ଯୋଗଦାନ ରଖିବା ଆବଶ୍ୟକ। ଆଜିର ଦିନ ସମସ୍ତଙ୍କୁ ସ୍କରଣ କରାଇଥାଏ, ଗଣତନ୍ତ୍ରର ସୁରକ୍ଷା କେବଳ ସରକାର କିମ୍ବା ରାଜନୈତିକ ବ୍ୟବସ୍ଥାର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଓ ଦାୟିତ୍ୱଶୀଳ ଅଂଶଗ୍ରହଣ ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଥାଏ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କର ଅବଦାନ ତଥା ବିଶିଷ୍ଟ ଇଞ୍ଜିନିୟର ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମବାର୍ଷିକ ଅବସରରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। 1960 ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ ହୋଇଆସୁଛି। ନିର୍ମାଣ କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯନ୍ତ୍ରୀଙ୍କର ଭୂମିକାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତୀ ପ୍ରସ୍ତାବଲୀଳା ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନସିଂହାସନକୁ ବିଜେ କରିବେ। ବିମାନବଡ଼ୁ ସେବକମାନେ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇବେ। ସେଠାରେ ଅନ୍ଧହସ୍ତୀ ଲୀଳା ପ୍ରସ୍ତାବ ନୀତି ସମ୍ପନ୍ନ ହେବା ପରେ ଶୀତଳଭୋଗ ମୁଣହି କରାଯିବ। ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ଆଜି ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମିଶନ ଲାଇଫ୍ ଅଧୀନରେ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଥରେ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ବିରୋଧରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମର ଅଂଶବିଶେଷ ଏକ ସଚେତନତା ରଥ ପରିକ୍ରମା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରଶ୍ନୋତ୍ତର, ଚିତ୍ରାଙ୍କନ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପୁରୀ ସମେତ ବାରିପଦା, କେନ୍ଦ୍ରାପଡ଼ା, କୋରାପୁଟରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପ୍ରତି ସହରରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗ ନେଇଥିଲେ। ପାଣିପାଗ, ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ସ୍ୱର୍ଶ କରିଛି। ଏହାର ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓ ବଙ୍ଗୋପସାଗରରୁ ଆସିଥିବା ଜଳୀୟବାଷ୍ପ ଯୋଗୁଁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ସମେତ 14ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି,
1: ମନସୁନ୍ ୱିଡ୍ରାଲ୍ ଷ୍ଟାର୍ଟ ହୋଇଛି ୱେଷ୍ଟର୍ଣ୍ଣ ରାଜସ୍ଥାନରୁ, କିନ୍ତୁ ଓଡ଼ିଶାରେ ୱିଡ୍ରାଲ୍ ହେବାର ବର୍ତ୍ତମାନ କିଛି ସମ୍ଭାବନା ନାହିଁ। ଯଦି ସମ୍ଭାବନା ହେଲା ତେବେ କୁହାଯିବ, କିନ୍ତୁ ଆଗାମୀ 7 ଦିନରେ କିମ୍ବା 10 ଦିନ ଭିତରେ ଓଡ଼ିଶାରୁ ୱିଡ୍ରାଲ୍ ହେବାର ସମ୍ଭାବନା ନାହିଁ।
0: ଅପରପକ୍ଷରେ ରାଜ୍ୟରୁ ଖୁବ୍ ଶୀଘ୍ର ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆସନ୍ତା 4 ଦିନ ମଧ୍ୟରେ ଆରମ୍ଭ ହେବ।

0: ମାନେ ପାଗ ଅନୁକୂଳ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ନିମାପଡ଼ାରେ ସର୍ବାଧିକ 62.8 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭୁବନେଶ୍ୱର ଇଡ୍କୋ ଇନ୍ଫୋଭ୍ୟାଲି 2ରେ ନିର୍ମାଣ ହେବ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଏଥିରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ଏବଂ ରାଜ୍ୟରୁ ଆସନ୍ତା 4 ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ, ଗଣପର୍ବ ନୂଆଖାଇ, ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଭାରତରେ ପର୍ବପର୍ବାଣୀର ଏକ ସମୃଦ୍ଧ ପରମ୍ପରା ରହିଛି, ଯାହା ପରିବାରର ସଦସ୍ୟମାନଙ୍କୁ ଯୁଗ ଯୁଗ ଧରି ଏକାଠି ରଖିଥାଏ। ଓଡ଼ିଶାରେ 12 ମାସରେ 13 ପର୍ବ ପାଳନ ସମସ୍ତ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଏକାଠି ରଖିବାରେ ପରମ୍ପରା ରହିଆସିଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ହେଉଛି ସଂସ୍କୃତିର ପର୍ବପର୍ବାଣୀର ଏକ ଅମୂଲ୍ୟ ଉଦାହରଣ। ପ୍ରତ୍ୟେକ ବର୍ଷ ଭଳି ଗଣେଶ ଚତୁର୍ଥୀର ପରଦିନ ନୂଆଖାଇ ପର୍ବ ଆଜି ପାଳନ କରାଯାଉଥିବାରୁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଲାଗି ହେବା ପରେ ପରିବାରର ସଦସ୍ୟମାନେ ନବାନ୍ନ ଗ୍ରହଣ କରିଛନ୍ତି। ପଶ୍ଚିମ ଓଡ଼ିଶାର ଶକ୍ତିପୀଠଗୁଡ଼ିକ ମଧ୍ୟରେ ସମ୍ଭଲପୁରର ମା ସମଲେଶ୍ୱରୀ, କଳାହାଣ୍ଡିର ମା ମାଣିକେଶ୍ୱରୀ, ଜୁନାଗଡ଼ର ମା ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ମା ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ମା ସୁରେଶ୍ୱରୀ ଏବଂ ଅନ୍ୟ ଇଷ୍ଟଦେବୀଙ୍କ ନିକଟରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ନବାନ୍ନ ଲାଗି ହୋଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ବିଭିନ୍ନ ଦେବୀପୀଠଗୁଡ଼ିକରେ ନବାନ୍ନ ଲାଗି ହୋଇଥିଲା। ନୂଆଖାଇ ଗଣପର୍ବର ବିଶେଷତ୍ୱ ହେଉଛି ବର୍ଷ ଆରମ୍ଭରୁ ଉତ୍ପାଦିତ ଶସ୍ୟର ଅନ୍ନକୁ ନିଜ ଇଷ୍ଟଦେବଦେବୀଙ୍କୁ ଅର୍ପଣ କରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ପଙ୍କ୍ତି ଭୋଜନରେ ଆପ୍ୟାୟିତ କରିବାର ଆନନ୍ଦ ଉଲ୍ଲାସର ଧାରା। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ନୂଆଖାଇ ସାମାନ୍ୟ ଅଲଗା ଅଲଗା ଭାବେ ପାଳନ କରାଯିବାର ଦୃଷ୍ଟାନ୍ତ ରହିଛି। ଇଷ୍ଟଦେବୀଙ୍କ ପାଖରେ ନୂଆ ଚାଉଳ ଭୋଗ ଲାଗି ହେଉଥିବା ବେଳେ ଆଉ କେତେକ ସ୍ଥାନରେ ପରିବାରରେ ସମସ୍ତ ସାତ୍ତ୍ୱିକ ଭୋଜନ ପ୍ରସ୍ତୁତ କଲାପରେ ଠାକୁରଙ୍କୁ ଏକାସାଙ୍ଗରେ ଭୋଗ ଲଗାଯାଏ। ନୂଆ ଚାଉଳ ସହିତ କେତେକ ସ୍ଥାନରେ ପ୍ରଥମେ ସାରୁପତ୍ର, ଶାଗ, ବାଉଁଶ କରଡ଼ି ପ୍ରଥମ କରି ଭୋଗ ଲଗାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସାରୁ ଶାଗ ପରିବର୍ତ୍ତେ ବୋଇତି କଖାରୁ ଶାଗ ଭୋଗ ଲଗାଯାଇଥାଏ। ନୂଆଖାଇ କେବଳ ପରିବାର ମଧ୍ୟରେ ସୀମିତ ନ ରହି କେତେକ ସ୍ଥାନରେ ପୂରା ଗ୍ରାମବାସୀ ଏକାଠି ହୋଇ ନୂଆଖାଇବାର ପରମ୍ପରା ରହିଛି। ନୂଆଖାଇ ପାଳନ ନିମନ୍ତେ ଆଗରୁ ପଣ୍ଡିତ ସଭାରେ ଲଗ୍ନ ବା ତିଥି ନିର୍ଣ୍ଣୟ କରାଯାଇଥାଏ। ପୂର୍ବକାଳରେ ରାଜାମାନେ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ନୂଆ ଖାଉଥିଲେ। ରାଜରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କର ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରିଥାନ୍ତି। ଇତିହାସ ପୃଷ୍ଠାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ 1991 ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ମାସ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା। ତତ୍କାଳୀନ ବିଜୁ ପଟ୍ଟନାୟକ ସରକାରଙ୍କ ସମୟରେ ନୂଆଖାଇ ପର୍ବକୁ ପାଳନ କରିବା ପାଇଁ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଥିଲା। ସର୍ବସମ୍ମତିକ୍ରମେ ପଶ୍ଚିମ ଓଡ଼ିଶାବାସୀ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟିକୁ ନୂଆଖାଇ ଭାବେ ପାଳନ କରିବା ପାଇଁ ସ୍ଥିର ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ପରମ୍ପରା ପାଳିତ ହୋଇଆସୁଛି। ହେଲେ କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ନୂଆଖାଇ ପାଳନ କରାଯାଉଥିବା ବେଳେ ଏହି ଅଞ୍ଚଳର ପୂର୍ବ ଭାଗରେ ମହାଳୟ ତିଥି ମଧ୍ୟରେ ନବାନ୍ନ ଖାଇବାର ବିଧିବିଧାନ ରହିଛି। ନୂଆଖାଇ ପାଳନ ପରଦିନ ନୂଆଖାଇବାସୀ ପାଳନ ହୁଏ। ବିଭିନ୍ନ ପ୍ରକାର ଖାଦ୍ୟ ସହିତ ପାରମ୍ପରିକ ଖେଳରେ ସମୟ ଅତିବାହିତ ହୁଏ। ପଶ୍ଚିମ ଓଡ଼ିଶାବାସୀମାନେ ଯେଉଁମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭିଟାମାଟିକୁ ଆସିପାରନ୍ତି ନାହିଁ ସେମାନେ ଏହି ମହାନ ପର୍ବର ମହକ ପାଇବା ପାଇଁ ନିଜ ନିଜ କର୍ମକ୍ଷେତ୍ରରେ ନୂଆଖାଇ ଭେଟ୍ଘାଟ୍ର ଆୟୋଜନ କରିଥାନ୍ତି। ଏହି ପରମ୍ପରା ଦ୍ୱାରା ଓଡ଼ିଶା ବାହାରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ହୋଇପାରୁଛି। ବାହାର ରାଜ୍ୟର ଲୋକମାନେ ନୂଆଖାଇର ମହାନ ପରମ୍ପରା ବିଷୟରେ ମାନବିକତାର ଅର୍ଥ, ଜୀବନର ଶିକ୍ଷା ଓ ଈଶ୍ୱରଙ୍କ ସଂଜ୍ଞା ବାବଦରେ ଜାଣିବାକୁ ପାଇଥାନ୍ତି। ନୂଆଖାଇ ଗଣପର୍ବର ବିଶେଷତ୍ୱ ହେଉଛି ଏହାର ସାମାଜିକ ଐକ୍ୟବୋଧର ବାର୍ତ୍ତା। ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟ୍ଘାଟ୍ ଉତ୍ସବ ଆୟୋଜିତ ହୋଇ ପଶ୍ଚିମ ଓଡ଼ିଶାର ନୂଆଖାଇର ମହାନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥାଏ। କେତେକ ସ୍ଥାନରେ ବିଦେଶରେ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରବାସୀମାନେ ଏକତ୍ରିତ ହୋଇ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ନୂଆଖାଇ ପାଳନ କରିଥାନ୍ତି। ଗବେଷକମାନଙ୍କ ମତରେ ନୂଆଖାଇ ପର୍ବ ବୈଦିକ ସମୟରୁ ଆରମ୍ଭ ହୋଇଆସିଛି। ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ଏହା ପରିବାରର ନିଜ ନିଜ ଭିତରେ ଭ୍ରାତୃଭାବକୁ ପରିଲକ୍ଷିତ କରିଥାଏ। ପ୍ରକୃତି ସହ ମାଟି ଓ ମଣିଷର ଯେଉଁ ଅତୁଟ

0: ସମ୍ପର୍କ ରହିଛି ସେହି ସମ୍ପର୍କରୁ ଜାତ ଏହି କୃଷିଭିତ୍ତିକ ପର୍ବ ଯାହାକି ସମାଜରେ ଏକତା ଭ୍ରାତୃଭାବ ପ୍ରତିଷ୍ଠା କରିବା ପାଇଁ ଗଣପର୍ବ ନୂଆଖାଇ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ନେଇ ପାଳନ କରାଯିବା ଅତ୍ୟନ୍ତ ସ୍ପୃହଣୀୟ।
1: ଶୁଣିଲେ ଆଜିର ପ୍ରସଙ୍ଗ। ଆଲେଖ୍ୟରେ ଥିଲେ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ଥିଲେ ମହେଶ୍ୱର ସାହୁ।
2: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ସୀତାରାମଙ୍କ ବାହାଘର ଏହି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ହ୍ୟୁମାନ ସାଗର, ଗୀତ ରଚନା କରିଛନ୍ତି ସୁବ୍ରତ ସ୍ୱାଇଁ, ସଙ୍ଗୀତରେ ସଜେଇଛନ୍ତି କିଶାନ।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ତତେ ମୋରାଣ ଏହି ଚଳଚ୍ଚିତ୍ରରୁ ଶୁଣିବା କଣ୍ଠଶିଳ୍ପୀ ବିଭୁ କିଶୋରଙ୍କ କଣ୍ଠରେ ଗୀତଟିଏ। ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରା।

ବର୍ତ୍ତମାନ ଶୁଣିବା ରୁମ୍କୁ ଜୁମାନା କଥାଚିତ୍ରରୁ କାର୍ଯ୍ୟକ୍ରମର ଶେଷ ଗୀତଟି। କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଏବଂ ସୋହିନୀ। ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର। ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ଉପରେ ଚୀନ ସହ ହୋଇଛି ଦ୍ୱିପାକ୍ଷିକ ଆଲୋଚନା। ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ ସ୍ୱାକ୍ଷର କଲେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ। ନ୍ୟାୟିକ ପ୍ରାଧିକରଣର ନୂତନ ନିଯୁକ୍ତି ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ। ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଏବଂ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଭାରତ। ନୂଆଦିଲ୍ଲୀରେ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଏହାକୁ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦୃଷ୍ଟିକୋଣ ଆଧାରରେ ସମାଧାନ ପାଇଁ ଉଭୟ ପକ୍ଷ ସହମତ ହୋଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଜୈସ୍ ଅହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ପାଇଁ ପାକିସ୍ତାନ ପକ୍ଷରୁ 70 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ପ୍ରଶ୍ନ ଉପରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଏଭଳି ଚତୁରତାପୂର୍ଣ୍ଣ ପଦକ୍ଷେପ ଭାରତ ପାଇଁ ନୂଆ ନୁହେଁ। ପାକିସ୍ତାନକୁ ମାସୁଦଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
1: इससे एक स्टेट स्पॉन्सर ऑफ टेरर के नाम पे अनाउंसमेंट करने की जरूरत नहीं है, उनको एक्शन लेना चाहिए क्योंकि उनको खुद ही पता है कि लोग कहां हैं, उनको अरेस्ट करना चाहिए।
0: ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାକ୍ଷର କରିଛନ୍ତି। ସେ ରାଜ୍ୟଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ। ନୂଆଦିଲ୍ଲୀରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଶ୍ରୀ ଶାହା କହିଛନ୍ତି, ପ୍ରକଳ୍ପ ସମାପ୍ତ ହେବା ପରେ ଏହି ଚୁକ୍ତିନାମା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇଯିବ। କେନ୍ଦ୍ର ସରକାର କିସାଉ ପ୍ରକଳ୍ପକୁ ଏକ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପ୍ରକଳ୍ପର 90% ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ଅବଶିଷ୍ଟ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକ ବହନ କରିବେ। ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହାକୁ ମିଶାଇ 10 ଜଳ ସମ୍ବନ୍ଧୀୟ ବିବାଦ ସମାପ୍ତ ହେବାକୁ ଯାଉଛି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ସମୟରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ସମେତ ସ୍ୱରାଷ୍ଟ୍ର ସଚିବ, କେନ୍ଦ୍ର ଜଳସମ୍ପଦ ବିଭାଗ ସଚିବ ଓ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବଗଣ ଉପସ୍ଥିତ ଥିଲେ। ଦେଶରେ କାର୍ଯ୍ୟକାରୀ ଥିବା ବିଭିନ୍ନ ନ୍ୟାୟିକ ପ୍ରାଧିକରଣର ପ୍ରିଜାଇଡିଂ ଅଧିକାରୀ ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ନୂତନ ନିଯୁକ୍ତି ହେବା ପର୍ଯ୍ୟନ୍ତ କିମ୍ବା ପ୍ରାୟ 1 ମାସ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି ନେଇ ବିଚାର କରିବାକୁ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଛନ୍ତି, ଖାଲି ପଡ଼ିବାକୁ ଯାଉଥିବା ପଦବୀ ଯୋଗୁଁ ନ୍ୟାୟାଧିକରଣ ଅଚଳ ହେବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି କୋର୍ଟରେ କହିଛନ୍ତି, ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। 14 ବର୍ଷରୁ କମ୍ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଆଧାରରେ ଶିକ୍ଷା ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ୍ ଜାରି କରାଯାଇଛି। ଜବାବ ଦାଖଲ ପାଇଁ କୋର୍ଟ 4 ସପ୍ତାହ ସମୟ ପ୍ରଦାନ କରିଛନ୍ତି। 14 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ପ୍ରତିଷ୍ଠାନର ପଞ୍ଜୀକରଣ, ଚିହ୍ନଟ ଏବଂ ତଦାରଖ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦେଶରେ 15 ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ବେରୋଜ

ବେରୋଜଗାରୀ ହାର ସାମାନ୍ୟ ହ୍ରାସ ପାଇଛି। ଗତ ମାସରେ ଏହା 5% ହୋଇଛି। ଗତ ଜୁଲାଇ ମାସରେ ଏହା 5.1% ରହିଥିଲା। ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ମାସିକ ଶ୍ରମଶକ୍ତି ଓ ବେରୋଜଗାରୀ ତଥ୍ୟରୁ ଏହି ସୂଚନା ମିଳିଛି। ଗତ ମାସରେ ଗ୍ରାମାଞ୍ଚଳ ବେକାରୀ ହାର 4.1% ହ୍ରାସ ପାଇଛି। ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସାମଗ୍ରିକ ବେରୋଜଗାରୀ ହାର 5.1% ଏବଂ ପୁରୁଷଙ୍କ କ୍ଷେତ୍ରରେ 4.9% ହ୍ରାସ ପାଇଥିବା ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ଭଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40 9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଥିଲା। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆ ଖାଇବା ସହ ପରସ୍କରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟନାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗିହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନଚଣ ମାଝୀ ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ଖ୍ୟାତନାମା ଇଞ୍ଜିନିୟର ଭାରତରତ୍ନ ମୁଖ୍ୟଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ ଆଜି ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଉଛି। ଦେଶର ନିର୍ମାଣ କ୍ଷେତ୍ରକୁ ବିଶ୍ୱେଶ୍ୱରାୟଙ୍କ ଅବଦାନକୁ ସ୍କରଣ କରିବା ଏବଂ ଦେଶର ଅଭିବୃଦ୍ଧିରେ ଇଞ୍ଜିନିୟରମାନଙ୍କ ଭୂମିକାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର 15 ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱରାୟଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି ଶ୍ରୀ ବିଶ୍ୱେଶ୍ୱରାୟ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ର ନିର୍ମାତା ଓ ବିଶିଷ୍ଟ ଇଞ୍ଜିନିୟର ଥିଲେ। ତାଙ୍କ ଅବଦାନ ଯୁଗ ଯୁଗ ଧରି ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ଆଜିର ଇଞ୍ଜିନିୟରିଂ ଦିବସ ଅବସରରେ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଦେଶର ଇଞ୍ଜିନିୟରମାନେ ନବସୃଜନକୁ ଆପଣାଇ ଏକ ଦୃଢ଼ ଭାରତ ଗଠନ କରିବେ ବୋଲି ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱେଶ୍ୱରାୟ ଜଣେ ପ୍ରତିଭାବାନ ଇଞ୍ଜିନିୟର ଥିଲେ ଯାହାଙ୍କ ରାଷ୍ଟ୍ର ନିର୍ମାଣ ଦୃଷ୍ଟିକୋଣ ନାଗରିକମାନଙ୍କୁ ପ୍ରେରଣା ଯୋଗାଇଛି। ଏକ ଉତ୍ତମ ଭବିଷ୍ୟତ ପାଇଁ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଦେଶର ଇଞ୍ଜିନିୟରମାନଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍ଗଳାର ବିଶିଷ୍ଟ ଲେଖକ ଓ ଉପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱର୍ଗତ ଚଟ୍ଟୋପାଧ୍ୟାୟଙ୍କ ସାହିତ୍ୟ ପ୍ରାୟ ସମସ୍ତ ଭାରତୀୟ ଭାଷା ଓ ବିଦେଶୀ ଭାଷାରେ ଅନୁବାଦିତ ହୋଇଛି। ଉନବିଂଶ ଶତାବ୍ଦୀର ଭାରତ ବିଶେଷକରି ବଙ୍ଗାଳୀ ସମାଜର ଚିତ୍ରକୁ ଅଭିନବ ଭାବରେ ଉପସ୍ଥାପନ କରିଥିବା ପାଇଁ ସେ ସ୍କରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମାଜିକ ସଂସ୍କାର, ମହିଳା ଅଧିକାର ଓ ଜାତୀୟତାବାଦ ପାଇଁ ତାଙ୍କର ପ୍ରତିବଦ୍ଧତା ଉଲ୍ଲେଖନୀୟ। ଯୁବକମାନଙ୍କୁ ଶରତ ଚନ୍ଦ୍ରଙ୍କ ସାହିତ୍ୟ ପାଠ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିହାରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ବିହାରର 15 ଜିଲ୍ଲାର 88 ବ୍ଲକର 49 ଲକ୍ଷ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସିଧାସଳଖ ସୁବିଧା ହସ୍ତାନ୍ତର ଦ୍ୱାରା ବନ୍ୟା ପ୍ରଭାବିତ 8,37,472 ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ 1,500ରୁ ଉର୍ଦ୍ଧ୍ୱ ବୋଟ୍ ମୁତୟନ କରାଯାଇଛି। 1,260 ଗୋଷ୍ଠୀଗତ ରୋଷେଇ ଘର ଜରିଆରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। କେରଳରେ ସୃଷ୍ଟ ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଛି। ରାଜ୍ୟ ଶକ୍ତିମନ୍ତ୍ରୀ ସନି ଜୋସେଫ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବିଦ୍ୟୁତ୍ ଅଭାବ ଦୂର କରିବା ପାଇଁ ଅଧିକ ହାରରେ କ୍ରୟ କରିବାକୁ ସରକାର ବିଚାର କରୁଛନ୍ତି। ବିଦ୍ୟୁତ୍ କାଟ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ଭି ମୁରଲୀଧରନ ବିଦ୍ୟୁତ୍ କାଟ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ଗତ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ

0: ୱିକେଟ୍ରେ ପରାସ୍ତ କରି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ଆସନ୍ତା ଗୁରୁବାର ଦିନ ସେହି ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ଉପରେ ଚୀନ୍ ସହ ହୋଇଛି ଦ୍ୱିପାକ୍ଷିକ ଆଲୋଚନା। ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ ସ୍ୱାକ୍ଷର କଲେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ। ନ୍ୟାୟିକ ପ୍ରାଧିକରଣର ନୂତନ ନିଯୁକ୍ତି ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ। ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଏବଂ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମା ମାଟିରୁ ଉତ୍ପାଦିତ ପ୍ରଥମ ଶସ୍ୟର ଅନ୍ନରୂପୀ ବୀଜକୁ ଈଶ୍ୱରଙ୍କ ପାଖରେ ସମର୍ପି ଦେବାର ମହାର୍ଘ ପରମ୍ପରା ଗଣପର୍ବ ନୂଆଖାଇ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଖୁବ୍ ଆନନ୍ଦ ଓ ଉତ୍ସାହରେ ଆଜି ପାଳିତ ହୋଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ମତେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ପାହୁରଭୋଗ ଲାଗି ପରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରିବା ସହ ନୂଆ ଖାଇଛନ୍ତି। ପ୍ରକୃତି ସଂସ୍କୃତି ଓ ମାନବୀୟ ଜୀବନଧାରାର ସମୃଦ୍ଧ ସଂସ୍କୃତିର ଅନନ୍ୟ ଗଣପର୍ବ ନୂଆଖାଇ ସଭ୍ୟତାର ମହାର୍ଘତାକୁ ସୂଚାଏ ବୋଲି କହିଛନ୍ତି ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡିଆ।
3: ଏହି ପର୍ବ ମଣିଷକୁ ବଞ୍ଚିବାର ସଂକେତ ଦିଏ। ପ୍ରକୃତି ତଥା ମନୁଷ୍ୟର ସହୋଦର ଭାବକୁ ପ୍ରକଟିତ କରେ। ପ୍ରକୃତି ପ୍ରତି ମଣିଷର ସମ୍ମାନ ଏବଂ ବସମ୍ମତା ଏହି ପର୍ବ ଦ୍ୱାରା ପ୍ରକଟିତ ହୋଇଥାଏ। ନବାନ୍ନ ଭକ୍ଷଣ ଏକାଧାରରେ ଆର୍ଯ୍ୟ ଆଦିବାସୀ ସଂସ୍କୃତିର ମିଳନର ସେତୁ। ପାରମ୍ପରିକ ପ୍ରଥା ସର୍ବସ୍ୱ ଆଦିବାସୀଙ୍କ କୃଷିଭିତ୍ତିକ ଅନ୍ନପୂଜାର ପରମ୍ପରା ସହିତ ଆର୍ଯ୍ୟ ବୈଦିକ ରୀତିର ଅନ୍ନପୂଜାର ସମବାୟ ଓ ସଂହତି ଏହି ନବାନ୍ନ ପର୍ବ ମଧ୍ୟରେ ନିହିତ ଥାଏ।
2: ସୁବର୍ଣ୍ଣପୁର ପୌର ପରିଷଦ ସମେତ ଜିଲ୍ଲାର ତରଭା ଓ ବିନିକା ବିଜ୍ଞପିତ ଅଞ୍ଚଳରେ ଅଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ସୁବର୍ଣ୍ଣପୁର ସହରାଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଏକ ସମୃଦ୍ଧ ସହର ଓ ବିକଶିତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ ଦେଇଥିଲେ।
4: ମୁଖ୍ୟମନ୍ତ୍ରୀ 300 crore ଟଙ୍କାର ପୌରପାଳିକା ମାନଙ୍କର ବିକାଶ ପାଇଁ ସହରୀ ବିକାଶ ଯୋଜନାରେ ତାର ଶିଳାନ୍ୟାସ ବି କରିଛନ୍ତି ଏବଂ ନିଶ୍ଚୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ମାନଙ୍କର ବିକାଶ ପାଇଁ ବିଭିନ୍ନ ପ୍ରକାର ସେ PMAY ଘରର କଥା କୁହନ୍ତୁ, ସହରାଞ୍ଚଳର ଯୋଉ 2.0 କଥା କୁହନ୍ତୁ, କି ସ୍ୱଚ୍ଛତା ଉପରେ କୁହନ୍ତୁ, କି ଆଜି ବି ବଡ ବଡ ପ୍ରୋଜେକ୍ଟ ଯୋଉଗୁଡାକ ସହରାଞ୍ଚଳରେ ଯୋଉ କରିବାର ଆବଶ୍ୟକତା ଅଛି, ଯାହାକି ପାର୍କ ହଉ, ଗୋଶାଳା ହଉ ଏବଂ ମଲ୍ଟିପର୍ପଜ କମ୍ୟୁନିଟି ସେଣ୍ଟର ହଉ, ଇଏ ସବୁ ବି ଯାହା ଯାହା ଆବଶ୍ୟକତା ଅଛି ସରକାରଙ୍କ ତରଫରୁ ବିଶେଷ ଧ୍ୟାନ ଦେଇକି ସବୁ କାର୍ଯ୍ୟକ୍ରମ କରାହଉଛି।
2: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଭାସୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଦର ମହକୁମା ସ୍ଥିତ ସୋନପୁର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଯୁବବର୍ଗ ଓ କ୍ରୀଡ଼ାପ୍ରେମୀମାନେ ଏଥିରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ କହିଛନ୍ତି ଛାତ୍ରୀ ଇତି ସ୍ୱାଇଁ।
5: ଖେଲୋ ଇଣ୍ଡିଆ ସମ୍ବାଦ ଶୁଣିକରି ବହୁତ ଖୁସି ଲାଗିଲା। ପ୍ରଧାନମନ୍ତ୍ରୀ ଜୀ ଯେନ୍ ଭାଷଣ ଦେଲେ ସେଥିରୁ ଆମେ ବହୁତ ପ୍ରେରିତ ହେବା ଲାଗି ପାଇନୁ। ଖେଲ ମାଧ୍ୟମରେ ବି ଆମର ଇଣ୍ଡିଆକୁ ବଢା ଯାଇପାରବା, ବିକଶିତ କରାଯାଇପାରବା।
2: ଇତିମଧ୍ୟରେ ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ସାହିତ୍ୟ ସଂସଦର ସଭାପତି ଡକ୍ଟର ସୌରଭ ରଞ୍ଜନ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ବିଶିଷ୍ଟ ଲେଖକ ଡକ୍ଟର ନୃପରାଜ ସାହୁ ଅତିଥି ଆଲୋଚକ ଭାବେ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ସାରସ୍ୱତ ସୃଜନ ପ୍ରକୃତି ଚିତ୍ରଣ ସହ ମା ମାଟି ଓ ମାତୃଭାଷାକୁ ନେଇ ଆଲୋଚନା କରିଥିଲେ।
6: ପଶ୍ଚିମ ଓଡ଼ିଶାର

0: ବିଶିଷ୍ଟ କବି ଗଙ୍ଗାଧର ମେହେର ଯାହା ସବୁ କହିଯାଇଛନ୍ତି ଆମ ଜୀବନରେ ସବୁଦିନ ତାହାର ଆବଶ୍ୟକତା ରହିଛି। ଜୀବନକୁ ସୁନ୍ଦର କରିବା ପାଇଁ, ଜଗତକୁ ସୁନ୍ଦର କରିବା ପାଇଁ ସେ ସୁନ୍ଦର ବାର୍ତ୍ତା ଦେଇକରି ଯାଉଛନ୍ତି।
1: ସୁବର୍ଣ୍ଣପୁରର ନିଆରା ଲଙ୍କାପୋଡ଼ି ଲୋକପର୍ବ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ଲୋକ ସଂସ୍କୃତି ଗବେଷକ ପ୍ରଦ୍ୟୁମ୍ନ ସାହୁ କହିଛନ୍ତି,
2: ମୂଳତଃ ସୁବର୍ଣ୍ଣପୁର ହେଉଛି ଶ୍ରୀ ହନୁମାନଙ୍କ ପ୍ରମୁଖ ଉପାସନାର ପୀଠ। ଶ୍ରୀ ହନୁମାନ ଲଙ୍କା ଦହନର ଯେଉଁ ପରାକ୍ରମ ପ୍ରଦର୍ଶନ କରିଥିଲେ, ସେହି ପରାକ୍ରମକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ପ୍ରତିବର୍ଷ ସୁବର୍ଣ୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ବା ସପ୍ତପୁରୀ ଅମାବାସ୍ୟା ତିଥିରେ ଟେରାକୋଟା ହନୁମାନଙ୍କ ଲାଞ୍ଜରେ ଅଗ୍ନି ସଂଯୋଗ କରି ପିଲାମାନେ ନଗର ପରିକ୍ରମା କରନ୍ତି।
1: ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲରେ ଆପଣମାନେ ଶୁଣିପାରିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ଅମ୍ବିକା ମହାପାତ୍ର ଓ ନିତ୍ୟରଞ୍ଜନ ସାହୁ।

0: ଧୁଆଧର ଭରିକି ଅଛି। ପର୍ବ ପର୍ବାଣୀ ହେଲେ ଆମ ଘର ମାନଙ୍କରେ ବା ଆମ ଅଞ୍ଚଳ ମାନଙ୍କରେ ସମସ୍ତେ ଏକତ୍ରିତ
1: ହୁଅନ୍ତି। ଏଇ ଏକତ୍ରିତ ହଉ ହଉ ତ ଭାଇଚାରାଟା ବଢେ ଆଉ
0: ସମସ୍ତେ ସମସ୍ତଙ୍କ ଭିତରେ ସ୍ନେହ ଆଦରରେ ବାନ୍ଧି ହେଇକି
1: ରୁହନ୍ତି ରୁହନ୍ତି।
0: ଏଇଥିପାଇଁ ପରା ପୂଜା ପାର୍ବଣ ରହିଛି, ଓଷା ବାର ରହିଛି। ହେଇ ତ ତୁମେ ଦେଖୁଛ ଗଣେଶ ପୂଜା ସାରିଛ, ହେଇ କେଡେ ବଡ ମୂର୍ତ୍ତି କରିଛ, ପୁଣି ଲିଚୁ ଲାଇଟ୍ ସଜେଇଛ, ନାଚ ଗୀତ କରିଲ, ଭାରି ବଢିଆ ହେଲା। ତୁମର ତ ଏବେ 8 ଦିନ ଖାଲି ଚାଲିବ ଆଉ
1: କରିବା ପା। ଏଇ ଜୀବନ ନେଇକି ତ ଏମିତି ଟିକେ ଆମୋଦ ପ୍ରମୋଦ ନକଲେ ଆଉ

0: ଚାଷ କରୁ କି ବାଡିରେ ଚାଷ କରୁ, ଆମେ ଯଦି ଖାଦ୍ୟ ସାର ଠିକ ଦେଇଥିବା ବା ପୋଷକ ତତ୍ତ୍ୱ ଠିକ ଦେଇଥିବା, ତାହେଲେ ଆମ ବିଲରେ ଯୋଉ ଫସଲ କରିବା ଆମେ ଭଲ ହବ,
1: ଭଲ ହବ,
0: ବିଶେଷ କରି ଧାନ ଫସଲ। ଧାନ ଫସଲରେ ଆମେ ଯଦି ସମନ୍ୱିତ ଖାଦ୍ୟ ସାର ଦେଇଥିବା ତାହେଲେ ଆମ ଧାନ ଭଲ ହବ,
1: ନିଶ୍ଚିତ ଭଲ ହବ। ଅପା ଆଜି କଣ ସେଇ ବିଷୟରେ କିଛି ଚର୍ଚ୍ଚା ଅଛି କି?
0: ହଁ, ଆମ କିଷାନ ବାଣୀ କାର୍ଯ୍ୟକ୍ରମରେ ଏଇ ଧାନ ଫସଲ ଉପରେ ମହାଶୟଙ୍କ ଠାରୁ ଶୁଣିଲେ କେମିତି କଣ ହୁଅନ୍ତା?
1: ଭଲ ହୁଅନ୍ତା।
0: ଆଉ ଆମେ ଜାଣିବା ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା। ଆଲୋଚିକା ହିସାବରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ମଙ୍ଗଳ କୃଷି ଅଧିକାରୀ ଶୁଭଶ୍ରୀ ନନ୍ଦ। ଆଉ ଆମେ ଏଇ ଧାନ ଚାଷ କେମିତି କଣ ସମନ୍ୱିତ ଖାଦ୍ୟ ସାର ତା ଦେହରେ ଦବା, କେମିତି କଣ କରିବା, ମହାଶୟ ଆମକୁ ବୁଝାଇ କହିବେ, ଆମେ ଶୁଣିବା।
1: ଶୁଣିବା ବାପା।
0: ଆଜିର କାର୍ଯ୍ୟକ୍ରମରେ ବିଷୟ ରହିଛି ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ମଣ୍ଡଳ କୃଷି ଅଧିକାରୀ ଶୁଭଶ୍ରୀ ନନ୍ଦ। ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ମ୍ୟାଡାମ। ଆଜି ଆମେ ଯୋଉ ବିଷୟ ରଖିଛେ ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା, ଏ ବିଷୟରେ ତ କଥା ହେବା, ତା ପୂର୍ବରୁ ଟିକେ ଆମେ ଜାଣିବା ପାଇଁ ଚାହିଁବୁ ପୋଷକ ତତ୍ତ୍ୱ କଣ ଏବଂ ଧାନ ଫସଲରେ ଏହାର ଉପଯୋଗିତା କଣ ରହିଛି, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
2: ଆପଣ ଯୋଉଭଳି କହିଲେ କି ଆମକୁ ଫାର୍ଷ୍ଟ ଆମେ ବୁଝିନବା କି ପୋଷକ ତତ୍ତ୍ୱଟି କ'ଣ। ଯେମିତି ଆମେ ମଣିଷ ମାନଙ୍କ ପାଇଁ କି ଖାଦ୍ୟ ଦରକାର, ଆମେ ଖାଦ୍ୟ ଖାଉଛୁ ବଢିବା ପାଇଁ କି, ସେଇଭଳି ଆମର ଧାନ ଫସଲ ହଉ କିମ୍ବା ସବୁ ଫସଲ ପାଇଁ କି ଆମକୁ ପୋଷକ ତତ୍ତ୍ୱ ଦରକାର ଥାଏ। ଫସଲର ବୃଦ୍ଧି ପାଇଁ କି ଫସଲର ଅମଳ ପାଇଁ କି ଆମକୁ ପୋଷକ ତତ୍ତ୍ୱଟି ହେଲା ଫସଲର ଖାଦ୍ୟ। ଆମେ କହିପାରୁ ପୋଷକ ତତ୍ତ୍ୱ ନଦେଲେ ଆମର ଗଛର କିଛି ଉନ୍ନତି ହେଇପାରିବ ନାହିଁ। ଜାଣିଥିବା ଦରକାର ଆମମାନେ ଗଛକୁ ଆମର 17 ପୋଷକ ତତ୍ତ୍ୱ ଦରକାର ପଡିଥାଏ। 17 ଭିତରୁ ଆମର କିଛି ତ ଆମର ପ୍ରାଇମେରୀ ପୋଷକ ତତ୍ତ୍ୱ ଥାଏ ଯୋଉଟାକି ଗଛକୁ ନିହାତି ଭାବରେ ଦରକାର ଥାଏ, ପ୍ରାଥମିକ ଭାବରେ ଦରକାର ଥାଏ, ଯୋଉଟାକି ଆମର ହେଲା ଯବକ୍ଷାରଜାନ, ଫସ୍ଫରସ୍, ପୋଟାସିୟମ୍ ଏବଂ ତାପରେ ମଧ୍ୟ ଆମର କ୍ୟାଲସିୟମ୍, ମାଗ୍ନେସିୟମ୍, ସଲଫର ମଧ୍ୟ ଦରକାର ପଡିଥାଏ। ତା ବାଦରେ ଆମର ଆସିବ ଆମକୁ ଯୋଉଟାକି ଅଳ୍ପ ମାତ୍ରାରେ ଦରକାର ଥାଏ, ଯୋଉଟାକି ଆମେ ppm ପାର୍ଟସ୍ ପର୍ ମିଲିୟନ୍ ହିସାବରେ ଆମର ଗଛକୁ ଦରକାର ପଡିଥାଏ। ସେଗୁଡ଼ିକ ଆମର ହେଲା କ୍ଲୋରିନ୍, ଆଇରନ୍, ଜିଙ୍କ, ବୋରନ୍, ମାଙ୍ଗାନିଜ୍, ନିକେଲ୍ ଆଉ ମଲିବ୍ଡେନମ୍। ଏତିକି ଆମର ଖାଦ୍ୟ ପୋଷକ ତତ୍ତ୍ୱ ଭାବେ ଆମେ ଗଛକୁ ଦରକାର ଥାଏ। ଏଗୁଡ଼ିକ ଆମେ ପୋଷକ ତତ୍ତ୍ୱ ଭାବରେ କହୁ, ଯୋଉଟାକି ଆମେ ଆଇଦର ଆମର ମାଟିରେ ସେଗୁଡ଼ାକ ଉପଲବ୍ଧ ଥାଉ, ଯୋଉଟାକି ଗଛ ମାଟିରୁ ଚେର ବାଟେ ଟାଣି ପାରିବ, ନହେଲେ ଆମେ ସାର ହଉ ଆମର ଜୈବିକ ସାର ହଉ ଯୋଉପଟେ ହେଲେ ଆମେ ତାକୁ ଗଛରେ ଦେଇଥାଉ,
0: ଧାନ ଗଛ। ତାପରେ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ ସମନ୍ୱିତ ପୋଷକ ତତ୍ତ୍ୱ ଯୋଉ କଥା ଟିକେ ପୂର୍ବରୁ କହୁଥିଲେ, ଏଇ ସମନ୍ୱିତ ପୋଷକ ତତ୍ତ୍ୱର ପରିଚାଳନାର ମାନେ କଣ ଓ ଏହି ପରିଚାଳନା ଆବଶ୍ୟକତା କଣ ରହିଛି ଏଇ ଧାନ ଫସଲ ପାଇଁ, ସେ ବିଷୟଟି ପରାମର୍ଶ ଦିଅନ୍ତୁ।
2: ଏଇ ବିଷୟରେ ଆମେ ଆଜି ଏଠି ବସିଛୁ ଆଲୋଚନା କରିବା ପାଇଁ କି, ସେ ବିଷୟରେ ଜାଣିବା ଆଗରୁ ପୂର୍ବକୁ ପଳେଇଯିବା। ଯେତେବେଳେ ଆମର ହରିତ କ୍ରାନ୍ତି ହେଇଥିଲା, ହରିତ କ୍ରାନ୍ତି ଆଗରୁ ଆମର ଅମଳ ଆମର ଜନସଂଖ୍ୟା ଯେତିକି ଥିଲା ତାକୁ ଯୋଗାଇବା ପାଇଁ କି ଆମେ ସଫିସିଏଣ୍ଟ ନଥିଲୁ। କିନ୍ତୁ ଆମର ଯେତେବେଳେ ହରିତ କ୍ରାନ୍ତି ହେଲା, ହରିତ କ୍ରାନ୍ତିରେ ଆମର 2 ଜିନିଷ ଉପଯୋଗ ହେଲା। ଗୋଟେ ହେଲା ଆମର ଭଲ ବିହନ, ହାଇବ୍ରିଡ୍ ଭେରାଇଟି ବିହନ ହଉ କିମ୍ବା ହାଇ ୟିଲ୍ଡିଂ ଭେରାଇଟି ବିହନ ହଉ, ଏବଂ ଆମର ସାରର ପ୍ରୟୋଗ ସେଇଠୁ ଆରମ୍ଭ ହେଲା। ଯେତେବେଳେ ଆମେ ସାରର ପ୍ରୟୋଗ ଆରମ୍ଭ କଲୁ ଏବଂ ଏଇ ବିହନ ବ୍ୟବହାର କରିବା ଆରମ୍ଭ କଲୁ, ଆମେ ପ୍ରାୟତଃ ଆମର ଅମଳ 100-200% ଅଧିକା ଆମେ ବଢ଼େଇଦେଲୁ, ଆମ ଜନସଂଖ୍ୟାକୁ ସଫିସିଏଣ୍ଟ ଖାଦ୍ୟ ଆମେ ଯୋଗାଇ ପାରିଲୁ। ଏଇଭଳି ଭାବରେ ଆମର ଚାଲିଲା, ଆମେ ସାର ପ୍ରୟୋଗ କଲୁ। ତା ଆଗରୁ ଦେଖିବେ ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରୁଥିଲେ, ତ ଯେତେବେଳେ ଆମର ହରିତ କ୍ରାନ୍ତି ପରଠୁ ଚାଷୀମାନେ ରାସାୟନିକ ସାରର ପ୍ରୟୋଗ ଆରମ୍ଭ କଲେ। ଏଇ ଜିନିଷଟି ଚାଲି ରହିଲା କାହିଁକିନା ଆମର ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାଟା ବି ବହୁତ ଦରକାର ଥିଲା, ତେଣୁକରି ଆମର ରାସାୟନିକ ସାରର ପ୍ରୟୋଗଟା ଆମର ବଢି ଚାଲିଲା। ତାପରେ ଦେଖିବେ ଧୀରେ ଧୀରେ ଆମର କଣ ହେଲା, ରାସାୟନିକ ସାର ଆମେ ପ୍ରୟୋଗ କରିବା ଯୋଗୁଁ ବହୁତ କ୍ଷତି ହେଉଛି, ଆମର ଜଳବାୟୁ ପ୍ରଦୂଷଣ ହେଉଛି। ଏଇ ରାସାୟନିକ ସାରଟା ଆମର ମାନେ ଯୋଉ ବଡି ଚେନ୍ ଆମ ଖାଦ୍ୟ ଥ୍ରୁରେ ଆମ ଭିତରକୁ ବି ମଧ୍ୟ ଯାଉଛି, ଖାଦ୍ୟ ଚେନ୍ରେ ମଧ୍ୟ ସେଟା ବଢି ବଢି ଚାଲିଛି। ତେଣୁକରି ଆମର ଏଠି ଉତ୍ପତ୍ତି ହେଲା ଆମର ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ମାନେ ହେଲା ଆମେ ମାଟିର ଉର୍ବରତାକୁ କାୟମ ରଖି ଆମ ଫସଲର ଅମଳଟା ମଧ୍ୟ ସ୍ଥାୟୀ ଅମଳ ପାଇବା, ଏବଂ ଆମର ଯୋଉ ଜନସଂଖ୍ୟା ପାଇଁ ଆମର ଯେତିକି ଖାଦ୍ୟ ଯୋଗାଇବା ଦରକାର ଆମେ ସେତିକି ଖାଦ୍ୟ ଅମଳ କରିପାରିବା। ତେଣୁକରି ସମନ୍ୱିତ ପୋଷକ ତତ୍ତ୍ୱର ପରିଚାଳନା ଆମେ ବିଭିନ୍ନ ଆମର ଯୋଉ ଆମ ପରିବେଶରେ ଯୋଉ ସବୁ ଜିନିଷ ବ୍ୟବହାର ହେଉଛି ତାକୁ ମଧ୍ୟ ସାର ଭାବରେ ବ୍ୟବହାର କରିବା, ତା ସଙ୍ଗେ ସଙ୍ଗେ ଆମେ ରାସାୟନିକ ସାର ବି ବ୍ୟବହାର କରିବା। କାହିଁକିନା ଆମେ ଯେତିକି ଅମଳ ଏବେ ପାଉଛେ ଆମେ ଯଦି ପୁରା ଜୈବିକ ପଦ୍ଧତିକୁ ପଳେଇଯିବା ହୁଏତ ଆମ ଅମଳ କମିଯିବ।
0: ମ୍ୟାଡାମ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ସମନ୍ୱିତ ପୋଷକ ତତ୍ତ୍ୱ ବା ସମନ୍ୱିତ ଖାଦ୍ୟ ସାରର ଉତ୍ପାଦନ ଗୁଡିକ କଣ କଣ ସାଧାରଣତଃ ଏଇ ଧାନ ଫସଲ ପାଇଁ?
2: ଏଇ ପରିଚାଳନାଟାକୁ ଆପଣାଇବା ପାଇଁ ଆମର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଆମର ଏଥିରେ ଜଳବାୟୁ ପ୍ରଦୂଷଣ କଥା ମୁଁ କହୁଥିଲି, ପାଣି ସୋର୍ସେସ୍ ସବୁ ରହୁଛି, ନଦୀ ନାଳ ସବୁ ରହୁଛି, ସେଠି କେମିତି ଆମର ରାସାୟନିକ

0: ଗୀତଟି କେମିତି ଲାଗିଲା?
1: ବହୁତ ସୁନ୍ଦର ଲାଗିଲା
0: ଟି। ହେଲେ ଆମେ ତ ଚାଷୀ ବନ୍ଦୀ ଲୋକ, ସବୁ କଥା ଭିତରେ ଆମେ ଚାଷବାସ କଥା ଆଗ।
1: ହଁ ହଁ,
0: ତା ସହିତ ତମର ତ ଏଥର କଣ ଧାନ ବିଲରେ ଟିକେ ପାଣି ମାଡିଥିଲା, ତମେ ନାଳ କାଟି ଦେଇଥିଲ। ସବୁବେଳେ ମନେ ରଖୁଥିବ ଦାମ, ଆମେ ଯେକୌଣସି

0: ନ ଧୋଇ ଯାଉ, ତାକୁ ଆମେ କେମିତି ରୋକିବା, ତାକୁ କମେଇବା, ସେ ବିଷୟରେ ଏଇ ସମନ୍ୱିତ ପୋଷକ ତତ୍ତ୍ୱର ଉଦ୍ଦେଶ୍ୟ ମଧ୍ୟ ରହୁଛି। ଦ୍ୱିତୀୟତଃ ଆମର ଯୋଉ ମାଟିର ଉର୍ବରତା ଆମେ କେମିତି ବଜାୟ ରଖିବା, ଆଉ ସେ ଉର୍ବରତା ବଜାୟ ରଖି କେମିତି ଆମେ ସ୍ଥାୟୀ ଅମଳ ପାଇପାରିବା, ସେଥିଲାଗି ମଧ୍ୟ ଆମର ସମନ୍ୱିତ ପରିଚାଳନା ଆମେ କରିଥାଉ ଧାନ ଫସଲରେ। ତୃତୀୟତଃ ମୁଁ କହିବି କି ଆମର ଯୋଉ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାରେ ଆମେ କ'ଣ କରୁନା, ଆମ ଆଖପାଖରେ ଯୋଉ ସୋର୍ସେସ୍ ଗୁଡାକ ଅଛି, ଆମର ପୋଷକ ତତ୍ତ୍ୱ ଦବାର ଯାହା ପାଖରେ କ୍ଷମତା ରହିଛି ତାର ମଧ୍ୟ ଆମେ ବ୍ୟବହାର କରିପାରିବା। ତା ସାଙ୍ଗରେ ଆମେ ରାସାୟନିକ ସାରର ବ୍ୟବହାର କରିପାରିବା। ତା ବାଦରେ ଦେଖିଥିବେ ରାସାୟନିକ ସାର ବ୍ୟବହାରରେ କ'ଣ ହୁଏ ନା, ଆମର ମାଟିର ଟେକ୍ସଚର ସବୁ ଖରାପ ହେଇଯାଏ। ବାରମ୍ବାର ଯଦି ଆମେ ରାସାୟନିକ ସାରଟା ବ୍ୟବହାର କରୁଛୁ ତାହେଲେ ମାଟିର ଉର୍ବରତା କମିଯିବ। ମାଟିଟାକୁ ଆମେ କେମିତି ସୁସ୍ଥ ରଖିବା, ସୁସ୍ଥ ରଖି କେମିତି ଆମେ ସବୁ ପ୍ରକାର ପୋଷକ ତତ୍ତ୍ୱ ଆମେ ମାଟିରେ ଆମର ରହିଥିବା ଦରକାର। ଆମେ ଯେତେବେଳେ ଆଉଥରେ ଫସଲ ପୁଣି ଲଗାଉଛେ ସେ ଫସଲକୁ ମଧ୍ୟ ଆମର ପୁଷ୍ଟି ଶସ୍ୟ ମିଳୁଥାଉ। ଖାଲି ରାସାୟନିକ ସାର ଉପରେ ଆମେ ନିର୍ଭରଶୀଳ ହେଇଯାଉଛନ୍ତି ଚାଷୀମାନେ, ସେ ନିର୍ଭରଶୀଳ ଆମେ ଟିକେ କମେଇବା। ଯୋଉ ଆମର ଦଉଛେ ଆମେ ରାସାୟନିକ ସାର କ'ଣ ହୁଏ ଦେଖିଥିବେ, ବହୁତ ଜାଗାରେ ପାଣିକୁ ଧୋଇକି ପଳାଇ ଯାଉଛି, ଆଉ ଯୋଉ ଗ୍ୟାସିୟସ୍ ଫର୍ମରେ ଯୋଉଗୁଡାକ ରହୁଛି ଯବକ୍ଷାରଜାନଟା, ଆମର ଯେମିତି ଆମୋନିଆ ଫର୍ମ ହେଲା, ଆମୋନିଆ ଗ୍ୟାସ୍ଟା ଉଡିକି ବି ମଧ୍ୟ ପଳାଇଯାଏ। ତେଣୁକରି ଆମେ ଯଦି ବିଭିନ୍ନ ଉପାୟରେ ସମନ୍ୱିତ ପରିଚାଳନା କରିବା ତାହେଲେ ଆମର ଫସଲକୁ ଆମେ ସବୁ ପ୍ରକାରର ସାର ଯୋଗାଇ ଦେଇପାରିବା। ଆଜିକା ତାରିଖରେ ଆମକୁ ସବୁ ଜିନିଷରେ ସମନ୍ୱିତ ଭାବେ ପରିଚାଳନା କରିବା ଦରକାର, ନହେଲେ ଆମେ ଗୋଟେ ଜିନିଷ ଉପରେ ନିର୍ଭରଶୀଳ ହୋଇକି ଆମେ ରହିପାରିବା ନାହିଁ। କାରଣ ଗୋଟେ ଜିନିଷର ପ୍ରୟୋଗରୁ ବାରମ୍ବାର ଆମର ମାଟିଟି ତାର ସ୍ୱାସ୍ଥ୍ୟ ବିଗିଡୁଛି, ତାର ଉର୍ବରତା କମିଯାଉଛି, ଆମର ଅମଳ ମଧ୍ୟ ଆମେ ସ୍ଥାୟୀ ଅମଳ ପାଇପାରିବୁନି।
1: ଆଜ୍ଞା, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସମନ୍ୱିତ ପୋଷକ ତତ୍ତ୍ୱର ଉପାଦାନ ଗୁଡିକ କ'ଣ?
0: ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଆମର ବହୁତ ଗୁଡା ଉପାଦାନ ରହିଛି। ଆମର ପ୍ରଥମ ଆମର ଚାଷୀ ଭାଇମାନେ ଖତ ବ୍ୟବହାର କରିପାରିବେ, ତାପରେ ଆମର ଯୋଉ କ୍ରପ ରେସିଡ୍ୟୁ, ଯୋଉ ଫସଲର ଯୋଉ କାଟି ସାରିଲା ପରେ ଯୋଉ ତାର ଅବଶିଷ୍ଟାଂଶ ରହିବ ତାକୁ ମଧ୍ୟ ବ୍ୟବହାର କରିପାରିବେ। ତାପରେ ଆମର ସବୁଜ ଖତ କିମ୍ବା ସବୁଜ ସାର, ତା ବାଦରେ ଆମର କମ୍ପୋଷ୍ଟ, ତାପରେ ଆମର ଜୀବାଣୁ ସାର, ଏବଂ ଲାଷ୍ଟରେ ଆମେ ଆଣିବା ରାସାୟନିକ ସାର। ଆମେ ସ୍ଥାୟୀ ଅମଳ ତ ପାଇଲୁ, ମାନେ ରାସାୟନିକ ସାର ବ୍ୟବହାର ଯୋଗୁଁ ଆମର ଆଜିକାଲି ଘରେ ଘରେ ସବୁ କ୍ୟାନ୍ସର ରୋଗୀ ଭର୍ତ୍ତି ହେଇଗଲେଣି। କେମିତି ଏଇ ରାସାୟନିକ ସାର ପ୍ରୟୋଗ ଟିକେ କମେଇବା, ତେଣୁକରି ଆମେ ପ୍ରଥମତଃ ଆମେ ଆସିବା ଖତ। ଖତ ହେଲା ଆମର ଯେମିତି ଆମେ ଜାଣିଛେ ଆମର ଗାଈ ଗୋବର ହେଲା ଖତ ଭାବରେ ତାକୁ ମାଟିରେ ବ୍ୟବହାର କରିଥାଉ। ଦ୍ୱିତୀୟତଃ ଆମର ଆସିଲା ଯୋଉ ଆମେ ଫସଲର ଅବଶିଷ୍ଟାଂଶ, ମୁଖ୍ୟତଃ ଆମର ଡାଲି ଜାତୀୟ ଫସଲ, ଯୋଉ ଆମେ ମୁଗ ବିରି ଯୋଉ ଫସଲ କରିଥାଉ, ସିଏ ବହୁତ ମାତ୍ରାରେ ସିଏ ଆମକୁ ମାଟିକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ତାର ପତ୍ର ଯୋଗୁ ପ୍ରଦାନ କରେ, ତାର ଚେରରେ ଗୋଟେ ଗୋଟେ ଗଣ୍ଠି ଭଳିଆ ଥାଏ, ଯୋଉ ଗଣ୍ଠିରେ କି ଆମର ରାଇଜୋବିୟମ ଜୀବାଣୁ ଥାଏ କି ତାକୁ ମାଟିରେ ସେଟା ଯବକ୍ଷାରଜାନ ଫିକ୍ସ କରିବା ପାଇଁ କି ସେମାନେ ସାହାଯ୍ୟ କରନ୍ତି। ତେଣୁକରି ସେ ଗଛ ଗୁଡାକ ଆମର ପ୍ରାକ୍ଟିସ କ'ଣ ରହିଛି, ମୁଗ ବିରିକୁ ଆମେ କାଟିକି ଜମିରୁ ନେଇ ଆସୁଛେ, କିନ୍ତୁ ଯଦି ଆମେ ଛୁଇଁ ତୋଳି ଆଣିବା, ଛୁଇଁ ତୋଳି ଆଣିଲା ପରେ ଯୋଉ ଆମର ଫସଲଟି ରହିଲା ମାଟିରେ, ସେଇ ଫସଲର ପତ୍ର ହେଲା, ତାର ଚେର ହେଲା, ତାକୁ ଆମେ ଯଦି ହଳ କରିଦଉଛେ ମାଟିରେ ତାହେଲେ ଆମ ପୋଷକ ତତ୍ତ୍ୱ ଆମକୁ ମିଳିପାରିବ। ଦ୍ୱିତୀୟତଃ ଆମର ହେଲା ସବୁଜ ସାର କିମ୍ବା ସବୁଜ ଖତ, ସେଥିରେ ଆମେ ବ୍ୟବହାର କରିବା। ଧନିଚା ଚାଷ କହିଲେ ଚାଷୀମାନେ ବହୁତ ଭଲ ଭାବରେ ବୁଝନ୍ତି, ଧନିଚା ହଉ ସନହ୍ୟାମ୍ପ ହଉ, ଧନିଚାକୁ ସେମାନେ ହେକ୍ଟର ପିଛା 25 କେଜି ବିହନ ଯଦି ବୁଣି ଦେଇକି ତାକୁ 45 ଦିନରେ ତାକୁ 45 ଦିନ ଆମେ କହୁଛେ, କିନ୍ତୁ ଦେଖିବେ ଚାଷୀ ଭାଇମାନେ ବାର୍ଡଟା ଯଦି ମୋଟା ହେଇଯାଇନି ନରମ ଥିବ ସେତିକିବେଳେ ହିଁ ହଳ କରିକି ସେମାନେ ମାଟିରେ ମିଶେଇ ଦେଲେ ସିଏ ଆମର ବହୁତ ମାତ୍ରାରେ ଯବକ୍ଷାରଜାନର ପ୍ରୟୋଗଟାକୁ କମେଇ ଦେଇଥାଏ ରାସାୟନିକ ସାର ଦ୍ୱାରା। ଧନିଚା ଚାଷ ଚାଷୀ ଭାଇ ବହୁତ ଭଲରେ କରୁଛନ୍ତି, ଆମେ ବି ଦେଖୁଛୁ। ତା ବାଦରେ ଆମର କମ୍ପୋଷ୍ଟ ଆସିଲା, କମ୍ପୋଷ୍ଟରେ ଆମର ଭର୍ମି କମ୍ପୋଷ୍ଟ ହଉଛି, ହ୍ୟୁମାନ କମ୍ପୋଷ୍ଟ ହଉଛି, ବହୁତ ମାତ୍ରାରେ ୟୁଜ୍ ହଉଛି। କିନ୍ତୁ ଜିଆ ଖତ ପ୍ରୟୋଗରେ କ'ଣ ହୁଏ ନା, ଆମର ମାଟିର ଉର୍ବରତା ମଧ୍ୟ ବହୁତ ଭଲ କରେ ଜିଆ ଖତ, ସିଏ କିଛିଟା ଆମର ପୋଷକ ତତ୍ତ୍ୱ ମଧ୍ୟ ପ୍ରଦାନ କରେ। ତା ବାଦରେ ଆମର ଆସିବ ଜୀବାଣୁ ସାର, ଜୀବାଣୁ ସାର ମାନେ ରାଇଜୋବିୟମ, ଏଇଟା ଗୋଟେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଗୋଟେ ମୁଖ୍ୟ ଉପାଦାନ, ଯୋଉଟାକି କ'ଣ କରେ ନା, ଡାଇରେକ୍ଟ ଭାବରେ ସିଏ ଆମର ମାଟିକୁ ଯଦି ପୋଷକ ତତ୍ତ୍ୱ ଦଉନାହିଁ ସତ, କିନ୍ତୁ ସିଏ କ'ଣ କରେ ନା, ମାଟିକୁ ଯାଇକି ମାଟିରେ ରହିଥିବା ପୋଷକ ତତ୍ତ୍ୱକୁ ଫସଲ ଦ୍ୱାରା ଟାଣିବା ପାଇଁକି ତାକୁ ଉପଯୋଗୀ ବନାନ୍ତି। ଯୋଉ ଆମର ରହିଲା ଡାଲି ଜାତୀୟ ଫସଲ ଯେମିତି କହିଥିଲି ଗ୍ରନ୍ଥି ଗୁଡାକ ଥାଏ, ସେ ଗ୍ରନ୍ଥିରୁ ସେମାନେ ଯବକ୍ଷାରଜାନଟାକୁ ଆଭେଲେବୁଲ ଫର୍ମରେ ଆଣନ୍ତି, ଯେମିତିକି ଆମ ଫସଲଟା ଟାଣିପାରିବ। ସେମିତି ଆମର ଫସ୍ଫରସ୍ ସଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ ଥାନ୍ତି, PSB ଆମେ ତାକୁ କହିଥାଉ, ସେ ବ୍ୟାକ୍ଟେରିଆ ମାନେ କ'ଣ କରନ୍ତି ନା, ଫସ୍ଫରସ୍ଟାକୁ ଆଭେଲେବୁଲ ଫର୍ମରେ ଆଣନ୍ତି, ଯେମିତିକି ଆମର ଫସଲଟିକୁ ଫସ୍ଫରସ୍ ମିଳିପାରିବ। ମାଟିରେ ଯୋଉ ପୋଷକ ତତ୍ତ୍ୱ ଗୁଡାକ ରହିଛି ସେ ପୋଷକ ତତ୍ତ୍ୱ ଗୁଡାକ ଆଭେଲେବୁଲ ଫର୍ମରେ ନଥାଏ, ଗଛ ତାକୁ ଗ୍ରହଣ କରିପାରେ ନାହିଁ। ତେଣୁକରି ଏଇ ଜୀବାଣୁ ସାର ମାନଙ୍କର ବ୍ୟବହାର ଯୋଗୁଁ କ'ଣ ହୁଏ ନା, ଆମର ସବୁ ପୋଷକ ତତ୍ତ୍ୱ

0: ଗୁଡାକ ଆମେ ବ୍ୟବହାର କରିପାରୁ। ଲାଷ୍ଟରେ ଆସିବ ଆମର ରାସାୟନିକ ସାର। ଯେତେବେଳେ ଆମେ ସବୁକିଛି ଦେଇସାରୁ ସବୁକିଛି କରିସାରୁ ଦେଖୁ ଗଛ କେତେବେଳେ ଟିକେ ହଳଦିଆ ପଡିଗଲା, ଯବକ୍ଷାରଜାନ୍ୟ ଟିକେ କମ୍ ଦେଖାଗଲା, ଆମେ ଦେଖିଲୁ। ଯେତେବେଳେ ଆମେ ରାସାୟନିକ ସାର ବ୍ୟବହାର କରିବା ତା ଆଗରୁ ଆମେ ମାଟିଟି ପରୀକ୍ଷା କରିନବା ନା, ଆମେ ଜାଣିପାରିବା କି ଆମ ମୃତ୍ତିକାରେ କଣ କଣ ସବୁ ପୋଷକ ତତ୍ତ୍ୱ ରହିଛି। ସେଥିରେ କଣ ହବ ନା ଆମର ଚାଷୀ ଭାଇମାନଙ୍କର ଖର୍ଚ୍ଚ ମଧ୍ୟ କମିବ। ଯେତିକି ରାସାୟନିକ ସାର ଆଖି ବନ୍ଦ କରିକି ଆପ୍ଲାଏ କରିଦିଅନ୍ତି ମୃତ୍ତିକା ପରୀକ୍ଷା ଦ୍ୱାରା, ସେ ରାସାୟନିକ ସାରର ପ୍ରୟୋଗଟି ସେମାନେ କମେଇ ଦେବେ। ଯେତିକି ମାତ୍ରା ଦରକାର ସେତିକି ହିଁ ଦେବେ। କି ରାସାୟନିକ ସାରର ପ୍ରୟୋଗଟି ଆମେ ସବୁବେଳେ ଯେତେବେଳେ ଦରକାର ସୁପାରିଶ ଅନୁସାରେ ଆମେ ଗଛକୁ ଦବା। ଯେମିତି ମଣିଷକୁ ଭୋକ ହେଲେ ଆମେ ଖାଦ୍ୟଟି ଖାଉଛୁ, ଆମକୁ କୁହାହେଇଛି 80 kg ଯବକ୍ଷାରଜାନ୍ ଯଦି ଆମେ ଦେଇଦେବା ଧାନ ଫସଲରେ, ତ ଆମେ ଯଦି ସବୁ ଏକା ସାଙ୍ଗରେ ପକେଇ ଦଉଛେ, ଫସଲଟିକୁ ଭୋକ ନାହିଁ, ତାର ଯଦି ଗ୍ରହଣ କରିବା ଶକ୍ତି ନାହିଁ, ତାହେଲେ ସେ ଗ୍ରହଣ କରିବ କି? କରିବ। ଯେତିକି ଆମର ଫସଲକୁ ସାର ଦରକାର, ଯେତିକି ପୋଷକ ତତ୍ତ୍ୱ ଦରକାର ଆମେ ସେତିକି ଦବା, ତାକୁ ବିଭାଜିତ କରିକି ଦବା। ଧାନ ଫସଲରେ ମୁଖ୍ୟତଃ ଆମେ ତିନି ଭାଗରେ ସାରଟିକୁ ବିଭାଜିତ କରିକି ଦବା କଥା। ପ୍ରଥମତଃ ମୁଖ୍ୟ ସାର ଭାବରେ ଆମେ ଦେଇଦେବା ଉଚିତ, ତା ବାଦରେ ଆମେ ତାକୁ ଆହୁରି ଆମର ଯୋଉ ଯବକ୍ଷାରଜାନ୍ ରହିଲା ଦୁଇ ଭାଗରେ ବିଭକ୍ତ କରିକି ଆମେ ଦବା କଥା। କାହିଁକି ନା ସେ ପାଣିରେ ଧୋଇଯିବ, ଧରନ୍ତୁ ବର୍ଷା ହେଲା, ବର୍ଷା ପାଣିରେ ଧୋଇକି ନଦୀ ନାଳରେ ମିଶିଯିବ, କିଛି ଗ୍ୟାସିୟସ୍ ଫର୍ମରେ ମଧ୍ୟ ଉଡ଼ିଯିବ। ସେଥିଲାଗି ବି ଆଜିକାଲି ବାହାରିଲାଣି ନିମ୍ କୋଟେଡ୍ ୟୁରିଆ। ନିମ୍ବ କୋଟେଡ୍ ୟୁରିଆ ବ୍ୟବହାର କଲେ କଣ ହବ ନା, ଆମର ଯୋଉ ନାଇଟ୍ରୋଜେନ୍ ଯୋଉ ଆମୋନିଆ ଫର୍ମରେ ଲସ୍ ହଉଛି ସେଟା ବି ଲସ୍ ହବନି, ସେଟା ଧୋଇ ଯାଇକି ପାଣିରେ ମିଶିବନି। ଏ ଭାବରେ ବି ମଧ୍ୟ ଆମର ସାର ବାହାରିଲାଣି ଯୋଉଟାକି ଚାଷୀ ଭାଇମାନେ ନିଜେ ବ୍ୟବହାର କରିପାରିବେ।
1: ମ୍ୟାଡାମ୍, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଯେହେତୁ ଆମେ ଧାନ ଫସଲ କଥା ଆଲୋଚନା କରୁଛେ, ଏଇ ଧାନ ଫସଲରେ ସମନ୍ୱିତ ପୋଷକ ତତ୍ତ୍ୱ ବା ସମନ୍ୱିତ ଖାଦ୍ୟ ସାର ପରିଚାଳନା ଲାଭ କଣ ରହିଛି?
0: ଖାଦ୍ୟ ଶସ୍ୟ ଅମଳ କରିବାର ସବୁ ଇଏ ଆମର ରହୁଛି ଚାଷୀମାନଙ୍କ ପାଖରେ, ତେଣୁକରି ଆମେ ଖାଦ୍ୟଟିକୁ ସ୍ଥାୟୀ ଖାଦ୍ୟ କେମିତି ତିଆରି କରିବା ଚାଷୀ ଭାଇ ହାତରେ ରହିଛି, ଚାଷୀ ଭାଇଙ୍କ ହାତରେ ରହିଛି କେମିତି ଜଳବାୟୁ ପ୍ରଦୂଷଣରୁ ବଞ୍ଚେଇବେ। ଚାଷ ହଉଛି ଆମ ଦେଶର ବ୍ୟାକ୍ବୋନ୍, ତେଣୁକରି ଆମେ ଚାଷଟିକୁ ଆମେ ଯଦି ସମ୍ପୂର୍ଣ୍ଣ ଭାବେ ଆମେ ଜଗିକି କରିବା, ଭଲରେ କରିବା, ବହୁତ ସମସ୍ୟାର ଆମେ ସମାଧାନ ମଧ୍ୟ ପାଇପାରିବା। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଲାଭ ସବୁ କଣ କଣ ରହିଛି କି, ଆମର ମାଟିର ଉର୍ବରତାକୁ ସେ ବଜାୟ ରଖେ, ମାଟିର ସ୍ୱାସ୍ଥ୍ୟ ଭଲ ରଖେ, ଗଛର ଯୋଉ ରୋଗ ପୋକ ଲାଗନ୍ତି ତାକୁ ମଧ୍ୟ ସେ କଣ୍ଟ୍ରୋଲ କରେ। ଜୀବାଣୁ ସାର ଦେଉ ଆମେ, ଜୀବାଣୁ ସାର ଦ୍ୱାରା କଣ କରନ୍ତି ନା ମାଟିର ଆମର ଯୋଉ ଜୀବାଣୁ ସାହାଯ୍ୟ କରୁଥିବା ଜୀବାଣୁ ମାନେ ବଢିଲେ ଆମର ପୋଷକ ତତ୍ତ୍ୱଟାକୁ ମଧ୍ୟ ସେ ଆଭେଲେବୁଲ ଫର୍ମରେ ଆଣନ୍ତି। ତା ବାଦରେ ମଧ୍ୟ ମାଟିର ସଂରକ୍ଷଣ କରିବା, କାହିଁକିନା ମାଟି ଧୋଇ ଯାଉଛି, ଯଦି ଗୋଟେ ଲେୟର ମାଟି ଧୋଇଯିବ ସିଏ ତିଆରି ହେବା ପାଇଁକି ଆମକୁ ବର୍ଷ ବର୍ଷ ଲାଗୁଛି। ତେଣୁକରି ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ମାଧ୍ୟମରେ ଆମେ ମଧ୍ୟ ମାଟିର ସଂରକ୍ଷଣ ମଧ୍ୟ ଆମେ କରିପାରିବା, ଯୋଉ ଧାନର ଦାନା ବଢେଇ ପାରିବା, ଅମଳ ବଢେଇ ପାରିବା, ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା କରିକି ଆମେ ଅମଳ ମଧ୍ୟ ବଢେଇ ପାରିବା।
1: ଏଇ ଯୋଉ ଧାନ ଫସଲରେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାକୁ ଆପଣେଇବା ପରେ ଚାଷୀମାନଙ୍କର ପ୍ରମୁଖ ସମସ୍ୟା ଗୁଡିକ କଣ, ଏହାର ସମାଧାନ କିପରି ସେମାନେ କରିପାରିବେ ବିଶେଷ କରି ଧାନ ଫସଲରେ?
0: ଆମେ ଗୋଟେ ଚାଷୀ ପାଖକୁ ଯେତେବେଳେ ଯାଉ ଆମେ ବହୁତ ଜିନିଷ ଶୁଣିଥାଉ ଏବଂ ସେମାନେ ମଧ୍ୟ ତାଙ୍କର ସମସ୍ୟା ଗୁଡା କହିଥାନ୍ତି, ଯୋଉଥିରେ କି ବହୁତ ଦୁଃଖ ମଧ୍ୟ ଲାଗେ କି ଚାଷୀଟେ ଖାଦ୍ୟ ଯୋଉ ଆମକୁ ଯୋଗେଇ ଦଉଛନ୍ତି ସେଥିରେ କେତେ ଯେ ସେମାନେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାରେ କଣ ହୁଏ, ଯୋଉ ଆମେ କହୁଛେ ଖତ ବ୍ୟବହାର କରିବା ପାଇଁକି, ପ୍ରଥମ ଏଥିରେ ଆସିବ କି ଖତଟା ବହୁତ ମାତ୍ରାରେ ଦରକାର ପଡିଥାଏ ଆମର ଫସଲରେ, ତେଣୁକରି ଖତଟିକୁ ମୁଖ୍ୟ ଜମିରେ ନେଇକି ପକେଇବା ପାଇଁକି ଚାଷୀକୁ ବହୁତ ବେଳେବେଳେ ଖର୍ଚ୍ଚ ପଡିଯାଏ। ସେଥିଲାଗି ମଧ୍ୟ ଚାଷୀ ଭାଇ ମାନେ କଣ ଭାବୁଛନ୍ତି କି ଆମେ ରାସାୟନିକ ସାରଟା ଯୋଉଟାକି ତାକୁ ସହଜ ହେଉଛି ଆମେ ବ୍ୟବହାର କରିଦଉଛେ। ଘରେ ଘରେ ସବୁ ଆଗରୁ ଗାଈ ରଖା ହଉଥିଲା, ଏବେ ଗାଈ ରଖା ହଉନି, ଯୋଉଥିରେ କି ଗୋବର ଖତ ତିଆରି କରିହଉନି, ଗୋବର ମିଳୁନାହିଁ, ତେଣୁକରି ଖତ ତିଆରି କରିହଉନି, ତାକୁ ବୋହିକି ଆଉ ଗୋଟେ ଜାଗାକୁ ନବା ହଉଛି ବହୁତ ବଡ଼ ଚ୍ୟାଲେଞ୍ଜ ଚାଷୀ ଭାଇମାନଙ୍କ ପାଇଁ। ଯଦି ଆମେ ଖତ ଜୈବିକ ପଦ୍ଧତିରେ ଯଦି ଆମେ ସାର ପ୍ରୟୋଗ କରୁଛେ, ଯାହା ବି ଆପଣ ଦେବେ, ଯୋଉ ଖତରେ ଆମର ଯୋଉ ପୋଷକ ତତ୍ତ୍ୱ ଥାଏ ସେଗୁଡାକ ସାଙ୍ଗେ ସାଙ୍ଗେ ଆମ ଗଛକୁ ମିଳେ ନାହିଁ, କିଛି ଦିନ ସିଏ ସଢିବ, ସିଏ ସଢି ସାରିଲା ପରେ ଯାଇକି ଆମର ଗଛକୁ ଫସଲକୁ ସିଏ ଯୋଗେଇ ଦେଇଥାଏ ପୋଷକ ତତ୍ତ୍ୱ। ତେଣୁକରି ଚାଷୀ ଭାଇ ଜାଣିଲେ କି ଆମର ରାସାୟନିକ ସାର ଯଦି ଆମେ ଦଉଛେ ଆଜି ସାଙ୍ଗେ ସାଙ୍ଗେ ଆମର ପୋଷକ ତତ୍ତ୍ୱଟି ଫସଲକୁ ମିଳୁଛି, କିନ୍ତୁ ଜୈବିକ କ୍ଷେତିରେ କଣ ହଉଛି ନା ସେ ସଢିବା ପାଇଁ ଟାଇମ ନବ, ତାପରେ ଯାଇକି ଆମର ମିଳିବ ପୋଷକ ତତ୍ତ୍ୱ ଫସଲକୁ ମିଳିବ। ତାପରେ ସବୁ ପ୍ରକାରର ଆମର ଯୋଉ ଧାନ ଫସଲ ହେଲା ସବୁ ପ୍ରକାରର ତାକୁ ପୁଣି ଦରକାର ପୋଷକ ତତ୍ତ୍ୱ, ସେଇଟା ଆମର ଖତରେ ଖାଲି କିମ୍ବା ଖତରେ ଖାଲି ଆମେ ଯଦି ବ୍ୟବହାର କରିବା ସବୁ ପୋଷକ ତତ୍ତ୍ୱ ଆମକୁ ମିଳିପାରିବନି, ତେଣୁକରି ଆମେ ମିଶ୍ରିତ ଭାବରେ ଯଦି ବ୍ୟବହାର କରିବା, ଯେମିତି ମୁଁ କହିଲି ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ସବୁ ଉପାଦାନକୁ ଆମେ ଯଦି ମିଳିତ ଭାବେ ତାକୁ ବ୍ୟବହାର କରିବା ତାହେଲେ ହିଁ ଯାଇକି ଆମେ ସ୍ଥାୟୀ ଅମଳଟି ପାଇପାରିବା।
1: ଶୁଭଶ୍ରୀ ମ୍ୟାଡାମ୍, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଅତି ସୁନ୍ଦର ଭାବରେ ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ବା ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ବିଷୟଟି

0: ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅତି ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଦାମ,
1: ହଁ ଅପା,
0: କେତେ ସୁନ୍ଦର ଭାବରେ ମହାଶୟା ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ବିଷୟଟିକୁ ବୁଝାଇକି କହିଲେ। ଆମେ ଏଇ ଅନୁସାରେ ଯଦି ଧାନ ଫସଲରେ ପୋଷକ ତତ୍ତ୍ୱ ବା ସମନ୍ୱିତ ଖାଦ୍ୟ ସାର ଦଉଥିବା, ତାହେଲେ ଆମ ଧାନ ଫସଲ ଠିକ ଠାକ ହବ, ଆମେ ଭଲ ଫସଲ ପାଇବା ଆଉ କଣ।
1: ଠିକ ଅପା, ସମାନ ପରିମାଣ ସମାନ ଭାଗମାପ ଯଦି ନ ଜାଣିବା ତାହେଲେ ଆମେ କେମିତି କଣ ଭଲ ଫସଲ କରିବା।
0: ତାହେଲେ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ମହାଶୟାଙ୍କୁ ଆଉ ଥରେ ଧନ୍ୟବାଦ।
1: ଏତେ ସବୁ ଶୁଣିଲେ ଦରଦାମ କଥା ଟିକେ ପନିପରିବାର ଜାଣିବାନି ଅପା।
0: ଜାଣିବାନି କେମିତି, ଆମେ ଚାଷୀ ବନ୍ଦୀ ଲୋକ, ସବୁବେଳେ ଆମ ନଜର ଥିବ ଦରଦାମ ଉପରେ। କାହିଁକିନା ଆମେ ଯଦି ଦରଦାମ କଥା ଜାଣୁଥିବା, ଆମେ ଯୋଉ ଫସଲ ଗଣ୍ଡାକ ଅମଳ କରିବା ଆମେ ସେଇ ଅନୁସାରେ ବିକ୍ରି ବଟା କରିବା, ଆମେ ଯେମିତି ହେଲେ ଦରଦାମ କଥା ଜାଣିବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 30 35 ଟଙ୍କା, ବାଇଗଣ କିଲୋ ପ୍ରତି 36 43 ଟଙ୍କା, ବିଲାତି କିଲୋ ପ୍ରତି 29 34 ଟଙ୍କା, ପିଆଜ 58 69 ଟଙ୍କା, ବିନ୍ସ 75 98 ଟଙ୍କା ଓ ରସୁଣ 186 282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ଦରଦାମ କଥା ତ ଜାଣିଲେ,
1: ହଁ,
0: ହେଲେ ଦେଖୁଛ ତ ବର୍ଷା କେମିତି ହଉଛି, ହେଲେ ପାଣିପାଗ କଥା ଟିକେ ଶୁଣିବା।
1: ହଁ, ଶୁଣିବା ଶୁଣିବା, କାହିଁକି ନା ପାଣିପାଗ ନ ଶୁଣିଲେ ଆମେ କେମିତି କଣ ଘରୁ ବାହାରିବା।
0: ପାଣିପାଗ ଶୁଣିବା, ତାପରେ ଉଠିବା।
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ତଥା ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନମାଣୀ। ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ, ଉପସ୍ଥାପନାରେ ଥିଲେ ଅମ୍ବିକା ମହାପାତ୍ର ଓ ନିତ୍ୟରଞ୍ଜନ ସାହୁ। ଆକାଶବାଣୀ କଟକ।

ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ନନ୍ଦିତା ଭଞ୍ଜ ଏବଂ ଶକ୍ତି ମିଶ୍ରଙ୍କ କଣ୍ଠରେ, କଥାଚିତ୍ର ବସୁଧା। ଏହି ଗୀତକୁ ରଚନା କରିଛନ୍ତି ନିଶାମ, ସଙ୍ଗୀତରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି।

କେହି ଜଣେ ଭଲ ଲାଗେରେ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତଟି କଣ୍ଠଶିଳ୍ପୀ ପମେଲା ଜୈନ, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତରେ ସଜିଛନ୍ତି ଅଭିଜିତ ମଜୁମଦାର।

0: ବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଚରିତ୍ର ଗଠନର ମୁଖ୍ୟ ସ୍ଥାନ। ବିଦ୍ୟାଳୟ ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରହିଲେ ଛାତ୍ରଛାତ୍ରୀମାନେ ସୁସ୍ଥ ଓ ଆନନ୍ଦମୟ ଭାବେ ପାଠ ପଢ଼ିପାରନ୍ତି। ତେଣୁ ଶ୍ରେଣୀଗୃହ, ଖେଳପଡ଼ିଆ, ଶୌଚାଳୟ ଓ ବିଦ୍ୟାଳୟ ପରିସରକୁ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସ୍ୱଚ୍ଛତା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭଲ ଅଭ୍ୟାସ ଓ ଦାୟିତ୍ୱବୋଧ ଗଢ଼ି ଉଠେ। ସ୍ୱଚ୍ଛ ବିଦ୍ୟାଳୟ ହିଁ ସୁସ୍ଥ ଓ ଉଜ୍ଜଳ ଛାତ୍ରଛାତ୍ରୀଙ୍କ ଭିତ୍ତିଭୂମି କହିଲେ ଭୁଲ ହେବ ନାହିଁ। ତେବେ ଆଜି ଆସନ୍ତୁ ଆଲୋଚନା କରିବା ସ୍ୱଚ୍ଛ ବିଦ୍ୟାଳୟ ଏବଂ ସୁସ୍ଥ ଛାତ୍ରଛାତ୍ରୀ। ସାର୍ ନମସ୍କାର।
1: ନମସ୍କାର ମ୍ୟାଡମ୍,
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
1: ମ୍ୟାଡମ୍, ମୁଁ ହଉଛି ଏମ୍ ସତ୍ୟନାରାୟଣ ଆଚାରୀ, ବର୍ତ୍ତମାନ ବୋରିଗାଁ ବ୍ଲକ ଅଧୀନରେ ଥିବା କୁରକୁଟି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ।
0: ଆଚ୍ଛା ସାର୍, ଆମେ ଆଜି ଜାଣିବା ପାଇଁ ଚାହିଁବୁ ଆପଣଙ୍କର ଯେ ସ୍ୱଚ୍ଛ ବିଦ୍ୟାଳୟ କହିଲେ ଆମେ କଣ ବୁଝିବା?
1: ସ୍ୱଚ୍ଛ ବିଦ୍ୟାଳୟ କହିଲେ ଆମେ ବୁଝିବା ଯେଉଁ ବିଦ୍ୟାଳୟର ପରିବେଶ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ସଫା ସୁତରା ଥିବ ତାକୁ ଆମେ ସ୍ୱଚ୍ଛ ବିଦ୍ୟାଳୟ ବୋଲି ବୁଝିବା।
0: ବିଦ୍ୟାଳୟକୁ ସ୍ୱଚ୍ଛ ରଖିବା କଣ ଜରୁରୀ କି ସାର୍?
1: ନିହାତି ଭାବରେ ବିଦ୍ୟାଳୟକୁ ସ୍ୱଚ୍ଛ ରଖିବା ନିହାତି ଭାବରେ ଆବଶ୍ୟକ।
0: କାହିଁକି?
1: ଯେହେତୁ ସ୍ୱଚ୍ଛତା କେବଳ ଆମର ପରିବେଶକୁ ନିର୍ମଳ କରେ ନାହିଁ, ତାହା ଆମ ଚିନ୍ତାଧାରା, ଆଚରଣ, ଜୀବନଶୈଳୀକୁ ମଧ୍ୟ ପରିମାର୍ଜିତ କରିଥାଏ। ତେଣୁକରି ଆମକୁ ସ୍ୱଚ୍ଛ ବିଦ୍ୟାଳୟଟା ନିହାତି ଭାବରେ ଆବଶ୍ୟକ ରହିଛି।
0: ବିଦ୍ୟାଳୟରେ ସ୍ୱଚ୍ଛତା ରକ୍ଷା କରିବା ଛାତ୍ରଛାତ୍ରୀଙ୍କର ଭୂମିକା କ'ଣ?
1: ସେମାନଙ୍କୁ ପ୍ରତିଦିନ ସଚେତନ କରିବାକୁ ପଡେ ଯେ ଶ୍ରେଣୀଗୃହକୁ କେମିତି ସଫାସୁତରା ରଖିବା ଏବଂ ଆମର ବିଦ୍ୟାଳୟ ପରିବେଶକୁ ମଧ୍ୟ କେମିତି ସ୍ୱଚ୍ଛ ରଖିବା, ସେଥିପାଇଁ ସେମାନଙ୍କୁ ସଚେତନ କରାଯାଏ।
0: ବିଦ୍ୟାଳୟ ପରିସରରେ ଆପଣମାନେ ଡଷ୍ଟବିନ୍ ରଖନ୍ତି କି?
1: ହଁ, ଡଷ୍ଟବିନ୍ ନିହାତି ଭାବରେ ରହିଛି। ପ୍ରତି ଶ୍ରେଣୀଗୃହରେ ମଧ୍ୟ ଛୋଟିଆ ଛୋଟିଆ ପ୍ଲାଷ୍ଟିକ ଡଷ୍ଟବିନ୍ ରହିଛି ଏବଂ ବିଦ୍ୟାଳୟ ବାହାରେ ମଧ୍ୟ ଡଷ୍ଟବିନ୍ ରହିଛି।
0: ବାହାରେ ଅଳିଆ ପକେଇବାରେ କ'ଣ ଅସୁବିଧା ହୁଏ ବୋଲି ପିଲାଙ୍କୁ ଶିଖା ହଉଛି ସାର୍?
1: ବାହାରେ ଯଦି ଅଳିଆ ପକେଇବା ସେଠି ଦୁର୍ଗନ୍ଧ ବାହାରିବ, ପରିବେଶଟା ପୂତି ଗନ୍ଧମୟ ହବ ଏବଂ ସେଠି ମଶା ମାଛି ଜାତ ହେଇକି ନାନା ପ୍ରକାର ରୋଗ ମଧ୍ୟ ଉପୁଜିବ। ତେଣୁକରି ଆମେ ବିଦ୍ୟାଳୟ ପରିବେଶକୁ ସୁସ୍ଥ ରଖିବା, ତେଣେ ଅଳିଆ ନ ପକେଇ ତାକୁ ଡଷ୍ଟବିନ୍ ପକେଇବା ଆମେ ସଚେତନ କରିଥାଉ।
0: ସାର୍, ବିଦ୍ୟାଳୟରେ ଆପଣଙ୍କର ଶୌଚାଳୟ ତ ନିଶ୍ଚିତ ଥିବ?
1: ହଁ, ଶୌଚାଳୟ ରହିଛି ଏବଂ ଶୌଚାଳୟକୁ ପ୍ରତି 2-3 ଦିନରେ ତାକୁ ସଫା କରିବା ପାଇଁ ଜଣେ ବ୍ୟକ୍ତିକୁ ସେଠି ନିୟୋଜିତ କରାଯାଇଛି ଏବଂ ପ୍ରତିଦିନ ତାକୁ ଫିନାଇଲ୍ ପକେଇକି ଉପଯୁକ୍ତ ପରିମାଣର ପାଣି ପକେଇ ତାକୁ ସଫା ସୁତରା ରଖାଯାଏ, ଯେମିତିକି ତା ବ୍ୟବହାର ଯୋଗ୍ୟ ହେଇପାରିବ।
0: ସାର୍, ସ୍ୱଚ୍ଛ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟକୁ କିପରି ଭଲ ରଖେ?
1: ସ୍ୱଚ୍ଛ ବିଦ୍ୟାଳୟ ଯଦି କହୁଥିଲି ମାନସିକ ସ୍ୱାସ୍ଥ୍ୟ ସହିତ, ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟର ଗୋଟେ ସମ୍ପର୍କ ରହିଛି। ଯଦି ଶାରୀରିକ

0: ସ୍ୱାସ୍ଥ୍ୟ ଭଲ ନାହିଁ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ନାହିଁ। ପିଲାଟି ଯଦି ସଫା ସୁତୁରା ହେଇ ଆସିଥିବ ଇଏ କହିଥିବ ତାକୁ ପାଠ ପଢାରେ ସେ ମନୋଯୋଗୀ ହେଇପାରିବ।
1: ଆମେ କହିପାରିବେ ସ୍ୱଚ୍ଛ ବିଦ୍ୟାଳୟରେ ସୁସ୍ଥ ଛାତ୍ରଛାତ୍ରୀ ରହିପାରିବେ। ସାର, ଯଦି ବିଦ୍ୟାଳୟରେ ଡଷ୍ଟବିନ୍ ର ବ୍ୟବସ୍ଥା ନଥିବ ତାହେଲେ ଆଉ କଣ ଆମେ କରିପାରିବା?
0: ବିଦ୍ୟାଳୟରୁ ଦୂରରେ ଆମେ ଗୋଟେ ଖାଲ ଖୋଳିକି ସେଇଠି ଆମେ ଅଳିଆ ଆବର୍ଜନା ପକାଇ ପିଲାମାନଙ୍କୁ କହିବା।
1: ଆଚ୍ଛା ସାର, ତ ସାର ସ୍ୱଚ୍ଛତା ପାଇଁ ଛାତ୍ରଛାତ୍ରୀ ମାନେ ଏକାଠି ହେଇକି କଣ କଣ କାମ କରିପାରିବେ?
0: ଏକାଠି ସେମାନେ ଅନେକ କିଛି କାମ କରେ, ସବୁ ତ ସେମାନେ ଏକାଠି ହେଇକି କରନ୍ତି।
1: ଆଜ୍ଞା, ଯେମିତିକି
0: ପିଲା ଯେମିତିକି ଏବେ ଶ୍ରେଣୀ ଗୃହକୁ ଟିକେ ସଫା ସୁତୁରା ରଖିବା, ବୁଝିଲ ନାଇଁ, ଆଉ ବିଦ୍ୟାଳୟ ପରିବେଶରେ ଥିବା ଅନାବନା ଗଛକୁ ଉପାଡି ଇଏ କରି ମାନେ ବଗିଚାର ଯତ୍ନ ନେବା, ଏବଂ ଯୋଉ ବିଭିନ୍ନ ଗଛ ଲଗାଇଛି ଔଷଧୀୟ ଗଛ ତ ଆମ ବିଦ୍ୟାଳୟରେ ଅନେକ ଲଗାଏ, ଔଷଧୀୟ ଗଛ କିମ୍ବା ଫଳନ୍ତି ବୃକ୍ଷ ଯୋଉଟା ରହିଛି ବା ଅନ୍ୟାନ୍ୟ ଉପାଦେୟ ବୃକ୍ଷ ରୋପଣ କରାଯାଇଛି ତାର ଯତ୍ନ ନେବା, ଏଇସବୁ କାମ କରିଥାନ୍ତି।
1: ସ୍ୱଚ୍ଛ ବିଦ୍ୟାଳୟ ଗଠନରେ ଗୋଟେ ଶିକ୍ଷକଙ୍କର କଣ ଭୂମିକା?
0: ଶିକ୍ଷକ ତ ବହୁତ ମାନେ ପ୍ରମୁଖ ଭୂମିକା ରହିଛି, ସେ ପିଲାମାନଙ୍କୁ ପ୍ରତିଦିନ ସଚେତନ କରାନ୍ତି। ପ୍ରଧାନ ଶିକ୍ଷକ ହଉଛୁ କିମ୍ବା ସହକାରୀ ଶିକ୍ଷକ, ସମସ୍ତେ ଆମେ ମିଶି ପିଲାମାନଙ୍କୁ ଯୋଉ ସ୍ୱଚ୍ଛତା ପ୍ରତି ପ୍ରତିଦିନ ସେମାନଙ୍କୁ ସଚେତନ କରିଥାଉ, ଏବଂ ସେଟାକୁ ତାଙ୍କ ଗୋଟେ ଜୀବନର ଗୋଟେ ଅଂଶ ଭାବରେ ସେମାନେ ତାକୁ ସ୍ୱଚ୍ଛତାକୁ ସେମାନେ ଗୋଟେ ଜୀବନର ଗୋଟେ ପାର୍ଟ ବୋଲି ସେମାନେ ଧରି ନିଅନ୍ତି।
1: ସ୍ୱଚ୍ଛ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ କଣ ହେବା ଦରକାର?
0: ସ୍ୱଚ୍ଛ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ମାନେ ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ ରଖିବା, ଏବଂ ଯାହାଦ୍ୱାରା ବିଦ୍ୟାଳୟଟି ସୁନ୍ଦର ଏବଂ ଆକର୍ଷଣୀୟ ହେବା ସହିତ ପିଲାମାନେ ମଧ୍ୟ ପାଠପଢାରେ ମନୋଯୋଗୀ ହେଇପାରିବେ,
1: ହାଇଜେନ୍ ରହିପାରିବେ ପିଲାମାନେ।
0: ହଁ
1: ସାର, ବିଦ୍ୟାଳୟରେ ଶ୍ରେଣୀ ଗୃହ ଗୁଡିକ ସଫା ରଖିବା ପାଇଁ ପିଲାମାନଙ୍କୁ କଣ ସବୁ କୁହାଯାଏ ଆଉ କେମିତି କରନ୍ତି?
0: ହଁ, ଶ୍ରେଣୀ ଗୃହକୁ ସେମାନେ ଯୋଉ ଶ୍ରେଣୀ ଗୃହ ସଫା ସୁତୁରା ରଖନ୍ତି, ଏଠି ସେଠି କାଗଜ ଚୁଗୁଡା ପକାନ୍ତି ନାହିଁ, ଏବଂ ଯୋଉ ବସିବା ପାଇଁ ଯୋଉ ଆସନ ଦରି ସେମାନଙ୍କୁ ଠିକ ଭାବରେ ପକାନ୍ତି। ଶ୍ରେଣୀ ଗୃହରେ ମଧ୍ୟ ଛୋଟ ଛୋଟ ଡଷ୍ଟବିନ୍ ରଖାଏ, ତାର ମଧ୍ୟ ଉପଯୁକ୍ତ ବ୍ୟବହାର କରନ୍ତି।
1: ସାର, ଶୌଚାଳୟ ଯୋଉ ଆପଣଙ୍କର ଅଛି, ସେ ସଫା ନ ରଖିଲେ ତ କଣ ସବୁ ସମସ୍ୟା ହଉଛି ସାର?
0: ସେଠୁ ଦୁର୍ଗନ୍ଧ ବାହାରିବ ଏବଂ ନାନା ରୋଗ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ତାକୁ ନିହାତି ଭାବରେ ସଫା ସୁତୁରା ରଖାଯାଉଛି।
1: ପାନୀୟ ଜଳର ସୁବିଧା ତ ଥିବ ନିଶ୍ଚିତ ଭାବରେ, ତାର ସୁବିଧା କେମିତି ରଖୁଛନ୍ତି?
0: ବିଦ୍ୟାଳୟରେ ପାନୀୟ ଜଳ ଫିଲ୍ଟର ରଖାଯାଇଛି, ଆମର ଫିଲ୍ଟରରୁ ପିଲାମାନେ ପାଣି ପିଅନ୍ତି, ୱାଟର ଫିଲ୍ଟରରୁ। ଆଉ ଘରେ ତ ସେମାନଙ୍କର ଇଏ ନଥାଏ, ଏଠି ସିନା ସ୍କୁଲରେ ଫିଲ୍ଟର ପାଣି ପିଅନ୍ତି, ଘରକୁ ଗଲେ ସେମାନେ ପାଣି କେମିତି ଗରମ କରି ପିଇବେ, ଫୁଟେଇକି ପିଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରାଯାଏ।
1: ସାର, ବିଦ୍ୟାଳୟରେ ଶୁଖିଲା ଅଳିଆ ଆଉ
0: ଅଲଗା ଅଲଗା ଡଷ୍ଟବିନ୍ ରଖାଯାଇଛି, ଯେମିତିକି ଆମର ବ୍ଲୁ ଡଷ୍ଟବିନ୍ କିମ୍ବା ୟେଲୋ ଡଷ୍ଟବିନ୍ ଆମେ ୟୁଜ୍ କରିବା ଅଲଗା କଲର୍, ସେଟା ଶୁଖିଲା ଅଳିଆ ପାଇଁ, ଏବଂ ଗ୍ରୀନ ଡଷ୍ଟବିନ୍ଟା ଅଦା ଜିନିଷ ଯେମିତିକି ପନିପରିବା ଚୋପା, କୌଣସି ଫଳର ଚୋପା, ଅଦା ଜିନିଷ, ଏବଂ ମାନେ ଯେତିକି ବଳକା ଖାଦ୍ୟ ବି ସେମାନେ ପକାନ୍ତି, ଯଦି କିଏ ଖାଦ୍ୟ ଖାଇପାରିଲେ ଛାଡ଼ିଦେଲେ ସେଇ ଖାଦ୍ୟକୁ ମଧ୍ୟ ପକାନ୍ତି।
1: ସାର, ବିଦ୍ୟାଳୟରେ ଯୋଉ ମଶା ବଂଶ ବୃଦ୍ଧିକୁ ରକ୍ଷା କରିବା ଆପଣ କଣ କରନ୍ତି?
0: ପରିବେଶରୁ ପୁରା ଯୋଉ ଅନାବନା ଗଛ ସଫା କରାଯାଏ ପରିବେଶରୁ, ଏବଂ ବିଦ୍ୟାଳୟ ଭିତରେ ମଧ୍ୟ ସଫା ସୁତୁରା ରଖାଯାଏ, ଯାହାଦ୍ୱାରା କି ମଶାର ବଂଶ ବୃଦ୍ଧିର ସମ୍ଭାବନା ନଥାଏ। ବିଦ୍ୟାଳୟ ପରିବେଶରେ ପାଣି ଜମିବାକୁ ଦିଆଯାଏ ନାହିଁ, ବ୍ଲିଚିଂ ପାଉଡର ପକାଯାଉଛି, ଫିନାଇଲ ଫିନାଇଲର ବ୍ୟବହାର କରାଯାଉଛି।
1: ଆଚ୍ଛା ସାର, ତ ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ କିପରି କରାଯାଏ ଆପଣଙ୍କର?
0: ସ୍ୱଚ୍ଛତା ଅଭିଯାନ ଯୋଉ ଆମର ସ୍ୱଚ୍ଛତା ପକ୍ଷ ରହିଛି, ତାର ବିଭିନ୍ନ ସବୁ କାର୍ଯ୍ୟକ୍ରମ ରହିଛି, ଯେମିତିକି ଗାଁରେ ମାନେ ରାଲି କରିବା, ସ୍ୱଚ୍ଛତା ସମ୍ବନ୍ଧୀୟ ରାଲି କରିବା, ଏବଂ ଲୋକମାନେ ସଚେତନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ପରିବେଶକୁ ସୁସ୍ଥ ରଖିବା ପାଇଁ ଗ୍ରାମବାସୀକୁ ସେଠି ଟିକେ ଶ୍ରମଦାନ କରିବା ପାଇଁ କୁହାଯାଏ। ବିଦ୍ୟାଳୟ ପରିବେଶର ଅନାବନା ଗଛ ସଫା କରିବା, ଏବଂ ସେମାନଙ୍କୁ ଯୋଉ ପିଟିଏ ଏସ୍ଏମ୍ସି ମିଟିଂ ଆମର ସେଠି ମଧ୍ୟ ସେମାନଙ୍କୁ ସଚେତନ କରାଯାଏ ଯେ କେମିତି ପରିବେଶକୁ ଆମେ ବିଦ୍ୟାଳୟ ପରିବେଶ କେମିତି ସୁସ୍ଥ ରଖିପାରିବେ,
1: ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କୁ ସ୍ୱଚ୍ଛତା ପାଇଁ କିପରି ସଚେତନ କରିପାରିବେ।
0: ସେମାନେ ଯଦି ବିଦ୍ୟାଳୟରେ ସେମାନଙ୍କୁ ଆମେ ସଚେତନ କରିଥାଉ, ସେଟା ସେମାନେ ଘରେ ଯାଇକି ମଧ୍ୟ ବାପା ମା କୁହନ୍ତି ଯେ ଏମିତି ଏମିତି ଆମେ ଏମିତି ବାସି ଖାଦ୍ୟ ଖାଇବା ଉଚିତ ନୁହେଁ, କିମ୍ବା ଆମେ ଗରମ ପାଣି ପିଇବା ଉଚିତ, ଏବଂ ଆମେ ସବୁବେଳେ ସଫା ସୁତୁରା ଗାଧୁଆ ପାଧୁଆ ହେଇକି ନିଜର ସ୍ୱାସ୍ଥ୍ୟକୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ, ଏଇସବୁ ସେମାନେ ନିଜ ଭାଇ ଭଉଣୀ ବାପା ମାଙ୍କୁ ମଧ୍ୟ କହିଥାନ୍ତି।
1: ସ୍ୱଚ୍ଛ ବିଦ୍ୟାଳୟ ଆଉ ଭଲ ଶିକ୍ଷା ଏଇ ଦିଟା ମଧ୍ୟରେ କଣ ସମ୍ପର୍କ?
0: ସେ ଭିତରେ ନିହାତି ଭାବରେ ଗୋଟେ ଶାରୀରିକ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟରେ ଗୋଟେ ସମ୍ପର୍କ ରହିଛି, ଯଦି ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ନାହିଁ, ତେଣୁକରି ଯଦି ଶାରୀରିକ ସ୍ୱାସ୍ଥ୍ୟଟାକୁ ଆମେ ଭଲ କରିବା ସିଏ ମନୋଯୋଗୀ ହେଇପାରିବ, ବିଦ୍ୟାଳୟରେ ପଢିବା ପାଇଁ ତାକୁ ମନ ଲାଗିବ ଏବଂ ସେ ଉଦ୍ୟୋଗୀ ହେଇପାରିବ।
1: ସାର, ବିଦ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାର କମେଇବା ପାଇଁ କଣ କରନ୍ତି?
0: ପ୍ଲାଷ୍ଟିକ ଯୋଉ ପ୍ଲାଷ୍ଟିକ ବଟଲ ରହିଛି ବା ଜରି ପ୍ଲାଷ୍ଟିକ ଜରି ଯୋଉ ରହିଛି ପଲିଥିନ ରହିଛି ତାକୁ ମଧ୍ୟ ଆମେ ସେ ଯୋଉ ଡଷ୍ଟବିନ୍ରେ ପକାଇ ଆମେ ଇଏ କରିଥାଉ, ଏବଂ ପରବର୍ତ୍ତୀ ସମୟରେ ତାକୁ ଦୂରକୁ ନେଇକି ତାକୁ ପୋଡ଼ିବାର ବ୍ୟବସ୍ଥା ମଧ୍ୟ କରିଥାଉ, ଏବଂ ପ୍ଲାଷ୍ଟିକର ବ୍ୟବହାର ବହୁତ କମେଇବା ପାଇଁ ମଧ୍ୟ ସେମାନଙ୍କୁ ସଚେତନ କରାଯାଏ।
1: ସ୍ୱଚ୍ଛତାର ଅଭ୍ୟାସ ଯୋଉଟା ଅଛି ସାର୍, ସେଟା ଛାତ୍ରଛାତ୍ରୀଙ୍କ ଜୀବନରେ କିପରି ପ୍ରଭାବ ପକାଉଛି ବୋଲି ଭାବୁଛନ୍ତି ସାର୍?
0: ସ୍ୱଚ୍ଛତା ଅଭ୍ୟାସ ନିଶ୍ଚିତ ଭାବରେ ତାଙ୍କ ଜୀବନରେ ପ୍ରଭାବ ପକାଇବ, ସେମାନେ ପିଲାବେଳୁ ଯଦି ସ୍ୱଚ୍ଛତା ପ୍ରତି ସଚେତନ ହେବେ ସେମାନେ ଆଗାମୀ ଦିନରେ ଗୋଟେ ସୁନାଗରିକ

0: କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଯେ ସ୍ୱଚ୍ଛତା ବିଷୟରେ ସଚେତନ କରିପାରିବେ।
1: ସାର୍ ବିଦ୍ୟାଳୟରେ ଯୋଉ ସ୍ୱଚ୍ଛତା ପକ୍ଷ ପାଳନ କରୁଛନ୍ତି ସେଥିରେ କେଉଁ କେଉଁ ସ୍ଲୋଗାନ ସବୁ ପିଲାମାନଙ୍କୁ
0: ହଁ,
1: ଶିଖାଉଛନ୍ତି?
0: ସ୍ଲୋଗାନ ରହିଛି ଯେମିତିକି ଆମ ବିଦ୍ୟାଳୟ ଆମ ମନ୍ଦିର ପରା ରଖିବା ତାହାକୁ ସଫା ସୁତୁରା, ଏଇଭଳିଆ। ତାପରେ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ହେବା ସଚେତନ ଭଉଣୀ ଭାଇ, ଏବଂ ଆମ ପରିବେଶ ଆମ ସମ୍ପତ୍ତି ତାହାରି ସୁରକ୍ଷା କରିବା ନୀତି, ଏଇଭଳିଆ ଅନେକ ସ୍ଲୋଗାନ ସେମାନଙ୍କୁ ଇଏ ହଁ
1: କରାଯାଉଛି।
0: ଶିକ୍ଷା ଦେଲେ।
1: ତ ପିଲାମାନଙ୍କୁ ସାର୍ ସ୍ୱଚ୍ଛତା ପାଇଁ କି କଣ କଣ ସବୁ କରିବାକୁ କୁହାଯାଉଛି?
0: ହଁ, ସେମାନେ ରାଲିରେ ଯେ ବିଭିନ୍ନ ଇଏ ପ୍ଲା କାର୍ଡ ଧରିକି ସେମାନେ ଗାଁରେ ବୁଲନ୍ତି, ଯେଉଁଥିରେ କି ବିଭିନ୍ନ ସ୍ଲୋଗାନ ଲେଖା ଯାଇଥାଏ, ଏବଂ ସ୍ଲୋଗାନକୁ ସେମାନେ କହିକି ଗାଁ ସାରା ପରିକ୍ରମା କରନ୍ତି ଏବଂ ଲୋକକୁ ସଚେତନ କରନ୍ତି।
1: ଆଜ୍ଞା, ତ ସାର୍ ମାନେ ଶ୍ରେଣୀ ଗୃହକୁ କିପରି ସ୍ୱଚ୍ଛ ରଖୁଛନ୍ତି ପିଲାମାନେ?
0: ଶ୍ରେଣୀ ଗୃହକୁ ତ ପ୍ରତିଦିନ ସେମାନେ ଗୋଟେ ଦୈନନ୍ଦିନ ଅଭ୍ୟାସରେ ପରିଣତ କରାଯାଇ, ସେମାନେ ଆସିଲେ ଶ୍ରେଣୀ ଗୃହକୁ ଝାଡୁ ଫାଡୁ କରି ସଫା କରିବେ, ଏବଂ ଯେଉଁ ଜିନିଷ ଯୋଉଠି ରହୁଛି ତାକୁ ଉପଯୋଗ ସ୍ଥାନରେ ରଖିବା, ଏବଂ ଆସନ ଫାସନ ତାକୁ ଠିକ ଭାବରେ ପକେଇକି ବସିବା, ଏଇଭଳିଆ ବିଭିନ୍ନ ଅଭ୍ୟାସ ସେମାନଙ୍କୁ କରାଯାଇଛି। ସେମାନେ ଆସିଲେ ସେମାନେ ନିଜେ ନିଜେ ସେମାନଙ୍କୁ ତାଙ୍କୁ ପ୍ରତିଦିନ କହିବାକୁ ପଡେ ନାହିଁ।
1: ସାର୍, ତ ସାର୍ ଆପଣଙ୍କର ଯୋଉ ବିଦ୍ୟାଳୟ ପରିସରରେ ଗଛ ତ ନିଶ୍ଚିତ ଭାବେ ଲାଗିଥିବ, ତ
0: ହଁ,
1: କାହିଁକି ଲଗେଇବା ଦରକାର ସେ ବିଷୟରେ କଣ କହନ୍ତି
0: ଗଛ
1: ପିଲାଙ୍କୁ
0: ଲଗେଇବା
1: ଆପଣ?
0: ନିହାତି ଭାବରେ ଦରକାର, ଏବଂ ଉପକାରୀ ଗଛ ଲଗେଇବା ନିହାତି ଦରକାର, ଯେମିତିକି ଔଷଧୀୟ ଗଛ। ବିଭିନ୍ନ ଆମ ବିଦ୍ୟାଳୟରେ ବିଭିନ୍ନ ଔଷଧୀୟ ଗଛ ଲଗାଯାଇଛି, ଯେମିତି ଅର୍ଜୁନ, ଗଙ୍ଗ ଶିଉଳି, ବୁଝିଲେନି, ଶ୍ୱାସରୀ, ବୁଝିଲେନି, ଏମିତି ଅନେକ ଉପାଦେୟ ଗଛ, ତୁଳସୀ, ଏଭଳିଆ ଅନେକ ଉପାଦେୟ ଗଛ ଲଗାଯାଏ, ଯୋଉଟା ଗୋଟେ ହାତ ପାହାନ୍ତାରେ ମଧ୍ୟ ଆମକୁ କିଛି ଔଷଧ, ଆମେ ହଠାତ୍
1: ପାଇପାରୁଛୁ,
0: ଚିକିତ୍ସାଳୟକୁ ଯାଇ ନ ପାରିଲେ ବି ସେଟା ଗୋଟେ ଔଷଧ ଭାବରେ କାମ କରିଥାଏ। ଆଉ ଯେତିକି ଉପାଦେୟ ଗଛ, ବଡ ବଡ ଗଛ ବି, କଦଳୀ ଗଛ, ଇଏ ଗଛ, ଯେମିତି କିଚେନ ଗାର୍ଡେନ ପାଇଁ ଯୋଉ ଯୋଉ ଗଛ ଆବଶ୍ୟକ ସେଇଭଳିଆ ଗଛ ବି ଆମର ଲଗାଏ, ଅମୃତଭଣ୍ଡା, କଦଳୀ, ଏମିତି
1: ଯାହାକି ପରିବେଶକୁ ସୁନ୍ଦର ଆଉ ସବୁଜ ମଧ୍ୟ କରିଥାଏ।
0: ହଁ ମ୍ୟାଡମ,
1: ସାର୍ ସ୍ୱଚ୍ଛତା ରକ୍ଷା କରିବା ଆମର କାହାର ଦାୟିତ୍ୱ ଭାବୁଛନ୍ତି?
0: ଏଟା ସମସ୍ତଙ୍କର ଦାୟିତ୍ୱ, ମାନେ ଆବାଳ ବୃଦ୍ଧ ମାନେ ତ ସମସ୍ତଙ୍କର ଦାୟିତ୍ୱ ରହିଛି। ସେ ବିଦ୍ୟାଳୟ ସହିତ ସମ୍ପର୍କିତ ହେଉ କି ନ ହଉ, ସମସ୍ତଙ୍କର, ମାନେ ଛାତ୍ରଛାତ୍ରୀ ଆରମ୍ଭ କରି ଶିକ୍ଷକ ଠୁ ଆରମ୍ଭ କରି ପିତାମାତା ଆରମ୍ଭ କରି ଗ୍ରାମବାସୀଙ୍କର ସମସ୍ତଙ୍କର ଦାୟିତ୍ୱ ରହିଛି ସ୍ୱଚ୍ଛତା ବଜାୟ ରଖିବା।
1: ସାର୍ ବିଦ୍ୟାଳୟରେ ଅଳିଆ ଜମି ରହିଲେ କଣ ସବୁ ହେବାର ସମ୍ଭାବନା ଥାଏ?
0: ବିଦ୍ୟାଳୟରେ ଅଳିଆ ଜମା ରଖିଲେ ତ ସବୁ ପ୍ରକାର ସମସ୍ୟା ହେବ, ଶାରୀରିକ, ମାନସିକ ସବୁ ପ୍ରକାର ସମସ୍ୟା ହେବ, ଗନ୍ଧ, ମାନେ ଦୁର୍ଗନ୍ଧ ବାହାରିବ,
1: ମଶା ବି
0: ମଶା
1: ରହିବେ,
0: ମାଛି ହେବେ, ସବୁ ପ୍ରକାର ଶାରୀରିକ ମାନସିକ ସବୁ ପ୍ରକାର ସମସ୍ୟା ଦେଖାଦେବେ।
1: ସାର୍ ସ୍ୱଚ୍ଛ ବିଦ୍ୟାଳୟ ପାଇଁ ପିଲାମାନେ କଣ ପ୍ରତିଜ୍ଞା କରିବା ଦରକାର?
0: ସେମାନେ ପ୍ରତିଜ୍ଞା କରିବା ଦରକାର ଯେ, ମାନେ ବିଦ୍ୟାଳୟ ପରିସରକୁ ବା ବିଦ୍ୟାଳୟ ପରିସରକୁ ଅଳିଆ କରିବି ନାହିଁ, କି ଅନ୍ୟକୁ ମଧ୍ୟ ଅଳିଆ କରିବାକୁ ଦେବି ନାହିଁ, ଏଇଭଳିଆ ପ୍ରତିଜ୍ଞା କରିବା ଦରକାର।
1: ସାର୍ ସୁସ୍ଥ ଛାତ୍ରଛାତ୍ରୀ କେମିତି ରହିପାରିବେ?
0: ସେମାନେ ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା, ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ମାଧ୍ୟମରେ ସେମାନେ ନିଜକୁ ସୁସ୍ଥ ରଖିପାରିବେ। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସହିତ ସେମାନେ ପୌଷ୍ଟିକ ଖାଦ୍ୟ ଖାଇବେ, ନିୟମିତ ବ୍ୟାୟାମ କରିବେ, ଏବଂ ଯେତିକି ସମୟ ଶୋଇବା କଥା ଉପଯୁକ୍ତ ନିଦ୍ରା ଆବଶ୍ୟକ ରହିଛି, ଏବଂ ସୁସ୍ଥ ଅଭ୍ୟାସ, ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସୁସ୍ଥ ରହିପାରିବେ।
1: ସାର୍ ଶେଷରେ ମୋର ଗୋଟେ ପ୍ରଶ୍ନ ରହିବ ଆପଣଙ୍କ ପାଇଁ, ଯେ ଆପଣ ନିଜେ କଣ ମତାମତ ଦେବା ପାଇଁ ଚାହିଁବେ ଯେ ସ୍ୱଚ୍ଛ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସୁସ୍ଥ ରହୁଛନ୍ତି ବୋଲି?
0: ସ୍ୱଚ୍ଛ ରହିଲା ଛାତ୍ର ନିଶ୍ଚିତ ଭାବରେ ସୁସ୍ଥ ରହିବେ, ଯଦି ସେଇ ବିଦ୍ୟାଳୟର ଅଭ୍ୟାସକୁ ସେମାନେ ଘରେ ମଧ୍ୟ ତାକୁ ଅଭ୍ୟାସ କରିବେ, କାହିଁକି ଏଠାରୁ ଗଲା ପରେ ବିଦ୍ୟାଳୟ ସ୍ୱଚ୍ଛରେ ଘରେ ଗଲେ ମହିଳା ଇଏ ଜାମା ପିନ୍ଧିବା, ଏସବୁ ଅଭ୍ୟାସରେ ସେମାନେ ନିବୃତ୍ତ ରହିବା ପାଇଁ ସେମାନଙ୍କୁ ଇଏ ଯାଏ, ଏଠି ଯେମିତି ସଫାସୁତୁରା ରହୁଛ ଘରେ ଗଲେ ବି ସେଇଭଳି, ମାନେ ଉପଯୁକ୍ତ, ମାନେ ସଫା ପୋଷାକ ପିନ୍ଧିବ, ଗୋଡ଼ ହାତ ଧୋଇବ, ବ୍ୟକ୍ତିଗତ ସ୍ୱଚ୍ଛତାକୁ ବଜାୟ ରଖିବ, ସେଇ ଜିନିଷ ସେମାନଙ୍କୁ ସଚେତନ କରାଯାଉଛି।
1: ଆପଣଙ୍କ ପିଲାଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ?
0: ପିଲାମାନଙ୍କୁ କହିବା ପାଇଁ ଚାହିଁବି ଯେ ଆମେ ନିଜେ ବଦଳିବା, ଅନ୍ୟକୁ ବଦଳାଇବା, ଏବଂ ସ୍ୱଚ୍ଛ ବିଦ୍ୟାଳୟରୁ ସୁସ୍ଥ ସମାଜ ଗଠନରେ ନୂତନ ଅଧ୍ୟାୟ ଆରମ୍ଭ କରିବା, ଏହି ମେସେଜ ତାଙ୍କୁ ମୁଁ ଦେବି।
1: ଯା ହଉ ସାର୍, ଆଜି ଆପଣ ସ୍ୱଚ୍ଛ ବିଦ୍ୟାଳୟ ସୁସ୍ଥ ଛାତ୍ରଛାତ୍ରୀ ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ ଏତେ କଥା କହିଲେ ଏବଂ ଆପଣଙ୍କର ଏତେ ମୂଲ୍ୟବାନ ସମୟ ଆମକୁ ଦେଲେ, ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଧନ୍ୟବାଦ ସାର୍।
0: ମ୍ୟାଡମ୍, ଆପଣଙ୍କୁ ମଧ୍ୟ ଧନ୍ୟବାଦ।
1: ପ୍ରକୃତରେ ସ୍ୱଚ୍ଛ ବିଦ୍ୟାଳୟ କେବଳ ସୁନ୍ଦର ଦେଖାଯିବା ପାଇଁ ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ସୁସ୍ଥ ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ସମସ୍ତେ ନିଜ ଶ୍ରେଣୀଗୃହ, ଶୌଚାଳୟ ଓ ବିଦ୍ୟାଳୟ ପରିସରକୁ ସଫା ରଖିବା ସହିତ ଆବର୍ଜନାକୁ ଠିକ୍ ସ୍ଥାନରେ ପକାଇବା ଉଚିତ। ହାତ ଧୋଇବା, ସ୍ୱଚ୍ଛ ପାଣି ପିଇବା ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ରଖିବା ଦ୍ୱାରା ରୋଗରୁ ଦୂରେଇ ରହିପାରିବା। ଆମ ବିଦ୍ୟାଳୟ ସ୍ୱଚ୍ଛ ରହିଲେ ଆମ ଛାତ୍ରଛାତ୍ରୀ ସୁସ୍ଥ ରହିବେ ଏବଂ ଦେଶର ଭବିଷ୍ୟତ ଉଜ୍ଜଳ ହେବ। ତେଣୁ ସମସ୍ତେ ସ୍ୱଚ୍ଛତାକୁ ଆପଣେଇବା, ସୁସ୍ଥ ରହିବା, ଖୁସିରେ ରହିବା।

ସ୍ୱଚ୍ଛ ରାସ୍ତା ଓ ସୁନ୍ଦର ପରିବେଶ ଆମ ସୁସ୍ଥ ଜୀବନର ଆଧାର। ରାସ୍ତାରେ ଆବର୍ଜନା, ପ୍ଲାଷ୍ଟିକ୍ ଓ ଅଳିଆ ପକାଇବା ଦ୍ୱାରା ପରିବେଶ ଦୂଷିତ ହୁଏ ଏବଂ ବିଭିନ୍ନ ରୋଗ ବ୍ୟାପିପାରେ। ତେଣୁ ରାସ୍ତାରେ ଅଳିଆ ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ହେଉଛି ଆମର ଦାୟିତ୍ୱ। ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା, ପ୍ଲାଷ୍ଟିକ୍ର ବ୍ୟବହାର ନ କରିବା, ଗଛ ଲଗାଇବା ଏବଂ ଅନ୍ୟମାନଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରିବା। ସ୍ୱଚ୍ଛ ରାସ୍ତା, ସ୍ୱଚ୍ଛ ପରିବେଶ ଓ ସୁସ୍ଥ ସମାଜ ଗଠନ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ତେବେ ସମସ୍ତେ ମିଳିମିଶି ଆମ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର କରିବା। ସ୍ୱଚ୍ଛ ରାସ୍ତା, ସ୍ୱଚ୍ଛ ପରିବେଶ, ସୁସ୍ଥ ଜୀବନର ଶ୍ରେଷ୍ଠ ପରିଚୟ, ଏକଥା ସମସ୍ତେ ମନେ ରଖିବା।

ତେବେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ତା ସହିତ ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଶୁଣିଲେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆକାଶବାଣୀ ଦିଲ୍ଲୀରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 9:30। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି ମିନତୀ ରାଣୀ ନନ୍ଦ ଏବଂ ରଞ୍ଜନ କୁମାର ବେହେରା।

0: ଓଠର ହାସ ଯେବେ ଫୁଲ ହୋଇ ଫୁଟେ, ତେବେ ମନ ତାର ସୁଗନ୍ଧ ବାରିଦିଏ। ମନର କଥା ଯେବେ ଗୀତ ହୋଇ ବାଜେ, ହୃଦୟ ନିରବରେ ତାଳ ମିଳାଏ।
1: ସମ୍ପର୍କ କେବଳ ଦୁଇଟି ମନର ମିଳନ ନୁହେଁ, ସେ ଦିଗନ୍ତ ବିସ୍ତାରୀ। ପ୍ରେମ ଥାଏ ମାଙ୍କ ସ୍ନେହରେ, ବାପାଙ୍କର ଆଶୀର୍ବାଦରେ, ବନ୍ଧୁଙ୍କ ଭରସାରେ, ପୁଣି ମଣିଷ ପ୍ରତି ଥିବା ମାନବିକତାରେ।
0: ଯେଉଁଠି ମନ ମିଳେ ସେଇଠି ସମ୍ପର୍କ ଗଢ଼େ, ଯେଉଁଠି ଭରସା ଥାଏ ସେଇଠି ସମ୍ପର୍କ ଗଭୀର ହୁଏ।
1: ଅନୁଭୂତି ସବୁ କଳାର ରୂପ ନିଏ। ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରୁ ସାଉଁଟୁଥିବା ମୁହୂର୍ତ୍ତକୁ ସାହିତ୍ୟ ମଧ୍ୟରେ ସଜାଡ଼ିବାକୁ ଇଚ୍ଛା ହୁଏ। ମନର କଥା କବିତା ହୁଏ, ନିରବତା ସଙ୍ଗୀତ ସାଜେ, ହୃଦୟର ଭାବନା ଗଳ୍ପର ରୂପ ନିଏ।
0: ସେସବୁକୁ ଏକତ୍ର କରି ସଜାଡ଼ି ଦେଇ ହୁଏ କାର୍ଯ୍ୟକ୍ରମ ଚୟନକୁ।
1: ଆଜିର ମାସିକ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନକୁ ସ୍ୱାଗତ କରୁଛୁ ଆମେ ଦୁହେଁ।
0: ମୁଁ ରଞ୍ଜନ କୁମାର ବେହେରା।
1: ମୁଁ ମିନତୀ ରାଣୀ ନନ୍ଦ। ନମସ୍କାର।
0: ଆଜିର ଚୟନ ପୃଷ୍ଠାରେ ରହିଛି ଭାଗୀରଥୀ ବେହେରାଙ୍କ କ୍ଷୁଦ୍ର ଗଳ୍ପ ଏବଂ ଡକ୍ଟର ବେବିରାଣୀ ନନ୍ଦଙ୍କ ସହ ଆଳାପରେ କିଛି କବିତା। କିନ୍ତୁ ତା ପୂର୍ବରୁ ପ୍ରଥମେ ସମ୍ପାଦକୀୟ।

0: ଓଡ଼ିଆ ସାହିତ୍ୟ ହେଉଛି ଭାରତୀୟ ସାହିତ୍ୟର ଏକ ସମୃଦ୍ଧ ଶାଖା। ଏହାର ବିକାଶରେ ଧର୍ମ, ଦର୍ଶନ, ଲୋକଜୀବନ, ଇତିହାସ ଓ ପୁରାଣର ଗଭୀର ପ୍ରଭାବ ରହିଛି। ଓଡ଼ିଆ ସାହିତ୍ୟରେ ଅନେକ କବି ଓ ଲେଖକ ପୁରାଣକୁ କେବଳ ଧାର୍ମିକ କାହାଣୀ ଭାବରେ ଗ୍ରହଣ କରିନାହାନ୍ତି, ବରଂ ତାହା ମାଧ୍ୟମରେ ମାନବ ଜୀବନର ନୀତି, ଧର୍ମ, କର୍ତ୍ତବ୍ୟ, ପ୍ରେମ, ତ୍ୟାଗ, ଭକ୍ତି ଏବଂ ଆଧ୍ୟାତ୍ମିକତାକୁ ପ୍ରକାଶ କରିଛନ୍ତି। ପୁରାଣ ଶବ୍ଦକୁ ଆମେ ପୁରୁଣା କଥା ବା ପୁରୁଣା ଆଖ୍ୟାନ ଭାବରେ ଗ୍ରହଣ କରିନେବା। ଭାରତୀୟ ପରମ୍ପରାରେ ଧର୍ମ, ସୃଷ୍ଟିତତ୍ତ୍ୱ, ଦେବାଦେବୀଙ୍କର କଥା, ରାଜବଂଶ, ନୀତିଶିକ୍ଷା ଓ ଲୋକବିଶ୍ୱାସର ବିଭିନ୍ନ ଦିଗ ରହିଛି। ଓଡ଼ିଆ ସାହିତ୍ୟରେ ପୁରାଣକୁ କେବଳ କାହାଣୀ ନୁହେଁ, ବରଂ ଏକ ମୂଳ ଭାବ, ଦର୍ଶନ, ନୀତିବୋଧ ଓ ମାନବିକ ମୂଲ୍ୟବୋଧ ଭାବରେ ମଧ୍ୟ ଗ୍ରହଣ କରିପାରିବା। ଆଦିକବି ସାରଳା ଦାସଙ୍କ ସାହିତ୍ୟରେ ପୁରାଣ ତତ୍ତ୍ୱର ଏକ ସ୍ୱତନ୍ତ୍ର ରୂପ ଦେଖିବାକୁ ମିଳେ। ସାରଳା ମହାଭାରତ କେବଳ ସଂସ୍କୃତ ମହାଭାରତର ଅବଦାନ ନୁହେଁ, ଏହା ଓଡ଼ିଆ ମାଟି, ଓଡ଼ିଆ ଲୋକଜୀବନ ଓ ଲୋକଚେତନା ସହିତ ମିଶିଥିବା ଏକ ମୌଳିକ ସୃଷ୍ଟି। ସେମିତି ଓଡ଼ିଆ ସାହିତ୍ୟର ଭକ୍ତି ଯୁଗରେ ପୁରାଣ ତତ୍ତ୍ୱ ଅଧିକ ବ୍ୟାପକ ଓ ଗଭୀର ଥିଲା। ପଞ୍ଚସଖା ମାନେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଶିଶୁ ଅନନ୍ତ ଦାସ ଓଡ଼ିଆ ଭକ୍ତି ସାହିତ୍ୟକୁ ଏକ ନୂତନ ଦିଗ ଦେଇଥିଲେ। ଓଡ଼ିଆ ସାହିତ୍ୟରେ ପୁରାଣ ବିକାଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ଭୂମିକା ଅତ୍ୟନ୍ତ ମହତ୍ତ୍ୱ ରଖେ। ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁ, କୃଷ୍ଣ ଓ ବିଭିନ୍ନ ଧାର୍ମିକ ପରମ୍ପରା ସହିତ ଯୋଡ଼ି ଦିଆଯାଇଛି। ଏହାଦ୍ୱାରା ସମନ୍ୱୟମୂଳକ ଚେତନା ଓଡ଼ିଆ ସାହିତ୍ୟରେ ଭକ୍ତି, ସମାନତା ଓ ସର୍ବଧର୍ମ ସମନ୍ୱୟର ଭାବକୁ ଶକ୍ତିଶାଳୀ କରିଛି। ପୁରାଣ ଆଖ୍ୟାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଣିଷକୁ ନୀତି ଓ ଧର୍ମର ପଥ ଦେଖାଇବା। ସତ୍ୟ, ଧର୍ମ, ଦୟା, କ୍ଷମା, ତ୍ୟାଗ, ପରୋପକାର ଓ କର୍ତ୍ତବ୍ୟ ପରାୟଣତା ଏହିପରି ମୂଲ୍ୟବୋଧ ଶିକ୍ଷା ଦେବା। ଯଦି ଆଧୁନିକ ଯୁଗରେ ପୁରାଣ କଥା ଚିନ୍ତା କରିବା, ତେବେ ତା'ର ଧାରା ବଦଳିଛି। ଆଧୁନିକ କବି ଓ ଲେଖକମାନେ ପୁରାଣକୁ ଅନ୍ଧବିଶ୍ୱାସର ଭିତ୍ତି ଭାବରେ ନୁହେଁ, ବରଂ ପ୍ରତୀକ, ଉପମା ଓ ରୂପକ ଭାବରେ ଗ୍ରହଣ କରିଛନ୍ତି। ଏହାକୁ ଆଧୁନିକ ସମାଜର ସମସ୍ୟା, ମଣିଷର ମାନସିକ ଦ୍ୱନ୍ଦ୍ୱ ଓ ସାମାଜିକ ବାସ୍ତବତା ସହିତ ଯୋଡ଼ି ଦିଆଯାଇଛି। ସାରଳା ଦାସଙ୍କଠାରୁ ପଞ୍ଚସଖା ଏବଂ ପରବର୍ତ୍ତୀ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ପୁରାଣ ତତ୍ତ୍ୱ ନିଜର ରୂପ ପରିବର୍ତ୍ତନ କରିଚାଲିଛି। ତେଣୁ ଏହାକୁ ଓଡ଼ିଆ ସାହିତ୍ୟର ଏକ ମୌଳିକ ଓ ଶକ୍ତିଶାଳୀ ପରମ୍ପରା ଭାବରେ ଗ୍ରହଣ କରାଯାଇଛି। କବିତା ହେଉଛି ହୃଦୟର ନିରବ ଭାଷା, ଯେଉଁଠି ଭାବନା ଶବ୍ଦର ରୂପ ନିଏ ଓ ଅନୁଭବ କବିତାରେ ପରିଣତ ହୁଏ। ଅନୁଭବ, ଚିନ୍ତା ଓ ସ୍ୱପ୍ନର ଏକ ସୁନ୍ଦର ବଳୟ ମଧ୍ୟରେ ଉଦ୍ଭାସିତ ହୁଏ ତାଙ୍କ କବିତା। ପ୍ରାକୃତିକ ସୌନ୍ଦର୍ଯ୍ୟ, ସମାଜର ଚିତ୍ର ଓ ମାନବୀୟ ଭାବନାର ତ୍ରିବେଣୀ ସଙ୍ଗମ ଦେଖିବାକୁ ମିଳେ ତାଙ୍କରି କବିତା ମାଧ୍ୟମରେ। ଆଜି ଚୟନ ସୁଯୋଗ ପାଇଛି ତାଙ୍କ ସାହିତ୍ୟିକ ଯାତ୍ରା, କବିତା ରଚନାର ପ୍ରେରଣା, ଅନୁଭବ ଓ ଭବିଷ୍ୟତର ସ୍ୱପ୍ନ ସମ୍ପର୍କରେ ଜାଣିବା ପାଇଁ। ତେବେ ଚାଲନ୍ତୁ ତାଙ୍କୁ ଭେଟିବା। ମ୍ୟାଡାମ୍ ନମସ୍କାର।
1: ନମସ୍କାର।
0: ଆଜିର ଚୟନ ଅଗଣାକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
1: ମୁଁ ଡକ୍ଟର ବେବିରାଣୀ ନନ୍ଦ, ଶିକ୍ଷୟିତ୍ରୀ, ଗୁଣପୁର।
0: ଆମେ ଜାଣୁ ଯେ ଆପଣ ଜଣେ କବି, ସଂଯୋଜିକା, ମଞ୍ଚ ଉପସ୍ଥାପିକା। କେଉଁ ପରିସ୍ଥିତିରୁ ଆପଣ ଏହି କଳା ପ୍ରତି ଆଗ୍ରହ ପ୍ରକାଶ କଲେ?
1: ଦେଖନ୍ତୁ, ସ୍ୱଭାବତଃ ମୁଁ ଜଣେ କବି, କବିତା ଲେଖିବା ହେଉଛି ମୋର ନିଶା। ସବୁ କଥା ମୁହଁରେ ଏମିତି କୁହାଯାଇପାରିବ ନାହିଁ, କଲମ ହିଁ ଏକମାତ୍ର ମାଧ୍ୟମ ଯିଏ ଭାବନାକୁ ବ୍ୟକ୍ତ କରିପାରିବ। ଏମିତିରେ ସତ କହିବାକୁ ଗଲେ ମୋ ହାତରେ ଯଦି କିଏ କଲମ ଧରେଇଛି, ସେ ହେଉଛନ୍ତି ମୋ ନନା, ମୋ ପରିବାର। ଆମ ପରିବାର ହେଉଛି ଗୋଟିଏ ସୃଜନର ହାଣ୍ଡିଶାଳ, ସାରସ୍ୱତ ଚର୍ଚ୍ଚାରେ ବେଶ ଚଳଚଞ୍ଚଳ ଆମ ଘର, ଯେଉଁଠି କବିତା, ଗଳ୍ପ, ପୁରାଣ ସମ୍ପର୍କରେ ବେଶ ଆଲୋଚନା ହୁଏ। ସେହି ସାରସ୍ୱତ ସହଚର୍ଯ୍ୟ ହିଁ ମୋର ଆଦ୍ୟଗୁରୁ। ଆଉ ତାପରେ ମୋର ମନେ ଅଛି, ଛୋଟବେଳେ ମୁଁ ବିଦ୍ୟାଳୟରେ ବହିରେ ଯେଉଁ କବିତା ସବୁ ଥାଏ, ସେସବୁ ମୁଁ ଭଲ ଆବୃତ୍ତି କରିପାରେ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପିଠି ଥାପୁଡ଼ା ଖାଇବା ହେଉ କି ମଞ୍ଚରେ ଦର୍ଶକ ଆଉ ଶ୍ରୋତାଙ୍କ କରତାଳି, ମୋତେ ସବୁକାଳେ ପ୍ରତି ମୁହୂର୍ତ୍ତରେ ପ୍ରେରଣା ଦିଏ ଲେଖିବା ପାଇଁ। ଠିକ୍ ସେହିପରି ଜନ୍ମମାଟି ଆଉ କର୍ମଭୂମିର ନୈସର୍ଗିକ ପ୍ରକୃତି, ନିଘଞ୍ଚ ଅରଣ୍ୟ, ବେଗବତୀ ନଈ, ସୁଉଚ୍ଚ ପର୍ବତ ଶ୍ରେଣୀ ଆଉ ଆମ କୋରାପୁଟ ରାୟଗଡ଼ର ପର୍ବପର୍ବାଣୀ, ଏଇ ଯେମିତି ଶରତର କାଶତଣ୍ଡି ହେଉ କି ଅଳସୀ କ୍ଷେତ ହେଉ, ମା ଦୁର୍ଗାଙ୍କ ଆଗମନୀ ମୋତେ ବିହ୍ୱଳ କରେ, ମାଙ୍କୁ ମୋ ଭିତରେ ଅନୁଭବ କରାଏ, ଆଉ ସେତିକିବେଳେ ମୁଁ ପାଲଟି ଯାଏ ଶବ୍ଦଶିଳ୍ପୀ।
0: ବହୁତ ସୁନ୍ଦର କଥା କହିଛନ୍ତି ଆପଣ ଆପଣଙ୍କର କବିତାର ଜୟଯାତ୍ରା ବିଷୟରେ। ତେବେ ସେମିତି କିଛି କବିତାଟେ ଅଛି ଆମକୁ ଶୁଣେଇବେ, ଆମ ଶ୍ରୋତାଙ୍କୁ ଶୁଣେଇବେ?
1: ସେଇ ମର୍ମରେ ମୋର ଏଇ ପ୍ରଥମ କବିତା ବେଗବତୀ ନଈଟିଏ। ଆଜି ବଡ଼ି ଭୋରରୁ କାହିଁକି କେଜାଣି ଅଥଳ ଉନ୍ମାଦନାରେ ଅପହଞ୍ଚ ମୁକ୍ତ ସବୁ ଛିଟିକି ପଡ଼ୁଛି ଅଗଣାସାରା। ଆଜି ବଡ଼ି ଭୋରରୁ କାହିଁକି କେଜାଣି ଅଥଳ ଉନ୍ମାଦନାରେ ଅପହଞ୍ଚ ମୁକ୍ତ ସବୁ ଛିଟିକି ପଡ଼ୁଛି।

ଅଣସାରା ଦୂରରୁ ଭାସି ଆସୁଛି ସୁନ ସୁନ ସ୍ତବକ, ଅପେକ୍ଷାର ଶାଳଗ୍ରାମରେ ଭିନ୍ନ ଆମନ୍ତ୍ରଣ, କସ୍ତୁରୀ ସୁଗନ୍ଧରେ ଆଚ୍ଛାଦିତ ମୃଗୁଣୀର ମଧୁବନୀ ମନ, ପାଟଳ ପାଟଳ ଲାଗେ ମହୋଦଧି, ଅରଣ୍ୟର ପାରିଜାତ ମାଟି ଆଉ ଚନ୍ଦନ, ଅଳିକ ସଂସାରରୁ ନିଃସୃତ ଜୀବନର ସବୁତକ ଉପପାଦ୍ୟ, କେବେ ଗୁରୁଗମ୍ଭୀର ତ କେବେ ସହଜ ସରଳ ମୌଖିକ ଗଣିତ, କେବେ କେବେ ଲାଗେ ମହାଦ୍ରୁମ, କେବେ କେବେ ଲାଗେ ମହାଦ୍ରୁମ ମାଡ଼ି ବସିଛି ମୁକୁଳା ଛାତିରେ, ତଥାପି କାନଭାସରେ ବେଶ ମଞ୍ଜୁଳ ଏ ଶରତର ରଙ୍ଗ, ତଥାପି କାନଭାସରେ ବେଶ ମଞ୍ଜୁଳ ଏ ଶରତର ରଙ୍ଗ, ଖୁବ୍ ପୁଲକ ଭରା ଦୋଳାଇ

0: ପଡ଼ିଲି ମେଘର ଶେଷତମ ଡେଣାରେ ଶୂନ୍ୟତାର ଡାଳରେ ଝୁଲି ଝୁଲି ଅତିକ୍ରମିଲି ଗାଁ ଦାଣ୍ଡ। ଗାଁ ସାରା ଧୂପ ଦୀପର ଚମକ ଟମକ, ପାଟଖଣ୍ଡାର ପଟୁଆର ବିଚ୍ଛୁରିତ ଆଜ୍ଞାମାଳ, ଶଙ୍ଖ ହୁଳହୁଳି, ପ୍ରକମ୍ପିତ ଦେବୀସ୍ତୁତି, ନାଦ ନାଦ ବ୍ରହ୍ମନାଦ, ଭୈରବ କାହାଳି। ଗାଁ ସାରା ଧୂପଦୀପର ଚମକ ଟମକ, ପାଟଖଣ୍ଡାର ପଟୁଆର ବିଚ୍ଛୁରିତ ଆଜ୍ଞାମାଳ, ଶଙ୍ଖ ହୁଳହୁଳି, ପ୍ରକମ୍ପିତ ଦେବୀସ୍ତୁତି, ନାଦ ନାଦ ବ୍ରହ୍ମନାଦ, ଭୈରବ କାହାଳି। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା ଶିବା କ୍ଷମା ଦାତ୍ରୀ ସ୍ୱାହା ସୁତଃ ନମସ୍ତୁତେ। ବାସ୍ ସେଇଠି ଅଟକିଗଲି, ବାସ୍ ସେଇଠି ଅଟକିଗଲି। ଧ୍ୟାନସ୍ଥ ହେଲି, ପଛକୁ ବୁଲି ଦେଖିଲି। ବେଗବତୀ ନଈଟିଏ, ନାରୀଟିଏ, ଦେବୀଟିଏ ମୋ ଭିତରେ ଧାବମାନ। ମୋଠୁ ଆରମ୍ଭ ପୁଣି ମୋଠୁ ବିଲୀନ, ମୋଠୁ ଆରମ୍ଭ ପୁଣି ମୋଠି ବିଲୀନ।
1: ବହୁତ ସୁନ୍ଦର, ବୋଧହୁଏ ଏଇଟା ମା ଦୁର୍ଗାଙ୍କର ଆଗମନ ପାଇଁ ଆପଣ ନିଶ୍ଚିତ ଭାବେ ଲେଖିଥିଲେ।
0: ହଁ,
1: ଆପଣ କହିଲେ ଯେ ଆପଣ ଜଣେ ଶବ୍ଦଶିଳ୍ପୀ, ଶବ୍ଦକୁ ଭଲ ପାଇବା ହେଲା କିମ୍ବା ରୂପ ଦେବା ହେଲା ବା କବିତା ହେଉ ବା ମଞ୍ଚ ସଂଯୋଜନା, ଶବ୍ଦ ସବୁ ଆପେ ଓହ୍ଲେଇ ଆସନ୍ତି ନା କିଛି ପରିଶ୍ରମ କରିବାକୁ ପଡ଼େ ଆପଣଙ୍କୁ?
0: ହଁ ନିଶ୍ଚୟ, ସେ କବିତା ହେଉ କି ସଂଯୋଜନା, ଉଭୟ ହେଉଛି ମା ସରସ୍ୱତୀଙ୍କର ଆଶିଷର ଅଂଶବିଶେଷ। ମାଙ୍କ ବିନା କୃପାରେ ବିନା ସାଧନାରେ ଏ ଉଭୟ କାର୍ଯ୍ୟ ଅସମ୍ଭବ। ଏହା ପ୍ରତ୍ୟେକ ସ୍ରଷ୍ଟାଙ୍କର ଏକ ନିଶ୍ଚିତ ଉପଲବ୍ଧି ଯେ ତଲ୍ଲୀନ ନହେଲେ, ଚେତନାଯୁକ୍ତ ନହେଲେ ଶବ୍ଦ ସବୁ ଓହ୍ଲାନ୍ତିନି। ହଜାର ହଜାର ଦର୍ଶକଙ୍କ ସାମ୍ନାରେ ହେଉ କିମ୍ବା ନିରୋଳା କବିତା ସର୍ଜନାରେ, ସବୁବେଳେ ମୋର ମାଙ୍କ କୃପା ଉପରେ ବହୁତ ବିଶ୍ୱାସ। ପ୍ରାର୍ଥନାର ହାତ ଆପେ ଆପେ ଉଠିଯାଏ ସେତେବେଳେ ସେହି ମହାଶକ୍ତିଙ୍କ ଆଡ଼କୁ, ତାପରେ ଝରିପଡ଼େ ଅନେକ ଶବ୍ଦ କାଗଜର ପ୍ରଗଣାରେ। ଏମିତି ବି ହୁଏ ବେଳେବେଳେ ମୋତେ ଆତୁରତାର ସହ ପ୍ରାର୍ଥନା କରିବାକୁ ହୁଏ ଶବ୍ଦ ପାଇଁ, ନୟାନ୍ତ ହେବାକୁ ପଡ଼େ, ଯୁଦ୍ଧ କରିବାକୁ ପଡ଼େ ଘଟଣା ଅନୁଭବ ଜୀବନର ଚଲାବାଟ ଆଉ ଶବ୍ଦ ସବୁ ସହ। କବିତା ଲେଖିବା ବି କୋଉ ଯୁଦ୍ଧଠୁ କିଛି କମ୍ ନୁହଁ।
1: ବହୁତ ଭଲ କଥା କହିଲେ ଯେ କବିତା ଲେଖିବା ଯୁଦ୍ଧ ସହିତ ସମାନ। ତେବେ ଯେତେବେଳେ ଯୁଦ୍ଧ ସରିଯାଏ, ଗୋଟେ ନିରବତା ଆଚ୍ଛାଦିତ ହେଇଯାଏ ସାରା ରଣାଙ୍ଗନରେ, ସେମିତି କେବେ ହୁଏ କି ଆପଣ କବିତାଟି ଲେଖିସାରିଲେ କିମ୍ବା ଗଳ୍ପଟେ ଲେଖିସାରିଲେ ଆପଣ ଟିକେ ଆଶ୍ୱସ୍ତି ଅନୁଭବ କରିଛନ୍ତି?
0: ନିଶ୍ଚିତ ଭାବରେ ବହୁତ ଆଶ୍ୱସ୍ତି ଅନୁଭବ ହୁଏ। ହୃଦୟ ଭିତରେ ଯୋଉ ଦ୍ୱନ୍ଦ୍ୱ ଥାଏ, ଯୁଦ୍ଧ ଥାଏ, ଗୋଟେ ଭିନ୍ନ ପ୍ରକାର ଶାନ୍ତି ମିଳେ। ପ୍ରକୃତରେ ଏଇ ଯୋଉ ଆମେ ଖଣ୍ଡା ତରବାରୀର ଯୁଦ୍ଧ କହୁଛେ, ସେଇ ଯୁଦ୍ଧ ପରେ ଶାନ୍ତି ମିଳେନି, କିନ୍ତୁ କବିତା ଶବ୍ଦ ଆଉ ଭାବନା ଅନୁଭବ ଚେତନା ସହ ଯୋଉ ଯୁଦ୍ଧ, ସେପରେ କିନ୍ତୁ ବହୁତ ଶାନ୍ତି ମିଳେ।
1: ସେମିତି କିଛି କବିତାଟେ ଆମେ ଶୁଣିବା ବର୍ତ୍ତମାନ ଆପଣଙ୍କଠାରୁ।
0: ମୋ କବିତାର ଶୀର୍ଷକ ଚିତ୍ରକର। ଆଙ୍କିଲି ବସି ଶାନ୍ତିରେ ଯେବେ କ୍ରାନ୍ତିର ବୃତ ଚିତ୍ର, ଦୟା ଧଉଳିର ନଈ ଧାରେ ଧାରେ ରକ୍ତ ରଞ୍ଜିତ କ୍ଷେତ୍ର। ଆଙ୍କିଲି ବସି ଶାନ୍ତିରେ ଯେବେ କ୍ରାନ୍ତିର ବୃତ ଚିତ୍ର, ଦୟା ଧଉଳିର ନଈ ଧାରେ ଧାରେ ରକ୍ତ ରଞ୍ଜିତ କ୍ଷେତ୍ର। ନାରୀଟିଏ ସେତ ଥକି ପଡ଼ିଛି, ନାରୀଟିଏ ସେତ ଥକି ପଡ଼ିଛି ନିରଭିଜା ନୟନରେ, ନଭ ନୀଳିମାର ନଗ୍ନ ବୁକୁରେ ଆତୁରେ ରୋଦନ କରେ, ଆତୁରେ ରୋଦନ କରେ। ସ୍ପୁରୁ ନାହିଁ କଥା, ଘୁରି ଯାଏ ମଥା, ହାତରେ ଇସାରା କରେ, କ୍ଷତ ବିକ୍ଷତ ଶବକୁ ଆଡ଼େଇ ଖୋଜି ବୁଲେ ଅନ୍ଧାରରେ, ଖୋଜି ବୁଲେ ଅନ୍ଧାରରେ। କାହାକୁ ଖୋଜୁଛି, କାହାକୁ ଖୋଜୁଛି, କିସ ହଜାଇଛି, କିଏ ବା ଜାଣିଛି ଏଠି, ଚାରିଆଡ଼େ ଖାଲି କୁଢ଼ କୁଢ଼ ଶବ, ମୃତ୍ୟୁର ଜଳ ଛବି, ମୃତ୍ୟୁର ଜଳ ଛବି। କାହା ମୁଣ୍ଡ ନାହିଁ, କିଏ ଗଣ୍ଡିହୀନ, କାହାର ଫାଟିଛି ଛାତି, ଖଡ୍ଗ କୃପାଣ ଅନ୍ତପୁଟା ତଳେ ରକ୍ତ ରଞ୍ଜିତ ମାଟି, ରକ୍ତ ରଞ୍ଜିତ ମାଟି। ସ୍ଥିର ଚିତ୍ତେ ଯାଇ ପଚାରିଲି ଦେବୀ, ସ୍ଥିର ଚିତ୍ତେ ଯାଇ ପଚାରିଲି ଦେବୀ, ଏକା ଏକା କିଆଁ ଏଠି, ବିଭତ୍ସ ଏ କ୍ଷେତ୍ର ନୁହେଁ ତୁମ୍ଭ ଛତ୍ର, ଭୟଙ୍କର ଏଇ ରାତ୍ରି, ଭୟଙ୍କର ଏଇ ରାତ୍ରି। କାହାକୁ ଖୋଜୁଛ, କାହାକୁ ଖୋଜୁଛ, କାହିଁକି କାନ୍ଦୁଛ, ଇଏ ତ ଯୁଦ୍ଧର ଚିତ୍ର, ଯୁଦ୍ଧରେ କେବଳ ଶତ୍ରୁ ମରେନି, ମରିଯାଏ ବି ବିବେକ, ମରିଯାଏ ବି ବିବେକ, ମରିଯାଏ ମନ ଆତ୍ମା ସମ୍ପର୍କ, ମରଣର କ୍ଷେତ୍ର ଯୁଦ୍ଧ, କ୍ଷମତା ଅର୍ଥ ସାମ୍ରାଜ୍ୟ ପାଇଁ ଭାଇ ହାତେ ଭାଇ ମୃତ। ଅହଙ୍କାର ମରେ, ଅହଙ୍କାର ମରେ, ମରିଯାଏ ଗର୍ବ, ଚୂର୍ଣ୍ଣ ହୁଏ ପ୍ରତିପତି, ଇତିହାସ ସାକ୍ଷୀ ଯୁଦ୍ଧ କେବେ ବି ଫେରାଇ ପାରିନି ଶାନ୍ତି, ଇତିହାସ ସାକ୍ଷୀ ଯୁଦ୍ଧ କେବେ ବି ଫେରାଇ ଆଣିନି ଶାନ୍ତି, ଫେରାଇ ଆଣିନି ଶାନ୍ତି।
1: ଆପଣ ଏକାଧାରରେ ଜଣେ କବି, ଉପସ୍ଥାପିକା, ଏସବୁ ସହିତ ଜଣେ ଶିକ୍ଷୟିତ୍ରୀ, ତା ସହିତ ଜଣେ ଗୃହିଣୀ ମଧ୍ୟ।
0: ହଁ,
1: ଏସବୁ କାର୍ଯ୍ୟକୁ ସମତାଳରେ ସମ୍ଭାଳିବା ଆଉ ନିଜ ସର୍ଜନାକୁ ଜୀବନ୍ତ ରଖିବା ଏତେ ଶକ୍ତି କିପରି ପାଆନ୍ତି? ଆପଣ ପ୍ରକୃତରେ କାହାର ପାଠକ ବା କେଉଁ ଲେଖକ ସାହିତ୍ୟିକଙ୍କୁ ଆଦର୍ଶ ଭାବେ ଗ୍ରହଣ କରନ୍ତି?
0: ବହୁତ ସୁନ୍ଦର ପ୍ରଶ୍ନଟିଏ। ପେଶାରେ ଜଣେ ଶିକ୍ଷୟିତ୍ରୀ ମୁଁ, ଏକଥା ସତ, କିନ୍ତୁ ଶବ୍ଦ ଚୟନ, ଶବ୍ଦକୁ ଖୋଜିବା, ଶବ୍ଦ ସହ ବିଲୀନ ହେବା, ଏହା ହେଉଛି ମୋ ନିଶ୍ୱାସ ପ୍ରଶ୍ୱାସ, ମୋ ଜୀବନ ଶକ୍ତି। ମୋ କବିତାଟିଏ କାଳେ କାଳେ ଏକ ପ୍ରବାହ ସଙ୍ଗୀତ, ଶବ୍ଦର ରାଶି ରାଶି ଓଢ଼ଣୀ

0: ଲୁଚି ରହିଥାଏ କେଉଁ ବିସ୍ତୃତ ଗର୍ଭର ସ୍ମୃତିମର୍ମର ଶିଳାଲେଖ। ଆନନ୍ଦର ଏକ ରମ୍ୟକ ବନ, ଯେଉଁଠି ଆନନ୍ଦ ଅଛି ସେଠି ହିଁ ଅଛି ଶକ୍ତି। ସେହି ଶକ୍ତି ଉଭୟ କାର୍ଯ୍ୟ ପାଇଁ ମୋତେ ରଞ୍ଜିତ କରେ, ରମ୍ୟକ କରେ, ମୁକ୍ତି ଦିଏ ଅବର୍ଣ୍ଣନୀୟ କ୍ଲାନ୍ତି, ବିଷାଦ ଆଉ ମାନସିକ ଚାପରୁ, ହୃଦୟରେ ଭରିଦିଏ ଯୁଗ ଯୁଗର ଆନନ୍ଦ। ତେଣୁ ତ ସୃଜନ ଆଉ ଶିକ୍ଷକତା ଉଭୟ କାର୍ଯ୍ୟ ମୁଁ ବେଶ୍ ଆରାମରେ କରିପାରେ। ତାପରେ ମୋତେ ପଢ଼ିବା ପାଇଁ ବହୁତ ଭଲ ଲାଗେ। ମୁଁ ଗୋଟିଏ ଦିନ ବି ନ ପଢ଼ିଲେ ଆଖିକୁ ନିଦ ଆସେନି। ପଢ଼ିଛି ମହାଚେତନାର ଗାଳ୍ପିକ ପ୍ରାବନ୍ଧିକ ମନୋଜ ଦାସଙ୍କୁ, ନବପ୍ରକାଶରେ ପ୍ରକାଶିତ ଚେତନାର ଦିଗ୍ବଳୟକୁ ବାରମ୍ବାର ପଢ଼େ। କବିଟିଏକୁ ସାଧକଟିଏ ହେବାକୁ ହେବ, ଏହି ଆଦର୍ଶରେ ଅନୁପ୍ରାଣିତ ମୁଁ। ପୁଣି ଏମାନଙ୍କ ସହ ମହାନ କଥାଶିଳ୍ପୀ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି, ଡକ୍ଟର ପ୍ରତିଭା ରାୟ, କାହ୍ନୁଚରଣ ମହାନ୍ତି, କୁହନ୍ତୁ ବ୍ୟାସକବି ଫକୀର ମୋହନ ସେନାପତି, ଏମିତି ଅନେକଙ୍କର ଲେଖା ଯେଉଁଠିକି ସେମାନେ ମା ଆଉ ମାଟିକୁ ଭଲ ପାଇବା ସ୍ରଷ୍ଟା ସେମାନେ, ସେମାନେ ମୋର ଆଦର୍ଶ, ଯେଉଁମାନେ ନିଜର ଜଳ ଛବିକୁ ଉପସ୍ଥାପିତ କରିଥାନ୍ତି ନିଜ ଲେଖନୀରେ।
1: ପ୍ରକୃତରେ ସତକଥା, ଜଣେ କବିଟିଏ ବା ସ୍ରଷ୍ଟାଟିଏ ଅନ୍ୟର ସୃଷ୍ଟିକୁ ଯେତେବେଳେ ଅନୁଭବ କରନ୍ତି ତ ନିଜ ଭିତରୁ ଅନେକଗୁଡ଼ିଏ ସୃଷ୍ଟି ପୁଣି ଥରେ ଉଦ୍ଭାସିତ ହୋଇଯାଏ। ସେମିତି କିଛି ମୁହୂର୍ତ୍ତ ରହିଛି ଯାହା ଆମ ସହିତ ଉପସ୍ଥାପନ କରିବେ?
0: ଦେଖନ୍ତୁ, ଆଜିର ଏହି ସମୟ ମଧ୍ୟ ମୋ ପାଇଁ ଅବିସ୍ମରଣୀୟ, ଠିକ୍ ସେମିତି ମୋ ପାଇଁ ମୋର ପ୍ରତ୍ୟେକ ମୁହୂର୍ତ୍ତ ଅବିସ୍ମରଣୀୟ। କିନ୍ତୁ କୋଟି ହୃଦୟର ମହୁଡ଼ମଣିଙ୍କ ଇଚ୍ଛା ଅନ୍ୟ ପ୍ରକାର, ସେହି ଯେଉଁ ଆଦେଶ ଏକ ଅନନ୍ୟ ଅନୁଭୂତି। ରାଜ୍ୟସ୍ତରୀୟ ପତ୍ରିକା ସୁଲେଖା ସେ ତରଫରୁ ମୋତେ ସମ୍ମାନିତ କରିବା ପାଇଁ ନିମନ୍ତ୍ରଣ ଆସିଥିଲା, କିନ୍ତୁ ବିଦ୍ୟାଳୟର କୌଣସି ଏକ ତାଲିମ ଯୋଗୁଁ ମୁଁ ମନା କରିଦେଇଥାଏ। ତେବେ କାଳିଆର ଡୋରି ତ ମହାନ, ହଠାତ୍ ସେ ସମୟରେ ଆମ ବୋଉ କାର୍ତ୍ତିକ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଥାନ୍ତି,
1: ଶାଶୁ
0: ହଁ ଆମ ଶାଶୁ, ତ ଶାଶୁଙ୍କର ଦେହ ଖରାପ ବୋଲି ହଠାତ୍ ଖବର ଆସିଲା। ସମସ୍ତେ ବ୍ୟସ୍ତ ହୋଇ ପଡ଼ିଲୁ, ହଠାତ୍ ବାହାରି ପଡ଼ିଲୁ। ମୁଁ ଆଉ ମୋ ସ୍ୱାମୀ ଶାଶୁଙ୍କ ପାଖକୁ ଗଲୁ, ଶାଶୁଙ୍କ ସହିତ ଦେଖା ଚାହାଁ କଲୁ, ଚିକିତ୍ସା କଲୁ, ଶାଶୁ ହଠାତ୍ ଭଲ ହୋଇଗଲେ। ତାପରେ ସମସ୍ତେ ମିଶି କାଳିଆ ଦର୍ଶନ କରିବାକୁ ଗଲୁ, କାଳିଆଙ୍କ ଦର୍ଶନ ସରିଲା ଆଉ ମୋ ଗୁରୁଦେବଙ୍କର ଦର୍ଶନ ମଧ୍ୟ ସରିଲା। ତାପରେ ଆମେ ଆସିଲୁ, ସେଇଠି ମୋତେ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରିବାର ଥିଲା, ସେଇଠି ସେହି ସମ୍ମାନିତ ମଧ୍ୟ ସରିଲା। ସେଇ ଯେଉଁ ଉପସ୍ଥିତି, ସମସ୍ତେ ମୋ ନିକଟରେ ଅଛନ୍ତି, ଭଗବାନ ବି ଅଛନ୍ତି, ମୋ ଗୁରୁ ବି ଅଛନ୍ତି, ମୋ ସ୍ୱାମୀ ବି ଅଛନ୍ତି, ମୋ ଶାଶୁ ବି ଅଛନ୍ତି, ସେଇ ମୁହୂର୍ତ୍ତରେ ଯେଉଁ ମୋତେ ସମ୍ମାନିତ କରାଯାଇଥିଲା, ସେଇ ଯେଉଁ ସମ୍ମାନର ଅଧିକାରିଣୀ ମୁଁ ହୋଇଥିଲି, ସେ ଉପସ୍ଥିତି ମୋତେ ଆତ୍ମବିଭୋର କରିଥିଲା, ଯାହା ମୋର କେବେ ଭୁଲିବାର ନାହିଁ। ଏହା ସହ ତ ମୋର ଅନେକ ସମ୍ମାନ ଅଛି, ଯେମିତି ଚୈତି ସମ୍ମାନ, ବିଶୁଭ ସମ୍ମାନ, ବଂଶଧାରା ସମ୍ମାନ, ପରବ ସମ୍ମାନ, ଆଉ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ସମ୍ମାନ, ଗଜପତି ସମ୍ମାନ, ଆଉ ଶ୍ରେଷ୍ଠ ସଂଯୋଜିକାର ସମ୍ମାନ ମଧ୍ୟ ମିଳିଛି, ରାଷ୍ଟ୍ରୀୟ ସାହିତ୍ୟ ସମ୍ମାନ ମଧ୍ୟ ମିଳିଛି। ଏମିତି ଏଇ ଯେଉଁ ସବୁ ସମ୍ମାନ ମଧ୍ୟ ମୋର ପ୍ରେରଣା, ମୋର ହୃଦୟ କାନଭାସରେ ଲିପିବଦ୍ଧ ହୋଇ ରହିଥିବ। ଏହି ସମ୍ମାନ ମୋତେ ସବୁବେଳେ ସଚେତନ କରୁଥିବ, ସାରସ୍ୱତ ସାଧନା ପାଇଁ ଭିନ୍ନ ଏକ ମହାପ୍ରସାଦ ମୋ ପାଇଁ।
1: ଗଳ୍ପ ଲେଖନ୍ତି, କବିତା ଲେଖନ୍ତି, ନିଶ୍ଚିତ ଭାବରେ ସମସ୍ତଙ୍କର ଇଚ୍ଛା ଥାଏ ଯେ ଯେମିତି ବି ହଉ ମୋର ଲେଖାକୁ ଗୋଟେ ବହି ମାଧ୍ୟମରେ ମୁଁ ରଖିବି ମୋ ପାଖରେ ସାଇତିକି। ସେମିତି କିଛି ବହିଟେ ଆପଣ ପ୍ରକାଶିତ କରିଛନ୍ତି?
0: ନାଇଁ, ବର୍ତ୍ତମାନ ଯାଏ ଗୋଟିଏ ବି ବହି ବାହାରିନି।
1: ବହିଟିଏ ତିଆରି କରିବା ପାଇଁ ଆପଣ ଏତେ କୁଣ୍ଠାବଦ୍ଧ କାହିଁକି?
0: କୁଣ୍ଠାବଦ୍ଧ ତ ନୁହଁ, ବରଂ ଆପଣ ଏହାକୁ ଭୟ କହିପାରନ୍ତି।
1: ମାନେ
0: ସତ କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସତ୍ସାହସ ମୁଁ ଜୁଟେଇ ପାରିନି। କେରି କେରି ପାଟଳ କବିତାକୁ ଡାଏରୀରେ ଲେଖିଲା ବେଳେ ଭାବେ ଏହା ମୋର ସମ୍ପତ୍ତି ନୁହଁ, ଏହା ସମାଜର ସମ୍ପତ୍ତି। କିନ୍ତୁ ଅନ୍ୟପଟେ ସମାଜକୁ ଛାଡ଼ିବା ପୂର୍ବରୁ ମୋର ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହୁଏ। ଲେଖିବା ଅର୍ଥ ସମାଜ ପାଇଁ ଏକ ଦାୟିତ୍ୱ ନେବା। ପ୍ରତ୍ୟେକ କବିତାରେ ମୁଁ ନିଜକୁ ଖୋଜେ, ମୋ ଚାରିପାଖର ଘଟଣା ଦୁର୍ଘଟଣା ବେଳେବେଳେ ବହି ଆକାରରେ ପାଠକଙ୍କ ସାମ୍ନାରେ ରଖିବା ପାଇଁ ମଧ୍ୟ ଚେଷ୍ଟା କରେ। ମଣିଷର ସଂଘର୍ଷ ସଂଘାତ ଆଉ ପ୍ରକୃତିକୁ ନେଇ ମୋର କବିତାଗୁଚ୍ଛ ପ୍ରକାଶ ପାଇବ ନିଶ୍ଚୟ। ଆଉ କିଛିଦିନ ଅପେକ୍ଷା କରନ୍ତୁ, ନିଶ୍ଚୟ ପାଇବେ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଆଉ ମଣିଷର ଭାଗ୍ୟ ମଧ୍ୟରେ ଯେଉଁ ସୂତାକ୍ଷୟର ସମ୍ପର୍କ, ସେ ଫରକକୁ ମୁଁ ମର୍ମେ ମର୍ମେ ଅନୁଭବିଛି, ଯେମିତିକି କରୋନା ଆଉ ଏଇ ନିକଟ ଅତୀତର ନେପାଳ ବନ୍ୟାର ବିଭୀଷିକା ମଧ୍ୟରେ।
1: ଏଭଳି ଏକ କାରୁଣ୍ୟ ଚିତ୍ର ଦେଖିଲେ ଆପଣଙ୍କ ମନରେ କେବେ ଇଚ୍ଛା ହୁଏ କବିତାଟିଏ ଲେଖିଦିଅନ୍ତି କି?
0: ହଁ, ସେମିତି କିଛି କବିତା ମୋର ଏଇ କିଛିଦିନ ତଳର କବିତା। କବିତାର ଶୀର୍ଷକ ଅଛି କାରୁଣ୍ୟ ସଙ୍ଗୀତ। ଶୁଖିଲା ପତ୍ରଠୁ ବି ଖୁବ୍ ବେଗରେ ଝରି ପଡ଼ୁଥିବା ଶିଳ ଶିଳିପା, ପତଙ୍ଗ ପରି ପାଣିସୁଅରେ ନିର୍ବାପିତ ନେପାଳର ଭାଗ୍ୟ ଓ ଭବନ। ଶୁଖିଲା ପତ୍ରଠୁ ବି ଖୁବ୍ ବେଗରେ ଝରି ପଡ଼ୁଥିବା ଶିଳ ଶିଳିପା, ପତଙ୍ଗ ପରି ପାଣିସୁଅରେ ନିର୍ବାପିତ ନେପାଳର ଭାଗ୍ୟ ଓ ଭବନ। ଶିଳା ସୌଧ ଅଟ୍ଟାଳିକା, ଜମି ଜଙ୍ଗଲର ବିବଶତା ଆଉ ଦୁଃଖର ସମୀକରଣ। ଧଡ଼ାମ କରି ଛିଟିକି ପଡ଼ୁଥିବା ନିଷ୍ପ୍ରଭ କ୍ରନ୍ଦନ, କ୍ରନ୍ଦନ ନୁହେଁ ତ ପାଣିକୁ ଦେଖି

0: ଡେଇଁ ପଡ଼ୁଥିବା ଗୋଟେ ଗୋଟେ ଅମୂଲ୍ୟ ମରଣ। ସେମାନେ ସମସ୍ତେ ଅନଭିଜ୍ଞ ଥିଲେ, ଜାଣିନଥିଲେ କାହାର ବିଶ୍ୱାସହୀନତାର ଛାଇ ଅନ୍ଧାରରେ ପ୍ରକୃତି ପାଲଟିଯିବ ପ୍ରଳୟ, ତରଳିଯିବ ନଈ, ଅନ୍ଧାର ନସରୁଣୁ ସମୁଦ୍ର ପରି ଅଜ୍ଞାତରେ ଓହ୍ଲାଇ ଆସିବ ଆକ୍ରୋଶର ଅସ୍ଥିର ଦୁନ୍ଧୁବି। ନଈ ଏବେ ରକ୍ତ ପିଉଛି, ତୁଷାର୍ତ୍ତ ସେ ଚାରିଆଡ଼େ ଜଳାର୍ଣ୍ଣବ ଜଳର ତାଣ୍ଡବ। ଅଚାନକ ଲୁଟିନେଲା ଫୁଲ ଫସଲ, ଠା ଠା ଧ୍ୱଂସର ଉଲ୍ଲାସ। ଉଦ୍ଦାମ ଏବେ ଗ୍ଲେସିୟର ବିଶାଳ ବରଫ, ବରଫକୁ ତ ଚିରକାଳ ତରଳିବାର ଅଛି ଏକ ଆଦିମ ଅଭ୍ୟାସ। ତଟସ୍ଥ ସେମାନେ ମାଟି ଆକାଶ ଓ ପବନ ଖୋଜା ପଡ଼ୁଛି ଏବେ ମାଟି ତଳ ମଲା ସ୍ୱପ୍ନ କୁଢ଼କୁଢ଼ ମରଣ। ସେ ଛଳନା ହେଉ କି କେଉଁ ଅପଦେବତାର ଅଭିଶାପ, ପ୍ରକୃତିର କୋପ ସବୁବେଳେ ଏକ ଦଦରା ବୋଇତ। ପ୍ରଳୟକୁ ତ ଭାରି ଭଲ ଲାଗେ ଶୁଣିବାକୁ, ଆର୍ତ୍ତନାଦ କାରୁଣ୍ୟ ସଙ୍ଗୀତ, କାରୁଣ୍ୟ ସଙ୍ଗୀତ।
1: ବହୁତ ସୁନ୍ଦର ଆପଣଙ୍କର କବିତା। ତେବେ ବର୍ତ୍ତମାନ ଆପଣ ଦେଖୁଥିବେ ନୂଆ କରି ଯୁବପିଢ଼ିମାନେ କିଛି ଲେଖାଲେଖି କରନ୍ତି ଆଉ ସେମାନେ ବେଶୀ କବିତା ଲେଖିବାକୁ ଭଲ ପାଆନ୍ତି, ଗଳ୍ପ ଉପନ୍ୟାସ କିମ୍ବା ଆଲୋଚନାଠାରୁ ସେମାନେ ବହୁତ ଦୂରରେ ଅଛନ୍ତି, ତେବେ ଆଗାମୀ ତରୁଣ କବିଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ଭବିଷ୍ୟତର କବିମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସେମାନଙ୍କୁ ଅନେକ ମାଧ୍ୟମ ଅଛି, ଯେମିତି ଆମର ସୋସିଆଲ ମିଡିଆ ହେଉଛି ସେମାନଙ୍କ ପାଇଁ ସବୁଠୁ ଉତ୍କୃଷ୍ଟ। କିନ୍ତୁ କଲମ ଆଉ କାଗଜ, ଏଇ ଯେଉଁ କଲମ କାଗଜର ସମ୍ପର୍କ ଆଉ ତାର ଆତ୍ମିକ ଯାତ୍ରା, ସେ ହେଉ ଯନ୍ତ୍ରଣା ହେଉ ଆନନ୍ଦ, ସେସବୁ ଅନନ୍ୟ ଅଟେ। ତଥାପି କହିବି, ପଢ଼ିବେ ଗାଡ଼ିଏ, ଲେଖିବେ ଧାଡ଼ିଏ। ସେମାନଙ୍କୁ ଯଥେଷ୍ଟ ପଢ଼ିବାର ଅଛି, ପଢ଼ିବାର କମି ରହିଯାଉଛି ସେମାନଙ୍କ ପାଖରେ। ତେବେ ଏଠି ଆପଣ ପ୍ରଶ୍ନ କରିପାରନ୍ତି ଯେ ସେମାନେ କ'ଣ ପଢ଼ିବେ? ଜୀବନକୁ ପଢ଼ିବେ, ପ୍ରକୃତିକୁ ପଢ଼ିବେ, ସମୟକୁ ପଢ଼ିବେ ଆଉ ଉଚ୍ଚକୋଟୀର ସାହିତ୍ୟିକମାନଙ୍କ ସମଗ୍ର ସୃଷ୍ଟିକୁ ପଢ଼ିବେ, ସେମାନଙ୍କ ସାଧନାକୁ ପଢ଼ିବେ। ଆଉ ସେମାନଙ୍କର ଗୋଟିଏ ମନ୍ତ୍ର ହେବା ଦରକାର, ସ୍ୱାଧ୍ୟାୟ, ସାଧନା, ଏକାଗ୍ରତା ଆଉ ମନନ। କାରଣ ଜଣେ ସୃଜନଶୀଳ ମନନଶୀଳ କବି ହିଁ ଯଥାର୍ଥ ବସୁଧାର ବିନ୍ଧାଣୀ। ତେଣୁ ସାହିତ୍ୟକୁ ନେଇ ବଞ୍ଚିବା ଶିଖନ୍ତୁ, ଚେତନାଯୁକ୍ତ ହୋଇ କବିତା, ଗଳ୍ପ, ପ୍ରବନ୍ଧ ଲେଖନ୍ତୁ, ନିଜର ସ୍ୱର ଆଉ ଶୈଳୀକୁ ତିଆରି କରନ୍ତୁ।
1: ବହୁତ ବଢ଼ିଆ, ଚମତ୍କାର ଆପଣଙ୍କର କଥା। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, କବିତା ଭଲ ଲାଗିଲା, ଆପଣଙ୍କର ବାର୍ତ୍ତା ବି ଭଲ ଲାଗିଲା। ତେବେ ଶେଷରେ ଏତିକି କହିବୁ, ଶବ୍ଦରେ ଯେଉଁଠି ଭାବନାର ଜନ୍ମ, ଭାବନାରେ ଯେଉଁଠି ସୃଷ୍ଟିର ଆରମ୍ଭ, ସୃଷ୍ଟି ଯେଉଁଠି ଚିରନ୍ତନ, ସେଠି ଆପଣଙ୍କର ଲେଖନୀ ସଚେତନ ରହୁ। ଶବ୍ଦ କେବେ ବି ଶେଷ ନ ହଉ, ସାହିତ୍ୟର ସାଧନା ସବୁବେଳେ ଏମିତି ହିଁ ଜାରି ରହୁ। ପୃଷ୍ଠା ପରେ ପୃଷ୍ଠା ସଜେଇ ହେଇଯାଉ କଳ୍ପନାର ସୁନ୍ଦର ଚିନ୍ତନରେ, ସମାଜ ଉପଯୋଗୀ ଲେଖା ମାଧ୍ୟମରେ ସଜେଇ ହେଇଯାଉ ଆପଣଙ୍କର ଉପବନ। ଆଜି ଚୟନର ଅଂଶ ପାଲଟିଥିବାରୁ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ଆପଣମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
1: ଚୟନ ଅଗଣାରେ ବର୍ତ୍ତମାନ ଶୁଣିବା କ୍ଷୁଦ୍ର ଗଳ୍ପ।
2: ନିଜ ଗଳ୍ପକୁ ପଢ଼ି ଶୁଣୁଛନ୍ତି ଗାଳ୍ପିକ ଭାଗିରଥୀ ବେହେରା।
1: ଗଳ୍ପ ପାଖ ଲୋକ।
3: ଦେବୀଅପା ଅନେକ ବର୍ଷ ପରେ ଦେଖା କରିବାକୁ ଖବର ଦେଇଛନ୍ତି। ସମସ୍ତ ବୁଝିବାକୁ ଚେଷ୍ଟା କରୁଥିଲା କିଛି ଅସୁବିଧା ପଡ଼ିଥିବ କି, କାରଣ ଫୋନରେ କଥା ହେଲା ବେଳକୁ ତାଙ୍କ କଣ୍ଠ ବିକଳ ଲାଗୁଥିଲା, ଜଣେ ହାରିଯାଇଥିବା ମଣିଷର ସ୍ୱର ଭଳି ଲାଗୁଥିଲା, ଯେମିତି କିଏ ଗୁହାରି କରୁଛି ଯେ ତୁମେ ହିଁ ମୋତେ ବଞ୍ଚେଇ ପାରିବ, ଯେମିତି ହେଲେ ଗାଁକୁ ଯିବାକୁ ହେବ, ତାଙ୍କୁ ଶୁଣିବାକୁ ହେବ, କିଛି ନ କରିପାରିଲେ ବି ସହାନୁଭୂତି ଦେଖାଇବାକୁ ହେବ, ସମବେଦନା ଜଣାଇବାକୁ ହେବ, ମୁଁ ଦୁଃଖରେ ସୁଖରେ ସାଙ୍ଗରେ ଅଛି ବୋଲି କହିବାକୁ ହେବ। ଦେବୀଅପାଙ୍କ ଫୋନ ନମ୍ବର ଯେ ସେ ସାଇତି ରଖିନଥିଲା, ଓହ କି ଲାଜ! ସେହି ଦେବୀଅପା ଯିଏ ଗାଁର ସବୁଠୁ ଅଧିକ ପାଠୋଇ ଝିଅ, ଦିନ ତମାମ ନିଜ ପାଠପଢ଼ା ଓ ଘର କାମ ସରିଲା ପରେ ସମସ୍ତଙ୍କୁ ପଢ଼େଇବା ଭୁଲୁ ନଥିଲେ ଦିନେ, ଏମିତିକି ହାଇସ୍କୁଲ ପରେ କଲେଜରେ ଥିବା ସମୟରେ ବି ଅପା ଛୁଟିରେ ସମସ୍ତଙ୍କୁ ପଢ଼ାଉଥିଲେ। କେବଳ ସେ କାହିଁକି, ତାଙ୍କ ଭଳି ଅନେକ ଗରିବ ମେଧାବୀ ପିଲାର ଏକମାତ୍ର ଆଶ୍ରା ଥିଲେ ଦେବୀଅପା, ଏବେ ସମସ୍ତ ଗାଁ ରାସ୍ତାରେ। ସେତେବେଳେ ପରିସ୍ଥିତି କଥା ମନେ ପଡ଼ିଲା, ଯେତେବେଳେ ସାଙ୍ଗମାନଙ୍କ ଗହଣରେ ଖବର ଆସିଲା ଯେ ଅପା ବାହା ହେଇ ସହରକୁ ପଳାଇଯିବେ, ଦୂରକୁ, ବହୁତ ଦୂରକୁ, ଯେଉଁଠିକି କିଶୋର ବୟସର ସମର୍ଥ ଯାଇପାରିବେ ନାହିଁ, ଗଲେ ବି ଭେଟିପାରିବେ ନାହିଁ, ତେବେ ତାଙ୍କୁ କିଏ ପାଠ ପଢ଼େଇବ? କେବଳ ସେତିକି ନୁହଁ, ସେମାନଙ୍କ ସବୁ ମନ କଥା ବାପା ମାଙ୍କ ପାଖକୁ ଅପାଙ୍କ ଦ୍ୱାରା ହିଁ ଯାଏ। ସବୁ ପିଲା ନିରବ ଥିଲେ, କିଛି ପିଲା ଆସିବା ଛାଡ଼ିଦେଲେ, ଏମିତିକି ସମର୍ଥ ତିନି ଚାରି ଦିନ ନ ଆସିବାରୁ ଅପା ପଚାରି ବସିଲେ, କିରେ ଚିନ୍ତା କାହିଁକି କରୁଛୁ? ମୁଁ ତାକୁ ହିଁ ବାହାହେବି ଯିଏ ଆସି ମୋ ସାଙ୍ଗରେ ଏଇ ଗାଁରେ ରହିବ, ତୋଠୁ କ'ଣ ଆଉ କିଏ ପ୍ରିୟ କି? ଏତିକିରେ ସଭିଙ୍କ ମୁହଁରେ ହସ ଆସିଲା, ପିଲେ ଫେରି ଆସିଲେ। ସେହିଦିନଠୁ ସମର୍ଥ ପିଲାଙ୍କ ନେତା ହେଲା, ଅର୍ଥାତ୍ ଦେବୀ ଅପାଙ୍କ ପାଖ ଲୋକ। ଏଣିକି ଅପାଙ୍କ ଠାରୁ କୌଣସି ଫାଇଦା ନେବାର ଯଦି ଥିଲା, ସମର୍ଥ ଦ୍ୱାରା ହିଁ ହେବା ଆରମ୍ଭ ହେଲା। ସେହିଦିନ ସମର୍ଥ ପାଇଁ ଦେବୀ ଅପା ଆହୁରି ଅଧିକ ଦେବୀ ହେଇଗଲେ। ଭଲ ହେଇଥାନ୍ତା ଅପାଙ୍କୁ ଦେବୀ ହେବାକୁ ପଡ଼ିନଥାନ୍ତା।

ସେହିଦିନ ଅପା ପୁରା ଗାଁ ପାଇଁ ପର ହେଇଗଲେ, ଯେଉଁଦିନ ଗାଁର ସବୁଠୁ ମୂରୁଖ ସଦାଭାଇଙ୍କୁ ବାହା ହେଲେ। ଏତିକିରେ କଥା ସରି ନଥିଲା, ସଦାଭାଇ ଥିଲେ ଜେଲ ଫରନ୍ତା, ପୁଣି ଅପା ନିଜେ ଯାଇ ତାଙ୍କ ଘରେ ପଶି ଯାଇଥିଲେ, ନିଜ ଘରକୁ ଫେରିଲେ ନାହିଁ। ଦେବୀ ଅପାଙ୍କ ନିଜ ପରିବାର କହିଲେ ତାଙ୍କ ପାଇଁ ସେ ମରିଗଲେ, ଗାଁ କଥା ତ ଛାଡ଼। ଏପରି ଘଟଣାରେ କୋମଳମତୀ ସମର୍ଥ ପରି କିଶୋର କିଶୋରୀଙ୍କ ସହ କଣ ହେଲା ନ ଭାବିବା ଭଲ। ବାପା ମାଙ୍କ ଆକଟରେ କିଛି ଅପାଙ୍କ ପାଖରେ ପଢିବା ତ ଦୂରର କଥା, ସମ୍ପର୍କ ରଖିଲେ ନାହିଁ। କିଛି ପିଲା ଗାଁ ଛାଡ଼ି ମାମୁଁ ଘର ଚାଲିଗଲେ, କିଛି ପିଲା ପାଖ କୋଚିଂ ସେଣ୍ଟରରେ, କିଛି ପାଠ ଛାଡ଼ିଲେ। ସମର୍ଥ କିନ୍ତୁ ଆଗରୁ ଅଧିକ ଅପାଙ୍କ ଘରକୁ ଗଲା, ବାପା ଚାକିରି କରି ବାହାରେ ରହୁଥିଲେ, ତେଣୁ ନିଜ ମନ କଥା କହିବା ପାଇଁ ସହଜରେ ସରଳରେ ପାଖରେ ଅପା ହିଁ ଥିଲେ। ବହୁତ ନିଜେ କହିଲେ ସମର୍ଥ ଯେମିତି ଅପାଙ୍କ ହାତ କେବେ ନ ଛାଡ଼ୁ। ଯେଉଁ ସାଙ୍ଗମାନେ ତାଙ୍କୁ ଦିନେ ନେତା କହୁଥିଲେ ସେମାନେ ଚିଡ଼ଉଥିଲେ। ଥରେ ଦୁଇଥର ସେ ଭାବି ବି ଥିଲା ଅପା ଘରକୁ ଯିବନି, ମନ କଥା ବୋଉକୁ ବି କହିଥିଲା, କିନ୍ତୁ ବୋଉ ଯାହା କହିଲେ ଦେବୀ ଅପା ଆହୁରି ସମ୍ମାନନୀୟ ହୋଇଗଲେ, ଆହୁରି ପାଖ ହୋଇଗଲା। ଅତି ଗରିବ ଥିଲେ ସମର୍ଥର ବାପା, ପଢିବା ତ ଦୂରର କଥା, ଦୋଇଭଳି ଖାଇବାକୁ ମିଳୁନଥିଲା। ସେତେବେଳେ ଅପାଙ୍କ ମା ହିଁ ସହଯୋଗର ହାତ ବଢ଼େଇଥିଲେ, ଏମିତିକି ଅପାଙ୍କ ଡାଡିଙ୍କ ବିରୋଧ ସତ୍ତ୍ୱେ ବି। ସେଇଠୁ ଅପାଙ୍କ ଆଶୀର୍ବାଦ, ଭଲ ପାଇବା ଓ ସହଯୋଗ ପରେ ସମର୍ଥ ଆଜି ଗୋଟିଏ ଭଲ କମ୍ପାନୀରେ ମ୍ୟାନେଜର, ଭଲ ଦରମା, ସୁଖ ସୁବିଧା। ଆରେ ଅପାଙ୍କ ଦୁଇଟି ଝିଅ ରାଧା ଓ ସୁଧା, ରାଧା ବାହା ହେଇ ତା ଶାଶୁ ଘରେ, ସୁଧା ଗାଁ ପାଖ କଲେଜରେ ପଢୁଥିଲା। ରାଧାର ବାହାଘର ବେଳେ ଗାଁକୁ ଯାଇଥିଲା, ଜାଣିଥିଲା ଅପାଙ୍କ ସହ କିଛି ସୁଖଦୁଃଖ ହୋଇଥିଲା। କଣ୍ଡକ୍ଟରର ହ୍ୱିସିଲ୍ ଶୁଭିଲା, ଗାଁ ଆସିଗଲା ବୋଧେ। ସୁଧା ଘରେ ନଥିଲା, ତା ଫଟୋ ଦେଖେଇଲେ ଅପା, ଏବେ ସେ ସୁନ୍ଦରୀ ତରୁଣୀ। ଅପା ତ ଏବେ ବି ପୂର୍ବଭଳି ସୁନ୍ଦରୀ ହିଁ ଥିଲେ, ସମର୍ଥର ପିଲାବେଳେ ସମୟ ଭଳି। ହଁ, କେବଳ ବୟସ୍କ ହେବାର କିଛି ଛାପ ବଢ଼ିଯାଇଛି, ଯେମିତି ଚିନ୍ତାରେ ହୁଏ, ଜୀବନର ବୋଝରେ ହୁଏ। ସମର୍ଥର ଆଖିରେ ଲୁହା ଆସିଗଲା ଯେତେବେଳେ ସେ ଦେଖିଲା ସଦାଭାଇଙ୍କ ଫଟୋରେ ଫୁଲମାଳ। ଲାଜରେ ଆଖି ଲୁଚାଇବା ଛଡ଼ା ଅନ୍ୟ ରାସ୍ତା ନଥିଲା, ଚୋର ଭଳି ପଳାୟନ କରିବା ଛଡ଼ା, କାରଣ ସେ ସଦାଭାଇଙ୍କ ମୃତ୍ୟୁ ସମୟରେ ଆସିପାରି ନଥିଲା। ପୁଣି ଯେତେ ଡେରି ହେଲା ସେତିକି ମନରେ ସଙ୍କୋଚ ମାଡ଼ି ବସିଲା, ଆସି ଭେଟିବାକୁ ସାହସ କରିପାରିଲା ନାହିଁ। ଦେବୀ ବା ସଦାଭାଇ କରିଥିବା ମାଛ ପୋଖରୀ, ଫୁଲ ଫଳ ଚାରା ଉଦ୍ୟାନ, ପିଲାଙ୍କ ପାଇଁ ମୁକ୍ତ ପାଠଶାଳା ଆଦି ପୁରା ଦିନ ବୁଲେଇ ଦେଖେଇଲେ। ଗାଁ କଥା, ଜୀବନ ବଞ୍ଚିବାର କଥା, ସୁଧା ଓ ରାଧାର କଥା ଆଦି ହେଉ ହେଉ ଅପା ସଦାଭାଇଙ୍କ ବିନା ଯେ କେତେ ଏକଲା କହିବାକୁ ଭୁଲିଲେ ନାହିଁ। ବୁଝିଲୁ ସମର୍ଥ, କିଛି ଅଳ୍ପ ଲୋକଙ୍କ ଆଗରେ ମୁଁ ମନ ଖୋଲିପାରେ। ସମର୍ଥ ଅନେଇଲା ଅପାଙ୍କୁ ଉତ୍କଣ୍ଠାର ସହ, ଆଖିରେ ପ୍ରଶ୍ନ, ମୋ ମମି, ତୋ ବୋଉ, ତୋ ସଦାଭାଇ, କିନ୍ତୁ ଦୁଃଖର କଥା ଏମାନେ ଆଉ ମୋ ସହ ନାହାନ୍ତି ଦୁଃଖ ସୁଖ ବାଣ୍ଟିବାକୁ। ସମର ସମବେଦନା ଜଣେଇଲା, କିନ୍ତୁ ମନ ଟିକେ ଅଧିକ ଉଣା ବି କଲା। ଅବଶ୍ୟ ଭଲ କି ଜାଣିଛି ଅପାଙ୍କ ଆଖିରୁ ଫିଟିଯିବା ଏତେ ସହଜ ନୁହଁ। ତୁ କାହିଁକି ମନ ଉଣା କରୁଛୁ, କାହାକୁ କହିବି ମନର କଥା? ଅନେକ ଭାବିଲି, ଅନେକ ଖୋଜିଲି, କିଏ ନିଜର କିଏ ପର, କଣ କରିବି? ତ ମୁହଁ ଛଡ଼ା କାହାର ଆଉ ଦେଖାଗଲାନି। ଦେବୀ ଅପାଙ୍କ ମୁହଁରେ ଉଦାସୀ, କିନ୍ତୁ ସମର୍ଥ ମୁହଁରେ ଚମକ। ଯେତେବେଳେ ସବୁ ପିଲା ତାକୁ ନେତା କହୁଥିଲେ ସେ ଭାବୁଥିଲା ଏ ଜାଗା କାହାକୁ ନେବାକୁ ଦେବନି, ଏବେ ବି ସେ ଭାବୁଥିଲା ଅପା ତା ନାଁ କେତେବେଳେ ନେବେ। ଅପା ସିନା ତା ପାଖ ଲୋକ, କିନ୍ତୁ ଅପାଙ୍କ ପାଇଁ ସେ ବି ତ ହେବାର ଅଛି ନା। ଅପା ପଚାରିବି ପଚାରିବି ବୋଲି ଗୋଟିଏ ପ୍ରଶ୍ନ ଏଯାଏଁ ଦବେଇ ରଖିଛି, ପଚାରିବି। ହଁ, ଏମିତି କଣ ଅସୁବିଧା ଥିଲା ଯେ ସଦାଭାଇ ଭଳି ଜଣେ ଲୋକଙ୍କୁ ବାହା ହେଲ, ଏତେ ବଦନାମୀ, ପୁରା ଏକଘରିଆ ପରି ଜୀବନ ବିତେଇବାକୁ ବାଧ୍ୟ ହେଲ? ପ୍ରଶ୍ନ ଶୁଣି ଅପା ହସିଲେ, କହିଲେ ତୁ ଏବେ ଜାଣିଲା ଭଳି ବଡ଼ ହେଇଗଲୁଣି, ସବୁ ପୁରୁଣା କଥା। ଯାହାକୁ ବାଡ଼େଇ ସେ ଜେଲ ଯାଇଥିଲେ ସେହି ଲୋକ ହିଁ ମୋର ଇଜ୍ଜତ ନେବାକୁ ଚେଷ୍ଟା କରିଥିଲା, ମୋ ନାମ ପଦାକୁ ନ ଆସୁ ବୋଲି ତୁମ ଭାଇ ଦୋଷ ମାନିଲେ। ମୂରୁଖ ହେଲେ କଣ ହେବ, ଗୋଟିଏ ଝିଅର ମାନ ସମ୍ମାନ କଣ ବୁଝୁଥିଲେ ତ? ଯେତେବେଳେ ମୋ ସମ୍ମାନରେ ଆଞ୍ଚ ଆସୁଥିଲା ସେତେବେଳେ ସେଇଠି କିଛି ଅପାଠୁଆ, ସେଇଠି କିଛି ପାଠୁଆ ଦେଖଣାହାରି ବି ଥିଲେ। ସେହି ଘଟଣା ମୋତେ ଏତେ ସଂସାର ଅସୁରକ୍ଷିତ ବୋଲି ଯେ ବୋଧ କରିଲା ତାହା ନୁହଁ, କେବଳ ତୁମ ସଦାଭାଇ ପାଖରେ ହିଁ ମୁଁ ସୁରକ୍ଷିତ ରହିବି ବୋଲି ବିଶ୍ୱାସ ହେଲା। ଆଉ କାହାକୁ କିଛି କହିବାର ନଥିଲା, କିଛି ସମୟରେ ନିରବତାର ଆବଶ୍ୟକତା ଥିଲା। ଆଚ୍ଛା, ମୋତେ କାହିଁକି ଡକେଇଛ? ଏ ପର୍ଯ୍ୟନ୍ତ ମୁଁ ପଚାରି ନାହିଁ କି ତୁମେ ଜଣେଇ ନାହୁଁ। ଏମିତି ପଚାରି ଅପାଙ୍କ ଆଡୁ ତା ଉପରେ ଥିବା ଅନେକ ଋଣ ଶୁଝିବାକୁ ସମର୍ଥ ଚାହୁଁଥିଲା। ଏତିକି ତ ସେ ସମର୍ଥବାନ। ଦେବୀ ଅପା ତାଙ୍କୁ ସିଧା ଅନେଇଲେ, କହିଲେ ତୋତେ ବୁଲେଇ ବଙ୍କେଇ କହିବି ନାହିଁ, ନହେଲେ ତୁ ଅନ୍ୟଥା ଭାବିବୁ। ଯଦି କିଛି ଅସୁବିଧା ନାହିଁ ସୁଧାକୁ ବିବାହ କର, ଭାବିବି ମୋ ସୁଧା ସୁରକ୍ଷିତ ରହିବ ତୋ ପାଖରେ। ପ୍ରତ୍ୟେକ ନାରୀ ଏହା ହିଁ ଚାହେଁ। ମୋ ହିସାବରେ ମୋ ଝିଅ ପାଇଁ ଏମିତି ଚାହିଁବା କେବଳ ମୋର ଅଧିକାର ନୁହଁ, କର୍ତ୍ତବ୍ୟ ମଧ୍ୟ। ଅପାଙ୍କ କଥା ଶୁଣି ଏତେ ତ ଅସହଜ ଲାଗିଲା ନାହିଁ ସମର୍ଥକୁ, କିନ୍ତୁ ଏମିତି କିଛି ଅପା କହିଦେବେ ବୋଲି ସେ ଭାବିନଥିଲା। ପୁଣି ସୁଧା ସହ ଟିକେ ବୟସର ତାରତମ୍ୟ ଅଛି, ତାକୁ ପିଲାବେଳୁ ଦେଖିଛି, ସ୍ୱୟଂ ବି ଏବେ କନ୍ୟା ଖୋଜୁଛି ବାହା ହେବା ପାଇଁ। କିନ୍ତୁ ଅପା, ତୋ ପାଇଁ ଯଦି ସୁଧାର ମନ କଥାକୁ ନେଇ ଦ୍ୱିଧା ଅଛି

0: ମନରୁ କାଢ଼ିନେ, ସୁଧା ରାଜି ଅଛି। ଏମିତି ଶୁଣି ଲାଜେଇଗଲା ସମର୍ଥ। କହିଲା, ସୁଧା ଏବେ କୋଉଠି? ସନ୍ଧ୍ୟାରେ ଫେରିବ ତା ସାମାଜିକ ସଂସ୍ଥା ଅଫିସରୁ। କିନ୍ତୁ କିନ୍ତୁ ପୁଣି କଣ? ଠିକ ମୋର ଛାଇ ସେ, ମୋତେ ଛାଡ଼ି ଜୀବନୀ ସେ ଅନ୍ୟଠି। ଏ ଗାଁ, ପରିବାର, ମୋ କାମ, ସବୁ ତା ଜୀବନ, ଏଥିପାଇଁ ବିବାହ ବି ନ କରିପାରେ। ଏତିକି ଶୁଣି ସମସ୍ତ ଉଠିଲା ବସିବା ଜାଗାରୁ। ଏକରମଙ୍ଗ ଅପାଙ୍କ ହାତ ଟାଣି କହିଲା, ତୁମେ ମୋ ଗାଡ଼ିରେ ବସ। ଏଇନେ ଏଇନେ କୁଆଡ଼େ? ସୁଧା ପାଖକୁ। ଭଲ ହେବା ଆଗରୁ ସେ ଏକଥା କହିଦେଲା। ଚାହିଁଥିଲେ ବି ମୁଁ ତାକୁ ତୁମକୁ ଏକା କରି ଚାଲିଯିବାକୁ ଦେଇନଥାନ୍ତି। କାର ଭିତରେ ବସିଲା ବେଳକୁ ସମର୍ଥର କେଶକୁ ଆଉଁସୁଥିଲେ ଆପଣାର ଦେବୀ ଅପା। କେବଳ ସେତିକି ନୁହଁ, ନିଜ ଆଖିର ଲୁହ ବି ପୋଛୁଥିଲେ। ପାଖରେ ଜଣେ କିଏ ଥିଲେ ସତରେ କେତେ ସହଜ ହୋଇଯାଏ ଜୀବନ, ସତରେ କେତେ ସହଜ ହୋଇ ଜୀବନ।
1: କିଏ ଜାଣେ କେତେବେଳେ କଣ ବଦଳିଯିବ, ଘୁରୁଥିବା ପୃଥିବୀଟା କାଳେ ଅଟକିଯିବ, ତାଳୁରୁ ତଳିପା ଯାଏ ଏମିତି ତରଳୁ ଥାଉ ତୁମ ଭାବନାରେ।
2: ଛୁଁ ଥାଉ ମନକୁ ସେ ଝାପ୍ସା ଝାପ୍ସା ଅନ୍ଧାର, ପ୍ରତିଟି ଅନ୍ଧାରରେ ଦିଶୁଥାଉ ଅତୀତର ଅମୋଘ ସମ୍ପର୍କ, ପ୍ରତିଟି ଇଚ୍ଛାର ଦୀର୍ଘଶ୍ୱାସ ମାପି ବସୁ ମାଟିରୁ ଆକାଶ।
1: ନୀରବର ନିବିଡ଼ତାରେ ଆଙ୍କି ହେଇଯାଉ ମନ ତଳର ଉଚ୍ଛ୍ୱାସ,
2: ମର୍ମେ ମର୍ମେ ପରିସୀମା ମାପି ହେଇଯାଉ ସଞ୍ଜରୁ ସକାଳ।
1: ଏହି ତକ ବିଶ୍ୱାସ ମନରେ ସାଇତି ରଖିବେ ସ୍ମୃତି କରି ଆଜିର ବେଳାକୁ।
2: ତେବେ ଅପେକ୍ଷା କରନ୍ତୁ ଭିନ୍ନ ଏକ ଚୟନ କାର୍ଯ୍ୟକ୍ରମକୁ। ଆଜି ପାଇଁ କାର୍ଯ୍ୟକ୍ରମରୁ ବିଦାୟ ଚାହୁଁଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ କୁମାର ବେହେରା।
2: ମୁଁ ମିନତୀ ରାଣୀ ନନ୍ଦ। ନମସ୍କାର।

ଶୁଣିଲେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଉପସ୍ଥାପନା କଲେ ମିନତୀ ରାଣୀ ନନ୍ଦ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖ୍ୟାଲ ପରିବେଷଣ କରୁଛନ୍ତି ଶ୍ରୀମତୀ ଢୁଣ୍ଡୁତାଇ କୁଲକର୍ଣ୍ଣୀ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଖୟାଲ। ପରିବେଷଣ କଲେ ଶ୍ରୀମତୀ ଧୋନ୍ଦୁତାଇ କୁଲକର୍ଣ୍ଣୀ, ରାଗ କବିରି ଭୈରବ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଚୁପକେ ଚୁପକେ ଏହି କଥା ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଏସ୍ ଟି ବର୍ମନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଆଖିଙ୍କି ଝରକେ ସେ ଏହି କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ହେମଲତା, ଗୀତ ଏବଂ ସଙ୍ଗୀତ ରବୀନ୍ଦ୍ର ଜୈନ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକରଙ୍କ କଣ୍ଠରେ ବିଜୟ କଥାଚିତ୍ରରୁ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ନିଦା ଭାସଲି ଏବଂ ସଙ୍ଗୀତରେ ସଜେଇଛନ୍ତି ଶିବ ହରି।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ସିଲସିଲା କଥାଚିତ୍ରରୁ ଗୀତଟିଏ। ଗୀତିକାର ଜାଭେଦ ଅଖତାର ସଙ୍ଗୀତରେ ସଜେଇଛନ୍ତି ସିଫାରି। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, କିଶୋର କୁମାର ଏବଂ ସାଥୀ।

0: The alerts were lifted in just a few minutes, with authorities saying the danger had passed. Meanwhile, a Houthi official today claimed that Saudi warplane struck Taiz province of Yemen, killing three people, while Human Rights Watch accused the Houthi rebels of possible war crimes with its attacks on commercial vessels. The Delhi government has announced to double the fixed monthly incentive for ASHA workers from 3,000 rupees to 6,000 rupees. This decision was taken at a cabinet meeting chaired by Chief Minister Rekha Gupta in New Delhi today. She said that the increase in the monthly incentive was an important step towards recognizing ASHA workers' contribution and ensuring their financial security. Ms. Gupta said that it will boost their enthusiasm for their work and help them continue their services. There are 6,725 ASHA workers currently working in Delhi. In men's cricket, India defeated Afghanistan by 7 wickets in the second T20 International at the Arun Jaitley Stadium in Delhi tonight and take a 2-0 lead in the three-match series. Chasing a target of 161 set by Afghanistan, India comfortably scored 163 for 3 in 14.5 overs. Put into bat first, Afghanistan scored 159 runs, losing 8 wickets in stipulated 20 overs. And with that, we end this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଜାଣିନେବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବନ୍ଦନା ପ୍ରଚାର କରିବୁ 6:05। କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଧନଞ୍ଜୟ ଶତପଥୀ, ବିଜୟଲକ୍ଷ୍ମୀ ରଥ, ଶଶାଙ୍କ ଶେଖର ମହାପାତ୍ର ଏବଂ କଳ୍ପନା ଅଗସ୍ତି। 6:45 ପ୍ରଚାର କରିବୁ ରେଞ୍ଜୋଡ଼ି କାର୍ଯ୍ୟକ୍ରମ। ଏଥିରେ ଗଦୱା ସମ୍ପ୍ରଦାୟର ଗୀତ ଶୁଣିବେ, ପରିବେଷଣ କରିବେ ବଡ଼ ବିର୍ସା ସିସା ଏବଂ ସାଥୀ। ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ 7:25 ଶୁଣିବେ ସନ୍ତୋଷ ଟ୍ରଫିରେ ଖେଳିଥିବା ଫୁଟବଲ ଖେଳାଳି ଜିତୁ ମୁଦୁଲିଙ୍କ ସହିତ ସାକ୍ଷାତକାର ଆମର ବିବିଧ କାର୍ଯ୍ୟକ୍ରମରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30 ଏବଂ ସନ୍ଧ୍ୟା 6:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 9:00, ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଶୁଣିବେ 9:30। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ପାଲା, ଦିନ 11:00, ବିଷୟ ରହିଛି ଭକ୍ତ ଅମ୍ବାରିକା, ପରିବେଷଣ କରିବେ ସୁଦର୍ଶନ ମହାପାତ୍ର ଏବଂ ସାଥୀ। କେତୋଟି ହିନ୍ଦୀ ସୁଗମ ସଙ୍ଗୀତ ପ୍ରଚାର କରିବୁ 1:05। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ସ୍ଥାନ ପାଇଛି ମାସିକ ସାହିତ୍ୟ ପତ୍ରିକା ଆଲେଖିକାରେ ସମ୍ପାଦକୀୟ ନାରୀର ନିରବତାରୁ ନୂଆ ସ୍ୱର ପର୍ଯ୍ୟନ୍ତ। ପଲ୍ଲବୀ ନାୟକ ଏବଂ ଜୟନ୍ତୀ ଭୂୟାଙ୍କ କବିତା ଶୁଣିବେ ଏବଂ ଶୁଣିବେ ଇତିଶ୍ରୀ ମଲ୍ଲିକଙ୍କ ଗଳ୍ପ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ, ଏଥିରେ ଶୁଣିବେ ଆମ ସମୟର ଯୁବବାଣୀରେ ସୃଷ୍ଟି ସର୍ଜନା ତ୍ରିପାଠୀଙ୍କ ସହିତ ସାକ୍ଷାତକାର। କୃଷି ଓ କୃଷକ ଶୁଣିବେ ରାତି 7:30, ହାଲଚାଲରେ ଶୁଣିବେ ଗୃହପାଳିତ ପଶୁଙ୍କର ଯତ୍ନ, ଚାଷ କାମରେ କୃଷି ଯନ୍ତ୍ରପାତିର ଭୂମିକା ସମ୍ପର୍କରେ ଯୁଧିଷ୍ଠିର ପଣ୍ଡାଙ୍କ ସହ କଥାବାର୍ତ୍ତା ଏବଂ ଆଜିର ଚାଷୀ କ୍ରମରେ ଶୁଭମ ଭଟ୍ଟଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 9:30 ଶୁଣିବେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ। ରାତି 10:30 ଏକକ କଣ୍ଠଶିଳ୍ପୀ ସୋନୁ ନିଗମ ଗାଉଥିବା ହିନ୍ଦୀ ଚଳଚ୍ଚିତ୍ରର କେତୋଟି ଗୀତ ଶୁଣିବେ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ।